ଅସରନ୍ଦି ଅପରାହ୍ନରେ ଶୁଣିଛନ୍ତି ହିନ୍ଦୀ କଥାଚିତ୍ର ଗୀତ। ଏ ଗୀତଟି ଶୁଣିଥିଲେ କଥାଚିତ୍ର ୟାରିଆ, ଗାଇଥିଲେ କେକେ। ପରବର୍ତ୍ତୀ ଗୀତଟି ଗାଇଛନ୍ତି ଲତା ମଙ୍ଗେସ୍କର, କଥାଚିତ୍ର ରାଜା ଔର ରଙ୍କ।

ଆକାଶବାଣୀ କଟକ ଆଜି ମଙ୍ଗଳବାର 1944 ବୈଶାଖ 22 ଦିନ ଇଂରାଜୀ 2026 ମସିହା ମଇ ମାସର 12 ତାରିଖ ସମୟ ସକାଳ 5:58:30 ଆମର ପ୍ରିୟ ଶ୍ରୋତାବନ୍ଧୁଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 328.6 ମିଟର ତଥା 972 କିଲୋହର୍ଜ ଯୋଗେ ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

କେଉଁଠି ଖୋଜୁଛୁ ମନ ଜଗତର ନାଥ, ସବୁଠାରେ ବିଜେ ସିଏ ସଦାତ ଜାତ। ଅଶୋକ କୁମାର ଆଚାର୍ଯ୍ୟ ଗାଇଛନ୍ତି ଲିଙ୍ଗରାଜ ରଥଙ୍କ ରଚନା।

ବନ୍ଦିନୀର ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ମହାପାତ୍ର ମିନତି ଭଞ୍ଜ। ଶିଳ୍ପୀଙ୍କ କଣ୍ଠରେ ଦୁର୍ଗାଚରଣ ପଟ୍ଟନାୟକଙ୍କ ରଚନା। ପ୍ରଭୁ ହି ଅଳି କରି ପାଦେ ମୁହିଁ, ତୁମ କରୁଣାରୁ କଣି ଚାହିଁ ଦେଇ ଜୀବନ ରଖ ହେ ସାଇଁ।

ଦର୍ଶନ ଲାଗି ତୋର ଆସିଥିଲି ଠାକୁର, ଫେରି ଯିବା ପାଇଁ ମନ ହେଉନାହିଁ ମୋହର। ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନାରୁ ବନ୍ଦନାର ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ଗୋପବିହାରୀ ତ୍ରିପାଠୀ।

ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ନନ୍ଦିତା ଘୋଷ, ଗୀତରଚନା ଅଭିରାମ ପରମହଂସ। କାହିଁକି ମୁଠାରେ ହେଳା ହେ ଚକାଟୋଳା, ଡାକିଲେ ନ ଶୁଣ କିଞ୍ଚିତ ଡାକି ଡାକି ଶୁଖିଗଲାଣି କଳା।

ବିଜୟ କୁମାର ଜେନା ଗାଇଛନ୍ତି ବନମାଳୀଙ୍କ ରଚନାରୁ ଆଜିର ବନ୍ଦନାର ଶେଷ ଭକ୍ତି ଅର୍ଘ୍ୟ। ଇଚ୍ଛାମୟ ଶ୍ରୀହରି ତୁମ ଶ୍ରୀଛାମରି ଅଛି ଅନୁସରି, କିଛାର ମୋହର ଦୁଃଖ ବିଶ୍ୱମ୍ଭର, ତୁମେ ଥିଲେ ଚକ୍ର ଧରି।

0: ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର ବନ୍ଦନାରେ ଶୁଣୁଥିଲେ ଗୀତାରାଣୀ ଦାସଙ୍କ କଣ୍ଠରେ ନନ୍ଦକିଶୋର ସିଂଙ୍କ ରଚନା, ଅଶୋକ କୁମାର ଆଚାର୍ଯ୍ୟ ଗାଇଥିଲେ, ଲିଙ୍ଗରାଜ ରଥଙ୍କ ରଚନା, ମହାପାତ୍ର ମିନତୀ ଭଞ୍ଜଙ୍କ କଣ୍ଠରୁ ଶୁଣୁଥିଲେ ଦୁର୍ଗାଚରଣ ପଟ୍ଟନାୟକଙ୍କ ରଚନା, ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନାରେ କଣ୍ଠଦାନ କରିଥିଲେ ଗୋପବିହାରୀ ତ୍ରିପାଠୀ। ନନ୍ଦିତା ଘୋଷ ଗାଇଥିଲେ ଅଭିରାମ ପରମହଂସଙ୍କ ରଚନା। ଶେଷରେ ବିଜୟ କୁମାର ଜେନାଙ୍କ କଣ୍ଠରୁ ଶୁଣୁଥିଲେ ବନମାଳୀଙ୍କ ରଚନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଅନୁଚିନ୍ତା ନିବେଦନ କରିଛନ୍ତି ଶାରଦା ପ୍ରସାଦ କର।

ଆପଣମାନଙ୍କୁ ନମସ୍କାର ଶ୍ରୋତା ବନ୍ଧୁ। ଘରେ ପିଲାଟିଏ ଜନ୍ମ ନେଲେ ସମସ୍ତଙ୍କର ଆନନ୍ଦ, ଠାକୁରଙ୍କ ପାଖରେ ଭୋଗ ଲଗାଉ, କୃତଜ୍ଞତାରେ ନଇଁ ପଡ଼ୁ, ଆଉ ବାପା ମାଙ୍କର

ଖୁସିର ତ ସୀମା ରହେ ନାହିଁ। ପିଲାର ମୁହଁକୁ ଚାହିଁ ବାପା ମା କେଜାଣି କେତେ ଯେ ସପନ ଦେଖି ବସନ୍ତି ତାର ହିସାବ ନାହିଁ। ମୋ ପିଲା କାଲି ବଡ଼ ହେବ, ଏମିତି ପାଠ ପଢ଼ିବ, ଏତେ ପଇସା କମେଇବ, ନାଁ କରିବ, ଏମିତି କେତେ କ'ଣ। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପିଲାଟିଏ କେମିତି ଭଲ ମଣିଷ ହେବ। ଏଇ ଭଲ ମଣିଷ ହେବା ପାଇଁ ଯାହା ନିହାତି ଲୋଡ଼ା ତାହା ହେଲା ସୁନ୍ଦର ପରିବେଶ। ତେଣୁ ପରିବାରର ପ୍ରତ୍ୟେକ ସଦସ୍ୟ ବିଶେଷ କରି ମା ବାପା ଏଥିପ୍ରତି ଅଧିକ ଯତ୍ନଶୀଳ ହେବା ଉଚିତ ନୁହେଁ କି? ପିଲାଙ୍କୁ ଏଭଳି କଥା ଦେଖାଇବା ଓ ଶିଖାଇବା ଉଚିତ ଯାହା ତାର ଚରିତ୍ର ଓ ଭବିଷ୍ୟତକୁ ଶୁଦ୍ଧ କରିବା ସହ ତାହାର ଚଳଣି, ପରମ୍ପରା ଓ ସଂସ୍କୃତିର ମଧ୍ୟ ସମ୍ମାନ ରଖିବ। ଏହି ସମ୍ବନ୍ଧରେ କାହାଣୀଟିଏ। ଥରେ ଜଣେ ରାଜା ଶିକାର ପାଇଁ ଜଙ୍ଗଲକୁ ଗଲେ। ଦିନ ଯାଇ ସଞ୍ଜ ନଇଲା, ହେଲେ ଶିକାର କିଛି ପାଇଲେ ନାହିଁ। ବିଫଳ ମନରଥ ହୋଇ ରାଜପ୍ରସାଦକୁ ଆସୁଥିବା ବେଳେ ଗୋଟିଏ ଗଛ କୋରଡ଼ରେ ଦୁଇଟି ଶୁଆ ଛୁଆଙ୍କୁ ପାଇଲେ। ଏ ଶୁଆ ଦୁଇଙ୍କର ଲାଳନ ପାଳନ କଥା ଭାବିଲା ବେଳେ ଦେଖିଲେ ଜଣେ ସାଧୁ ମହାତ୍ମା ଓ ଜଣେ ବ୍ୟାଧକୁ। ଏ ଦୁଇ ଜଣଙ୍କୁ ଶୁଆ ଦୁଇଟି ଦେଇ ରାଜା ଫେରିଲେ। ଏହା ଭିତରେ 6 ମାସ ବିତିଗଲା। ରାଜା ଦିନେ କୌତୁହଳବଶତଃ ହୋଇ ଭାବିଲେ ସେ ଶୁଆ ଦୁଇଙ୍କର କଥା କେମିତି ଅଛନ୍ତି ଦେଖିବା ପାଇଁ ରାଜା ବାହାରିଲେ। ସାଧୁ ମହାତ୍ମାଙ୍କର ଆଶ୍ରମରେ ପାଳିତ ଶୁଆ ରାଜାଙ୍କୁ ଦୂରରୁ ଦେଖିବା ମାତ୍ରେ ଅତିଥି ଦେବତା ଜ୍ଞାନ କରି ଉଚ୍ଚ ସ୍ୱରରେ କହିଲା, ସ୍ୱାଗତମ୍ ରାଧେ ରାଧେ। ବଡ଼ ଆନନ୍ଦିତ ହୋଇଗଲେ ରାଜା। ବାଃ, କେଡ଼େ ସୁନ୍ଦର କଥା ଶିଖିଛି ମ! ଆହୁରି କୌତୁହଳ ଜାତ ହେଲା ଅନ୍ୟ ଶୁଆଟିକୁ ଦେଖିବା ପାଇଁ। ଶିକାରୀର ଘରେ ଯାଇ ପହଞ୍ଚନ୍ତେ ସେଠାରେ ପାଳିତ ଶୁଆ କଟୁବଚନ କହିବା ଆରମ୍ଭ କଲା, ଦୂର ଦୂର ପଳା ପଳା। ବଡ଼ ଖରାପ ଲାଗିଲା ରାଜାଙ୍କୁ, ଆଶ୍ଚର୍ଯ୍ୟ ବି ହେଲେ। ଆରେ, ଗୋଟିଏ ଜାଗାରୁ ଗୋଟିଏ ଦିନ ଗୋଟିଏ ପ୍ରକାର ଦୁଇଟି ଶୁଆ ଆଣିଲି, ହେଲେ ସେମାନଙ୍କ ପ୍ରକୃତି ପୁରା ଅଲଗା। ଏହାର କାରଣ ଜାଣିବା ନିମନ୍ତେ ଆଶ୍ରମରେ ଥିବା ମହାତ୍ମାଙ୍କ ଶରଣାପନ୍ନ ହେଲେ। ସାଧୁ ରାଜାଙ୍କୁ ବୁଝାଇଲେ, ହେ ରାଜନ, ଏହାର ନାମ ହେଉଛି ସଙ୍ଗଦୋଷ। ଗୋଟିଏ ଶୁଆ ବ୍ୟାଧ ଘରେ ବଢ଼ିଲା, ତାର ପାଠ ପଢ଼ିଲା, ତେଣୁ ସେହିପରି କହିଲା। ଆଉ ଗୋଟିଏ ଗୁରୁକୂଳରେ ରହିଲା, ସେହି ପାଣି ପବନ ପରିବେଶ ପାଇଲା, ତେଣୁ ରାଧେ ରାଧେ କହିଲା। ହଁ ଶ୍ରୋତା ବନ୍ଧୁ, ଏହି ପରିବେଶ ବା ସଙ୍ଗର ପ୍ରଭାବ ହିଁ ସବୁଠାରୁ ବେଶୀ ଦାୟୀ। ଏବେ ବହୁତ ବଡ଼ ଘରର ପିଲାମାନେ ପରିବେଶ ଅଭାବରୁ, ସଙ୍ଗ ଦୋଷରୁ ଅବାଟରେ ପାଦ ଦେଉଛନ୍ତି, ଯାହା ପିତାମାତାଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ମହାଭାରତକୁ ଦେଖୁନାହାନ୍ତି? ମହାଭାରତରେ ଦୁଇଟି ବଳିଷ୍ଠ ଚରିତ୍ର ହେଉଛନ୍ତି କର୍ଣ୍ଣ ଆଉ ଅର୍ଜୁନ। କର୍ଣ୍ଣ ସବୁ ଗୁଣରେ, ରୂପରେ, ଦାନରେ, ସେବାରେ, ବୀରତାରେ ଅର୍ଜୁନଙ୍କଠାରୁ ଆଗୁଆ ଥିଲେ ଓ ଅର୍ଜୁନ ଏ ସବୁଥିରେ ଦୁର୍ବଳ। କିନ୍ତୁ ଫଳ ହେଲା କ'ଣ? କର୍ଣ୍ଣଙ୍କର ହେଲା ଦୁଃଖଦ ମୃତ୍ୟୁ, ଆଉ ଅର୍ଜୁନ ହେଲେ ବିଶ୍ୱ ବିଜୟୀ। କାରଣ ରାତି ପାହିଲେ କର୍ଣ୍ଣ ଯାହା ସହ ବସାଉଠା କରୁଥିଲେ ସେମାନେ ହେଲେ ଶକୁନି, ଦୁର୍ଯ୍ୟୋଧନ, ଦୁଃଶାସନ ପରି ଚରିତ୍ର, ଯେଉଁମାନଙ୍କର କାମ ହେଉଛି ଅନ୍ୟର କ୍ଷତି କରିବା। ଆଉ ଅର୍ଜୁନ ଶୟନେ ସପନେ ଜାଗରଣେ ଯାହାର ପାଦପଦ୍ମକୁ ଭରସା କରିଥିଲେ ସେ ହେଉଛନ୍ତି ବିଶ୍ୱନିୟନ୍ତା ଭଗବାନ। ତେଣୁ କର୍ଣ୍ଣର ପରିବେଶ ତାଙ୍କୁ ଅଭାଗା କଲା, ଆଉ ଅର୍ଜୁନଙ୍କୁ ଭାଗ୍ୟବାନ କଲା। ତେବେ ଏ ପରିବେଶକୁ ସଜାଡ଼ିବା କେମିତି? ଶ୍ରୋତାବନ୍ଧୁ, ଯେତେ ଭଲ କାମ କରୁଛନ୍ତି, ଯଥା ଦରିଦ୍ରକୁ ସାହାଯ୍ୟ ଦେଉଛନ୍ତି, ରୋଗୀର ସେବା କରୁଛନ୍ତି, ଈଶ୍ୱର ଆରାଧନା କରୁଛନ୍ତି, ଏ ସବୁ କାମ ପିଲାମାନଙ୍କୁ ଦେଖାନ୍ତୁ ଓ ଶିଖାନ୍ତୁ। ଆଉ ଯଦି କିଛି ମନ୍ଦ କାମ କରୁଛନ୍ତି, ଯଥା ନିଶାପାଣି ଖାଉଛନ୍ତି, କାହାକୁ ସମାଲୋଚନା କରୁଛନ୍ତି, କାହାକୁ ଗାଳି ଦେଉଛନ୍ତି, ଏସବୁ ଯେତେ ସମ୍ଭବ ପିଲାଙ୍କଠାରୁ ଦୂରେଇ ରଖନ୍ତୁ। ବାହାର ପରିବେଶ ସିନା ଖରାପ ହୋଇଯାଇଛି ବୋଲି ଆମେ କହୁଛେ, ହେଲେ ଘରେ ତ ଅନ୍ତତଃ ଆମେ ଏକ ଭଲ ପରିବେଶ ଆମ ପିଲାକୁ ଦେଇପାରିବା। ନହେଲେ କାଲି ସକାଳେ ଆମ ପିଲା ଯଦି ଅବାଟରେ ପାଦ ଦିଏ, ତେବେ ବାପା ମା ଆଗେ ନିଜକୁ କ୍ଷମା କରିପାରିବେ ତ? ତେଣୁ ପିତାମାତାଙ୍କର ଆଚରଣ, ଉଚ୍ଚାରଣ, ଆଦର୍ଶ, ବୁଝାମଣା ଏସବୁ ପ୍ରଥମେ ସୁନ୍ଦର ହେବା ଉଚିତ ନୁହେଁ କି? କାରଣ ମାଠିଆ ବଙ୍କା ହେଲେ ଦୋଷ ମାଠିଆର ନୁହେଁ, କୁମ୍ଭାରର। ଏକ ଅନୁକୂଳ ପରିବେଶରେ ଯଦି ମଞ୍ଜିଟିଏ ଗଛ ହୋଇ ଫୁଲ ଫଳ ଦେଇପାରୁଛି, ମଣିଷ ରୂପୀ ଗଛ ସଫଳ ହେବନି କାହିଁକି? ତେଣୁ ଚେଷ୍ଟା କରିବା ଆମକୁ ବ୍ୟାଧର ପରିବେଶ ନୁହେଁ, ସର୍ବଦା ସାଧୁ ମହାତ୍ମାଙ୍କ ପରିବେଶ ମିଳୁ ଓ ଆମ ଓଠରୁ ସବୁବେଳେ ଝରି ପଡ଼ୁ ସେ ମନଜ୍ଞ ସଙ୍ଗୀତ, କୁଟ କପଟ ସ୍ୱଭାବ ଯାହାର ତାକୁ ଦୂର ମୁଁ କରଇ ଜୁହାର, ମୋତେ ନମିଶାଅ ତାଙ୍କ ସାଥିରେ ସଦା ରଖ।

ଶୁଣୁଥିଲି ଅନୁଚିନ୍ତା, ନିବେଦନ କରିଥିଲି ଶାରଦା ପ୍ରସାଦ କର, ଆକାଶବାଣୀ କଟକ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 33ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ରାଜା ପରୀକ୍ଷିତ ମାତୃଗର୍ଭରେ ଥିବା ଅବସ୍ଥାରେ ଶ୍ରୀକୃଷ୍ଣଙ୍କ ଯୋଗୁଁ ମରଣକୁ ଏଡ଼େଇ ଯାଇଥିଲେ। ହେଲେ ତକ୍ଷକ କାମୁଡ଼ାରେ ମରିବେ ବୋଲି ଋଷିପୁତ୍ରଙ୍କ ଠାରୁ ସାପ ପାଇ ମୃତ୍ୟୁ ସମୟରେ ପୁଣି ଥରେ ଶ୍ରୀକୃଷ୍ଣଙ୍କୁ ଧ୍ୟାନ କଲେ। ଶ୍ରୀକୃଷ୍ଣ ପୃଥିବୀ ଛାଡ଼ିଲା ପରେ କଳିର ରାଜୁତି ଆରମ୍ଭ ହେଲା। ସୁତ ଋଷି ମୁନିମାନଙ୍କୁ କହିଲେ, କେବଳ କୃଷ୍ଣ ନାମ ସ୍ମରଣ ଆଉ ଶ୍ରବଣରେ କଳିତାପ ଖଣ୍ଡନ ହୋଇପାରିବ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 33ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ତୃପ୍ତି ଦାସ, କୃଷ୍ଣଚନ୍ଦ୍ର ରାୟ ଏବଂ ଶୈଳଭମ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲଚନ୍ଦ୍ର ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ, ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଲଙ୍କାମରିଚ ଫସଲରେ ବର୍ତ୍ତମାନ ସମୟରେ ଶୋଷକ ପୋକ ଯଥା ଜଉ ପୋକ ଓ ପତ୍ରଙ୍କୁଣି ପୋକ ଲାଗିବାର ସମ୍ଭାବନା ଅଛି। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ, 1500 ପିପି

ସକାଳ 8:30 ଓଡ଼ିଆ ଆଲବମ୍ ଗୀତ, ସକାଳ 8:45 ବୈଦେଶ ବିଳାସର 21ତମ ଭାଗ, ସକାଳ 9:00 ଗୀତ ଗୀତିକା, ଦିନ 10:00 ଶୁଣିବେ ନାଟକ ବାଡ଼ୁ ଓ ଝିଅ, ରଚନା ଭୁବନେଶ୍ୱର ମହାପାତ୍ର, ପ୍ରଯୋଜନା ରମାପଦ ନନ୍ଦ। ଭିକାରୀ ଚରଣ ବଳଗାଇଥିବା ଆଧୁନିକ ଗୀତ ପ୍ରଚାର କରିବ ଦିନ 11:10। ଦିନ 11:30 ଗୋପାଳଙ୍କ ଓଗାଳ ପରିବେଷଣ କରିବେ ପ୍ରଶାନ୍ତ ଦାସ ଏବଂ ସାଥୀ। ଏସ୍ଏମ୍ଏସ୍ ମାଧ୍ୟମରେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ମଞ୍ଜୁଳ ମଧ୍ୟାହ୍ନ ଦିନ 12:00। ଦିନ 1:10 ପ୍ରଚାର କରିବ ନାଗେଶ୍ୱର ବାଦ୍ୟ ଶିଳ୍ପୀ ନାରାୟଣ ନାୟକ ଏବଂ ସାଥୀ। ନାରୀମହଲ ଦିନ 1:20 ଏଥିରେ ଆଳପରେ ଶୁଣିବେ ନିବେଦିତା ରାଉତଙ୍କ ସହ ସାକ୍ଷାତକାର। ଓଡ଼ିଆ କଥାଚିତ୍ରର ଗୀତ ଦିନ 2:45 ଅସରନ୍ତୀ ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବ ଅପରାହ୍ନ 3:00। ଏସ୍ଏମ୍ଏସ୍ ମାଧ୍ୟମରେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ ପ୍ରଚାର କରିବ ଅପରାହ୍ନ 4:00। ଅପରାହ୍ନ 4:55 ସମବେତ କଣ୍ଠରେ ଶୁଣିବେ ଦେଶଭକ୍ତି ଗୀତ। ଯୁବବାଣୀ ଅପରାହ୍ନ 5:30 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତମାନସର 15ତମ ଭାଗ ପ୍ରଚାର କରିବ ସନ୍ଧ୍ୟା 6:10। କାର୍ଯ୍ୟକ୍ରମ ଉଦୟ ଭାରତ ସନ୍ଧ୍ୟା 6:30 ବିଷୟ ରହିଛି ଉଜ୍ଜଳା ଯୋଜନା, ଆଲୋଚିକା ଅନସୂୟା ମହାପାତ୍ର। ରାତି 7:02 ଓଡ଼ିଆ କଥାଚିତ୍ରର ଗୀତ, ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲାର ହାଲଚାଲ। କୃଷି ସଂସାର ରାତି 7:30 ଏଥିରେ ଶୁଣିବେ ପୋଟଳ ଚାଷରେ ରୋଗ ଓ ପୋକ ପରିଚାଳନା, ଏ ସମ୍ପର୍କରେ ଡକ୍ଟର ତୁଷାର ରଞ୍ଜନ ସାହୁଙ୍କ ସହ ଆଲୋଚନା। ହିନ୍ଦୀ କଥାଚିତ୍ରର ଗୀତ ରାତି 8:02, ରାତି 8:30 ହିନ୍ଦୀ ଶିକ୍ଷା, ଶିକ୍ଷାଦାନ କରିବେ ଲକ୍ଷ୍ମୀଧର ଦାସ, ଶିକ୍ଷା ଗ୍ରହଣ କରିବେ କୁନାଲ ଶର୍ମା। ରାତି 9:30 ବୟସର କୃଷ୍ଣଚୂଡ଼ା, ଏଥିରେ ଶୁଣିବେ ଜଗନ୍ନାଥ ପଣ୍ଡାଙ୍କ ସହ ସାକ୍ଷାତକାର। ସର୍ବେଶ୍ୱର ପ୍ରଧାନ ଏବଂ ସାଥୀଙ୍କ ପରିବେଷିତ ଦାସକାଠିଆ ଗୀତ ପ୍ରଚାର କରିବୁ ରାତି 10:02। ରାତି 10:30 ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ବିଚାରାଧୀନ ଆଗୁଆ ତଥା ନିୟମିତ ଜାମିନ ଆବେଦନଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ଦେଶର ସବୁ ହାଇକୋର୍ଟକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜାମିନ ଆବେଦନଗୁଡ଼ିକର ଶୁଣାଣି ଶେଷ କରିବାକୁ କହିଛନ୍ତି।

ଆବେଦନ ଦାଖଲର ପରଦିନ କିମ୍ବା ଅତି ବେଶୀରେ ସପ୍ତାହକ ମଧ୍ୟରେ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନର ପ୍ରଥମ ଶୁଣାଣି ପରେ ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ ବୋଲି ଖଣ୍ଡପୀଠ କହିଛନ୍ତି। ରାଜ୍ୟରେ ରବି ଋତୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ବରଗଡ଼ ଜିଲ୍ଲାରେ ଗତକାଲିଠାରୁ ଏହା କାର୍ଯ୍ୟକାରୀ ହୋଇଛି। ଧାନ ବିକ୍ରି ପାଇଁ ପ୍ରାୟ 1,05,000 ଚାଷୀ ପଞ୍ଜିକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ 96,377 ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଛି।

0: ଆକଳନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ 96,377 ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଛି। ବାଲେଶ୍ୱର, କଟକ, ପୁରୀ, ସମ୍ଭଲପୁରରେ ଆସନ୍ତା 15 ତାରିଖରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟରେ ଭିଭିଭୂମି ବିକାଶ ସମ୍ପର୍କିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର 65ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରକାରୀ ଏବଂ ବେସରକାରୀ ଭାଗିଦାରିତାରେ କାର୍ଯ୍ୟକାରୀ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ବିସ୍ତୃତ ଆଲୋଚନା ହୋଇଛି। ମୋଟ 1,130 କୋଟି ଟଙ୍କା ବ୍ୟୟ ଅଟକଳରେ 5ଟି ନୂତନ ପିପିପି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଏବଂ ଗ୍ରାମୀଣ ସଂଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ନେଇ ଓଡ଼ିଶା ଜାତୀୟ ସ୍ତରରେ ସମ୍ମାନିତ ହୋଇଛି। ମଧ୍ୟପ୍ରଦେଶର ସିହୋରଠାରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସମାରୋହରେ ଓଡ଼ିଶାକୁ ପୁରସ୍କୃତ କରାଯାଇଛି। ଯୋଜନାର 25 ବର୍ଷ ପୂର୍ତ୍ତି ପାଳନ ଅବସରରେ ଆୟୋଜିତ ସମାରୋହରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଗଦେଇ ପୁରସ୍କାର ବିତରଣ କରିଛନ୍ତି। ଯୋଜନା ଅଧୀନରେ ରାଜ୍ୟକୁ ମିଳିଥିବା ଏହି ଜାତୀୟସ୍ତରୀୟ ସ୍ୱୀକୃତି ଗ୍ରାମୀଣ ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମିଣତି ଆଜି ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହେବ। ଗଣତି ମିଣତି ସମୟରେ ବାହାର କାଠ ନିକଟରୁ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ। ଗତକାଲିଠାରୁ ଆରମ୍ଭ ହୋଇଥିବା ଗଣତି ମିଣତି କାର୍ଯ୍ୟ ଚଳିତ ମାସରେ 9 ଦିନ ଧରି ଚାଲିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଚଳିତ ମାସରେ ଅନ୍ୟ ଦିନଗୁଡ଼ିକରେ ହେବାକୁ ଥିବା ଗଣତି ମିଣତି ସମ୍ପର୍କରେ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଆସାମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଏନ୍ଡିଏ ନବନିର୍ବାଚିତ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମା ଆଜି ଶପଥ ଗ୍ରହଣ କରିବେ। ଖାନଫଡ଼ା ପଶୁ ଚିକିତ୍ସାଳୟ ପଡ଼ିଆଠାରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଶ୍ରୀ ବିଶ୍ୱଶର୍ମାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ତାଙ୍କ ସହିତ ଅନ୍ୟ 4 ଜଣ ମନ୍ତ୍ରୀ ପରିଷଦ ସଦସ୍ୟ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଏବଂ ବିଜେପି ତଥା ଏନ୍ଡିଏ ଶାସନାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷାଫଳ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷାଫଳ ପ୍ରକାଶ ପାଇବ। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା ଶ୍ରୀ ବଳଦେବଜୀଉଙ୍କ ଭିତର ଚନ୍ଦନଯାତ୍ରା ଗତକାଲିଠାରୁ ଆରମ୍ଭ ହୋଇଛି। ଜ୍ୟେଷ୍ଠ ପୂର୍ଣ୍ଣିମା ପୂର୍ବଦିନ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଏହା ଚାଲିବ। ଠାକୁରଙ୍କର 12 ମାସରେ 13 ପର୍ବ ପାଳନ ଦେବନୀତି ମଧ୍ୟରୁ ଏହା ଏକ ଗୁପ୍ତ ନୀତି। ରୋଗୀ ସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ ସମର୍ପଣ ଭାବକୁ ସମ୍ମାନ ଜଣାଇ ଆଜି ଆନ୍ତର୍ଜାତିକ ନର୍ସ ଦିବସ ପାଳନ କରାଯାଉଛି। ଆଧୁନିକ ନର୍ସିଂ ସେବା ଆରମ୍ଭ କରିଥିବା ଫ୍ଲୋରେନ୍ସ ନାଇଟିଙ୍ଗେଲ୍ଙ୍କ ଜନ୍ମଦିନକୁ ସ୍କରଣ କରିବା ପାଇଁ 1965 ମସିହାରୁ ଆଜିର ଦିନକୁ ନର୍ସିଂ ବା ସେବିକା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ସେବିକା ଦିବସର ବାର୍ତ୍ତା ରହିଛି ଆମ ନର୍ସ ଆମ ଭବିଷ୍ୟତ, ନର୍ସକୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହ ଗତକାଲି ପ୍ରାୟ ସମସ୍ତ ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ତଳେ ରହିଥିଲା। ଅପରପକ୍ଷରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟ ଏଥିରେ ସନ୍ତୁ ଶୁଣିବା ମଧୁମେହ ରୋଗୀଙ୍କ ପାଇଁ ଚକ୍ଷୁ ସମ୍ବନ୍ଧିତ ପରାମର୍ଶ ଆଲୋଚନା କରିଛନ୍ତି ଡାକ୍ତର ଅନୁରାଗ ମିଶ୍ର।
2: ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ହୋଇଥିବା ଅବସ୍ଥାକୁ ମଧୁମେହ ବା ଡାଇବେଟିସ୍ ମେଲିଟସ୍ ବୋଲି କୁହାଯାଏ। ଏହିଭଳି ରୋଗୀ ଅନେକ ବିଷୟରେ ସତର୍କ ରହିବା ଉଚିତ। ରକ୍ତର ଶର୍କରା ନିୟନ୍ତ୍ରଣରେ ନ ରହିଲେ ଆଖିରେ ନାନା ପ୍ରକାର ରୋଗ ଦେଖାଦେଇଥାଏ। ସବୁଠାରୁ ବଡ଼ କଥା ହେଲା, ମଧୁମେହ ରୋଗୀ ସେପର୍ଯ୍ୟନ୍ତ ତାଙ୍କ ଆଖିରେ କୌଣସି ରୋଗ ଅଛି ବୋଲି ଜାଣିପାରନ୍ତି ନାହିଁ ଯେପର୍ଯ୍ୟନ୍ତ ଆଖି ସାଂଘାତିକ କ୍ଷତିଗ୍ରସ୍ତ ନ ହୋଇଛି। ତେଣୁ ମଧୁମେହ ରୋଗୀ ନିୟମିତ ଆଖି ପରୀକ୍ଷା କରାଇନେବା ନିହାତି ଜରୁରୀ। ତାହେଲେ ଆଖିରେ ହେଉଥିବା ପରିବର୍ତ୍ତନ ସହଜରେ ଧରାପଡ଼େ

0: ଓ ଚିକିତ୍ସା ଦ୍ୱାରା ଆରୋଗ୍ୟ ହେବା ସମ୍ଭବ ହୁଏ। ତେଣୁ ମଧୁମେହ ରୋଗୀଙ୍କର ପ୍ରଥମ ସାବଧାନତା ହେଲା ପ୍ରତିବର୍ଷ ଅନ୍ତତଃ ଥରେ ଡାକ୍ତରଙ୍କ ପାଖରେ ଆଖି ପରୀକ୍ଷା କରାଇ ନେବା ଉଚିତ। ମଧୁମେହ ରୋଗୀଙ୍କର ଯଦି ରକ୍ତରେ ଶର୍କରାର ପରିମାଣ ଅଧିକ ରୁହେ ଏବଂ ଏହାକୁ ନିୟନ୍ତ୍ରଣରେ ରଖା ନ ଯାଏ ତେବେ ଆଖିର ରେଟିନା ବା ଦୃଷ୍ଟିପଟଳ କ୍ଷତିଗ୍ରସ୍ତ ହୁଏ, ଯାହାକୁ ଡାଇବେଟିକ୍ ରେଟିନୋପାଥି ବୋଲି କୁହାଯାଏ। ଏଥିରେ ରେଟିନା ଯାହା ଆଖିର ପଛ ପାଖରେ ଥାଏ ତାହାର ରକ୍ତବାହୀ ନଳୀ ଗୁଡ଼ିକ କ୍ଷତିଗ୍ରସ୍ତ ହୁଅନ୍ତି, ଫଳରେ ଦୃଷ୍ଟିଶକ୍ତି ବାଧାପ୍ରାପ୍ତ ହୁଏ। ଦୃଷ୍ଟିଶକ୍ତି ପାଇଁ ରେଟିନା ସୁସ୍ଥ ରହିବା ନିହାତି ଆବଶ୍ୟକ। ମଧୁମେହ ରୋଗରେ ଆଖିରେ ଉଚ୍ଚ ଚକ୍ଷୁଚାପ ତଥା ମୋତିଆବିନ୍ଦୁ ଇତ୍ୟାଦି ମଧ୍ୟ ଦେଖାଦେଇପାରନ୍ତି। ଚକ୍ଷୁରେ ଚାପ ବଢ଼ିଲେ ଏହା ଦୃଷ୍ଟିଶକ୍ତି ନଷ୍ଟ ହେବାର କାରଣ ହୋଇପାରେ। ଏହା ହୁଏତ ପ୍ରାଥମିକ ଅବସ୍ଥାରେ ଜଣାପଡ଼େ ନାହିଁ, ମାତ୍ର କେହି କେହି ଧୀରେ ଧୀରେ ଦୃଷ୍ଟିଶକ୍ତି ହରାଇ ବସନ୍ତି। କେତେକ ପିଲାଙ୍କର ମଧ୍ୟ ମଧୁମେହ ଦେଖାଦେଇଥାଏ, ସେମାନଙ୍କର ମଧ୍ୟ ମୋତିଆବିନ୍ଦୁ ହେବାର ସମ୍ଭାବନା ଥାଏ। ଏହି ମୋତିଆବିନ୍ଦୁ ବଢ଼ିଗଲେ ଅପରେସନ୍ କରାଇ ନେବା ଉଚିତ, ନଚେତ୍ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ଚାଲିଯାଇପାରେ। ବେଳେବେଳେ ଆଖି ଆଗରେ ଛୋଟ ଛୋଟ କଳା ଦାଗ ଦେଖାଯାଏ ବା ଆଲୋକ ଆଡ଼କୁ ଚାହିଁଲେ ତା ଚାରିପଟେ ବଳୟ ଭଳି ଦେଖାଯାଏ। ଏ ମଧ୍ୟରୁ ଯଦି କେଉଁଠି ବି କାହାକୁ ଜଣାପଡ଼େ ସାଙ୍ଗେ ସାଙ୍ଗେ ଆଖି ଡାକ୍ତରଙ୍କୁ ଦେଖାଇ ପରାମର୍ଶର ଅନୁସାରେ ଚିକିତ୍ସା କରାଇ ନେବା ଉଚିତ। ମଧୁମେହ ରୋଗୀ ସର୍ବଦା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ଉଚିତ, ଏଥିପାଇଁ ବ୍ୟାୟାମ, ଖାଦ୍ୟର ନିୟମିତତା ଇତ୍ୟାଦି ନିୟମ ମାନିବା ଉଚିତ। ମାତ୍ର ବ୍ୟାୟାମ, କମ୍ ଲୁଣ ଖାଇବା ବା ଓଜନକୁ ନିୟନ୍ତ୍ରଣରେ ରଖିବା ଦ୍ୱାରା ମଧ୍ୟ ଯଦି ବ୍ଲଡ୍ ପ୍ରେସର ନିୟନ୍ତ୍ରଣରେ ନ ରହେ ତେବେ ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ବ୍ୟବହାର କରିବା ଉଚିତ ଓ ରକ୍ତଚାପ ନିୟନ୍ତ୍ରଣରେ ରଖିବା ଉଚିତ। ଅନେକ ସମୟରେ ମଧୁମେହ ରୋଗୀଙ୍କ ଆଖିକୁ ଖୁବ୍ ଭଲ ଭାବେ ଦେଖାଯାଏ ନାହିଁ, ସେମାନେ ଚଷମା ବ୍ୟବହାର କରିବା ପାଇଁ ପସନ୍ଦ କରନ୍ତି ନାହିଁ, ଫଳରେ ଔଷଧ ବୋତଲରେ ଲାଗିଥିବା ଲେବଲ ଭଲରେ ପଢ଼ିପାରନ୍ତି ନାହିଁ, ଅନ୍ଦାଜ କରି ଔଷଧ ପକାଇ ଦିଅନ୍ତି। ଏଭଳି ଭୁଲ କେବେ ବି କରିବେ ନାହିଁ। ଲେବଲ ଠିକ୍ରେ ନ ପଢ଼ିପାରିଲେ ଅନ୍ୟ କାହା ଦ୍ୱାରା ପଢ଼ାଇବେ ବା ମ୍ୟାଗ୍ନିଫାଇଂ ଗ୍ଲାସ୍ ବା ଜବକାଚା ଦ୍ୱାରା ପଢ଼ି ବ୍ୟବହାର କରିବେ। ଔଷଧର ଲେବଲ ନ ପଢ଼ି ତା'ର ଏକ୍ସପାୟରି ଡେଟ୍ ବିଷୟରେ ନ ଜାଣି ଔଷଧ କେବେ ବି ବ୍ୟବହାର କରିବା ଉଚିତ ନୁହଁ। ବେଳେବେଳେ ଗୋଟିଏ ଜିନିଷ ଦୁଇଟା ଭଳି ମଧ୍ୟ ଦେଖାଯାଏ, ଆହୁରି ମଧ୍ୟ ଆଲୋକ ଚାରିପଟେ ଏକ ଉଜ୍ଜଳ ବଳୟ ଭଳି ଦେଖାଯାଏ, ନଚେତ୍ ଆଲୋକ ଝଟକା ମାରିବା ଭଳି ଲାଗେ, ଯେମିତି ବିଜୁଳି ମାରିଲା ଭଳି ଲାଗେ, ହଠାତ୍ ଅନ୍ଧାର ଭଳି ଦେଖାଯାଏ, ନହେଲେ ଆଖି ଆଗରେ ଛୋଟ ଛୋଟ କଳା ବିନ୍ଦୁ ଭାସି ଭାସି ବୁଲିବା ଭଳି ଦେଖାଯାଏ। ଆଖିରେ ଯନ୍ତ୍ରଣା ହୋଇପାରେ, ଆଖି ଲାଲ ପଡ଼େ ଥରେ ନୁହେଁ ବାରମ୍ବାର, ବା କୌଣସି ଚିହ୍ନ ଯେମିତିକି ଟ୍ରାଫିକ୍ ସିଗ୍ନାଲ ସେଭଳି କୌଣସି ସୂଚନା ଦେଉଥିବା ଭଳି ଚିହ୍ନ ଦେଖିବାରେ ମଧ୍ୟ ଅସୁବିଧା ହୋଇପାରେ। ଆଖି କୋଣ ବାହାର ବସ୍ତୁଟି ଠିକ୍ସେ ଦେଖାଯାଏ ନାହିଁ ବା ଦୃଷ୍ଟିଶକ୍ତିରେ ହଠାତ୍ କୌଣସି ପରିବର୍ତ୍ତନ ଦେଖାଯାଇପାରେ। ଏହିସବୁରୁ ଯଦି କୌଣସି ଗୋଟିଏ ଅସୁବିଧା ମଧୁମେହ ରୋଗୀଙ୍କ ପାଖରେ ଦେଖାଯାଏ, ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ସହିତ ପରାମର୍ଶ କରି ଚିକିତ୍ସାର ବ୍ୟବସ୍ଥା କରାଇ ନେବା ଉଚିତ, ନଚେତ୍ ଦୃଷ୍ଟିଶକ୍ତି ହରାଇବାକୁ ମଧ୍ୟ ପଡ଼ିପାରେ। ଧୂମପାନ ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ ତାହା ସମସ୍ତେ ଜାଣନ୍ତି। ଧୂମପାନ ଦ୍ୱାରା ଶରୀରର ରକ୍ତବାହୀ ନଳୀଗୁଡ଼ିକ କ୍ଷତିଗ୍ରସ୍ତ ହୁଅନ୍ତି, ଫଳରେ ରକ୍ତ ସଞ୍ଚାଳନ ହେବାରେ ବାଧାପ୍ରାପ୍ତ ହୁଏ। ମଧୁମେହ ରୋଗୀ ଯେଉଁମାନଙ୍କର ରକ୍ତ ସଞ୍ଚାଳନ ଏମିତିରେ ବି କ୍ଷତିଗ୍ରସ୍ତ ଥାଏ ସେମାନେ ଧୂମପାନ ଆଦୌ କରିବା ଉଚିତ ନୁହଁ, ତାଙ୍କ ପାଇଁ ଏହା ଅଧିକ କ୍ଷତିକାରକ, ତେଣୁ ସେମାନେ ଏହି ଅଭ୍ୟାସକୁ ତୁରନ୍ତ ବର୍ଜନ କରିବା ଆବଶ୍ୟକ। ମଧୁମେହ ରୋଗୀ ଏତିକି ଜାଣି ରଖିବା ଉଚିତ ଯେ ମଧୁମେହ ରୋଗର ଯତ୍ନ ସହ ଆଖିର ଯତ୍ନ ଜଡ଼ିତ। ମଧୁମେହ ରୋଗକୁ ସର୍ବଦା ନିୟନ୍ତ୍ରଣରେ ରଖିବା ଉଚିତ, ଏଥିପାଇଁ ଉପଯୁକ୍ତ ଖାଦ୍ୟ ନିୟମିତ ଭାବେ ଖାଇବା ଉଚିତ, ପ୍ରତିଦିନ ବ୍ୟାୟାମ ନିହାତି ଆବଶ୍ୟକ। ମଧୁମେହ ପାଇଁ ଯଦି ଔଷଧ ବା ଇଞ୍ଜେକ୍ସନ ନେଉଥାନ୍ତି ତାହା ନିୟମ ଅନୁସାରେ ନେବେ, ଏସବୁଥିରେ କେବେ ହେଳା କରିବେ ନାହିଁ। ତାଛଡ଼ା ଆଖିରେ କିଛି ବି ଅସୁବିଧା ଅନୁଭୂତ ହେଲେ କଦାପି ହେଳା କରିବେ ନାହିଁ, ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଦେଖାଇ ଉପଯୁକ୍ତ ଚିକିତ୍ସାର ବ୍ୟବସ୍ଥା କରିବେ। ଯଦି ଡାକ୍ତର ଆପଣଙ୍କୁ ଦେଖିଲା ପରେ ଆପଣଙ୍କର କୌଣସି ଅସୁବିଧା ନାହିଁ ବୋଲି କୁହନ୍ତି ତାହେଲେ ଆପଣ ଶାନ୍ତିର ନିଶ୍ୱାସ ମାରିପାରନ୍ତି। ମାତ୍ର ସେମିତି ଯେପର୍ଯ୍ୟନ୍ତ ଡାକ୍ତର କହିନାହାନ୍ତି ସେପର୍ଯ୍ୟନ୍ତ ଆମେ ଶାନ୍ତିରେ ବସିପାରିବା ନାହିଁ, ଆମକୁ ଡାକ୍ତରଙ୍କର ପରାମର୍ଶ ନିହାତି ନେବା ଉଚିତ, ତାହେଲେ ଆଖି ନିଶ୍ଚିତ ସୁସ୍ଥ ରହିବ ଓ ଦୃଷ୍ଟିଶକ୍ତି କେବେ ହେଲେ ବାଧାପ୍ରାପ୍ତ ହେବ ନାହିଁ।
1: ଆମର ସ୍ୱାସ୍ଥ୍ୟରେ ମଧୁମେହ ରୋଗୀଙ୍କ ପାଇଁ ଚକ୍ଷୁ ସମ୍ବନ୍ଧିତ ପରାମର୍ଶ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଅନୁରାଗ ମିଶ୍ର, ଆକାଶବାଣୀ କଟକ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଦେଶରେ ପ୍ରଚୁର ପରିମାଣର ଖାଦ୍ୟ ଭଣ୍ଡାର ମହଜୁଦ ରହିଛି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ହିମନ୍ତ ବିଶ୍ୱଶର୍ମା ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ 3 wicketରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ପଶ୍ଚିମ ଏସିଆ ପରିସ୍ଥିତିକୁ ଚଳିତ ଦଶନ୍ଧିର ସବୁଠୁ ସଙ୍କଟ ଭାବରେ

ବର୍ଣ୍ଣନା କରି ଦେଶବାସୀଙ୍କୁ ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଗତକାଲି ଭଦୋଦରାରେ ସର୍ଦ୍ଦାର ଧାମ ଛାତ୍ରାବାସର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସମସ୍ତଙ୍କୁ ଆମର କର୍ତ୍ତବ୍ୟ ପାଳନ କରିବାକୁ ହେବ ଏବଂ ଦେଶର ସମ୍ପଦ ଉପରେ ବୋଝ କମ୍ କରିବା ଲାଗି ଏକତ୍ର ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ସେ କହିଛନ୍ତି, ବିଦେଶରୁ ଆମଦାନୀ ହେଉଥିବା ଉତ୍ପାଦର ବ୍ୟବହାର କମ୍ କରି ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଥିବା କାର୍ଯ୍ୟରୁ ଦୂରେଇ ରହିବାକୁ ହେବ। ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଭୋକାଲ୍ ଫର୍ ଲୋକାଲ୍ ଉପରେ ଗୁରୁତ୍ୱ ଦେଇ ସ୍ଥାନୀୟ ଉତ୍ପାଦ ବ୍ୟବହାରକୁ ଅଧିକ କରିବା ଲାଗି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ସ୍ଥାନୀୟ ଉଦ୍ୟୋଗୀମାନେ ମଧ୍ୟ ସଶକ୍ତ ହୋଇପାରିବେ। ବିଚାରାଧୀନ ଆଗୁଆ ତଥା ନିୟମିତ ଜାମିନ ଆବେଦନଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ଦେଶର ସବୁ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜାମିନ ଆବେଦନଗୁଡ଼ିକର ଶୁଣାଣି ଶେଷ କରିବାକୁ କହିଛନ୍ତି। ଆବେଦନ ଦାଖଲର ପରଦିନ କିମ୍ବା ଅତିବେଶୀରେ ସପ୍ତାହକ ମଧ୍ୟରେ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନର ପ୍ରଥମ ଶୁଣାଣି ପରେ ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ ବୋଲି ଖଣ୍ଡପୀଠ କହିଛନ୍ତି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଭାରତରେ ପ୍ରଚୁର ପରିମାଣର ଖାଦ୍ୟ ଭଣ୍ଡାର ରହିଛି ଏବଂ ଦେଶରେ ଖାଦ୍ୟାଭାବ ନାହିଁ। ନୂଆଦିଲ୍ଲୀରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ସହ ମିଳିତ ଭାବେ କୃଷି ପରିବର୍ତ୍ତନ ମାଧ୍ୟମରେ ସ୍ୱାସ୍ଥ୍ୟ ପାଇଁ ବିଜ୍ଞାନର ଉତ୍କର୍ଷତା କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଭାରତୀୟ କୃଷି ଗବେଷଣା ପରିଷଦ ଆଇସିଏଆର୍ ଏବଂ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ଆଇସିଏମ୍ଆର୍ ମିଳିତ ଭାବେ ଆରମ୍ଭ କରାଯାଇଥିବା ଏହି ପ୍ରୟାସ ଲୋକଙ୍କ ସୁସ୍ଥ ଜୀବନଶୈଳୀକୁ ସଂଗଠିତ କରିବ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାର ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହ ରୋଗ ନିରୂପଣ ଏବଂ ନିରାକରଣ ଦିଗରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାରଠାରୁ 6 ଦିନିଆ ଗସ୍ତରେ ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍, ନରୱେ ଏବଂ ଇଟାଲୀକୁ ଯିବେ। 5ଟି ରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଶୁକ୍ରବାର ୟୁଏଇରେ ପହଞ୍ଚବା ପରେ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହାନ୍ଙ୍କୁ ସାକ୍ଷାତ କରିବେ। ଉଭୟ ନେତା ଦ୍ୱିପାକ୍ଷିକ ପ୍ରସଙ୍ଗ, ବିଶେଷକରି ଶକ୍ତି ସହଯୋଗ ଏବଂ ପାରସ୍କରିକ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଶୁକ୍ରବାର ନେଦରଲ୍ୟାଣ୍ଡସରେ ପହଞ୍ଚବେ। 2017 ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ନେଦରଲ୍ୟାଣ୍ଡସକୁ ଦ୍ୱିତୀୟ ଗସ୍ତ ହେବ। ଶ୍ରୀ ମୋଦି ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମାକ୍ସିମାଙ୍କୁ ସାକ୍ଷାତ କରିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହ ଆଲୋଚନା କରିବେ। ଆଲୋଚନାରେ ପ୍ରତିରକ୍ଷା, ସୁରକ୍ଷା, ନବସୃଜନ, ସବୁଜ ହାଇଡ୍ରୋଜେନ୍, ସେମିକଣ୍ଡକ୍ଟର ଆଦି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଯାତ୍ରା କରିବେ। ଶ୍ରୀ ମୋଦି ତାଙ୍କର ସ୍ୱିଡିସ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ବୃଦ୍ଧି କରିବା ପାଇଁ ଏଆଇ, ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ଯୋଗାଣ ଶୃଙ୍ଖଳ, ପ୍ରତିରକ୍ଷା, ମହାକାଶ, ଜଳବାୟୁ ଆଦି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବେ। ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ନରୱେରେ ପହଞ୍ଚବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ପ୍ରଥମ ନରୱେ ଗସ୍ତ ହେବ ଏବଂ ଗତ 43 ବର୍ଷ ମଧ୍ୟରେ ଭାରତରୁ ନରୱେକୁ ପ୍ରଥମ ପ୍ରଧାନମନ୍ତ୍ରୀ ସ୍ତରୀୟ ଗସ୍ତ ହେବ। ପ୍ରଧାନମନ୍ତ୍ରୀ ରାଜା ହରାଲ୍ଡ ପଞ୍ଚମ ଏବଂ ରାଣୀ ସୋନଜାଙ୍କୁ ସାକ୍ଷାତ କରିବେ। ଶ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗହର ଷ୍ଟୋର୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀଙ୍କ ସହିତ ଭାରତ ନରୱେ ବ୍ୟବସାୟ ଏବଂ ଗବେଷଣା ଶିଖର ସମ୍ମିଳନୀରେ ମଧ୍ୟ ଉଦ୍ବୋଧନ ଦେବେ। ଗସ୍ତର ଶେଷ ପର୍ଯ୍ୟାୟରେ ଚଳିତ ମାସ 19 ତାରିଖରୁ ପ୍ରଧାନମନ୍ତ୍ରୀ ଇଟାଲୀ ଗସ୍ତରେ ଯାଇ ରାଷ୍ଟ୍ରପତି ସର୍ଗିଓ ମାଟାରୋଲା ଓ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ଆଲୋଚନା କରିବେ। ଆସାମରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଏନ୍ଡିଏ ନବନିର୍ବାଚିତ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମା ଆଜି ଶପଥ ଗ୍ରହଣ କରିବେ। ଖାନପଡ଼ାଠାରେ ପଶୁ ଚିକିତ୍ସାଳୟ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଶ୍ରୀ ବିଶ୍ୱଶର୍ମାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ତାଙ୍କ ସହିତ ଅନ୍ୟ 4 ଜଣ ମନ୍ତ୍ରୀ ପରିଷଦ ସଦସ୍ୟ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ

0: ମଣ୍ଡଳର ବହୁ ସଦସ୍ୟ ଏବଂ ବିଜେପି ତଥା ଏନ୍ଡିଏ ଶାସନାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଦେଶରେ ପେଟ୍ରୋଲ୍ ଏବଂ ଡିଜେଲ୍ ମହଜୁଦ ରହିଛି ଓ ନିରନ୍ତର ଭାବେ ଏଲ୍ପିଜି ବିତରଣ କରାଯାଉଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆନ୍ତଃ ମନ୍ତ୍ରଣାଳୟ ଗୋଷ୍ଠୀ ପକ୍ଷରୁ ଗତକାଲି ନୂଆଦିଲ୍ଲୀରେ ଦିଆଯାଇଥିବା ସୂଚନା ଅନୁଯାୟୀ ଗତ ତିନିଦିନ ମଧ୍ୟରେ 1,26,00,000 ଅଧିକ ଏଲ୍ପିଜି ସିଲିଣ୍ଡର ବିତରଣ କରାଯାଇଛି। ଦେଶର ସମସ୍ତ ବିଶୋଧନାଗାରଗୁଡ଼ିକ ନିରନ୍ତର ଭାବେ କାର୍ଯ୍ୟ କରୁଛନ୍ତି। 2026 ଖରିଫ୍ ଋତୁ ପାଇଁ 51% ଅଧିକ ସାର ମହଜୁଦ ରହିଥିବା କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅପର୍ଣ୍ଣା ଶର୍ମା କହିଛନ୍ତି। ପ୍ରାୟ 97,00,000 ମେଟ୍ରିକ୍ ଟନ୍ ଅଧିକ ସାର ମହଜୁଦ ରହିଥିବା ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବିଦେଶରେ ପରିବହନ କରୁଥିବା ଭାରତୀୟ ଜାହାଜ ଏବଂ କର୍ମଚାରୀମାନେ ସୁରକ୍ଷିତ ରହିଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଇରାନ୍ର ଅଧିକାରୀମାନଙ୍କ ସହ ମନ୍ତ୍ରଣାଳୟ ଯୋଗାଯୋଗରେ ରହିଛି। ଏପର୍ଯ୍ୟନ୍ତ 11 ଭାରତୀୟ ଜାହାଜ ଭାରତ ପ୍ରତ୍ୟାବର୍ତ୍ତନ କରିଥିବାବେଳେ 13 ଜାହାଜ ଭାରତକୁ ଆସିବା ଲାଗି ଚଳାଚଳ କରୁଛି। 2,500 ଅଧିକ ଭାରତୀୟଙ୍କୁ ବିଭିନ୍ନ ମାର୍ଗ ଦେଇ ଦେଶକୁ ଅଣାଯାଇଥିବା ଶ୍ରୀ ଜୟସ୍ୱାଲ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ଗସ୍ତ ପୂର୍ବରୁ କହିଛନ୍ତି, ସେ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କ ସହ ସାକ୍ଷାତ ଆଲୋଚନାରୁ ସୁଫଳ ପାଇବା ଲାଗି ଆଶା ରଖିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି, ଷି ଜିନ୍ପିଙ୍ଗ୍ଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ରହିଛି ଏବଂ ଇରାନ୍ ତୈଳ ଉପରେ ନିର୍ଭରଶୀଳତା ସତ୍ତ୍ୱେ ଇରାନ୍ରୁ ଚୀନ୍କୁ କୌଣସି ଜାହାଜ ପଠାଯାଇ ନାହିଁ। ଗତବର୍ଷ ଚୀନ୍ ଉପରେ ଆମେରିକା ପକ୍ଷରୁ ଅଧିକ ଶୁଳ୍କ ଲାଗୁ କରାଯାଇଥିଲେ ମଧ୍ୟ ଉଭୟ ଦେଶ ବାଣିଜ୍ୟିକ ସମ୍ପର୍କକୁ ସ୍ଥିରତା ପ୍ରଦାନ ଲାଗି ଉଦ୍ୟମ କରୁଥିବା ଶ୍ରୀ ଟ୍ରମ୍ପ କହିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ସହ ସେଠାକାର ଏକ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ମଧ୍ୟ ଏହି ଗସ୍ତରେ ଯୋଗ ଦେଇଛନ୍ତି। ଏହି ଗସ୍ତକାଳରେ ଉଭୟ ଆମେରିକା ଓ ଚୀନ୍ର ରାଷ୍ଟ୍ରପତି ଦ୍ୱିପାକ୍ଷିକ ବୈଠକରେ ବିଭିନ୍ନ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ୍ ଏବଂ ତେହେରାନ ମଧ୍ୟରେ ଯୁଦ୍ଧବିରତି ଦୁର୍ବଳ ସ୍ଥିତିରେ ଥିବା ମତବ୍ୟକ୍ତ କରିବା ପରେ ତୈଳ ବଜାରରେ ଅନିୟମିତତା ଦେଖାଯାଇଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟ ଯୋଗୁଁ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରସ୍ତାବ ଆଲୋଚନା ମଧ୍ୟ ବିଫଳତା ଆଡ଼କୁ ଗତି କରିଛି। ଆମେରିକାର ଶାନ୍ତି ପ୍ରସ୍ତାବ ପ୍ରତି ଇରାନ୍ ନିଜର ପ୍ରତିକ୍ରିୟାରେ ଶତ୍ରୁତା ଆଚରଣ ବନ୍ଦ କରିବା, ଜବତ ସମ୍ପତ୍ତି ମୁକ୍ତ କରିବା, ନୌସେନା ଅବରୋଧ ସମାପ୍ତ କରିବା ଏବଂ ହର୍ମୁଜ ପ୍ରଣାଳୀରେ ଇରାନ୍ର ପରିଚାଳନାକୁ ସ୍ୱୀକୃତି ଦେବା ପାଇଁ କହିଥିଲା। ତେବେ ରାଷ୍ଟ୍ରପତି ଟ୍ରମ୍ପ ତେହେରାନ୍ର ସବୁ ସର୍ତ୍ତଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିଥିଲେ, ଫଳରେ ଅଶୋଧିତ ତୈଳ ମୂଲ୍ୟ 4% ଅଧିକ ବୃଦ୍ଧି ପାଇ ବ୍ୟାରେଲ୍ ପିଛା $105 ପହଞ୍ଚିଥିଲା। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 3 ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। 211 ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ 19 ଓଭରରେ 7 ବିନିମୟରେ 216 ସଂଗ୍ରହ କରିଥିଲା। ପ୍ରଥମ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ 20 ଓଭରରେ 5 ବିନିମୟରେ 210 ସ୍କୋର କରିଥିଲା। ମାଧବ ତିୱାରୀଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଦେଶରେ ପ୍ରଚୁର ପରିମାଣର ଖାଦ୍ୟ ଭଣ୍ଡାର ମହଜୁଦ ରହିଛି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ହିମନ୍ତ ବିଶ୍ୱଶର୍ମା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ 3 ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ।
1: ପ୍ରଯୋଜନା ବିନୟ କୁମାର ସାମନ୍ତରେ, ଉପସ୍ଥାପନା ବୈଜନ୍ତୀମାଳା ହରିଚନ୍ଦନ।

0: ଆଜି ଦିନ ପରିପ୍ରେକ୍ଷୀରେ ସଂକ୍ଷିପ୍ତ ବକ୍ତବ୍ୟ ରଖିଛନ୍ତି ବାୟୋଟେକ୍ନୋଲୋଜିର ଅବସରପ୍ରାପ୍ତ ଅଧ୍ୟାପକ ଡକ୍ଟର ଗୌରାଙ୍ଗ ଚରଣ ସ୍ୱାଇଁ।
1: ଆନ୍ତର୍ଜାତିକ ଉଦ୍ଭିଦ ଦିବସର ମୂଳ ମନ୍ତ୍ର ଓ ମୂଳ ଲକ୍ଷ୍ୟ ଗୁଡିକ ହେଲା ପୃଥିବୀରେ ଲୋକମାନଙ୍କର ସୁଧା ଖାଦ୍ୟ ଭାବ ସମାପ୍ତ କରିବା, ତାହାକୁ ସୁଧାରେ ରହିବାକୁ ଦେବା ନାହିଁ ବା ଅନାହାର ମୃତ୍ୟୁକୁ ଦୂର କରିବା, ସମ୍ପୂର୍ଣ୍ଣ ଦାରିଦ୍ର୍ୟ ଦୂର କରିବା, ଆର୍ଥିକ ସ୍ଥିତିକୁ ଦୃଢ କରିବା, ଜଳବାୟୁର ସଂକଟକୁ ଷ୍ଟାବିଲାଇଜ୍ କରି କୃଷି କ୍ଷେତ୍ରରେ ଏହାର ଉନ୍ନତି ଆଣିବା, ରିଷ୍ଟୋରେସନ୍ ଅଫ୍ ଏନ୍ଭାରମେଣ୍ଟକୁ ଫଳବତ୍ତ କରି ସିଭିଲାଇଜେସନ୍କୁ ସର୍ଭାଇଭ୍ କରିବାରେ ଉପଯୁକ୍ତ ପରିବେଶ ଯୋଗାଇ ଦେବା। ଜଳର ଅଭାବ ବର୍ତ୍ତମାନ ଏକ ବିଶ୍ୱବ୍ୟାପୀ ସମସ୍ୟା, ଏହାର ଆଶୁ ସମାଧାନ ଅପରିହାର୍ଯ୍ୟ। ପ୍ରାକୃତିକ ପ୍ରତିକୂଳ ପରିବେଶ ଏହାର ଉଦ୍ଭିଦ ଶରୀର ଉପରେ ପାଣିର ଅଭାବ ସୃଷ୍ଟି କରିବାରେ ବିଶେଷ ସହାୟକ ହୋଇଥାଏ, ଯାହାଫଳରେ କୃଷିର ଉତ୍ପାଦନରେ ହ୍ରାସ ଘଟି ସମାଜରେ ଦାରିଦ୍ର୍ୟତା ବୃଦ୍ଧି ପାଇଥାଏ, ଦଳିତ ଗରିବ ଏବଂ ଲୋକମାନଙ୍କର ସିଧା ଅନାହାରରେ ମୃତ୍ୟୁ ଘଟିଥାଏ। ଏସବୁ ସମସ୍ୟାର ଆଶୁ ସମାଧାନ ପାଇଁ ୱାଟର ଷ୍ଟ୍ରେସ୍ ରେଜିଲିଏଣ୍ଟ ଉଦ୍ଭିଦ ଉତ୍ପତ୍ତି ଅପରିହାର୍ଯ୍ୟ, କାରଣ ଏହିସବୁ ବାୟୋକେମିକାଲ ଆଡପ୍ଟେସନ ଯୋଗୁଁ ଏହି ୱାଟର ଷ୍ଟ୍ରେସ୍ ଉଦ୍ଭିଦ ଗୁଡିକ ପ୍ରାକୃତିକ ଷ୍ଟ୍ରେସ୍କୁ ପ୍ରତିହତ କରି ଏଗ୍ରିକଲଚର କ୍ଷେତ୍ରରେ ଅଭୂତପୂର୍ବ ଉନ୍ନତି ଆଣିଥାନ୍ତି। ଆନ୍ତର୍ଜାତୀୟ ଉଦ୍ଭିଦ ଦିବସର ମଧ୍ୟ ତଥା 12/5/2023 ମୁଖ୍ୟ ଲକ୍ଷ୍ୟ ହେଲା ଉଦ୍ଭିଦର ଅତୁଳନୀୟ ଅବଦାନ ବିଷୟରେ ଜନସମାଜକୁ ଅବଗତ, ସଚେତନ ବା ସଜାଗ କରାଇବା। ସବୁଜ ଉଦ୍ଭିଦ ଜଗତର ଅସାଧାରଣ ଅବଦାନ ଗୁଡିକ ହେଲା ସ୍ୱାସ୍ଥ୍ୟ ଅନୁକୂଳ ଅମ୍ଳଜାନ ବାୟୁମଣ୍ଡଳରେ ବଜାୟ ରଖି ପୃଥିବୀ ପୃଷ୍ଠରେ ଜୀବ ଜଗତକୁ ପ୍ରତିଷ୍ଠା କରିବା, ଯଥା 29% ଅମ୍ଳଜାନର ପରିମାଣ ବଜାୟ ରଖି ସମସ୍ତ ଜୀବ ଜଗତର ସ୍ଥିତିକୁ ଉନ୍ନତି ବା ସମୃଦ୍ଧି ଆଣିବା, ପ୍ରଚୁର ପରିମାଣର ପୁଷ୍ଟିକର ଖାଦ୍ୟ ଯୋଗାଇବା, ଗୁଣାତ୍ମକ କ୍ୱାଲିଟେଟିଭ ଜୀବନ ଯାପନ ପାଇଁ ଏକାଧିକ ନ୍ୟାଚୁରାଲ ରିସୋର୍ସେସ୍ ଯୋଗାଇ ଦେବା, ଯଥା ଔଷଧ, ତନ୍ତୁଜାତୀୟ ଖାଦ୍ୟ, ଆରୋଗ୍ୟକାରକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ପଦାର୍ଥ ଇତ୍ୟାଦି, ଶରୀରର ରୋଗ ପ୍ରତିରୋଧ ଶକ୍ତିରେ ସମ ସିଷ୍ଟମକୁ ବଳବତ୍ତର କରି ରୋଗମୁକ୍ତ ଜୀବନ ଉପଭୋଗ କରିବାରେ ଆଶ୍ଚର୍ଯ୍ୟଜନକ ଭୂମିକା, ପରିସଂସ୍ଥାରେ ଅର୍ଥାତ୍ ଇକୋସିଷ୍ଟମରେ ସବୁଜ ଉଦ୍ଭିଦ ଗୁଡିକର ପ୍ରାଇମେରୀ ପ୍ରଡ୍ୟୁସର ରୂପେ କାର୍ଯ୍ୟ କରିଥାନ୍ତି ଏବଂ ଏମାନଙ୍କ ଇକୋସିଷ୍ଟମର ଟ୍ରପିକାଲ ସିଷ୍ଟମରେ ଅଧିକ ଏନର୍ଜି ଉତ୍ପାଦନ କରି ଖାଦ୍ୟ ଶୃଙ୍ଖଳ ବ୍ୟବସ୍ଥାକୁ ଫୁଡ୍ ଚେନ୍କୁ ପ୍ରତିଷ୍ଠା କରି ବା ସମୃଦ୍ଧ କରି ଜୀବଜଗତର ସ୍ଥିତିରେ ବିକାଶ କରିଥାନ୍ତି।
0: ସବୁ କଥା ଶ୍ରୋତା ବନ୍ଧୁ ଆମ ଭିତରେ ଅଛି, ଆମେ ସବୁ ଜାଣୁଛେ, ଆଉ ଏହି ପ୍ରକାର ଦିବସ ପାଳନ ସବୁ ଆମକୁ କେବଳ ମନେ ପକେଇ ଦିଅନ୍ତି, କ୍ରିୟାଶୀଳ କରିବାରେ ସାହାଯ୍ୟ କରିଥାନ୍ତି। ତେବେ ଆସନ୍ତୁ ଆମେ ସମସ୍ତେ ସାରା ବିଶ୍ୱବାସୀ ଉଦ୍ଭିଦ ମାନଙ୍କ ସୁରକ୍ଷା ପାଇଁ ଯତ୍ନବାନ ହେବା। ସାରା ବିଶ୍ୱରେ ମେ 12 ତାରିଖକୁ ଅନ୍ତର୍ଜାତୀୟ ସେବିକା ଦିବସ ରୂପେ ପାଳନ କରାଯାଉଛି। ଏହି ଦିନଟି ହେଉଛି ମହାନ ସେବିକା ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କର ଜନ୍ମଦିନ। ତେବେ ସାରା ବିଶ୍ୱରେ ସେବା କ୍ଷେତ୍ରରେ ରହିଛନ୍ତି ଅନେକ ମହିଳା, ଯେଉଁମାନଙ୍କୁ ଆମେ କହୁ ସେବିକା, ସେମାନଙ୍କର ତ୍ୟାଗ, କାର୍ଯ୍ୟଦକ୍ଷତା ଓ କାର୍ଯ୍ୟର ମହାନତା ପାଇଁ ଉତ୍ସର୍ଗୀକୃତ ଦିନଟିଏ ଆଜି। ଆମ ସେବିକାମାନେ ଆମର ଭବିଷ୍ୟତ। ବିଶ୍ୱରେ ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦିନକୁ ଦିନ ବଢ଼ି ଚାଲିଛି, ଏହାର ସମାଧାନ ପାଇଁ ସେବିକାମାନଙ୍କର ଗୁରୁଦାୟିତ୍ୱ ରହିଛି। ତେବେ ଆଜି ଦିନ ପରିପ୍ରେକ୍ଷୀରେ ବାର୍ତ୍ତା ରଖୁଛନ୍ତି ସେବିକା।
2: ମୁଁ ସବିତା ରାଣୀ ବେହେରା, ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ କ୍ୟାନ୍ସରରେ ନର୍ସିଂ ଅଫିସର ଡେ କେୟାର ଇନଚାର୍ଜ ଭାବରେ କାମ କରି ଆସୁଛି। ଆଜି ଇଣ୍ଟରନ୍ୟାସନାଲ ନର୍ସେସ୍ ଡେ, ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କର ଜନ୍ମବାର୍ଷିକୀ। 1820 ମସିହା ମେ 12 ଇଟାଲୀରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କର

0: ଜନ୍ମଦିନକୁ ଆମେ 1965 ମସିହାରୁ ନର୍ସେସ୍ ଡେ ଭାବରେ ପାଳନ କରୁଛୁ। ଆଜିର ଦିନଟି ଆମ ପାଇଁ ବହୁତ ଖୁସିର ଦିନ। ଫ୍ଲୋରେନ୍ସ ନାଇଟାଙ୍ଗେଲ ମଡର୍ଣ୍ଣ ନର୍ସିଂର ଫାଉଣ୍ଡର ଥିଲେ। ସେ ନର୍ସିଂକୁ ଗୋଟିଏ ଉଚ୍ଚ ସ୍ଥାନରେ ପହଞ୍ଚାଇଥିଲେ। ସେ ଯୁଦ୍ଧ ସମୟରେ ଆହତମାନଙ୍କର ସେବା କରୁଥିଲେ। ପୁରା ହେଲ୍ଥ କେୟାର ସିଷ୍ଟମ ନର୍ସେସଙ୍କର ଭାଇଟାଲ ରୋଲ ଉପରେ ଡିପେଣ୍ଡ କରିଥାଏ। ଡ୍ୟୁଟି ସମୟରେ ଆମେ ବହୁତ ଚ୍ୟାଲେଞ୍ଜେସକୁ ଫେସ୍ କରିବାକୁ ପଡେ। କୋଭିଡ ସମୟରେ ଆମେ ଘର ସଂସାର ଛାଡି ହସ୍ପିଟାଲରେ ରହି ନିଜ ଜୀବନକୁ ପାଣି ଛଡେଇ ଦିନ ରାତି ସେବାରେ ଲାଗି ପଡିଥିଲୁ। ଆମର କେତେ ଭାଇ ଭଉଣୀ ଏ ମହାମାରୀ ବିରୁଦ୍ଧରେ ଲଢି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ମୁଁ ଜଣେ ସେବିକା ଭାବରେ ନିଜକୁ ବହୁତ ଗର୍ବ ଅନୁଭବ କରେ, କାହିଁକି ନା ମାନବ ସେବା ହିଁ ମାଧବ ସେବା। ରୋଜଗାର କରିବା ପାଇଁ ତ ବହୁତ ବାଟ ଅଛି, କିନ୍ତୁ ଆମେ ସେତିକି ଭାଗ୍ୟବାନ ବୋଲି ଭଗବାନ ଆମକୁ ମାନବ ସେବା କରିବା ପାଇଁ କି ସୁଯୋଗ ଦେଇଛନ୍ତି। ଆମେ 24 ଘଣ୍ଟା ପେସେଣ୍ଟ ପାଖରେ ରହୁ, ନିଜର ପାରୁ ପର୍ଯ୍ୟନ୍ତ ତାଙ୍କର ଆମେ ସେବା କରୁ, ତାଙ୍କର ଭଲ ମନ୍ଦ ଆମେ ବୁଝିଥାଉ। ଆମ ସହିତ ଟିକେ କଥାବାର୍ତ୍ତା କଲେ ତାଙ୍କ ମନ ବି ବହୁତ ଖୁସି ହେଇଯାଏ। ଆମେ ଯୋଉଦିନ ଡ୍ୟୁଟିରେ ନଥିଲେ ବି ସିଏ ଆମକୁ ଖୋଜନ୍ତି, ଏତିକ ଶୁଣିଲା ବେଳକୁ ଆମ ଛାତି ପୁରା ଗର୍ବରେ ଫାଟିଯାଏ। ଆଉ ଯେତେବେଳେ ସେ ପେସେଣ୍ଟ ଖୁସି ହେଇ ଘସି ହସିକିରି ଘରକୁ ଯାଏ, ତାଙ୍କୁ ଦେଖିଲେ ଆମ ଖୁସି ବି ଦିଗୁଣା ହେଇଯାଏ। କହିବା ପାଇଁ ତ ବହୁତ ଅଛି, ଆଉ କେବଳ ଯେ ନର୍ସିଂ ସେବିକା ଯିଏ ଚାକିରି କରିଛନ୍ତି ସିଏ ଯେ ସେବା କରିବେ ସେ କଥା ନୁହେଁ। ଆଜିକାଲି ଦୁନିଆରେ ଯୋଉ ଭଳିଆ ପରିସ୍ଥିତି ହେଲାଣି, ନୂଆ ନୂଆ ମହାମାରୀ ସବୁ ଆସୁଛି, ଆମ ସମସ୍ତଙ୍କ ମନରେ ସେବା ମନୋବୃତ୍ତି ରହିବା ନିହାତି ଦରକାର। ବଡ଼ ଛୋଟ ଦୁଃଖୀ ଗରିବ କିଛି ଭେଦଭାବ ନ କରିକି ସମସ୍ତଙ୍କୁ ଆମେ ନିଃସ୍ୱାର୍ଥପର ଭାବରେ ଯେତିକି ପାରିବା ଆମେ ସାହାଯ୍ୟ କରିବାକୁ ଚେଷ୍ଟା କରିବା ଆଉ ସେବା କରିବା ପାଇଁ ଚେଷ୍ଟା କରିବା। କେହି ଏ ଦୁନିଆରେ କିଛି ନେଇକି ଯିବେନି। ମହାମାରୀ ଆସିଲା, ଗରିବ ବି ଗଲେ ଧନୀ ବି ଗଲେ, କେହି କେହି କାହାକୁ ଅଟକେଇକି ରଖିପାରିଲେନି। ତେଣୁ ଆମ ମନ ଭିତରେ ଯେମିତି ନିଃସ୍ୱାର୍ଥପର ଭାବରେ ଅନ୍ୟର ସେବା କରିବା ସାହାଯ୍ୟ କରିବା ଏତିକି ଆମର ସମସ୍ତଙ୍କ ମନ ଭିତରେ ରହିବା ନିହାତି ଦରକାର। ଆଜି ଏଇ ଏତେ ବଡ ଦିନରେ ମୋର ଆଜି ସମସ୍ତଙ୍କୁ ଏତିକି ଅନୁରୋଧ।
1: ଶ୍ରୋତାବନ୍ଧୁ, ଦେଶର ବିକାଶ ପାଇଁ ସରକାର କରୁଛନ୍ତି ଅନେକ ଯୋଜନା, ନେଉଛନ୍ତି ଅନେକ ପଦକ୍ଷେପ, ସେଥିମଧ୍ୟରୁ ସହକାର ପ୍ରଜ୍ଞା ହେଉଛି ଗୋଟିଏ। 2020 ମସିହା ନଭେମ୍ବର 24 ଏହି ସହକାର ପ୍ରଜ୍ଞା ଆରମ୍ଭ କରାଯାଇଥିଲା। ଏହାକୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଉନ୍ମୋଚନ କରିଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତର ଗ୍ରାମୀଣ ଅଧିବାସୀଙ୍କୁ ଅଧିକ ସୂଚନା ଓ କୌଶଳ ପ୍ରଦାନ କରି ଦେଶର ସହଯୋଗୀ କ୍ଷେତ୍ରର ବିକାଶ କରାଇବା। ନ୍ୟାସନାଲ କୋଅପରେଟିଭ୍ ଡେଭଲପମେଣ୍ଟ କର୍ପୋରେସନ ଦ୍ୱାରା ହରିୟାଣା ସ୍ଥିତ ଲକ୍ଷ୍ମଣ ରାଓ ଇନାମଦାର ଜାତୀୟ ସମବାୟ ଅନୁସନ୍ଧାନ ଏବଂ ବିକାଶ ଏକାଡେମୀ NCDC ଅଧୀନରେ ଏହି ପଦକ୍ଷେପ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମର ଯେଉଁ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ସବୁ ରହିଛି ତାହା ହେଉଛି ଭାରତର ସହଯୋଗୀ କ୍ଷେତ୍ରରେ ଦକ୍ଷତା ବିକାଶରେ ସାହାଯ୍ୟ କରିବା, ନୂତନ ତାଲିମ ମଡ୍ୟୁଲ ମାଧ୍ୟମରେ କୃଷକମାନଙ୍କୁ ଜ୍ଞାନ କୌଶଳ ଏବଂ ସାଂଗଠନିକ ଦକ୍ଷତା ସ୍ଥାନାନ୍ତର କରିବା, ଭାରତର ପ୍ରଧାନମନ୍ତ୍ରୀଙ୍କ ଦର୍ଶନର ଏକ ଅଂଶ ଭାବରେ କୃଷକମାନଙ୍କୁ ସମର୍ଥନ କରିବା, ଯେଉଁଠାରେ ପ୍ରାଥମିକ ସମବାୟ ସମିତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କୋଭିଡ ପରେ ଅର୍ଥନୈତିକ ପୁନଃନିର୍ମାଣରେ କୃଷକମାନଙ୍କୁ ଅଧିକ ଆତ୍ମନିର୍ଭରଶୀଳ ହେବାକୁ ସାହାଯ୍ୟ କରିବା, ଆଧୁନିକ ବଜାର ଅର୍ଥନୀତିର ବୃତ୍ତିଗତ ବ୍ୟବସାୟ ଆବଶ୍ୟକତାକୁ ଅନ୍ତର୍ଭୁକ୍ତ କରିବା ପାଇଁ ସମବାୟ ସମିତିକୁ ସଜାଇବା। ଏହି ସହକାର ପ୍ରଜ୍ଞା ଅଧୀନରେ 45 ଟ୍ରେନିଂ ମଡ୍ୟୁଲ ଥିଲାବେଳେ 18 ଆଞ୍ଚଳିକ ତାଲିମ କେନ୍ଦ୍ର ରହିଛି। ଶ୍ରୋତାବନ୍ଧୁ, ଆମ୍ଭେମାନେ ଯିଏ ଯେଉଁ ସ୍ତରରେ ରହିଛୁ, ଆମ ଆବଶ୍ୟକତା ପଡୁଥିବା ସରକାରୀ ଯୋଜନା ଓ ପଦକ୍ଷେପଗୁଡ଼ିକ ବିଷୟରେ ଜାଣିବା ଓ ସେଗୁଡ଼ିକର ସୁଯୋଗ ନେବା। ତେବେ ଶ୍ରୋତାବନ୍ଧୁ, ଆଜି ପାଇଁ କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।
2: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜନ୍ତୀ ମାଳା ହରିଚନ୍ଦନ, ଆକାଶବାଣୀ କଟକ। କଥିକା ଅଜିତ ରାଜନ୍ତୁ ଶୁଣିବା ଗାଁର ମହକ, କହିଛନ୍ତି ବିଶ୍ୱେଶ୍ୱର ମହାନ୍ତି।
3: ଜାତିର ପିତା ମହାତ୍ମା ଗାନ୍ଧି ବାରବାର ଯଥାର୍ଥରେ କହୁଥିଲେ, ଆମ ଭାରତବର୍ଷର ଆତ୍ମା ଗାଁରେ ରହିଛି। ଗାଁ ହେଉଛି ପ୍ରଗତି ଓ ପରିଚୟର ମେରିଖୁଣ୍ଟ, ଅସ୍ମିତାର ମୁଖଶାଳା। ତେଣୁ ଗ୍ରାମ୍ୟ ଜୀବନକୁ ପ୍ରଥମେ ସଜାଡ଼ିବା ଦରକାର, ତା ନହେଲେ ଗୋଟିଏ ସଂସ୍କୃତିବନ୍ତ ଜାତିର ଇତିହାସ ଅପନ୍ତରାରେ ଉଜୁଡ଼ିଯିବ। ବାସ୍ତବରେ କହିବାକୁ ଗଲେ ଗାଁ ଓ ମା'ର ବିକଳ୍ପ ନାହିଁ। ଗାଁ ଡାକେ ସଦା ଆ, ମା ଡାକେ ତତେ ଆ, ଯେଉଁଠି ପଛକେ ଥା ତୁ ଧନରେ, ଗାଁକୁ ଟିକିଏ ଆ, ମା'କୁ ଟିକିଏ ଚାହା। ଗାଁ ମାଟିର ସେହି ଧାନ କିଆରୀ, ସେହି କଇଁ ପୋଖରୀ, ତାର କାଦୁଅ

0: ଉର୍ବର ରାସ୍ତା ଆଉ ଝିପିଝିପି ବର୍ଷା ଏ ସବୁବେଳେ ମନେ ପଡ଼େ। ହାତଠାରି ଡାକେ ଗାଁ ମାଟି, ତାର ସଞ୍ଜ ସକାଳ ଗୋଧୂଳି ଲଗ୍ନ ସିନ୍ଦୁର ଫାଟିବାର ବେଳ, କାଉ କୋଇଲି କଜଳପାତି କୁମ୍ବାଟୁଆ ଡାହୁକ ବଣି ଚଢ଼େଇ ଘର ଚଟିଆ ଓ ହଳଦୀ ବସନ୍ତର କିଚିରି ମିଚିରି ସ୍ୱର ଝଙ୍କାର। ବାସ୍ତବରେ ଗ୍ରାମ୍ୟ ଜୀବନର ଏସବୁ ହେଉଛି ଗୋଟିଏ ଗୋଟିଏ ସ୍ୱପ୍ନପୁରୀ। ପବନ ଏଠି ବେଦପାଠ କରେ, କାଦୁଅର ବାସ୍ନା ଅଛି, ପଙ୍କ ଏଠି ଚନ୍ଦନ ଚନ୍ଦନ ବାସେ, ଘରର ପିଢ଼ା ଭେଦି ଉଠୁଥିବା ଧୂଆଁର କୁଣ୍ଡଳୀ, ତୁଳସୀ ଚଉରାରେ ଦିଆଯାଉଥିବା ସଞ୍ଜବତୀ, ଗାଁ ଭାଗବତ ଟୁଙ୍ଗିରେ ସନ୍ଧ୍ୟା ଆଳତୀ, ମନ୍ଦିରରୁ ଶୁଭୁଥିବା ଶଙ୍ଖ ଘଣ୍ଟ ଧ୍ୱନି, ଗ୍ରାମ୍ୟ ଜୀବନରେ ସବୁ ବାସ୍ତବିକ ଅପାସରା ସ୍ମୃତି। ସୁନାଝରା ସେ ଗ୍ରାମ୍ୟ ଜୀବନର ମନୋଲୋଭା ସ୍ମୃତି, ଆହା କି ଲୋଭନୀୟ ସତେ। ସମ୍ପର୍କର ଚନ୍ଦ୍ରବନ୍ଦନୀ ଭିତରେ ଗ୍ରାମ୍ୟ ଜୀବନ ସବୁବେଳେ ଉବୁଟୁବୁ ହେଉଥାଏ, କିଏ ସାତ କିଏ ସତର, ହସିଦେଲେ ସବୁ ନିଜର। ଏ ହସ ପୁନେଇ ଜନ୍ମ ପରି ଉଛୁଳା ହସ, ଏଥିରେ ଭେଜାଲ ନଥାଏ, ଗୋଟିଏ ପକ୍ଷୀର ପରପରି ଏଠି ସମ୍ପର୍କ ସବୁ ସବୁଜ ଓ ଅନୁବନ୍ଧିତ। କିଏ ବାଧିକା ପଡ଼ିଲେ ଆରଘରୁ ସାହି ପଡ଼ିଶାରୁ ସାହାଯ୍ୟ ସହଯୋଗର ହାତ ଲମ୍ବି ଆସେ। ସମ୍ପର୍କ ବାଣ୍ଟିବାରେ କେହି କେବେ ବି ଏଠି କାର୍ପଣ୍ୟ କରନ୍ତି ନାହିଁ, ସେହି ଭାଇପଣିଆ ଏଠି ଅହର ବିରାଜୁଥାଏ। ସମ୍ପର୍କର ମଧୁଛନ୍ଦା ଗୀତିରେ ଜୀବନ ଯମୁନାରେ ଏଠି ଉଜାଣି ଉଠେ, ଇଏ ପର ଇଏ ଆପଣାର ଏ ଭାବ ଦୂରେଇ ଯାଇ ବସୁଧୈବ କୁଟୁମ୍ବକ ନ୍ୟାୟରେ ଏଠି ଜୀବନ ଗଢ଼ି ଚାଲେ। ମୁଁ ନୁହେଁ ଆମେ ଏଠି ଜୀବନର ମହାମନ୍ତ୍ର, ଏହି ଅହଙ୍କାର ନୁହେଁ, ଏହି ଭାବ ଏହି ସ୍ୱୀକୃତ। ଗାଁର ଆକର୍ଷଣ ଆତ୍ମିକ ଓ ସବୁଜ, ଗାଁରେ ଦୁଃଖ ନଥାଏ, ଯନ୍ତ୍ରଣା ଓ ଶୋକ ନଥାଏ, ମନ ଭିତରର ସବୁ ଧୂସରତା ପୋଛିଦିଏ। ଗାଁର ସବୁଜ ବନାନୀ, ନଈକୂଳ, ଧାନବିଲ, ଧେନୁପଲ, ପିଲାଦିନ ଧୂଳିକେଳ ଆଉ ମା କୋଳ, ସହରର ଅନ୍ୟ ନାମ ଜହର। ସେଠି ଜହ୍ନ ନାହିଁ କି ମନ ନାହିଁ, ଖାଲି ଚିକିମିକି ଆଲୁଅର ଭେଳିକି, ସେଠାରେ ଚାକଚକ୍ୟର ସେଜ ଅଛି କିନ୍ତୁ ନିଦ ନାହିଁ, ସବୁ କଥାରେ ମପାଚୁପା ଭାବ ଆଉ ବ୍ୟବସାୟିକ ଦୃଷ୍ଟିକୋଣର ମିଛ ସମ୍ପର୍କ। ବିବର୍ତ୍ତନବାଦର ଅନ୍ଧମୁହାଣିରେ ଗାଁ ଆଜି ଖାଁ ଖାଁ ହୋଇଗଲାଣି, ଖଣ୍ଡିଆ କାନ୍ଥ ଗାଁଟା ହେଲା ଡିଅରେ ନାଚେ ବିଲୁଆ ପିଲା, ସର୍ବତ୍ର ଆଜି ଅବକ୍ଷୟର ଚିତ୍ର, ସେଦିନର ଗାଁ ଆଜି ବଦଳି ଯାଇଛି। ବାସ୍ତବରେ ଆଜି ଧୀରେ ଧୀରେ ବଦଳି ଯାଉଛି ଗାଁ, ଆମ ଗାଁ ରାସ୍ତା ଆଜି ସହରକୁ, ବସ୍ତୁତାନ୍ତ୍ରିକ ସଭ୍ୟତାର ଉତାଳ ତରଙ୍ଗରେ ଉଦ୍ବେଳିତ ହୋଇ ଆଜି ଗାଁ ନିଜର ମୌଳିକତା କ୍ରମଶଃ ହରାଇବାରେ ଲାଗିଛି। ଗାଁର ମାଟି ରାସ୍ତା ଆଜି କଂକ୍ରିଟ ହୋଇଛି ସତ, ଦୁଃଖର କଥା ଗାଁର ସବୁଜ ହୃଦୟ ସବୁ କଂକ୍ରିଟ ହେବାରେ ଲାଗିଲାଣି। ପଶାପାଲିରେ ଗାଁର ମଣିଷ ପଣିଆ ଆଜି ଗୋଟି ସାଜିଛି, ଏକ ନଈ ଆଜି ଦୁଇ ଧାର, ସତ୍ୟ ଶାନ୍ତିର ପଞ୍ଚଜନ୍ୟ ବଦଳରେ ସର୍ବତ୍ର ଆଜି ରେ ରେ କାର ଧ୍ୱନି, ଆକାଶରେ ବତାସରେ ଧରଣୀରେ ସର୍ବତ୍ର ଆଜି ଅଶାନ୍ତି ଓ ହିଂସାର ବାତାବରଣ। ଗାଁ ମାଟି ହସିଲେ ବି ସେ ହସରେ ପ୍ରାଣ ନାହିଁ, ସତେ ଯେମିତି ଶାନ୍ତ ଶୀତଳ ଗାଁ ନୀରବ ନିଷ୍ପନ୍ଦ ଆଉ ନିଷ୍ପ୍ରାଣ। ବୃଥା ଆସ୍ପାଳନର ହୁଙ୍କାର ବଦଳରେ ଆସନ୍ତୁ ଆତ୍ମୀୟତା ସ୍ନେହ ପ୍ରୀତି ମମତାର ଓଙ୍କାର ନାଦରେ ଆମ ପ୍ରିୟ ପଲ୍ଲୀ ଜୀବନର ସୌରଭ ତଥା ଗାଁ ମାଟିର ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ଦିଗରେ ନିଜକୁ ସମର୍ପିତ କରିବା। ପ୍ରତିତ ଦଶା କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ଛୋଟ ମୋର ଗାଁଟି କବିତା ସହ ସ୍ୱର ମିଳାଇ ଆନନ୍ଦ ଉଲ୍ଲାସ ମନରେ ଆଉ ବିଭୋରପଣରେ ଗାଇବା ଛୋଟ ମୋର ଗାଁଟି, ଭୂଗୋଳ ପୋଥି ପତରେ ପଛେ ନଥାଉ ତାର ନାଁଟି, ମାଟିର ସେହି ସରଗ ମୋର ସେଇଠି ଅଛି ମୋ ସଠି ଘର, ଜଳିବ ପୁଣି ସେଇଠି ଶେଷେ ମୋହରି ଚିତା ନିଆଁଟି ଛୋଟ ମୋର ଗାଁଟି। ଆସନ୍ତୁ ଆମ ଗାଁକୁ ମାଟି ବୈକୁଣ୍ଠରେ ପରିଣତ କରିବା, ଆଉ ଚିନ୍ତା ଚେତନାରେ ଗାଁ ମାଟିର ବନ୍ଦନା ଗାଇବା, ହେ ମୋର ଜୀବନର ଯଜ୍ଞବଦି ପ୍ରିୟ ଆପଣାର ଗାଁ, ତୋ କୋଳ ଶିଶିର ବିନ୍ଦୁ ପରି କୋମଳ, ତୋ ମାଟି ଚନ୍ଦନଠୁ ଆହୁରି ଶୀତଳ, ତୁ ମୋର ପ୍ରଣବ ଓଙ୍କାର ଘେନ ମୋର ନମସ୍କାର ବାରବାର ବାରବାର।
1: କଥିକରେ ଶୁଣିଥିଲି ଗାଁର ମହକ, କହିଲେ ବିଶେଶ୍ୱର ମହାନ୍ତି, ଆକାଶବାଣୀ କଟକ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ, ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ, ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆରମ୍ଭ କରୁଛୁ ପଲ୍ଲୀ ସଂଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ।

ଶିଳ୍ପୀ ସଙ୍ଗୀତା ଗୋସାଇ, ସରସୁନ ଯୋଜନା ଓ ସଙ୍ଗୀତ ପରିଚାଳନା ବିଶ୍ୱନାଥ ମିଶ୍ର, ପ୍ରଯୋଜନା ଦୁର୍ଗା ମାଝି। ପ୍ରଥମେ ଶିଳ୍ପୀ ଗାଇଛନ୍ତି ବାବାଜୀ ଚରଣ ଜେନାଙ୍କ ରଚନା। ପଖାଳରେ ପଖାଳ ମୋ ସଜ ପଖାଳ, ଝୁରି ହୁଏ ମନ ତତେ ସଞ୍ଜ ସକାଳ।

କଥାଟିଏ ଆଜି ପଚାରୁଛି ତତେ, ସତ କହନେ ଲୋ ବୋଉ, ବଢ଼େଇ କୁଢ଼େଇ ଶେଷରେ କାହିଁକି ପରଘର ତଡ଼ି ଦେଉ। ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ପଲ୍ଲିଗୀତ, କ୍ଷୀରଚନ୍ଦ୍ର ପୋଥାଳଙ୍କ ରଚନା।

ଆସିଲା ରଜ ହୁଅଲ ସଜ ବଉଳ ଗାଁକୁ ଯିବା ବୁଲି ଖେଳିବା ରଜ ଦୋଳି ଶିଳ୍ପୀଙ୍କ କଣ୍ଠରେ ରାଜା ଅର୍ଥେନ୍ଦ୍ର ଶେଖର ମହାନ୍ତିଙ୍କ ରଚନାରୁ ଶେଷ ଗୀତ।

0: ଶିଳ୍ପୀ ସଙ୍ଗୀତା ଗୋସ୍ୱାଇଁ, ସରୋଜନ ଯୋଜନା ଓ ସଙ୍ଗୀତ ପରିଚାଳନା ବିଶ୍ୱନାଥ ମିଶ୍ର, ପ୍ରଯୋଜନା ଦୁର୍ଗା ମାଝୀ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ତବ୍ଲାରି ବିଭୁ ପ୍ରସାଦ ନନ୍ଦ, କିବୋର୍ଡରେ ପରମାନନ୍ଦ ସାହୁ, ଅକ୍ଟୋପ୍ୟାଡ୍ରେ ଦେବକାନ୍ତ ନନ୍ଦ, ଢୋଲକରେ ସନ୍ଦୀପ କୁମାର ସାହୁ, ବଂଶୀରେ ପ୍ରଦୀପ୍ତ ଶେଖର ମହାପାତ୍ର, ବିହିଲରେ କୁମାର ଚନ୍ଦ୍ର ମହାନ୍ତି, ଗିଟାରରେ ନିତ୍ୟଶ୍ରୀ ରଞ୍ଜନ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଶୁଣୁଥିଲେ ଓଡ଼ିଆ ଆଲବମ୍ରୁ କେତୋଟି ଭକ୍ତି ଗୀତ। ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର ଏକୋଇଶତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ହରମୋହନ ଖୁଣ୍ଟିଆ।

ପୂର୍ବ ଭାଗରେ ଶେଷ ହୋଇଥିବା ଅଷ୍ଟମ ଛାନ୍ଦ ଶେଷ ହେଲା ବେଳକୁ ରାମ ଲକ୍ଷ୍ମଣ ବିଶ୍ୱାମିତ୍ରଙ୍କ ସହ କଥାବାର୍ତ୍ତା ହେଉ ହେଉ ଆସି ପହଞ୍ଚିଛନ୍ତି ଗଙ୍ଗାକୂଳରେ। ଚୋଖି ରାଗରେ ରଚିତ ବୈଦେହୀଶ ବିଳାସର ଅତି ଲୋକପ୍ରିୟ ନବମ ଛାନ୍ଦ ଆରମ୍ଭ ହେଉଛି ଏଇଠି। ଗଙ୍ଗା ବିତଳକୁ ଆଲିଙ୍ଗନ କରିବା ହେତୁ ସେ ବିଶେଷ ଭାବେ ଗଭୀରା ବା ଅତଳ ସୁତଳକୁ ଭେଦ କରି ସେ ତୃତୀୟ ପାତାଳ ରୂପୀ

ପିତଳରେ ପ୍ରବାହିତା। କନ୍ଦର୍ପଙ୍କ ସୁଖଦାୟିନୀ ରତିଙ୍କ ଭଳି ବହିଯାଉଛନ୍ତି ଗଙ୍ଗା। ସେ ପାର୍ବତୀ ଭଳି ହିମାଳୟରୁ ଆସିଥିବା ହେତୁ ହୈମବତୀ ଓ ବିଷକଣ୍ଠ ମହାଦେବଙ୍କ ତୋଷଦାନକାରିଣୀ, ଅନ୍ୟ ଅର୍ଥରେ ବିଷକଣ୍ଠ ବା ହଂସମାନଙ୍କର ଆନନ୍ଦଦାୟିନୀ। ଗଙ୍ଗାଙ୍କର ନାମ ମଧ୍ୟ ବିଷ୍ଣୁପଦୀ, ତାଙ୍କୁ ବିଷ୍ଣୁ ପାଦାଗ୍ର ସମ୍ଭୁତା ବୋଲି କୁହାଯାଏ। ଆକାଶର ନାମ ବିଷ୍ଣୁପଦ, ଉଭୟରେ କେବଳ ଇକାର ମାତ୍ର ପ୍ରଭେଦ। ଉଭୟରେ ତରଣୀ ଯାଆସ କରୁଛନ୍ତି, ଆକାଶରେ ସୂର୍ଯ୍ୟରୂପୀ ତରଣୀ, ଗଙ୍ଗାରେ ତରଣୀ ବା ନୌକାର ଯାତାୟତ ହେଉଛି। ଭଞ୍ଜିୟ ଲେଖନୀରେ ଗଙ୍ଗାଙ୍କର ବର୍ଣ୍ଣନା କି ଚମତ୍କାର ଦେଖନ୍ତୁ ତ। ନୌକା ବାହକ ଧୀବରକୁ ଡାକିବାରୁ ସେ ନ ଶୁଣନ୍ତେ ରାମ କହିଲେ, ତୁ ସାପ ଭଳି ଖାଲି ଚାହୁଁଛୁ, ଶୁଣୁନାହୁଁ। ଧୀବର କହିଲା, ମୁଁ ବଧିର ନୁହେଁ, ତୁମ ପାଦରୁ ଧୂଳି ଲାଗି ତୁମେ ଆସିବା ପଥରେ ପଥରଟିଏ ଅବଳା ହୋଇଯିବା ମୁଁ ଜାଣିଛି। ଏବେ ସେ ପାଦ ଲାଗି ମୋ ନୌକା ନାୟିକା ହେଲେ ମୋ ଭେଳା ବୁଡ଼ିଯିବ। ପ୍ରଭୁଙ୍କ ପାଦ ଧୋଇବା ପାଇଁ କୈବର୍ତ୍ତ ଏ କପଟ କଲା। ଭାବଗ୍ରାହୀ ପ୍ରଭୁ କୈବର୍ତ୍ତର ମନର ଭାବ ବୁଝି ପାଦ ବଢ଼େଇଦେଲେ। ଯେଉଁ ପାଦ ଧୁଆ ପାଦୁକ ପାଇବାକୁ ଇଚ୍ଛା କରି ବ୍ରହ୍ମା ଓ ଶିବ ଶେଷରେ ପାଇନଥିଲେ, ଅଜ୍ଞାନୀ କୈବର୍ତ୍ତ ତାହା ପାଇଲା। ବ୍ରହ୍ମାଣ୍ଡରେ ପ୍ରଭୁ ପତିତ ପାବନ ବୋଲାଇଲେ। ଗଙ୍ଗା ପାର ହୋଇ ରାମ ଲକ୍ଷ୍ମଣ ମିଥିଳାରେ ପହଞ୍ଚିଲେ। ସେମାନଙ୍କୁ ଦେଖି ମିଥିଳା ନରନାରୀ ଆନନ୍ଦିତ ହେଲେ। ରାମ ନିଶ୍ଚୟ ଶିବଧନୁ ଭାଙ୍ଗିବେ ବୋଲି ସେମାନେ କଥାବାର୍ତ୍ତା ହେଲେ। ମିଥିଳା ନାରୀମାନେ ରାମଙ୍କ ରୂପରେ ମୁଗ୍ଧ ହୋଇ ବସିଭୂତା ହେଲେ। ରାମଙ୍କୁ ସେମାନେ କାମ ଅବତାର ବୋଲି ମନେ କଲେ। ସେମାନଙ୍କ ମନରେ ଭ୍ରମ ଉପୁଜିଲା ଓ ବେଶଭୂଷା ଠିକ୍ ରହିଲା ନାହିଁ। କୃଷ୍ଣଙ୍କ ସନ୍ଦର୍ଶନରେ ଗୋପୀମାନେ ବିହ୍ୱଳିତା ହେଲା ପରି ଭଞ୍ଜ ମିଥିଳା ନାରୀଙ୍କ ବର୍ଣ୍ଣନା ଦେଇଛନ୍ତି। ବିଭ୍ରମ ହେତୁ ପାଦର ଅଳଙ୍କାର ହାର ବୋଲି ଲମ୍ବାଇଲେ। ପାଦରେ ଭୁଲରେ ସିନ୍ଦୁର ଲଗେଇ ଅଳତାକୁ ଚିତା ଭଳି ମୁଣ୍ଡରେ ଲଗେଇଲେ।

ଶୁଣିଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେଶ ବିଳାସର ଏକୋଇଶତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ମିତାଲି ଚିନ୍ନାରା, ମହାପାତ୍ର ମିନତୀ ଭଞ୍ଜ, କୃଷ୍ଣଚନ୍ଦ୍ର ରାୟ, ସରୋଜ କୁମାର ପରିଡ଼ା ଏବଂ ରାଜେନ୍ଦ୍ର କୁମାର ସ୍ୱାଇଁ। ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ହରମୋହନ ଖୁଣ୍ଟିଆ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭୂମି ଆଲେଖ୍ୟ ରଜତ କୁମାର କର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

ଅଗଣାରେ ଏଇ ଦେଖ ଆସିଯାଇଛି ଠିକ୍ ସମୟରେ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ଗୀତ ଗୀତିକା। ମନ କହୁଛି ଟିକି ବୁଲି ଯାଇ ଦେଖିବାକୁ ସବୁ ଜିମାଫରା ଆମ ଗାଁ, ତା ବିଲ ବଣ, ତା ଗଛଲତାକୁ, ତା ମଧ୍ୟ ଭରି ରହିଥିବା ସେଇ ଅଭୁଲା ସ୍ମୃତିକୁ।

ଗଛଟିଏ ଗାଁର ପରିଚୟ ମଧ୍ୟ ଥିଲା। ସେଇ ଯେଉଁ ଦୂର ଝଙ୍କାଳିଆ ଗଛ, ସେ ଅମୁକଙ୍କ ଗାଁର, ଆଉ ଦୁଇ ପାଉଣ୍ଡ ସମୁଙ୍କଙ୍କ ଘର। ତାଙ୍କ ଘର ଆଗରେ ଝଙ୍କାଳିଆ ଆମ୍ବ ଗଛ, ଆଉ ଏଇ ଯେଉଁ ଦୂରେ ନଡ଼ିଆ ଗଛ ସବୁ। ସ୍କୁଲରେ ପିଲା ପ୍ରାର୍ଥନା କଲାବେଳେ ଧାଡ଼ି ଧାଡ଼ି କରି ଠିଆ ହେଲା ପରେ ଠିଆ ହୋଇଛନ୍ତି, ସେଇଟା ଆମ ଗାଁ ମହାଜନଙ୍କ ବଗିଚା। ସେଇଠି ଜଗୁଛି ବୁଢ଼ା ଜଗୁଆଳିଟି ଦିନରାତି। ବର୍ଷକୁ ଥରେ ନଡ଼ିଆ ପରା ହେଲେ ଯାଏ ରଥଯାତ୍ରାକୁ ଗାଁ ଦିଅ ପାଖକୁ।

ଗଛ ଯେମିତି ଶୀତଳ ଛାୟା ଦିଅନ୍ତି, ଲାଗେ ଯେମିତି ଜୀବନଟା ରହିଗଲା। ମନେ ପଡ଼େ ମାଆର ପଣତ କାନି, ଖରା ବା ବର୍ଷାରେ ଆମେ ରହୁ ତା ତଳେ ଅଭୟ ସୁରକ୍ଷିତ। ଠିକ୍ ସେମିତି ଏ ଗଛ ସବୁ।

ଆତ୍ମବିଶ୍ୱାସ ଏ ଆମ ଗାଁ ଆଉ ଘରର ପରମ୍ପରା। ଘରେ ଗଛଟିଏରେ ଫଳ ହେଲେ ଦିଅ ପାଖେ ପହିଲେ ଭୋଗ ଭେଟିଦେବାକୁ, ଭାବର ଫଳଟିଏ ନୈବେଦ୍ୟ ରୂପେ ବିଭୁ ପାଖରେ ବାଢ଼ିଦେବାକୁ। ହଁ, ଆମ ଗାଁ ସେଇ ତାଳ ଗଛ ସବୁ ଛକି ସୁନ ପରି ଠିଆ ହୋଇଛନ୍ତି। ତାକୁ ଦେଖି ରାତିରେ ମା ଡରାଇ ଆମକୁ ନ ଖାଇଲେ। ଏମିତି କେତେ କଥା ଗଛ ଆମ ଜୀବନକୁ ନେଇ, ଯେମିତି ସେ ଗଛ ନୁହେଁ ସେ ଜୀବନ୍ତ ଆମ କାହାଣୀ କହେ। କେଉଁ ଏକ ଖୋଲା ରାସ୍ତାରେ ଖରାବେଳେ ଗଲାବେଳେ ଦୁଇପଟେ ଧାଡ଼ି ଧାଡ଼ି

ଗଛ ସବୁ ଖରା ବର୍ଷା ରକ୍ଷା କରନ୍ତି। କିଛି ସମୟ ହେଉ ପଛେ ଭରନ୍ତି ଜୀବନରେ ସବୁଜ ବିଶ୍ୱାସ। ଚଢ଼େଇଟି ଗଛର ଫଳ ଖାଉ ଖାଉ ମଞ୍ଜି ସବୁ ଏଣେତେଣେ ପକାଇ ଦିଅନ୍ତି। ତାପରେ ବର୍ଷା ଆସି ଢାଳିଦିଏ ଅମୃତ, ଜୀବନ୍ୟାସ ପାଆନ୍ତି ବୀଜ, ସୃଷ୍ଟି ହୁଏ ଗଛ। ସେ ଗଛ କେବେ ରୂପ ନିଏ ମହାଧ୍ରମରେ ତ ପୁଣି କେବେ ଅରମା ଅନାବନା ଗଛ ହୋଇ କାଟିଦିଏ ତାର ଜୀବନ, ତାର ଆୟୁଷ। ତଥାପି ଯେତିକି ସମୟ ଧରା ଉପରେ ସେ ବଞ୍ଚି ରହେ ସେତିକି ସମୟ ସେ କେବଳ ଉପକାର କରିଚାଲେ ପ୍ରାଣୀଙ୍କର। ସେ ବନ୍ଧୁ କାହାକୁ ଖାଦ୍ୟ ଦିଏ, ବାସ ଦିଏ, ବସ୍ତ୍ର ଦିଏ, ନିଶ୍ୱାସ ଦିଏ, କାହା ପାଇଁ ଆଶ୍ରା ସାଜେ ଆଉ କାହା ପାଇଁ ଆଶ୍ରୟ ଗାଏ ସେଠୁ ଜୀବନ ସଙ୍ଗୀତ। ଏମିତି ଏଇ ଗଛ ଏ ସବୁ ଜୀବା ମଧ୍ୟ କହିଚାଲେ ଗାଇଚାଲେ ଜୀବନ ଗୀତ।

ଶ୍ରଦ୍ଧାବନ୍ଧ, ମଣିଷର ଜୀବନଧାରା, ଗଛର ଜୀବନଧାରା ପ୍ରାୟ ସମାନ। ଅମୃତ ବିନ୍ଦୁର ଦୁଇଜଣଙ୍କ ସୃଷ୍ଟି, ଦୁଇଜଣ ବି ଚାରିଟି ବାବଛ ଦେଇ ଜୀବନ ବିତାନ୍ତି। ବାଲ୍ୟ, କୈଶୋର, ଯୌବନ, ପୁଣି ବାର୍ଦ୍ଧକ୍ୟ। ମଣିଷ ବଦଳେ ବୟସ ଅନୁସାରେ, ଠିକ୍ ସେମିତି ଗଛ ବଦଳେ ତାର ରୂପ। କେବଳ ଫରକ ଏତିକି, ମଣିଷ ଆଗକୁ ବଢ଼େ ସଂସାର ଜଞ୍ଜାଳ ତାର ସ୍ୱାର୍ଥକୁ ନେଇ, ଗଛ ଆଗକୁ ବଢ଼େ ଅନ୍ୟର ଜୀବନ ପାଇଁ। ସାଥୀ ହୋଇ ସୁଖ ଦୁଃଖର ନିରବ ଦ୍ରଷ୍ଟାଟିଏ ସାଜିଛି।

0: ଶୁଣ ଶୁଣ ଶୁଣ ଗାଁ ଭାଇ ଭଉଣୀ ମାନେ କେୱାଇସି ଅପଡେଟ୍ ର ମେସେଜ କୁ ଅଣଦେଖା କରନ୍ତୁ ନାହିଁ। ତୁରନ୍ତ କେୱାଇସି ଅପଡେଟ୍ କରାନ୍ତୁ। ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ ତେବେ ଆପଣଙ୍କର ବ୍ୟାଙ୍କ କିମ୍ବା ଏଟିଏମ୍ କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ ବିସିଙ୍କ ପାଖକୁ ଯାଆନ୍ତୁ କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ କିମ୍ବା ଚିଠି ମାଧ୍ୟମରେ ସ୍ୱଘୋଷଣା ଦିଅନ୍ତୁ। ଏବଂ ଯଦି କୌଣସି ପରିବର୍ତ୍ତନ ଅଛି ତେବେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଖାନ୍ତୁ। ଖାତାକୁ ସକ୍ରିୟ ରଖିକରି ବ୍ୟାଙ୍କିଙ୍ଗ ସେବାର ଲାଭ ଉଠାନ୍ତୁ। ନିଜର କେୱାଇସି ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
1: ଆର୍ବିଆଇ କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ଓପା, ଚାକିରି ମିଳିଗଲା।
4: ଆରେ ବାଃ, ଅଭିନନ୍ଦନ। ଏବେ ବହୁତ ଗୁଡାଏ ସପିଂ।
3: ହଁ ଅପା, ନୂଆ ମୋବାଇଲ, ଜିନ୍ସ, ଜ୍ୟାକେଟ୍।
4: ରହିଯା ରାଜକୁମାର, ସାଲାରୀ ପୂର୍ବରୁ ଖର୍ଚ୍ଚ,
3: ଇନ୍ଷ୍ଟାଣ୍ଟ ଲୋନ୍ ବି ତ ମିଳୁଛି।
4: ପ୍ରଥମେ ବଜେଟ୍ ବନେଇବା ସି, ତାପରେ ଖର୍ଚ୍ଚ କର।
3: କିନ୍ତୁ ଅପା,
4: ଦେଖ, ରୋଜଗାରର ଗୋଟିଏ ଭାଗ ସଞ୍ଚୟ କର, କିନ୍ତୁ ପାର୍ଟି ଦେବାକୁ ହିଁ ପଡିବ।
3: ହଁ ଅପା, ପାର୍ଟି ମୋର, ବଜେଟ୍ ତୋର।
1: ଆର୍ବିଆଇ କହେ,
5: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।

ଏବେ ଟିକେ ପଛକୁ ଫେରିବା, ମାନେ ହସରୁ ଲୁହକୁ, ସୁଖରୁ ଦୁଃଖକୁ, ପ୍ରେମରୁ ବିଚ୍ଛେଦକୁ, ଯିବା ଆମ ଗାଁକୁ। ଗଛକୁ ନେଇ ଗାଁର ସେ ପରିଚୟ ଆଉ ନାହିଁ, ନା ଅଛି ଗଛକୁ ନେଇ ଘରର ପରିଚୟ, ନାହାନ୍ତି ସେ ସୁନା ପିଲା ଧାଡ଼ି ଧାଡ଼ି ହେଉଛୁ ପ୍ରାର୍ଥନାରେ ଛିଡ଼ା ହେଲା ପରି ନଡ଼ିଆ ଗଛ ଧାଡ଼ି ଧାଡ଼ି। ଆଜି ଖୋଜୁଛି ପିଲା ମଧ୍ୟ ଆମ ଗାଁ, ଆମ ଗାଁ ପାଖରେ ଥିବା ସେଇ ବଡ଼ ଆମ୍ବତଟା, ଯାହା ମଧ୍ୟରେ ଆମ ଭାଇ ଭଉଣୀ କହୁଥିଲେ ରଜଦୋଳି ଖେଳଟା ଭାରି ଜମୁଥିଲା ବୋଲି। ସେ ଗାଁକୁ ନେଇ ଗୀତ କାହିଁ ଆଉ ଶୁଭୁନି ତ।

ସେଇ ଗାଁ ନଡ଼ିଆ ଗଛରୁ ଆଉ ଗାଁ ଦେହୁଳକୁ ରଥଯାତ୍ରାକୁ ଯାଉନି ନଡ଼ିଆ, ସେଠି ଏବେ ଉଚ୍ଚ ଅଟ୍ଟାଳିକା, ହୁଏତ ମହଲଟିଏ ଠିଆ ହେବ ନାହିଁ। ସେଇ ଛକି ଛକି ତାଳ ଗଛ ସବୁ, ଡରିବାର ବୟସ ଆମର ବି ଆଉ ନାହିଁ। ଶୁଣିଛୁ ତାଳ ଗଛ ଥିଲେ ବିଜୁଳି ପଡ଼ିବାର ଭୟ ନଥାଏ। ଏଇ ବର୍ଷା ଆସୁଛି, ଘଡ଼ଘଡ଼ି ମାରୁଛି, ତା ଭିତରେ ବିଜୁଳିର ଭୟ ଆଉ ନଥାଏ। ଗାଁ ରକ୍ଷା ପାଇଁ ଯାଉଥିଲା ଏଇ ତାଳ ଗଛ ପାଇଁ, ଏବେ ଆଉ ତାଳ ଗଛକୁ ଭୟ ନାହିଁ, ଭୟ ବିଜୁଳିକୁ। କାଳେ ବିଜୁଳି ମାରିଲେ ଧନଜୀବନ କ୍ଷୟକ୍ଷତି ହେବ ବୋଲି ହୃଦୟ ସବୁଜିମାକୁ ଖୋଜୁଛି ଆଜି କଂକ୍ରିଟର ରାଜରାସ୍ତାରେ। ସବୁଜିମା ଭରା ହୃଦୟଟା ଆଜି ସତେ ହୋଇଯାଇଛି କଂକ୍ରିଟର ହୃଦୟ।

ମଣିଷ ଆଜି ଖୋଜୁଛି କାହାକୁ ତାକୁ, ସେ ପଛକୁ ଫେରି ଗାଁକୁ ପୁଣି ଦେଖି ଚାହୁଁଛି। ଖରାବେଳେ ସେଇ ଖୋଲା ରାସ୍ତାରେ ଗଲାବେଳେ ରାସ୍ତାଟା ଲାଗେ ଯେମିତି ଶୂନ୍ୟ, ଏକ କଳାପଟା ଆଉ ମୁଣ୍ଡ ଉପରେ ଖରାପଟା। କୁଆଡ଼େ ଗଲା ଗଛରେ ସେ ପଣତ ଖାନି? ଏବେ ସେଇ ରାସ୍ତାରେ ଖରା ଆଉ ବର୍ଷା ଉଭୟଙ୍କର ପାଖେ ଅସହାୟ ମନେ ମଣିଷ ନିଜକୁ। ପାଖରେ ପାଣି ବୋତଲ ଥାଏ, ଛତା, ଚଷମା, ସବୁ ସରଞ୍ଜାମ, ସବୁପରି ମନ ଖୋଜି ସେଇ ଗଛର ଶୀତଳ ଛାଇକୁ, ଯାହା ତଳେ ଠିଆ ହୋଇଗଲି ଜୀବନ ଫେରି ପାଇବା ପରି ଲାଗୁଥିଲା। ଶିକ୍ଷା ବି ମିଳୁଥିଲା ନିଜେ ବଞ୍ଚିବା ସହିତ କାହା ଓଠରେ ହସଟିଏ ଭରିଦେଲେ ଏହା ହିଁ ହେଉଛି ଜୀବନ। କିନ୍ତୁ ଶୂନ୍ଶାନ ରାସ୍ତା, ଦେଖାଯାଉନି ଗଛଟି, କାହିଁ କୁଆଡ଼େ ଗଲା ସିଏ?

ଗଛ ଶିଖାଏ କାହା ପାଇଁ ବଞ୍ଚିଯିବା। ଅନ୍ୟକୁ ସୁଖ ଦେଇ ଆମେ ଏମିତି ଜୀବନ କାଟିଦେବା ନୁହେଁ କିନ୍ତୁ ଶ୍ରୋତବନ୍ଧୁ, ଏବେ ଆମେ ସବୁ ଏଣେ ତେଣେ ଟାକୁଆ କି ମଞ୍ଜି ଆଉ ଫୋପାଡ଼ୁନେ। ଚଢ଼େଇ ମାନେ ଫଳ ଖାଇ ମଞ୍ଜି ଫୋପାଡ଼ିବେ କେଉଁଠି ଇଏ କରିବେ? ବର୍ଷା ସଠିକ୍ ସମୟରେ ହେଉନି, ପୁଣି ବର୍ଷା ଅମୃତ ସିଞ୍ଚନ କରିବ କିନ୍ତୁ ସେ ମଞ୍ଜି ପର୍ଯ୍ୟନ୍ତ ଯିବ ତାର ଭାଗ୍ୟର ଚିନ୍ତା। ତଥାପି ଆଶା, ମଞ୍ଜିରୁ ଗଛ ବାହାରିବ, ନିଶ୍ଚୟ ତାକୁ କିଏ ସଜାଡ଼ିବ, କିଏ ଯତ୍ନ ନେବ, କିଏ ବା ତାକୁ ଖୋଳି ନେଇ ସଯତ୍ନେ ଆଉ କୋଉଠି ପୋତିଦେବ? ଗାଁ ଦାଣ୍ଡ ଅବା ଗୋଚରରେ କିଏ ଆଉ ଗଛ ଲଗାଇ ତାର ନାଁ ଦେବ ନାତି ଅଣନାତିଙ୍କ ପାଇଁ? ସମୟ ଯେ କାହା ପାଖରେ ନାହିଁ, ହଁ ସେଇ ଏବେ ମଞ୍ଜି ଅଛି। ଚଢ଼େଇ ମଞ୍ଜି ପକେଇଲେ ଆମେ କୋଉଠି ପୋତିବା ପ୍ରଶ୍ନ ଉଠୁଛି, ଯତ୍ନ କିଏ ନେବ ସେ ବି ପ୍ରଶ୍ନ। ଆଉ ଗଛଟି ମରିଗଲେ କିଏ ବା ତାକୁ ଦେଖିବ, କାହାକୁ ସେ ପଚାରିବ କାହିଁକି ମରିଗଲୁ ବୋଲି?

ପରିବେଶରେ ସମସ୍ତେ ପରସ୍ପର ସହିତ ବନ୍ଧା। ସେଇଥିପାଇଁ ତ ଆଜି କୋଉଠି ନା କୋଉଠି ମନ ଖୋଜୁଛି ସେଇ ଗାଁ ଗଛ ତଳେ ପିଲାଦିନ କଟିଥିବା ସେ ସମୟକୁ। ପୁଣି ମନେ ପକାଉଛି କାହିଁକି ସେ ଗଛଟି ଆଜି ସେ ଜାଗାରେ ନାହିଁ, ତାକୁ କିଏ କାଟିଦେଲା ନା।

ସେ ମନକୁ ମନ କେମିତି ଟଳି ପଡ଼ିଲା। ହଁ, ଆଜି ସେଇ ଦିବସ। ପ୍ରତିବର୍ଷ ମେ ମାସ ବାର ତାରିଖରେ ଆମେ ଅନ୍ତର୍ଜାତୀୟ ଉଦ୍ଭିଦ ସ୍ୱାସ୍ଥ୍ୟ ଦିବସ ପାଳନ କରିଥାଉ, ଯାହାର ଉଦ୍ଦେଶ୍ୟ ହେଉଛି ଗଛଗୁଡ଼ିକର ସୁରକ୍ଷା ସମ୍ବନ୍ଧରେ ସଚେତନତା ବଢ଼ାଇବା, ଗଛଟିଏ ଲଗାଇବା, କାହିଁକିନା ଏହି ଗଛ ହେଉଛି ଏହି ମାଟିର, ଏ ପୃଥିବୀର ଜୀବନର ଆଧାର। ଆମକୁ ଖାଦ୍ୟ, ଔଷଧ, ଅମ୍ଳଜାନ, ସୁନ୍ଦର ପରିବେଶ, ବସ୍ତ୍ର, ଜୀବନ ପ୍ରଦାନ କରିଥାନ୍ତି। ଯଦି ସେ ରହିବନି, ସେ ରୋଗାକ୍ରାନ୍ତ ହୋଇଯିବ, ନଷ୍ଟ ହୋଇଯିବ, କେମିତି ଏ ମାନବ ଜୀବନ, ଏ ପରିବେଶ ଦୁହେଁ ସୁସ୍ଥ ରହିବେ? ପ୍ରଭାବ ପଡ଼ିବନି ଏ ପରିବେଶ ଉପରେ? ହଁ, ଥରୁଟିଏ ପଚାରନ୍ତୁ ନା, ଘର ଅଗଣାରେ ଲଗାଇଥିବା ସେ ଝାଉଁଳି ଯାଇଥିବା ଗଛ, ତା ସହିତ ଟିକେ କଥା ହୁଅନ୍ତୁ ନା। ସେ ନିରବିରେ ରହି ଲୁହ ନିଗାଡ଼ି ନ ପାରୁଥିଲେ ମଧ୍ୟ ତା କଷ୍ଟକୁ ଟିକେ ବୁଝନ୍ତୁ ନା, ପାଣି ଦେଇ ତାକୁ ବଢ଼ାନ୍ତୁ। ସେ କ'ଣ ଚାହୁଁଛି? ମାଟି ଚାହୁଁଛି, ସୂର୍ଯ୍ୟଲୋକ ଚାହୁଁଛି, ପବନ ଚାହୁଁଛି, କ'ଣ ଚାହୁଁଛି ବୁଝନ୍ତୁ। ତେବେ ଯାଇ ଛୋଟରୁ ଆଉ ଗୋଟିଏ ଗଛ ପୁଣି ସୃଷ୍ଟି ହେବ, ତାରି ମଧ୍ୟରେ ଧୀରେ ଧୀରେ ଏକ ସୁନ୍ଦର ସବୁଜିମା ବନ ସୃଷ୍ଟି ହେବ। ସେଇଠୁ ଜୀବନ ହସିବ, ସାଙ୍ଗସାଥି ମିଳି ଦିନ କଟିବ, ପୁଣି ଆମ ପରପିଢ଼ି ମନେ ରଖିବେ।

ଆଜିର ଗୋଟିଏ ଚାରା ଆସନ୍ତାକାଲିର ସବୁଜ ସମୃଦ୍ଧିର ଆଧାର। ପ୍ରତ୍ୟେକ ଲୋକ ଯଦି ଗୋଟିଏ ଗଛ ଲଗାଇବେ, ତାହାର ଦାୟିତ୍ୱ ନେବେ ଠିକ ନିଜ ସନ୍ତାନଟିଏ ପରି, ସବୁ ଦିଗରୁ ତାକୁ ସୁରକ୍ଷା ଦେବେ, ତେବେ କୁହନ୍ତୁ ତ କଣ, ଆଉ ଠିକଣା ଖୋଜିବା ଆମ ଗାଁର ନା ଅମୁକ ଲୋକର ଘର? ଏ ସେଇ ବରଗଛ ପାଖରେ ଆମ ଘର କହିବାକୁ ଭୁଲିବା କି ନୁହେଁ ନା? ଚାଲନ୍ତୁ, ଯଦି ଆମେ ଆମ ଗାଁର ପରିଚୟ, ଆମ ଘରର ଠିକଣା ଗଛ ପାଖରୁ ନେବା, ସେ ସବୁ ଜିମା ମଧ୍ୟରେ ନିଜ ପରିଚୟ ଖୋଜିବା।

କେମିତି ହେବ? ସେଦିନ ଯଦି ଆମେ କହିବା ଗଛର ସୁରକ୍ଷା ଜୀବନର ସୁରକ୍ଷା, ସବୁଜ ପୃଥିବୀ, ସୁସ୍ଥ ଭବିଷ୍ୟତ, ଗୋଟିଏ ଚାରା ହଜାର ଆଶା, ଉଦ୍ଭିଦକୁ ବଞ୍ଚାଇବା, ଗଛଟିଏ ଲଗାଇବା, ପୃଥିବୀକୁ ସଜାଡ଼ିବା, ଆଉ ତାରି ମଧ୍ୟରୁ ଆମେ ରଜଦୋଳି କଟମଟର ଗୀତ ଗାଇ ପ୍ରତ୍ୟେକଟି ବାହୁରେ ହସିବା ନାଚିବା, ଏଇ ଆସୁଛି ରଜ। ଯଦି ଆମ ପାଖରେ ଥିବ ଝଙ୍କାଳିଆ ବରଗଛ ଆମ୍ବଡାଳ, ତେବେ ସେଇଠୁ ଶୁଭିବ ପୁଣି ରଜଦୋଳି ଗୀତ।

ଏଇଠି ଶେଷ କରୁଛୁ ଆଜିର ଗୀତ ଗୀତିକା। ଉପସ୍ଥାପନାରେ ଥିଲି ମୁଁ ଗୀତାଞ୍ଜଳି ପଣ୍ଡା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ନାଟକ ବାଡ଼ୁଅ ଝିଅ। ମଞ୍ଚ ନାଟକ ରଚନା ଭୁବନେଶ୍ୱର ମହାପାତ୍ର, ନିର୍ଦ୍ଦେଶନା ଦୁର୍ଲଭ ଚନ୍ଦ୍ର ସିଂ, ପ୍ରଯୋଜନା ରମାପଦ ନନ୍ଦ। ଆସନ୍ତୁ ଶୁଣିବା ନାଟକ ବାଡ଼ୁଅ ଝିଅ।

0: କଣ ପେଟ ପୁରିଗଲା? ଝିଅକୁ ମୁହଁ ଦେଇ କେତେ ଯୋଗ୍ୟରେ କରିଛ ଦେଖିଲ ତ?
1: ଆରେ ଦିନୁ ବାବୁ କଣ କହିଲା କହୁନା, କାହିଁକି କାହିଁକି ଖାଲି ଛାଡ଼ି ହଉଛ?
0: କହିଲେ ଝିଅକୁ ଆଗ ରାଞ୍ଚି ଡାକ୍ତରଖାନାକୁ ପଠେଇ ତା ମୁଣ୍ଡଟା ଠିକ କରିସାର, ତାପରେ ଆସି ବାହାଘର ପ୍ରସ୍ତାବ ଦବ।
1: ହଉ ଥାଉ, ମୋ ଝିଅ ପାଇଁ ପାତ୍ର ମୋ ହାତରେ ଅଛି, ମୁଁ ଯୋଉଦିନ ବିଚାରିବି କରିବି।
0: କଣ ଏଇ ଶ୍ୟାମ ସୁନ୍ଦରଙ୍କ ପାଇଁ ତୁମର ଏତେ ନମ୍ଭ? ତୁମ ଶ୍ୟାମ ଅତି ଶୀଘ୍ର ହାତରୁ ଖସିଯିବେ।
1: କୋଉ ଖସୁନଥିଲେ, ଗାଁ କୁମୁର ବି ଘର କୁମୁର ବି ହେଇ ତୁମେ ଯୋଉ କାମରେ ଆଣ୍ଠେଇ ପଡିଲ, ଦେଖ ମୁଁ ତାକୁ କେମିତି ପୂରଣ କରୁଛି।
2: ହାତ ବାସରୁ ଟଙ୍କା ଦେଇ ଶ୍ୟାମକୁ ପୁଣି ପାଠ ପଢା ହଉଛି, ଅକଲ ବୋଇଲେ ଟିକିଏ ନାହିଁ।

0: ଏମିତି ଯାବତ ଛୋଟ ଲୋକଙ୍କ ଘରେ କାମଦାମ କରିବ, ଯେତେ ବୁଝେଇଲେ ବୁଝିଲା ନାହିଁ।
1: ଆଜି ତ ନୂଆ କରିକି ମୁଁ ତୋ ଝିଅକୁ ଦେଖିଲି କିରେ, ମୋ ନାତୁଣୀଟା ସବୁଦିନ ଏମିତି ଖୋଲା ପବିତ୍ର ଗଙ୍ଗା ମାଟି ମେଞ୍ଚାଏ ତ।
2: ଆଜ୍ଞା ମୁଁ ଧନେଶ୍ୱର, ଆପଣଙ୍କ ରଙ୍କ ମତେ ଜୋର କରି ଟାଣି ଆଣିଛନ୍ତି।
0: କିନ୍ତୁ କାହିଁକି ଟାଣି ଆଣିଛନ୍ତି ତୁମେ ଜାଣ?
1: ତାକୁ ସଫା ସଫା କହିଦେ ଦୋସା, ତାଙ୍କ ଭଉଣୀର ବାହାଘର ହବାକୁ ଯାଉଛି ଆଜିରି ବାର ଗଜି।

0: ତୁମେ ଜାଣ, ତାକୁ ସଫା ସଫା କହିଦେ ଦୋସା, ତାଙ୍କ ଭଉଣୀର ବାହାଘର ହବାକୁ ଯାଉଛି ଆଜିରି ବାର ଗଜିପୁର ମଥୁରା ସାଙ୍ଗରେ। ଦବା ନବାର କିଛି ନାହିଁ ମୋ ବାପା, ଖାଲି କନ୍ୟାଦାନ କରିଦେଲେ।
1: ଭଉଣୀର ବାହାଘର ଦିନଟା ଶୁଣିଲ ଧନେଶ୍ୱର, ଏବେ ତୁମେ ଯାଇପାର।
2: ହଁ ମୁଁ ଯାଉଛି, ହେଲେ ମତେ ଯେମିତି କହିଲେ ମୋ ବୋଉ ସେମିତି କହିବେ।
1: ହଁ ଦିବାଦା, ତୁମର ପରା କଣ ଟଙ୍କା ଦରକାର ଥିଲା? ଆସ ଖଞ୍ଜା ଭିତରକୁ ଆସ।
0: ବାପା ଏ ଟଙ୍କା ତ ଯେତେବେଳେ ଇଚ୍ଛା ସେତେବେଳେ ତୋଠୁ ନଉଛି। ବାକି କଣ ଥିଲା କି ବାପା, ତୋର ସେ ଯୋଉ ନଈକୁଳିଆ ବଗିଚା ଖଣ୍ଡକ ନାହିଁ କି, ସେଟା ଟିକେ ନାକୁ ମୋ ନାଁରେ କେମିତି କରିଦିଅନ୍ତୁ।
1: ହଁ ହଁ ବୁଝିଲି ବୁଝିଲି, ଆଉ ସେ କାମ କଣ ଅଟକି ଯିବ? ଆସ ଭିତରକୁ ଆସ,
0: ଯିବା।
1: ହଁ ଆସ।
0: ଚା ଚା ଚା ଚା।

0: ଆପଣଙ୍କ ଚା
1: ମୋର ଚା ତୁମକୁ କିଏ କହିଲା ଚା ନେଇ ଆସିବାକୁ ନରିଆ ଗଲା କୁଆଡେ
0: ନରିଆ ବଜାରକୁ ଯାଇଛି
1: ନରିଆ ବଜାରକୁ ଯାଇଛି ମତେ ଚା ନ ଦେଇ ସେ ବଜାରକୁ ଗଲା କାହିଁକି କିଏ ତାକୁ ହୁକୁମ ଦେଲା ଯିବାକୁ
0: ଘରେ କିଛି ପରିବା ନଥିଲା ମୁଁ ତାକୁ କହିଲି ବଜାରକୁ ଯିବାକୁ
1: ଓ ତୁମେ ତାକୁ କହିଲ ଯିବାକୁ ନା ନରିଆକୁ ପଠେଇ ଦେଇ ସେଇ ସୁଯୋଗରେ ତୁମେ ମୋ ପାଖ ଚାଲି ଆସିଲ
0: କଣ ମୋର ଭୁଲ ହେଲା ତପନ ବାବୁ ଆପଣଙ୍କ ଘରେ ମୁଁ 3 ମାସ ହେଲା ରହିଲିଣି କପେ ଚା ଦେବାକୁ ମୁଁ କଣ ଯୋଗ୍ୟ ନୁହେଁ
1: ନା ମୋର କୌଣସି ପ୍ରକାର ଚର୍ଚ୍ଚା ତୁମେ କରିପାରିବନି ନେଇଯାଏ ଚା ମୁଁ ଖାଇବି ନାହିଁ
0: ମୁଁ ବୁଝିପାରୁନି ତପନ ବାବୁ ଘରେ ମୋତେ ଜାଗା ଦେଇ ଏତେ ନିର୍ଦ୍ଦୟ ଆପଣ ହେଇପାରୁଛନ୍ତି କେମିତି ମୋ ହାତରୁ ପାଣି ସୁଦ୍ଧା ଛୁଉ ନାହାନ୍ତି
1: ନାଟକ ସୃଷ୍ଟି କରନି ଯାଅ ତୁମେ
0: ଚାଟା ଥଣ୍ଡା ହେଇଯାଉଛି
1: ସିଲିକା ଯିବାକୁ କହିଲେ ମୋତେ ଯାଉନି ଦେଖୁଛି ମୋତେ କାମ କରିଦେବନି
2: ରାଧା ତୁମ ଆଖିରେ ଲୁହ କଣ ହେଇଛି ରାଧା
0: ନା କିଛି ନା ଗୋଟେ ଫୁଲ ଭିକାରୀ ଝିଅର ଯାହା ହବା କଥା ସେଇଆ ହେଇଛି ଗାଁରୁ ମୋତେ ସାଉଣ୍ଟି ଆଣି ଆପଣ କି ଯଶ ପାଇଲେ ମୁଁ ବୁଝିପାରୁନି
2: ତୁମ ମନରେ କିଏ ଆଘାତ ଦେଇଛି ରାଧା ମତେ କୁହ କିଏ ତୁମ କଣ କହିଛି
0: ମୋ ଭାଗ୍ୟ ମୋତେ ଆଘାତ ଦଉଛି ବାବୁ ଗାଁ ଛାଡ଼ି ସହରକୁ ଆସିଲି ହେଲେ ଗଞ୍ଜଣା ମୁଁ ଯେମିତି ସହୁଥିଲି ସେମିତି ସହୁଛି
2: ତୁମେ ତପନକୁ ଚା ଖାଇବାକୁ ଅନୁରୋଧ କରୁଥିଲ ନା କଣ ଆରେ କାହିଁକି ଭୁଲ କଲ ତୁମେ ମୁଁ ତୁମକୁ ଆଗରୁ କହିଛି ନା ବନ୍ଧୁ ମୋର କୋଟିକରେ ଗୋଟିଏ ଏକା ତୁମେ ନୁହଁ ସମଗ୍ର ନାରୀ ଜାତି ପାଇଁ ତା ମନରେ ପ୍ରବଳ ବିଦ୍ୱେଷ
0: ଆପଣ ତେବେ ମୋତେ ଏଠି କାହିଁକି ରଖିଛନ୍ତି ଏ ଅପମାନ ମୁଁ କେତେ ଦିନ ସହିବି
2: ସବୁ ସୁଧୁରିଯିବ ରାଧା ସବୁ ସୁଧୁରିଯିବ ଆଉ ଅଳ୍ପ ଦିନ ପରେ ବନ୍ଧୁ ମୋର ଠିକ ବାଟକୁ ଆସିଯିବ ହଁ ନିଅ ଏ ବହି କଥା କଣ ମୁଁ ତୁମରି ପାଇଁ ଆଣିଥିଲି
0: ଆପଣ ମୋତେ ପାଠ ପଢ଼ାଉଛନ୍ତି ନାଚ ଗୀତ ଶିଖାଉଛନ୍ତି ଆପଣ ଚେଷ୍ଟା କରୁଛନ୍ତି ମୋତେ 5 ଜଣରେ ଜଣେ କରି ଛିଡ଼ା କରିବାକୁ ହେଲେ ମୂଳଦୁଆ ତ ଶକ୍ତ ନାହିଁ ତିନି ହୁଏତ ସେ ଭାରା ସମ୍ଭାଳି ନ ପାରି ଭୁଷୁଡ଼ି ପଡ଼ିବ
2: ମୂଳଦୁଆ ଯଥେଷ୍ଟ ଶକ୍ତ ଅଛି ରାଧା ଏ ଦେଖୁନ 3 ମାସ ଭିତରେ ଘରେ ବାହାରେ ତୁମର ପ୍ରତିଭା ସବୁଠି ବିଚ୍ଛୁରିତ ହେଇସାରିଲାଣି ଏଇ ତମ ଡ୍ୟାନ୍ସ ମାଷ୍ଟର ଗୋପୀନାଥ ବାବୁ ଆଜି ତୁମର ଭୁରି ଭୁରିକୁ ପ୍ରଶଂସା କରୁଥିଲେ
0: କିନ୍ତୁ ହାଉସ ମାଷ୍ଟର ତପନ ବାବୁ
2: ତପନ ତୁ ତୁମର କେବେ ନିନ୍ଦା କରୁନି ରାଧା
0: ହଉ ଭିତରକୁ ଆସନ୍ତୁ
2: ନରିଆ ବୋଧେ ନାହିଁ ଏ ଅଧମ କଣ ଆଜ୍ଞା ହେଉ
1: ଆରେ ତୁ କେତେବେଳେ ଫେରିଲୁ
2: ତୋର ପ୍ରସ୍ଥାନ ପରେ ମୋର ପ୍ରବେଶ କିନ୍ତୁ ବନ୍ଧୁ ଫାଇଲ ପତ୍ର ହଠାତ୍ ଖୋଲି ଦେଇ କୁଆଡେ ଅନ୍ତର୍ଦ୍ଧାନ ହେଇଯାଇଥିଲେ
1: ଏଇ ରେଷ୍ଟୁରାଣ୍ଟକୁ ଯାଇଥିଲେ
2: ଗୋଟାଏ କଥା କହିବି ତପନ
1: କହ
2: ତୋ ଘରେ 3 ମାସ ହେଲାଣି ମୁଁ ଡେରା ବାନ୍ଧିଲିଣି ପୁଣି ଏକା ନୁହେଁ ସାଙ୍ଗରେ ରାଧା ଯୋଉ ଜାତିଟା ଉପରେ ତୋର ପ୍ରବଳ ଆପତ୍ତି ସେଥିରୁ ଜଣକୁ ସାଙ୍ଗରେ ଆଣି ମୁଁ ହେତେ ତୋର ଅନେକ ଅସୁବିଧା ସୃଷ୍ଟି କରିଛି
1: ଶ୍ୟାମ
2: ଏଣିକି ଡେରାଟା ନ ଭାଙ୍ଗିଲେ ଭୂମିକମ୍ପ ଆରମ୍ଭ ହେଇଯିବ ଦେଖୁଛି
1: ଓ ଆଜିର ଘଟଣା ତୁ ତାହେଲେ ସବୁ ଶୁଣିସାରିଛୁ ନା
2: ତୋଠୁ ମୋର ଆହୁରି କିଛି ଶୁଣିବାକୁ ଅଛି ତପନ ଦେଖ ତପନ ଘରେ ଚଢେଇଟିଏ ପଞ୍ଜୁରୀ ଭିତରେ ବାନ୍ଧି ରଖିଲେ ତାର ସୁଖ ଦୁଃଖରେ ଲୋକ ଭାଗିଦାର ହୁଏ ଅଥଚ ତୋ ଘରେ ଜଣେ ଅସହାୟ ଝିଅ ମାସ ମାସ ଧରି ଆଶ୍ରୟ ନେଲାଣି ତୁ ତାର ଛାଇ ସୁଦ୍ଧା ସ୍ପର୍ଶ କରିବାକୁ ନାରାଜ
1: ଦେଖ ଶ୍ୟାମ ରାଧାକୁ ଧରି ତୁ ଯୋଉଦିନ ମୋ ଘରେ ଆସି ପହଞ୍ଚିଲୁ ସତ କହିଲେ ସେଦିନ ମୋ ମନରେ ଭୀଷଣ ସନ୍ଦେହ ସୃଷ୍ଟି ହେଇଥିଲା ରାଧାକୁ ତୋ ପାଖରେ ଦେଖି ମୁଁ ଭାବିଥିଲି
2: ଜାଣେ ତପନ ଜାଣେ ମନରେ ତୋର ସନ୍ଦେହ ହେବା ଅତି ସ୍ୱାଭାବିକ
1: ଆରେ ମୋର କହିବାର କଥା ତୁ ଯଦି ରାଧାକୁ ବିବାହ କରିବାକୁ ଚାହୁଁ ତେବେ ଶୀଘ୍ର ବିବାହ କରିନୁନୁ କାହିଁକି ସେ କାହିଁକି ସନ୍ନ୍ୟାସିନୀ ଭଳି ଜୀବନ କାଟିବ ଆଉ ଗୋଟିଏ ମନ ଗୋଟିଏ ଆବାସ ଭିତରେ ରହି ତୁ କାହିଁକି ତାଠାରୁ ନିଜକୁ ଏତେ ତଫାତ କରି ରଖିବୁ
2: ଦେଖ ତପନ ତୁ ହେଲୁ ଆଇନଜ୍ଞ ଖଣ୍ଡିଏ କାଗଜ ଭିତରେ ତୁ ଆମ ଦୁଇଟି ଜୀବନକୁ ଶୃଙ୍ଖଳିତ କରିପାରିବୁ ହେଲେ ଯେଉଁ ସୈତାନ ମାନଙ୍କ ପାଇଁ ରାଧା ଆଜି ଘର ଛାଡ଼ି ସହରକୁ ଆସିଲା ସେଇମାନଙ୍କ ପୃଷ୍ଠଭୂମି ଉପରେ ରାଧା ଯଦି ପ୍ରତିଷ୍ଠିତ ହେଇ ନ ପାରିଲା ତେବେ ମୋର କିଛି ମୂଲ୍ୟ ନାହିଁ କି ସେ ବିବାହର ବି କୌଣସି ସାର୍ଥକତା ନାହିଁ
1: ଆଇ ସି ରାଧା ମାଧ୍ୟମରେ ତାହେଲେ ତୁ ରାଜପୁରରେ ଗୋଟାଏ ବିଦ୍ରୋହ ସୃଷ୍ଟି କରିବାକୁ ଚାହୁଁଛୁ ନା କିନ୍ତୁ ଶ୍ୟାମ ମୋ ଘରେ ଥିବା ଯାଏ ରାଧାକୁ ମୋର ନିର୍ମମ ସର୍ତ୍ତ ମାନିନେବାକୁ ହବ
2: ତୁ ଯେ ପ୍ରକୃତରେ ଏତେ ନିର୍ମମ ମୁଁ ଜାଣିନଥିଲି ତପନ ଗୋଟାଏ କପ୍ ଚା ମଧ୍ୟ ତୁ ରାଧା ହାତରୁ ଗ୍ରହଣ କଲୁ ନାହିଁ ହେଲେ ତପନ ରାଧାକୁ ଅପମାନ ଦେଲେ ଶ୍ୟାମ କେବେ ସୁଖେଇ ପାରିବନି ତୋ ନିକଟରୁ ସେ ସବୁଦିନ ପାଇଁ ଦୂରେଇ ଯିବ
1: ଶ୍ୟାମ ଶ୍ୟାମ ଶ୍ୟାମ

0: ରାଧା,
1: ଆପଣଙ୍କୁ କେତେ ସମୟ ଅପେକ୍ଷା କରି ବସିବି?
2: କଣ ପଥ ଚାହିଁ ବସିଥିଲେ ମାନସୀ?
1: ଆଜି ତ ହସର ବିରାମ ନାହିଁ ଦେଖୁଛି। କଣ ଚାକିରି ମିଳିଗଲା ନା କଣ?
2: ଆରେ ନା ନା ନା, ଏ ଯୁଗରେ ପୁଣି ଚାକିରି? ହଁ, କଳାମଣ୍ଡପକୁ ଯାଇଥିଲି। ସେମାନେ ତୁମକୁ ଓଡ଼ିଶୀ ନୃତ୍ୟ ପରିବେଷଣ କରିବାକୁ ଅନୁରୋଧ କରିଛନ୍ତି।
1: ନା ନା, ମୋର ଶ୍ୱାସ ରୁଦ୍ଧ ହେଇଯାଉଛି। ଏ ନାଚ, ଏ ସଙ୍ଗୀତ, ଏ ସହର ପରିବେଶ ମତେ ସଫୋକେଟେଡ୍ ଲାଗୁଛି।
2: ଆରେ ଆଜିର ସଭ୍ୟତା ସାଙ୍ଗରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ମିଶେଇ ଦିଅ ରାଧା, ଦେଖିବ ସମାଜରେ ତୁମର ଆସନ ଯଥେଷ୍ଟ ଉଚ୍ଚକୁ ଉଠିଯିବ।
1: ନା ବାବୁ, ଗାଁର ସେ ଆଡମ୍ବର ଶୂନ୍ୟ ସରଳ ଜୀବନକୁ ମୁଁ ଫେରିଯିବାକୁ ଚାହେଁ।
2: ସମୟ କ୍ରମେ ସହରୀ ଜୀବନ ତୁମର ଦେହସୁଆ ହେଇଯିବ ରାଧା, ତୁମେ ଖାଲି ଆଗେଇ ଚାଲ।
1: କେମିତି ଆଗେଇବି? ମୋର ତ ସବୁବେଳେ ବୋଉ କଥା ମନେ ପଡୁଛି, ସେ କଣ ଜୀବନରେ ଥିବ?
2: ଆରେ ହଁ, ତୁମକୁ ଗୋଟେ କଥା କହିବାକୁ ଭୁଲି ଯାଇଥିଲି, ବୋଉ ତୁମର ରାହାସପୁର ଛାଡ଼ି ଏବେ ହରିପୁରରେ ତୁମ ମାଉସୀଙ୍କ ଘରେ ଅଛନ୍ତି। ଏଇ ତ ତୁମ ଭାଇ ଚିଠିରେ ସବୁ କଥା ଜଣେଇଛନ୍ତି, ନିଅ ପଢ। କିନ୍ତୁ ଏ ଚିଠିର ଉତ୍ତର ମୁଁ ସାଙ୍ଗେ ସାଙ୍ଗେ ଦେଇସାରିଛି। ହେଇଟି ତ ଓକିଲ ତ ଆସିଗଲେଣି, ଆଜି ତ ଖୁବ୍ ଶୀଘ୍ର ଘର ମୁଁ ଆଇଛନ୍ତି।
1: ମୁଁ ତାଙ୍କୁ ଫୋନରେ କହିଥିଲି ଜଲ୍ଦି ଆସିବାକୁ।
3: ସେ ଆଦେଶ ମୁଁ ପାଳନ କରିଛି ରାଧେ।
1: ବସନ୍ତୁ, ମୁଁ ଦୁଇ ଜଣ ପାଇଁ ଜଳଖିଆ ଆଣୁଛି।
3: ଆହା, ଧୀରେ ସୁସ୍ଥେ ସବୁ ହବ ରାଧେ, ଏତେ ବ୍ୟସ୍ତ କାହିଁକି? ଲେଟ୍ ଅସ୍ ହାଭ୍ ଏ ସ୍ୱିଟ୍ ଟକ୍।
1: ମିଠା ଚା ଆଉ କେକ୍ ସାଙ୍ଗରେ ଟକ୍ଟା ଆହୁରି ସ୍ୱିଟ୍ ଲାଗିବ। ବସନ୍ତୁ, ମୁଁ ନେଇ ଆସୁଛି।
3: ଓହୋ, ଅପେକ୍ଷା।

0: ଏକଥା କୋଉଠି ଶୁଣିଥିଲ? ବାପ ପଞ୍ଚାୟତର ସରପଞ୍ଚ ଝିଅ ଶହ ଶହ ଲୋକଙ୍କ ଆଗରେ କହୁଛି ପଞ୍ଚାୟତକୁ ପଡିଦିଅ, ସରପଞ୍ଚକୁ ନିକାଲି ଦିଅ।
1: କଣ ହେଲା ଟିକେ ବୁଝେଇ କୁହ।
0: ତମର କିଛି ବୁଝିବା ଦରକାର ନାହିଁ, ଯାଅ ଚାଲିଯାଅ ସାମ୍ନାରୁ।
1: ହଁ, ଏମିତି ପାଟିତୁଣ୍ଡ ସକାଶେ ତ ଘରୁ ଲକ୍ଷ୍ମୀ ଛାଡିଗଲେଣି, ନହେଲେ ସମସ୍ତଙ୍କ ଝିଅ ଗୋଟାଏ ଦିନରେ ବାହା ପୁଆଣି ହେଇ ଯାଉଛନ୍ତି, ତୁମେ କେମିତି ବାଛନ୍ଦ ହେଇ ରହିଗଲ କେ ଜାଣି।
0: ସେ କଥା ତୁମ କନ୍ୟାରତ୍ନଙ୍କୁ ପଚାର, ବାପର ଚଉଦ ପୁରୁଷ ଉଝାଳି ଦେଇ ଆସିଛି ସଭାରେ।
1: ଏଇଟି ତୁମେ ଆଜି ସେ ସରପଞ୍ଚ ଖୋଳ ଓହ୍ଲେଇ ଦେଲ, ଆମର ଦରକାର ନାହିଁ ସେ ସର ଖାଇବା।
0: ତୁମ ମା ଝିଅଙ୍କ ପାଇଁ ତ ପେଜ ପିଇବା ପାଇଁ ଇଚ୍ଛା ହେଲାଣି, ଆଉ ସର କଣ ଖାଇବ ମୋ ସର? ଆଜି ସଭାରେ ମନକୁ ଯାହା ଆସିଲା ତା କହିଗଲା, କାଲି ମୋ ତଣ୍ଟିରେ ଛୁରୀ ଚଳେଇ ଯାଉ କେତେବେଳେ।
1: ମା,
0: ହଁ ଶୁଣ, ହାତ ବାସ ଟଙ୍କା ହାତ ବାସକୁ ଫେରି ଆସିଲା ନା ନାଇଁ?
1: ମାନେ
0: ତୁମ ସମୁଦ୍ରିକୁ ଯୋଉ ଟଙ୍କା ଦଉଥିଲ ତାକୁ ୱାପସ ଆଣିଲ କି ନାଇଁ?
1: ଆଣିନି।
0: ନାଇଁ ଢୋକିବ କାହିଁକି, ମୋ ଘରଟା ତ ଗୋଟେ ଦାତବ୍ୟ ଅନୁଷ୍ଠାନ ହେଇଛି। ଆଉ
1: ତୁ ପୁଣି କୁଆଡେ ଯାଉଛୁ?
2: ଧଡ଼ି ଅବଦାନ ପାଖକୁ
1: କାହିଁକି, ତା ପାଖରେ ତୋର କଣ କାମ?
2: ଗ୍ରହ ମାନଙ୍କୁ ରଗେଇ ଦେବାକୁ। ତୁ ଗ୍ରହ ଶାନ୍ତି କରିବାକୁ ଟଙ୍କା ଦେଲୁ, ମୁଁ ଗ୍ରହ ମାନଙ୍କୁ ରଗେଇ ଦେବାକୁ ଟଙ୍କା ଦେବି।
1: ଆରେ ବାପ ଝିଅଙ୍କର କଥା ତ ମୁଁ କିଛି ବୁଝିପାରୁନି।
2: ବୁଝିବୁ ଲୋ ବୋଉ, ଠିକ ବୁଝିବୁ। ଏଇନେ ତ ଅରଣ୍ୟକାଣ୍ଡ ଚାଲିଛି, ଲଙ୍କାକାଣ୍ଡ ବେଳକୁ ତୁ ସବୁ ବୁଝିପାରିବୁ। କେତେଟା ଦିନ ଆଉ ସତର କରିଯା।

0: ଟଙ୍କା ଦେଇଛ ବୋଲି କଣ ତୁମେ ମୋ ମୁଣ୍ଡଟାକୁ କିଣି ନେଇଛ? ମୁଁ କଣ ଲୁଣ ଚାଉଳ କିଣିବାକୁ ତୁମଠୁ ଟଙ୍କା କରଜ ଆଣିଥିଲି?
1: ମୁଁ କଣ ସେ କଥା କହୁଛି? ଝିଅ ବି ପୁଅ ପାଇବି ବୋଲି ମୋର ତ କେତେ ଆଶା ଥିଲା। ମୋର ବଚନ କଣ ମୁଁ କେବେ ହାରିଛି କୁହ।
0: ନାଇଁ, ତୁମେ କାହିଁକି ବଚନ ହାରିବ? ଏ ଗାଁରେ ତ ଦୁର୍ଗା ଉଫେଲା ପଡିଛି, ଯାହାର ଯାହା ମନକୁ ପାଇବ ସେ କହିଯିବ।
1: ଦେଖ ଶ୍ୟାମ ବୋଉ, ମୁଁ ତୁମ ସାଙ୍ଗରେ ପାଟିତୁଣ୍ଡ କରିବାକୁ ଆସିନି। ଟଙ୍କା ମତେ ଫେରେଇ ଦେଲେ ମୋ ଘରେ ମୁଁ ଭଲ, ତୁମ ଘରେ ତୁମେ ଭଲ।
0: ମଲାଲ ମୋ ଭଲ, ମାଳି ଗୋଟିକ ଯାକ ତୁଳାଛି, ଦି ତୁଣ୍ଡରେ ଜମା କଥା କହି ଆସୁନଥିବ।
1: କଥା ମୁଁ କହିଲାଣି ଶ୍ୟାମ ବୋଉ, ହେଲେ ତୁମଠୁ ନିଶ୍ଚୟ କମ। ମୁହଁ ଉପରେ ତୁମେ ଯୋଉ ଟାଣ ଟାଣ କଥା କହୁଛ ନା,
0: କାହିଁକି କହିବିନି? ମ ସରପଞ୍ଚ ହେଇ ମୋ ପୁଅଟାକୁ ଗାଁରୁ ତଡିବା ଯାଏ ଗଲା, ଆଙ୍କ ଘରେ ପୁଣି ମୋ ବନ୍ଧୁ ବାନ୍ଧିଥାନ୍ତି। ମୋ ପୁଅ ପରା ସେ ଫୁଲ ବିକେଇ ଟୋକିଟାକୁ ସହରରେ ବାହାଚୁରା ହେଇ ଘର ବାନ୍ଧିଥିଲା, ଏବେ ଦେଖିଲ ତ କେତେଟା ଲମ୍ବା ଚୌଡ଼ା ବୋହୂ ସାଙ୍ଗରେ ଆଣି ଘରକୁ ଫେରିଛି।
1: ସେ କଥାରୁ ମତେ କଣ ମିଳିବ? ମୋ ଭାଗ୍ୟର ଥିଲା ହକ ଟଙ୍କା ଦେଇ ଏମିତି ଖୁଞ୍ଚା ମରା କଥା ଶୁଣିବାକୁ। ଆଜି ଯାହା ହେଉ ଗୋଟେ ନିଷ୍ପତ୍ତି କରିଦେଇ ମୁଁ ଯିବି।
0: ନିଷ୍ପତ୍ତି କରୁନା କର, ହେଲେ ମୋ ନିଷ୍ପତ୍ତି ହେଲା ମୁଁ ତୁମକୁ ଏଇନା ଦଶଟା ପଇସା ବି ଦେଇପାରିବିନି।
1: କଥାଟା କିନ୍ତୁ ଭଲ ହଉନି ଶ୍ୟାମ ବୋଉ, ତୁମର ଗୁଣ ମୁଁ ବେଶ ଜାଣିସାରିଲି।
0: ଆଜ୍ଞା ଯାହା ହେ,

0: କାହିଁକି ଥାଉଛି ବାପା? ବାଡ଼ ଝିଅ ତାଲିକାରେ ମୁଁ ରହିଗଲେ ତୁମର କିଛି କ୍ଷତି ହବ ନାହିଁ ବାପା।
1: ତୋ ପରି ଉଦ୍ଧତ ଝିଅକୁ କେମିତି ସାଥୀ ଦେବାକୁ ହୁଏ ସେ କଥା ମତେ ବେଶ ଜଣା ଅଛି। ତୋର ପୁଣି ଗୋଟେ ଜିଦ, ଚାଲିଆ ମୋ ସାଙ୍ଗରେ।

0: ମୋ ପାଉଣରୁ ମୁଁ ପରା ତତେ ଆଜି ଦୁଇଟି ଜିନିଷ ଦାନ କରୁଛି, ଗୋଟିଏ ସାମ ଭାଇ ଆଉ ଜଣେ ବାପା। ତୋ ବାପାଙ୍କୁ ଆଗ ପ୍ରଣାମ କର।
1: ବାପା
2: ଦଶାନନ୍ଦ ବାବୁ, ମୋର କାମ ଏଥର ଶେଷ ହେଇଛି। ମୋର ଏଇ ପାଗଳ ବନ୍ଧୁଟି ଆପଣଙ୍କୁ ଲାଗିଲା, ମୁଁ ଆସୁଛି।
3: ତପନ
2: ଶ୍ୟାମ ଶ୍ୟାମ ଶ୍ୟାମ,
0: ତମର ପୁଣି କଣ ହେଲା ବାପା? ଆଜି ପରା ଖୁସି ଦିନଟିଏ, ଆଖିରେ ଲୁହ ଗଢ଼ାନ୍ତି।
4: ଦୁଃଖିନୀ ସାଉଁଟା ଝିଅ ରାଧା ସିନା ତାର ନାଜ୍ୟ ପ୍ରାପ୍ତ ପାଇଲା, ହେଲେ ମୋର ଉଦଣ୍ଡି ଝିଅ ଉସି।
0: ମୋ ପାଇଁ ଦୁଃଖ କରନି ବାପା, ମୁଁ ତୁମର ଝିଅ ନୁହେଁ, ପୁଅ। ମୁଁ ଯେବେ ବାହା ହେଇ ପର ଘରକୁ ଯିବି, ତାହେଲେ ଏ ଗାଁରେ ଦୁଃଖୀ ରଙ୍କିକ କଥା କିଏ ବୁଝିବ କହିଲ?
4: ଉସି
0: ଓହୋ, ତମେ ଚାଲିଲ ବାପା, ଲଗ୍ନ ବେଳ ବଢି ଯାଉଛି ପରା। ତୁମ ବଡ଼ ଝିଅକୁ ଆଗ ପର ଘରକୁ ବିଦା କଲ, ଆରେ ସାଇଟା ଯାକର ମାଇପେ ଭର୍ତ୍ତି ହୋଇଛନ୍ତି, କାହାରି ତୁନରେ ଗୋଟେ ହୁଳହୁଳି ନାହିଁ, ତୁମ ଜିଭରେ ସବୁ ଘା ହେଇଗଲେଣି କିଲୋ। ଆରେ ଶଙ୍ଖୁଆ ଶଙ୍ଖ ବଜାରେ ଏ ବାରି କେଣି ବେଦୀ ଉପରକୁ କନ୍ୟାକୁ ନେଲ, ଆରେ ଗୋଟେ ହୁଳହୁଳି ଦିଅ ମ ବାଡ଼ୁଅ ଝିଅ। ମୁଁ କଣ ହୁଳହୁଳି ପକେଇଲେ ସୁନ୍ଦର ଦିଶିବ? ଆରେ ହୁଳହୁଳି ପକାଅ।

ଶୁଣିଲି ନାଟକ ବାଡ଼ୁଅ ଝିଅ। ବିଭିନ୍ନ ଚରିତ୍ରରେ ଥିଲି ଶ୍ୟାମ ଦେବବ୍ରତ ମିଶ୍ର, ତପନ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଦଶାନନ ବ୍ୟୋମକେଶ ତ୍ରିପାଠୀ, ମାନ୍ଧାତା ରାମଚନ୍ଦ୍ର ପ୍ରତିହାରୀ, ଧନେଶ୍ୱର ଲକ୍ଷ୍ମୀଧର ମଲ୍ଲିକ, ଜ୍ୟୋତିଷ୍କ ଗୋପୀକୃଷ୍ଣ ବେହେରା, ରାଧା ରୂପଲତା ମହାନ୍ତି, ଉଷି ଗୀତାରାଣୀ ସିଂ, ଶ୍ୟାମ ବୋଉ ଲକ୍ଷ୍ମୀପ୍ରିୟା ମିଶ୍ର, ଉଷି ବୋଉ ମନୋରମା ମହାନ୍ତି। ମୂଳ ମଞ୍ଚନାଟକ ରଚନା ଭୁବନେଶ୍ୱର ମହାପାତ୍ର, ନିର୍ଦ୍ଦେଶନା ଦୁର୍ଲଭ ଚନ୍ଦ୍ର ସିଂ, ପ୍ରଯୋଜନା ରମାପଦ ନନ୍ଦ, ପରିବେଷଣ ଅନ୍ନପୂର୍ଣ୍ଣା ଥିଏଟର, ଏ ଗ୍ରୁପ ପୁରୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା କେତୋଟି ଆଧୁନିକ ଗୀତ। ପ୍ରଥମେ ଶିଳ୍ପୀ ଅକ୍ଷୟ କୁମାର ମହାନ୍ତି।

ଦ୍ୱୈତକଣ୍ଠରେ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଆରତୀ ମିଶ୍ର। ଶିବବ୍ରତ ଦାସଙ୍କ ଗୀତ ରଚନା।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଭିକାରୀ ଚରଣ ବଳକାଇଥିବା କେତୋଟି ଆଧୁନିକ ଗୀତ ପ୍ରଚାର କରିବ। ଦିନ 11:10 ଦିନ 11:30 ଗୋପାଳଙ୍କ ଓଗାଳ ପରିବେଷଣ କରିବେ ପ୍ରଶାନ୍ତ ଦାସ ଏବଂ ସନ୍ଧ୍ୟା ସାଥୀ। ଏସ୍ଏମ୍ଏସ୍ ମାଧ୍ୟମରେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ପ୍ରଚାର କରିବ। ଦିନ 12:00 ଦିନ 1:10 ପ୍ରଚାର କରିବ ନାଗେଶ୍ୱର ବାଦ୍ୟ ଶିଳ୍ପୀ ନାରାୟଣ ନାୟକ ଏବଂ ସାଥୀ। ନାରୀ ମହଲ ଦିନ 1:20 ଏଥିରେ ଆଳାପରେ ଶୁଣିବେ ନିବେଦିତା ରାଉତଙ୍କ ସହ ସାକ୍ଷାତକାର। ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବ ଦିନ 2:45। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବ ଅପରାହ୍ନ 3:00। ଏସ୍ଏମ୍ଏସ୍ ମାଧ୍ୟମରେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ ପ୍ରଚାର କରିବ ଅପରାହ୍ନ 4:00। ଅପରାହ୍ନ 4:55 ସମବେତ କଣ୍ଠରେ ଦେଶଭକ୍ତି ଗୀତ ଯୁବବାଣୀ ଅପରାହ୍ନ 5:30 ଏଥିରେ ଶୁଣିବେ ଆଲୋଚନା ସାଧନା ପଥେ ଆଧ୍ୟାତ୍ମିକ ଚେତନା। ଆଲୋଚନା କରିଛନ୍ତି ବିସ୍ମୟ ସାହୁ ଏବଂ ଗଳ୍ପ ଫୁଲର କ୍ଷତିପୂରଣ କହିବେ ସୌମ୍ୟରଞ୍ଜନ ମହାନ୍ତି। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 15ତମ ଭାଗ ପ୍ରଚାର କରିବ ସନ୍ଧ୍ୟା 6:10। କାର୍ଯ୍ୟକ୍ରମ ଦେବାରତ ସନ୍ଧ୍ୟା 6:30 ବିଷୟ ରହିଛି ଉଜ୍ଜଳା ଯୋଜନା। ଆଲୋଚିକା ଅନସୂୟା ମହାପାତ୍ର। ରାତି 7:02 ଓଡ଼ିଆ କଥାଚିତ୍ରର ଗୀତ। ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲାର ହାଲଚାଲ। କୃଷି ସଂସାର ପ୍ରଚାର କରିବ ରାତି 7:30। ଏଥିରେ ଶୁଣିବେ ପୋଟଳ ଚାଷରେ ରୋଗ ଓ ପୋକ ପରିଚାଳନା ଏ ସମ୍ପର୍କରେ ଡକ୍ଟର ତୁଷାର ରଞ୍ଜନ ସାହୁଙ୍କ ସହ ଆଲୋଚନା। ହିନ୍ଦୀ କଥାଚିତ୍ରର ଗୀତ ରାତି 8:02 ରାତି 8:30।

ମିନିଟ୍ରେ ହିନ୍ଦୀ ଶିକ୍ଷା ଏଥିରେ ବିଷୟ ରହିଛି ବାକ୍ୟ ମେ କା କା ପ୍ରୟୋଗ ଶିକ୍ଷାଦାନ କରିବେ ଲକ୍ଷ୍ମୀଧର ଦାସ ଶିକ୍ଷା ଗ୍ରହଣ କରିବେ କୁନାଳ ଶର୍ମା ରାତି 9:30 ବୟସର କୃଷ୍ଣ ଚୂଡ଼ା ଏଥିରେ ଶୁଣିବେ ଜଗନ୍ନାଥ ପଣ୍ଡାଙ୍କ ସହ ସାକ୍ଷାତକାର ସର୍ବେଶ୍ୱର ପ୍ରଧାନ ଏବଂ ସାଥୀଙ୍କ ପରିବେଷିତ ଦାସକାଠିଆ ଗୀତ ପ୍ରଚାର କରିବେ ରାତି 10:02 ରାତି 10:30 ଶ୍ରୋତାଙ୍କ ଅନୁରୋଧରେ ଶୁଣିବେ ଓଡ଼ିଆ କଥାଚିତ୍ର ଗୀତ ଶ୍ରୋତାମାନଙ୍କୁ ଏଠି ଆଉଥରେ କହି ରଖୁଛୁ ନାରୀମହଲ ପ୍ରଚାର କରିବ 1:20 ଏଥିରେ ଆଳାପରେ ଶୁଣିବେ ନିବେଦିତା ରାଉତଙ୍କ ସହ ସାକ୍ଷାତକାର ଏସ୍ଏମ୍ଏସ୍ ମାଧ୍ୟମରେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4:00 ଯୁବବଣୀ ଅପରାହ୍ନ 5:30 ଏଥିରେ ଶୁଣିବେ ଆଲୋଚନା ସାଧନାପତି ଆଧ୍ୟାତ୍ମିକ ଚେତନା ଆଲୋଚନା କରିଛନ୍ତି ବିସ୍ମୟୀ ସାହୁ ଏବଂ ଗଳ୍ପ ଫୁଲର କ୍ଷତିପୂରଣ କହିବେ ସୌମ୍ୟରଞ୍ଜନ ମହା

କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4ଟାରେ, ଯୁବବଣୀ ଅପରାହ୍ନ 5:30ରେ। ଏଥିରେ ଶୁଣିବେ ଆଲୋଚନା ସାଧନାପତି ଆଧ୍ୟାତ୍ମିକ ଚେତନା। ଆଲୋଚନା କରିଛନ୍ତି ବିସ୍ମୟ ସାହୁ ଏବଂ ଗଳ୍ପ ଫୁଲର କ୍ଷତିପୂରଣ କହିବେ ସୌମ୍ୟରଞ୍ଜନ ମହାନ୍ତି। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହିତ ସ୍ଥାନେ ସ୍ଥାନେ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା 37 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା 25 ଡିଗ୍ରୀ ସେଲ୍ସିୟସ୍ ରହିପାରେ। ଶୁଣିଲେ ପାଣିପାଗର ସୂଚନା।

0: ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଶୁଣ ଶୁଣ ଶୁଣ ଗାଁ ଭାଇ ଭଉଣୀ ମାନେ, KYC ଅପଡେଟ ର ମେସେଜ କୁ ଅଣଦେଖା କରନ୍ତୁ ନାହିଁ, ତୁରନ୍ତ KYC ଅପଡେଟ କରାନ୍ତୁ। ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ଆପଣଙ୍କର ବ୍ୟାଙ୍କ କିମ୍ବା ATM କିମ୍ବା ବିଜନେସ କରେସ୍ପଣ୍ଡେଣ୍ଟ ମାନେ BCଙ୍କ ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଂ ଆପ୍ କିମ୍ବା ଚିଠି ମାଧ୍ୟମରେ ସ୍ୱଘୋଷଣା ଦିଅନ୍ତୁ। ଏବଂ ଯଦି କୌଣସି ପରିବର୍ତ୍ତନ ଅଛି, ତେବେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଖାନ୍ତୁ। ଖାତାକୁ ସକ୍ରିୟ ରଖିକରି ବ୍ୟାଙ୍କିଂ ସେବାର ଲାଭ ଉଠାନ୍ତୁ। ନିଜର KYC ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
5: RBI କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
7: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଥି APK ଡାଉନଲୋଡ କରିନିଅନ୍ତୁ।
8: ଠିକ ଲାଗୁନି, ସ୍କାମ ବି ହେଇପାରେ।
9: APK।

0: ଶୁଣୁଥିଲି ଭିକାରୀ ଚରଣ ବଳ ଗାଇଥିବା କେତୋଟି ଆଧୁନିକ ଗୀତ। ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ପ୍ରଚାର କରୁଛୁ ଗୋପାଳଙ୍କ ଓକାଳ, ପରିବେଷଣ କରିଛନ୍ତି ପ୍ରଶାନ୍ତ ଦାସ ଏବଂ ସାଥୀ ଅଭିମନ୍ୟୁ ଦାସ, ପ୍ରଫୁଲ୍ଲ କୁମାର ଦାସ, ଶରତ କୁମାର ଦାସ, ମନୋଜ କୁମାର ବେହେରା, ବିନୋଦ କୁମାର ଦାସ, ଦୀପକ କୁମାର ଦାସ ଏବଂ ଲକ୍ଷ୍ମୀଧର ଦାସ।

ଶୁଣିଲି ଗୋପାଳଙ୍କ ଓଗାଳ। ପରିବେଷଣ କଲେ ପ୍ରଶାନ୍ତ ଦାସ ଏବଂ ସାଥୀ। ସାଥୀମାନେ ହେଲେ ଅଭିମନ୍ୟୁ ଦାସ, ପ୍ରଫୁଲ୍ଲ କୁମାର ଦାସ, ଶରତ କୁମାର ଦାସ, ମନୋଜ କୁମାର ବେହେରା, ବିନୋଦ କୁମାର ଦାସ, ଦୀପକ କୁମାର ଦାସ ଏବଂ ଲକ୍ଷ୍ମୀଧର ଦାସ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କର ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ। ସେଥିପାଇଁ ଶୀଘ୍ର ଶୀଘ୍ର ଏସ୍ଏମ୍ଏସ୍ କରନ୍ତୁ 09495963210 ରେ। ଆମେ ରହିଲୁ ଆପଣମାନଙ୍କର ଏସ୍ଏମ୍ଏସ୍ ଅପେକ୍ଷାରେ।

ତୃପ୍ତି ଦାସଙ୍କ କଣ୍ଠରେ ଖୁବ୍ ସୁନ୍ଦର ଗୀତଟିଏ ଥିଲା। ତେବେ ପରବର୍ତ୍ତୀ ଏସ୍ଏମ୍ଏସ୍ଟି ପଠାଇଛନ୍ତି ଭବାନୀ ଦେବୀ, ଏଚ୍ ପାଣିପ୍ରସାଦ ଦାସ, ଝିଅ ସୃଷ୍ଟି ଶୁଭଲକ୍ଷ୍ମୀ ଏବଂ ପୁଅ ଆର୍ୟନ। ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି କଥାଚିତ୍ର ଫନାର ଗୀତ ଚାନ୍ଦ ସିଫାରିଶ ଯୋ କର୍ତ୍ତା ହମାରୀ। ଗୀତଟିକୁ ଗାଇଛନ୍ତି ସାନ୍ ଏବଂ କୈଳାସ ଖେର। ତେବେ ଆଜି ଆପଣଙ୍କର ବିବାହ ବାର୍ଷିକୀ, ତେଣୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା। ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେଉ, ଖୁସିରେ ରୁହନ୍ତୁ, ଏହି ଶୁଭକାମନା ସହିତ ଆପଣଙ୍କର ଅନୁରୋଧର ଗୀତଟି ଖାସ୍ ଆପଣଙ୍କ ପାଇଁ।

ଆପଣମାନେ ଶୁଣୁଛନ୍ତି ମଞ୍ଜୁଳା ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଏସ୍ଏମ୍ଏସ୍ ଜରିଆରେ। ତେବେ ପରବର୍ତ୍ତୀ କଥାଚିତ୍ର ଏକ ହି ଭୁଲ କଣ୍ଠଦାନ କରିଛନ୍ତି ଆଶା ଭୋସ୍ଲେ ଏବଂ ଏସ୍ପି ବାଲସୁବ୍ରମଣ୍ୟମ। ଅନୁରୋଧକାରୀ ଶ୍ରୋତା ହେଲେ ନାରାୟଣ ପ୍ରଧାନ ବି ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ଶିମିଳିପଡ଼ା ଅନୁଗୁଳରୁ। ପଠାଇଛନ୍ତି ମାମା, ବାପୁ, ମା ଏବଂ ପାପା। ଆଜି ଆପଣଙ୍କର ଭାଇ ବାପୁଙ୍କର ଶୁଭ ଜନ୍ମଦିନ, ତେଣୁ ଆପଣଙ୍କର ଭାଇ ବାପୁଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛୁ। ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ। ତେବେ ଆପଣ ଶୁଣିବାକୁ ଚାହିଁଛନ୍ତି କଥାଚିତ୍ର ଆରତୀର ପ୍ରଣବ ପଟ୍ଟନାୟକ ଗାଇଥିବା ଗୀତ ମା ତୁମି ଜଗତର ସାହା ଭରସା ଗୀତଟି। ତେବେ ଆପଣଙ୍କର ଅନୁରୋଧରେ ଆମେ ଗୀତଟି ପ୍ରଚାର କରୁଛୁ, ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଡିହସାଇ କାଦୁଅପଡ଼ା ଜଗତସିଂହପୁରରୁ। ପଠାଇଛନ୍ତି ପ୍ରମୋଦ କୁମାର ସାହୁ। ଖୁବ୍ ସୁନ୍ଦର ଗୀତଟିଏ ଅନୁରୋଧରେ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ କଥାଚିତ୍ର ଚକାଚକା ଭଉଁରୀର ଗୀତ ବନ୍ଧୁଟିଏ ଖୋଜୁ ଖୋଜୁ ପାଇଛି ଯାହାକୁ ସିଏ ଆଜି ମୋର ବଧୁ। ଯେଉଁ ଗୀତଟିଏ ଗାଇଛନ୍ତି ରତିକାନ୍ତ ଶତପଥୀ ଏବଂ ତୃପ୍ତି ଦାସ, ତେବେ ଆପଣଙ୍କର ଅନୁରୋଧର ଗୀତ ପ୍ରଚାର କରୁଛୁ, ଶୁଣି ନିଅନ୍ତୁ।

କଥାଚିତ୍ର ହେଲୋ ବ୍ରତରର ଏହି ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଅନୁରୋଧକାରୀ ଶ୍ରୋତା ହେଲେ ପ୍ରୀତିବନ୍ୟା ପାରମାଣିକ, ସଞ୍ଜୟ ପାରମାଣିକ, ସ୍ଥିତିପ୍ରଜ୍ଞା, ପ୍ରିୟଙ୍କା, ଭୂମିକା, ଅଙ୍କିତା ଏବଂ ଦୀପିକା, ଗଡ଼ବିଷ୍ଣୁପୁର, ଏରସମା, ଜଗତସିଂହପୁରରୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଡେଲାଙ୍ଗପୁରୀରୁ ପଠାଇଛନ୍ତି ସୋନାଲିକା ମିତାଲି ଆପଣ ନମସ୍କାର ଏବଂ ଗୁଡ୍ ଆଫ୍ଟରନୁନ୍ ଜଣାଇଛନ୍ତି ସୋନାଲିକା ଏବଂ ମିତାଲି ଆପଣମାନଙ୍କୁ ମଧ୍ୟ ଶୁଭ ମଧ୍ୟାହ୍ନ ତେବେ ଆପଣଙ୍କ ଅନୁରୋଧର ଏତରାଜ କଥାଚିତ୍ରର ଗୀତ ଆପଣଙ୍କ ପାଇଁ ପ୍ରଚାର କରୁଛୁ ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ

କଥାଚିତ୍ର କନ୍ୟାଦାନର ଏହି ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି। ଅନୁରୋଧକାରୀ ଶ୍ରୋତା ହେଲେ ବଗୁଡ଼ା ଗଞ୍ଜାମରୁ ଲକି ଏବଂ ସୋମ।

0: ଚିଛି ଭୂଇଁଆସ ଗୁଆମାଳ ଭଦ୍ରକରୁ ପଠାଇଛନ୍ତି ପଦ୍ମିନୀ ରାୟ, ରାଜେନ୍ଦ୍ର ରାୟ ଏବଂ ସୌମ୍ୟ ରଞ୍ଜନ ରାୟ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଡିୱାର କଥାଚିତ୍ରର କିଶୋର କୁମାର ଏବଂ ଆଶା ଭୋସଲେ ଗାଇଥିବା ଗୀତ କେହିଦୁ ତୁମେ ୟା ଚୁପ୍ ରହୁ ଗୀତଟି। ତେବେ ଆପଣଙ୍କ ଅନୁରୋଧର ଗୀତଟି ପ୍ରଚାର କରୁଛୁ, ଶୁଣି ନିଅନ୍ତୁ।
1: दिल में मेरे आज क्या है,
2: क्या है,

କାର୍ଯ୍ୟକ୍ରମର ଶେଷ ଗୀତ ସକଳ ତୀର୍ଥ ତୋ ଚରଣୀ କଥାଚିତ୍ରରୁ କଣ୍ଠଶିଳ୍ପୀ ଇରା ମହାନ୍ତି ଏବଂ ସୋନୁ ନିଗମ, ଅନୁରୋଧକାରୀ ଶ୍ରୋତା ହେଲେ ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି, ପୂଜା, ସୌରୀ, ମହାସିଂହପୁର, ବହୁଗ୍ରାମ, କଟକରୁ।

0: ଶୁଣିଲେ ନାଗେଶ୍ୱରୀ ବାଦ୍ୟ, ପରିବେଷଣ କଲେ ନାରାୟଣ ନାୟକ ଏବଂ ସାଥୀ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀମହଲ, କିନ୍ତୁ ତା ପୂର୍ବରୁ ବିଜ୍ଞାପନ।
1: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରିନିଅନ୍ତୁ।
2: ଠିକ ଲାଗୁନି, ସ୍କାମ ବି ହେଇପାରେ।

ନମସ୍କାର ଭଉଣୀ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ଭଉଣୀ, ଆଜି ଆମ ସମାଜରେ ଏମିତି ହୁଏତ ଆଉ କୌଣସି ଗୋଟିଏ କ୍ଷେତ୍ର ବାକି ନଥିବ ଯେଉଁଠିକି ମହିଳାମାନେ ସେମାନଙ୍କର ଦକ୍ଷତା ଓ ପାରିଲା ପଣିଆର ସ୍ୱାକ୍ଷର ଦେଇନଥିବ। ବରଂ ସତ କହିଲେ ଆଜିର ନାରୀ ସବୁ କ୍ଷେତ୍ରରେ ସଫଳତାର ସହ ଆଗକୁ ବଢ଼ି ଚାଲିଛି। ଅବଶ୍ୟ ଏ ରାସ୍ତାରେ ତା ପାଇଁ ଅନେକ ବାଧାବିଘ୍ନ ଅଛି, ମାତ୍ର ସେସବୁକୁ ନିଜର ଉଦ୍ୟମ ଏବଂ ପରିଶ୍ରମ ବଳରେ ଅତିକ୍ରମ କରିପାରିଛି।

0: ଆଜି ଆମ ସହିତ ଅଛନ୍ତି ନିବେଦିତା ରାଉତ, ଯିଏକି ଜଣେ ସଫଳ ଉଦ୍ୟୋଗୀ, ତା ସହିତ ଗୋଟିଏ ଏନ୍ଜିଓ ସହିତ ଜଡ଼ିତ। ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆପଣ ସମାଜର ଉନ୍ନତି ପାଇଁ ସେବାମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପାଇଁ କାହିଁକି ଇଚ୍ଛା ପ୍ରକାଶ କଲେ?
1: ମୋର ବହୁତ ସାନ ବେଳୁ ହିଁ ମୋର ସୋସିଆଲ ୱାର୍କରେ ବହୁତ ଇଣ୍ଟରେଷ୍ଟ। ତ ଯେତେବେଳେ ମୁଁ ଗ୍ରାଜୁଏସନ କରୁଥିଲି ସେହି ସମୟରେ ହିଁ ଗୋଟେ ଏନ୍ଜିଓ ଅଛି, ସେଇଠି ମୁଁ ଫାର୍ଷ୍ଟ ଜଏନ୍ କଲି ମେମ୍ବର ହିସାବରେ। ଆଉ ସେହି ସମୟରେ ସୋସିଆଲ ୱାର୍କ ଆମେ ଆରମ୍ଭ କରିଥିଲୁ, ମୁଁ ଆରମ୍ଭ କରିଥିଲି। ବହୁତ ଅପରଚ୍ୟୁନିଟିଜ୍ ମିଳିଥିଲା, ବହୁତ ଲୋକଙ୍କ ପାଖରେ ପହଞ୍ଚି ପାରିଥିଲୁ, ଛୋଟ ପିଲାଙ୍କ ପାଖରେ ପହଞ୍ଚି ପାରିଥିଲୁ, ସେମାନଙ୍କୁ ସେଫ୍ ସ୍ପେସ୍ ବିଷୟରେ ଜଣାଇଥିଲୁ, ଗୁଡ୍ ଟଚ୍ ବ୍ୟାଡ୍ ଟଚ୍ ବିଷୟରେ ଜଣାଇଥିଲୁ, ଏବଂ ଯେଉଁ ମହିଳାମାନେ ନିର୍ଯାତନା ପାଆନ୍ତି, ଡୋମେଷ୍ଟିକ୍ ଭାଇଲେନ୍ସ ଫେସ୍ କରନ୍ତି, ସେମାନଙ୍କ ପାଖକୁ ମଧ୍ୟ ପହଞ୍ଚିଥିଲୁ। ଏବଂ ତାଙ୍କ ପାଇଁ ଆମେ ବହୁତ ଷ୍ଟାଣ୍ଡ ମଧ୍ୟ ନେଇଛୁ, ଯେଉଁମାନେ ତାଙ୍କର ବିବାହିତ ଜୀବନରେ ବହୁତ ପ୍ରକାର ସମସ୍ୟା ଫେସ୍ କରିଥାନ୍ତି, ସେମାନଙ୍କ ପାଇଁ ଆମେ ଷ୍ଟାଣ୍ଡ ମଧ୍ୟ ନେଇଥିଲୁ। ସେଇଠୁ ମୋର ଆହୁରି

0: ଅଧିକ ଇଣ୍ଟରେଷ୍ଟ ବଢିଲା ସୋସିଆଲ ୱାର୍କରେ।
1: ଆଜ୍ଞା, ଏ ଯୋଉ ଆପଣ ସମାଜ ସେବା କରୁଛନ୍ତି, ଏଥିରେ କଣ ସବୁ କାମ ବର୍ତ୍ତମାନ ହାତକୁ ନେଇଛନ୍ତି?
0: ଆମର ଏବେ ଗୋଟେ ମୋ ମାଙ୍କର ଏନ୍ଜିଓ ଅଛି, ସେଇଠି ମୁଁ ଅବି ଆକ୍ଟିଭଲି ଜଡିତ ଅଛି। ମ୍ୟାନେଜିଂ ଡାଇରେକ୍ଟର ରୂପେ ମୁଁ ବି ସେଠି କାର୍ଯ୍ୟ କରୁଛି। ଏବଂ ଆମର ଯେତେ ସବୁ ସ୍ତ୍ରୀ ଲୋକମାନେ କି ପ୍ରକାର ତାଙ୍କର ନିଜେ ସେମାନେ କିଛି କାମ କରି ନିଜ ଗୋଡ଼ରେ ନିଜେ ଯେମିତି ଠିଆ ହୋଇପାରିବେ, ସେହି ପ୍ରକାର ଆମେ ତାଙ୍କୁ ସବୁ ଆୱେର୍ନେସ୍ ପ୍ରୋଗ୍ରାମ କରୁଛୁ। ତାଙ୍କୁ ଫାଇନାନ୍ସ ମଧ୍ୟ ଦେଉଛୁ ଲୋନ୍ ଆକାରରେ। ବ୍ୟାଙ୍କ ଗୁଡ଼ା ସାଙ୍ଗରେ ଆମର ଲିଙ୍କେଜ ରହୁଛି ଏବଂ ବ୍ୟାଙ୍କରୁ ତାଙ୍କୁ ଆମେ ଲୋନ୍ କରାଇ ଦେଉଛୁ, ତାକି ସେମାନେ ଯେମିତି ନିଜେ ନିଜେ କିଛି ବ୍ୟବସାୟ ଆରମ୍ଭ କରିପାରିବେ। ଏବଂ ବ୍ୟବସାୟ ଆରମ୍ଭ କରିକି ସେମାନେ ତାଙ୍କର ସେହି ପଇସାରୁ ହିଁ ତାଙ୍କର ସବୁ ଋଣ ମଧ୍ୟ ସୁଝୁଛନ୍ତି ଓ ଆଗକୁ ପୁଣି ଆହୁରି ଅଧିକ ପରିମାଣରେ ଲୋନ୍ ନେଇକି ସେ ବିଜନେସକୁ ସେ ବ୍ୟବସାୟକୁ ବଢ଼ାଉଛନ୍ତି।
1: ଏ ଯୋଉ ଆପଣ କହିଲେ ଯେ ମହିଳାମାନଙ୍କୁ ଥଇଥାନ କରିବା ପାଇଁ ଏସବୁ କରିଛନ୍ତି, ଆପଣ ସେମାନଙ୍କୁ ଠାବ କେମିତି କରନ୍ତି, କେମିତି ପାଇଥାନ୍ତି ସେମାନଙ୍କୁ?
0: ଆମର ଏନ୍ଜିଓରେ ଯେତେ ସବୁ ଷ୍ଟାଫ ମାନେ ଅଛନ୍ତି ସେମାନେ ଫିଲ୍ଡ ଉପରକୁ ଯାଇଥାନ୍ତି, ଯେତେ ସବୁ ସ୍ଲମ୍ ଏରିଆ ହଉ, ଯୋଉ ସବୁ ଲୋକମାନେ ଅଛନ୍ତି ରୋଡ୍ ସାଇଡ୍ ବସ୍ତି ଅଞ୍ଚଳରେ, ସେହି ସବୁ ବସ୍ତି ଅଞ୍ଚଳ ଗୁଡ଼ାକୁ ଯାଇକି ସେମାନେ କଥାବାର୍ତ୍ତା ହୁଅନ୍ତି। ଆମର ଷ୍ଟାଫ ମାନେ ତାଙ୍କ ସାଙ୍ଗେ ଯାଇକି ବ୍ୟକ୍ତିଗତ ଭାବରେ କଥାବାର୍ତ୍ତା ହୁଅନ୍ତି, ତାଙ୍କର ସମସ୍ୟା ସବୁ ଶୁଣନ୍ତି, ତ ସେଇଥିରୁ ବି ଜଣାପଡ଼େ କି ସେମାନଙ୍କର କିଛି ପଇସା କମେଇବାର କୌଣସି ବାଟ ନାହିଁ। ତ ତାଙ୍କୁ ଆମେ ବତେଇଥାଉ କି ପ୍ରକାର ସେମାନେ ବ୍ୟବସାୟ କରିବେ, କି ପ୍ରକାର ଆମେ ତାଙ୍କୁ ଲୋନ୍ର ସୁବିଧା ଦେବା, ଏବଂ ସେଇଠୁ ଆରମ୍ଭ ହୋଇଥାଏ ଗୋଟେ ଗ୍ରୁପକୁ ଗଠନ କରିବାର, ଏସ୍ଏଚ୍ଜି ଗ୍ରୁପକୁ ଗଠନ କରିବାର ଇଏଟା ଆରମ୍ଭ ହୋଇଥାଏ।
1: ଆଜ୍ଞା, ସେ ଯୋଉ ମହିଳାମାନେ ଲୋନ୍ ନିଅନ୍ତି କିଛି କାମ କରିବା ପାଇଁ, ତାଙ୍କୁ ଯୋଉ ସାହାଯ୍ୟ ସହଯୋଗର ହାତ ଆପଣ ବଢ଼େଇଛନ୍ତି, ସେମାନେ ସବୁ କ'ଣ କରୁଛନ୍ତି?
0: ସେମାନେ କିଛି ଜଣ ସେମାନେ ତାଙ୍କର ସାୟା ବ୍ଲାଉଜ ଏସବୁ ସିଲେଇ କରିବାର ବ୍ୟବସାୟ କରିଛନ୍ତି, କିଛି ଜଣ ବଡ଼ି ପାମ୍ପଡ଼ ମସଲା ଏସବୁର ବେପାର ମଧ୍ୟ କରନ୍ତି, କିଛି ଜଣ ଛତୁର ବ୍ୟବସାୟ ମଧ୍ୟ କରୁଛନ୍ତି, ଏବଂ କିଛି ଜଣଙ୍କୁ ଆମେ ଟ୍ରେନିଂ ଦେଉ ଆପ୍ଲିକ ଡିଜାଇନିଂ, ଏମ୍ବ୍ରଏଡ୍ରି ଡିଜାଇନିଂ, ଫେବ୍ରିକ୍ ପେଣ୍ଟିଂ, ଏସବୁ ଟ୍ରେନିଂ ନେଲା ପରେ ସେମାନେ ସେହି ଲୁଗା ଆଉ ବେଡ୍ସିଟ୍ ସବୁ କିଣିକି ଚାଦରରେ ସେମାନେ ସେସବୁ ଡିଜାଇନ୍ କରିକି ମଧ୍ୟ ବ୍ୟବସାୟ ତାଙ୍କର ଆରମ୍ଭ କରନ୍ତି।
1: ଆଚ୍ଛା, ଏ ତ ଆପଣ କହିଲେ ମହିଳାମାନଙ୍କର କଥା, କିନ୍ତୁ ଅନେକ ଆମେ ଦେଖିଛୁ ଯେ ଯେଉଁମାନେ ବସ୍ତି ଏରିଆରେ ରହିଛନ୍ତି ଅନେକ ପିଲାମାନେ ଅଛନ୍ତି ଯେଉଁମାନେ କି ଶିକ୍ଷା ଲାଭରୁ ବଞ୍ଚିତ, ସେମାନଙ୍କୁ ପାଠ ପଢ଼ାଇବା ପାଇଁ କ'ଣ କରୁଛନ୍ତି?
0: ମୁଁ YWCA ବିଷୟରେ ଯୋଉଟା ମୁଁ କହିଲି, ଏଇ ଏନ୍ଜିଓ ଯୋଉଟା ଅବି ମୁଁ ଯୋଉଠି କାମ କରୁଛି ସେଟା ଆମେ ବେଶୀ ମହିଳାମାନଙ୍କ ଉପରେ ଆମେ ବେଶୀ ଜୋର ଦେଇଥାଉ। ସବୁ ବିଭିନ୍ନ ଗାଁ ଗଣ୍ଡାକୁ ଯାଇକି ଆମେ ଛୁଆମାନଙ୍କୁ ଏକାଠି କରି ତାଙ୍କ ସାଙ୍ଗେ କଥାବାର୍ତ୍ତା କରିଥାଉ, ତାଙ୍କ ବାପା ମାଙ୍କ ସାଙ୍ଗେ କଥାବାର୍ତ୍ତା କରିଥାଉ, ତାଙ୍କ ସାଙ୍ଗରେ ଆମେ କାଉନ୍ସେଲିଂ କରିଥାଉ ଯେ ପ୍ରକାର ସମାନ ଭାବରେ ସେମାନେ ପୁଅ ଝିଅକୁ ଦେଖିବେ, ଏଜୁକେସନ କି ଶିକ୍ଷା କେତେ ଇମ୍ପୋର୍ଟାଣ୍ଟ ସେହି ବିଷୟ ଆମେ ତାଙ୍କୁ ଜଣାଇଥାଉ। ଆମେ ତାଙ୍କର ପାଠ ପାଇଁକି ସବୁ ବହି ଖାତା ପେନ୍ ପେନ୍ସିଲ ମଧ୍ୟ ଦେଇଥାଉ, ଯେମିତି ସେମାନଙ୍କୁ କିଛି ଅସୁବିଧା ନ ହୁଏ ଓ ଆଗାମୀ ଦିନରେ ସେମାନେ ଭଲ ପାଠ ପଢ଼ିକି କିଛି ଗୋଟେ ବଡ଼ ମଣିଷ ହୋଇପାରିବେ।
1: ଆଜ୍ଞା, ସ୍ୱାସ୍ଥ୍ୟ ସଚେତନତା ଓ ଚିକିତ୍ସାର ସେବା ଯୋଗାଇ ଦେବା ପାଇଁ କ'ଣ କରୁଛନ୍ତି?
0: ଆମେ ବିଶେଷ କରି ଝିଅମାନଙ୍କ ପାଇଁକି ତ ଗୋଟେ ବହୁତ ପ୍ରକାରର ପ୍ରୋଗ୍ରାମ କରୁ ଯେଉଁଥିରେ ସେମାନଙ୍କୁ ଶିକ୍ଷା ଦିଆଯାଏ, ସେମାନଙ୍କର ଯୋଉ ପିରିୟଡ୍ସ ଟାଇମ୍ ହେଲେ କି ପ୍ରକାର ସେମାନେ ପ୍ୟାଡ୍ ୟୁଜ୍ କରିବେ ଆଉ କପଡ଼ା ୟୁଜ୍ ନ କରିବେ, ଏବଂ ଫ୍ରି ପ୍ୟାଡ୍ସ ବି ଦେବାର ବ୍ୟବସ୍ଥା କରାଯାଇଥାଏ। ଏବଂ ବିଶେଷ କରି ଝିଅମାନଙ୍କ ଆମକୁ ଶିକ୍ଷା ଦେବାକୁ ପଡ଼େ ଆଉ ତାଙ୍କ ମା'ମାନଙ୍କୁ ବି ଶିକ୍ଷା ଦେବାକୁ ପଡ଼େ, ଯେହେତୁ ଆମର ଭାରତରେ ହଉ କି ଓଡ଼ିଶାରେ ହଉ ଟିକେ ପୁଅ ଓ ଝିଅ ଭିତରେ ସମାନତା ଦେଖନ୍ତିନି, ସେଇଥିପାଇଁ ମା'ମାନଙ୍କୁ ବିଶେଷ କରି ଆମେ ବୁଝାଉ କି ପୁଅ ଝିଅ ଭିତରେ ସମାନତା ଦେଖାନ୍ତୁ, ତାଙ୍କୁ ପାଠ ମଧ୍ୟ ପଢ଼ାନ୍ତୁ ଦି ଜଣଙ୍କୁ, ଆଉ ତାଙ୍କର ହେଲ୍ଥ ବିଷୟରେ ଦେଖିବାକୁ ଗଲେ ବି ଦି ଜଣଙ୍କୁ ସେମ୍ ଭାବରେ ଦେଖନ୍ତୁ,
1: ସମାନ ଭାବରେ ଦେଖନ୍ତୁ।
0: ଆଜ୍ଞା, ଦୈନିକ ଭାବରେ ଯେଉଁ ଏନ୍ଜିଓର ସବୁ ଡକ୍ୟୁମେଣ୍ଟ କାର୍ଯ୍ୟ ଥାଏ, କ୍ୟାସ୍ବୁକ୍ ମେଣ୍ଟେନ୍ କରିବାର ଥାଏ, ତାର ଜର୍ନାଲ ମେଣ୍ଟେନ୍ କରିବାର ଥାଏ, ସେ ସବୁ କେତେ ପଇସା ଋଣ ଦିଆହେଲା, କେତେ ପଇସା ଆସିଛି ମାସିକିଆ, ସେ ସବୁ ବିଷୟର ଯୋଉ ମେଣ୍ଟେନ୍ କରିବାର ଥାଏ ସେସବୁ ମୁଁ ଅଫିସରେ କରିଥାଏ, ଏନ୍ଜିଓର ଅଫିସ।
1: ତେବେ ଅନେକ ଅସହାୟ ମହିଳା ଅଛନ୍ତି, ଶିଶୁ ଅଛନ୍ତି, ସେମାନଙ୍କର ଥଇଥାନ ପାଇଁ କ'ଣ କରୁଛନ୍ତି?
0: ମହିଳା ଓ ଶିଶୁମାନଙ୍କର ଥଇଥାନ ପାଇଁ ଆମେ ତ ପ୍ରଥମ ବାଟ ତ ଏଇ ଲୋନ୍ ବାବଦରେ ହିଁ ଆମେ

0: ସେମାନଙ୍କୁ ବହୁତ ପ୍ରକାର ସାହାଯ୍ୟ କରିଛୁ
1: ମହିଳାମାନଙ୍କୁ
0: ଏବଂ ଶିଶୁମାନଙ୍କର ପାଠପଢ଼ା ପାଇଁ, ସେମାନଙ୍କର ଲୁଗାପଟା ପିନ୍ଧିବା ପାଇଁ ଏବଂ ଖାଦ୍ୟ ପଦାର୍ଥ ପାଇଁ ଆମେ ସମୟ ସମୟ ଦେଇକି ସେମାନଙ୍କୁ ଲୁଗାପଟା ନେଇକି ଦଉ। ଆଉ ଖାଦ୍ୟ ପଦାର୍ଥ ବି ବିସ୍କିଟ ଆଉ ମିକ୍ସଚର ଏସବୁ ଚୁଡ଼ା ଏସବୁ ମଧ୍ୟ ଯାଇକି ଆମେ ବାଣ୍ଟିଥାଉ। ତା ଛଡ଼ା ଆମେ ବୃଦ୍ଧାଶ୍ରମ ଏଇଠି ଆମର ପାଖରେ ବି ଅଛି, ଯେଉଁଠି ବହୁତ ବୃଦ୍ଧ ଓ ବୃଦ୍ଧାମାନେ ରହିଥାନ୍ତି, ସେଇ ଜାଗାରେ ମଧ୍ୟ ଆମେ ପହଞ୍ଚିଥାଉ ଏବଂ ତାଙ୍କର ଖୁସି ପାଇଁକି ସେମାନେ କିଛିଟା ମହିଳା ଯୋଉ ବୃଦ୍ଧା ମହିଳାମାନେ ଅଛନ୍ତି ସେମାନେ କୁହନ୍ତି ଆମକୁ ଚକୋଲେଟ୍ ଖାଇବାର ଅଛି, ତ ତାଙ୍କ ପାଇଁ ଯାହାକୁ ଯାହା ଇଚ୍ଛା ଆମେ ଆଗରୁ ତାଙ୍କଠୁ ଯୋଉଟା ଶୁଣିଥାଉ ସେଇ ସବୁ ଜିନିଷ ନେଇକି ଆମେ ତାଙ୍କ ପାଖରେ ପହଞ୍ଚିଥାଉ ଏବଂ ତାଙ୍କ ପାଖରେ କେବଳ ଜଗତର ବିଷୟ ନେଇକି ପହଞ୍ଚିଥାଉ ତାହା ନୁହଁ, ଆତ୍ମିକ ଭାବରେ ବି ଆମେ ତାଙ୍କ ସାଙ୍ଗେ ବସିକି ସେଇଠି ପ୍ରାର୍ଥନା ଗୀର୍ଜା କରିକି ତାଙ୍କ ସାଙ୍ଗରେ ବହୁତ ସମୟ ବିତେଇକି, କାରଣ ଜିନିଷ ତାଙ୍କ ପାଖେ ପହଞ୍ଚୁଛି କିନ୍ତୁ ସେ ପ୍ରେମଟା ପହଞ୍ଚି ପାରୁନି, ତ ସେଇ ଜାଗାରେ ଆମେ ଯାଇକି ତାଙ୍କୁ ପ୍ରେମ ମଧ୍ୟ ବାଣ୍ଟିଥାଉ। ଏବଂ ପିଲାମାନେ ଯେଉଁମାନେ ଯାହାର କେହି ନାହାନ୍ତି ବାପା ମା ନାହାନ୍ତି ସେମାନଙ୍କୁ ଆମେ ନେଇକି ସବୁ ଅନାଥ ଆଶ୍ରମ ଯୋଉଟା ଆମ ପାଖାପାଖି ଅନାଥ ଆଶ୍ରମ ଅଛି ସେଇଠି ନେଇକି ଆମେ ପହଞ୍ଚେଇଥାଉ।
1: ଆପଣ ଏମିତି ଏନ୍ଜିଓ ମାଧ୍ୟମରେ ବିଭିନ୍ନ କାର୍ଯ୍ୟ କରୁଛନ୍ତି, ତେବେ ଅନେକ ସମୟରେ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ହୁଏ, ସେହି ସମୟରେ ଆପଣମାନେ କେମିତି ତାଙ୍କ ପାଖରେ ପହଞ୍ଚିଥାନ୍ତି?
0: ସେହି ସମୟରେ ବହୁତ ପ୍ରକାରର ଅବଶ୍ୟ ଗଭର୍ଣ୍ଣମେଣ୍ଟରୁ ବି ଆମକୁ ବହୁତ ସାହାଯ୍ୟ ମିଳିଥାଏ ତାଙ୍କ ପାଖକୁ ପହଞ୍ଚିବା ନିମନ୍ତେ, ଯେମିତିକି ବାତ୍ୟା ହଉ କି କୌଣସି ଝଡ଼ି ତୋଫାନ ହେଇଗଲା ଆଉ ଘର ଗୁଡା ଭାଙ୍ଗିଗଲା, ତାଙ୍କ ଖାଇବା ପିଇବା ନଷ୍ଟ ହେଇଯାଇଛି, ତ ସେହି ସମୟରେ ଆମେ ଲୁଗାପଟା ବ୍ଲାଙ୍କେଟ୍ ତାଙ୍କ ପାଇଁ ଖାଇବା ଚୁଡ଼ା ହଉ କି ଚାଉଳ ହଉ ଯୋଉଟା ତାଙ୍କର ବିଶେଷ ଯୋଉଟା ସବୁ ଜରୁରୀ ଜିନିଷକୁ ଆମେ ନେଇକି ତାଙ୍କ ପାଖରେ ପହଞ୍ଚେଇଥାଉ।
1: ତା ଛଡ଼ା ପରିବେଶ ସୁରକ୍ଷା ପାଇଁ ଆପଣମାନେ କିଛି କାମ କରୁଛନ୍ତି କି?
0: ଆଜ୍ଞା, ଯେତେବେଳେ ବି ଏନ୍ଭାୟରମେଣ୍ଟ ଡେ ଥାଏ ଆମେ ସେହି ସମୟ ଗୁଡ଼ାରେ ଗଛ ରୋପଣ କରିଥାଉ। ସ୍କୁଲରେ ବି ଯେତେବେଳେ ମୁଁ ଥିଲି ଶିକ୍ଷୟତ୍ରୀ ଭାବରେ, ସେହି ସମୟରେ ବି ମୋ ପିଲାଙ୍କୁ ମୁଁ ବହୁତ ଉତ୍ସାହ କରେ କି ସେମାନେ ବୃକ୍ଷ ରୋପଣ ତାଙ୍କ ନିଜ ନାଁରେ କରନ୍ତୁ, ତାଙ୍କ ଗୋଟେ ଗୋଟେ ତାଙ୍କ ନିଜ ନାଁରେ ଗୋଟେ ବୃକ୍ଷ ରୋପଣ କରନ୍ତୁ ଆଉ ସେମାନେ ସେଟାକୁ ଭଲରେ ପାଳନ୍ତୁ ଯେମିତି ସେମାନେ ନିଜକୁ ପାଳୁଛନ୍ତି, ତ ସେହି ଭାବରେ ବି ବହୁତ ବୃକ୍ଷ ରୋପଣ ହେଇଛି ସେ ସମୟରେ।
1: ଆଜ୍ଞା, ଖରାଦିନରେ କ'ଣ ସବୁ କାମ କରୁଛନ୍ତି ଆପଣ?
0: ଖରାଦିନରେ ଆମର ଜଳଛତ୍ର କରାଯାଉଛି ଏବଂ ବିଶେଷ କରି ଯେତେ ଲୋକଙ୍କ ସଂସ୍ପର୍ଶରେ ଆମେ ପ୍ରତ୍ୟେକ ଦିନ ଆସୁଛୁ ସେମାନଙ୍କୁ ଆମେ ଆୱେୟାର କରୁଛୁ, ଜାଗ୍ରତ କରୁଛୁ କି ସେମାନେ ଧଳା ଲୁଗା ପିନ୍ଧନ୍ତୁ, କଟନ ଲିନେନ୍ ଏହିସବୁର କପଡ଼ା ପିନ୍ଧନ୍ତୁ, ସେମାନେ ଯେପରି ଏହି ଭୟଙ୍କର ଖରା ତାଙ୍କୁ ଡାର୍କ କଲର କି ଡିପ୍ କଲରର ଲୁଗା ପିନ୍ଧିଲେ ହୁଏତ ବେଶୀ କଷ୍ଟ ହେବ, ସେଥିପାଇଁ ଆମେ ତାଙ୍କୁ ଜାଗ୍ରତ କରୁଛୁ କି କେମିତି ସେମାନେ ଧଳା ଓ ଲାଇଟ୍ କଲରର କପଡ଼ା ପିନ୍ଧିବେ ଏବଂ ଯିଏ ବି କୌଣସି ସର୍ଭିସ ଦେବା ପାଇଁ ଯେଉଁ ଲୋକମାନେ ଆଜିକାଲି ଅନ୍ଲାଇନ୍ ସର୍ଭିସ ଦେବା ପାଇଁ ଲୋକମାନେ ବୁଲନ୍ତି ରାସ୍ତାରେ ସେମାନେ ବି ଥକି ଯାଇଥାନ୍ତି, ସେମାନେ ବି ଆମ ଅଫିସ ପାଖକୁ ଆସିଲେ ଆମେ ତାଙ୍କୁ ପାଣି ଓ ସର୍ବତର ବ୍ୟବସ୍ଥା କରିଥାଉ।
1: ତେବେ ଆପଣମାନେ ଏନ୍ଜିଓ ମାଧ୍ୟମରେ ଏହିପରି ସେବା ଯୋଗାଇ ଆସିଛନ୍ତି, ତା ଛଡ଼ା ଆପଣ ଜଣେ ସଫଳ ଉଦ୍ୟୋଗୀ ମଧ୍ୟ, କ'ଣ କରିଛନ୍ତି?
0: ଆମେ ଆରମ୍ଭ କରିଛୁ ଆମ ନିଜର ଗୋଟେ କ୍ୟାଫେ ଯେଉଁଟାକି ମୁଁ ଓ ମୋ ସ୍ୱାମୀ ଆମେ ଦୁଇ ଜଣ ମିଶିକି ଆରମ୍ଭ କରିଛୁ ଏବଂ ତା ଆଗରୁ ମୋର ଏଇଟା ବହୁତ ଇଣ୍ଟରେଷ୍ଟ ବିଜନେସରେ ବହୁତ ଇଣ୍ଟରେଷ୍ଟ ଛୋଟବେଳୁ ହିଁ ମୁଁ ଫ୍ୟାସନ ଡିଜାଇନର ହେବା ପାଇଁ ମୋର ଇଚ୍ଛା ଥିଲା କିନ୍ତୁ ମୋ ବାପା ଆଲାଉ କରିନଥିଲେ, ତ ମୁଁ କମର୍ସ ଷ୍ଟୁଡେଣ୍ଟ, କମର୍ସ ପାଠ ପଢ଼ିଲି, ବିକମ୍ କରିଲି, ତାପରେ ଏମକମ୍ କରିଲି, ତ ମୋର କମର୍ସ ପଢ଼ିଲା ପରେ ଗ୍ରାଜୁଏସନ ପରେ ମୋତେ ହଠାତ୍ ଟିଚରସିପ୍ର ଅପରଚ୍ୟୁନିଟି ଆସିଥିଲା, ଗୋଟେ ସୁଯୋଗ ଆସିଲା, ତ ମୁଁ ଟିଚର ହେଇଗଲି କିନ୍ତୁ ମୋର ଟିଚରସିପ୍ରେ କୌଣସି ଇଣ୍ଟରେଷ୍ଟ ନଥିଲା, ମୋର ବିଜନେସରେ ହିଁ ସବୁବେଳେ ମୋର ଇଣ୍ଟରେଷ୍ଟ ଥିଲା। ଯେତେବେଳେ ମୁଁ ଗ୍ରାଜୁଏସନ କରୁଥିଲି ସେହି ସମୟରେ ମୁଁ ପ୍ରଥମ ଗୋଟେ ଲୁଗାପଟାର ବ୍ୟବସାୟ ଆରମ୍ଭ କରିଥିଲି ଯେଉଁଟାକି ଅନ୍ଲାଇନ୍ ବି ଥିଲା ଆଉ ଅଫ୍ଲାଇନ୍ ବି ଥିଲା, ମାନେ ଓଡ଼ିଶା ବାହାରେ ଅଛନ୍ତି ସେମାନଙ୍କ ପାଖକୁ ବି ପହଞ୍ଚୁଥିଲା, ସେମାନେ ଫଟୋ ଦେଖିକି ଅର୍ଡର କରନ୍ତି, ମୁଁ ତାଙ୍କ ଆଡ୍ରେସ୍ରେ ସେସବୁ ଶାଢ଼ୀ ହଉ କି ଯାହା ବି ସ୍ତ୍ରୀ ଲୋକମାନଙ୍କର ଜୁଏଲାରୀ ହଉ ଡ୍ରେସ୍ ହଉ ସେହି ସବୁ ବିଷୟର ବ୍ୟବସାୟ ଆରମ୍ଭ କରିଥିଲି ଏବଂ ଘରେ ମଧ୍ୟ ରଖେ, ଯେଉଁମାନଙ୍କୁ ଇନ୍ଷ୍ଟାଣ୍ଟଲି ଦରକାର ସେହି କ୍ଷଣି ଦରକାର ସେମାନେ ଆସିକି ଦେଖିକି ବି କିଣନ୍ତି। ଏହାଦ୍ୱାରା ମୋର ଯେଉଁ ଫ୍ୟାସନ ଡିଜାଇନର ହେବାର ଯେଉଁ ଇଚ୍ଛାଟା ଥିଲା ମୁଁ ଏଇ ଦ୍ୱାରା ସେଟା ପୂରଣ କରୁଥିଲି।
1: ଆପଣଙ୍କର ବର୍ତ୍ତମାନ ସେହି ବ୍ୟବସାୟ ଅଛି?
0: ଆଜ୍ଞା, ସେହି ବ୍ୟବସାୟ ଅଛି, ତା ସାଙ୍ଗେ ଆମ ଏନ୍ଜିଓରେ ମଧ୍ୟ ଯେଉଁ ଏମ୍ବ୍ରଏଡରୀ

0: ଆପ୍ଲିକ ଫେବ୍ରିକ ପେଣ୍ଟିଂ ଡିଜାଇନିଂ ହୁଏ, ଯୋଉଗୁଡା କି କ୍ୟାଣ୍ଡେଲ ମେକିଂ ଏସବୁ ହୁଏ, ସେଥିରେ ମଧ୍ୟ ମୁଁ ସେସବୁ ଡିଜାଇନ୍ ଦିଏ ଆଉ ଆମର ମହିଳାମାନେ ଯୋଉମାନେ ଅଛନ୍ତି ସେମାନେ ତାକୁ ଡିଜାଇନ୍ ସବୁ କରନ୍ତି।
1: ସେମାନେ ସବୁ ଆପଣଙ୍କଠୁ ଶିଖି କରୁଛନ୍ତି।
0: ଆଜ୍ଞା,
1: ତେବେ ଆପଣ କହିଲେ ଯେ ଆପଣଙ୍କର ଗୋଟେ କ୍ୟାଫେ ଅଛି।
0: ଆଜ୍ଞା,
1: ଏଇ ଯୋଉ ବ୍ୟବସାୟକୁ ଆପଣ ଏକା କରୁଛନ୍ତି ନା ଆପଣଙ୍କ ସ୍ୱାମୀଙ୍କ ସହିତ ମିଶି ତାଙ୍କୁ କାର୍ଯ୍ୟରେ ସହଯୋଗ କରୁଛନ୍ତି?
0: ଏକୁଟିଆ ତ ମୁଁ କରୁନି, ମୁଁ ଆଉ ମୋ ସ୍ୱାମୀ ମିଶିକି ଏଟା ଆରମ୍ଭ କଲୁ। ମୁଁ ଯୋଉ ଲୋନ୍ଟା ନେଇଛି କ୍ୟାଫେ ପାଇଁ କି କ୍ୟାଫେର ବିଜନେସ ପାଇଁ, ସେଟା ବ୍ୟାଙ୍କରୁ ନେଇଛି ଏବଂ ସେଟା ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ ଅଣ୍ଡରରେ, ସେଇ ସ୍କିମ୍ ଅଣ୍ଡରରେ ନେଇଛି। ଏବଂ ସେଇଟା ନେବା ଆଗରୁ ପ୍ରଥମେ ଆମକୁ ଗୋଟେ ଟ୍ରେନିଂ ଦିଆଗଲା, ଯୋଉଟାକି ଇଡିପି ଟ୍ରେନିଂ, ଏଣ୍ଟରପ୍ରେନର ଡେଭଲପମେଣ୍ଟ ପ୍ରୋଗ୍ରାମ। ଇଡିପି ଟ୍ରେନିଂ ଦ୍ୱାରା କି ପ୍ରକାର ଆମେ ବ୍ୟବସାୟ ଆରମ୍ଭ କରିବା, କି ପ୍ରକାର ବୁକ୍ କିପିଂ କରିବା, ମାର୍କେଟିଂ କି ପ୍ରକାର କରିବା, ସେ ସବୁ ବିଷୟରେ ଗୋଟେ ଟ୍ରେନିଂ ଦିଆଗଲା ଗଭର୍ଣ୍ଣମେଣ୍ଟ ତରଫରୁ। ଏବଂ ତାପରେ ଆମକୁ ସେ ଲୋନ୍ ସାଙ୍କ୍ସନ୍ କରାଗଲା, ତାପରେ ଆମେ ଆରମ୍ଭ କଲୁ। ଏଇ ଲୋନ୍ ନେଇକି ସୁଝିବାର ବ୍ୟବସ୍ଥା ଅଛି ବ୍ୟାଙ୍କରେ, ଆପଣଙ୍କର 10.5% ଇଣ୍ଟରେଷ୍ଟ ରହିବ। ଏବଂ ଯଦି ମହିଳାମାନେ ତାହା ନେଉଛନ୍ତି ତାହେଲେ ଆପଣଙ୍କୁ ଛାଣ ମଧ୍ୟ ମିଳିବ। ସେଇ ସ୍କିମ୍ ଦ୍ୱାରା ଯଦି ଆପଣ ଲୋନ୍ ନେବେ ତାହେଲେ 25% ଛାଡ ଆପଣଙ୍କୁ ମିଳିଯିବ ଯଦି ଆପଣ ଅର୍ବାନରୁ ବିଲଙ୍ଗ କରୁଛନ୍ତି। ଆଉ ଯଦି ରୁରାଲରୁ ଅଛନ୍ତି, ଗାଁ ଗଣ୍ଡାରୁ ଅଛନ୍ତି, ତାହେଲେ 35% ଛାଡ ଆପଣଙ୍କୁ ମିଳିଯିବ ସେଇ ଲୋନ୍ରେ।
1: ଆପଣ ଏମିତି ଲୋନ୍ ତାକୁ ନେଇଛନ୍ତି, ଆପଣ କେତେ ଟଙ୍କାର ଲୋନ୍ ନେଇଛନ୍ତି?
0: ମୁଁ 10 ଲକ୍ଷ ଟଙ୍କାର ଲୋନ୍ ନେଇଛି ଏବଂ ମୋତେ ଯଦି ମୁଁ ଭଲ ଭାବରେ ସୁଝିଲି, 3 ବର୍ଷ ସେମାନେ ଦେଖିବେ କି ଏଇ ବ୍ୟବସାୟ କଣ୍ଟିନ୍ୟୁ ହେଉଛି, କୋଉଠି ଅଟକି ଗଲାନି, କିମ୍ବା ହୁଏ କି ମଝିରେ ମଝିରେ ପ୍ରଫିଟ୍ ହେଲାନି, ଆମକୁ କୌଣସି ଲାଭ ମିଳିଲାନି ଆଉ ଆମେ ବ୍ୟବସାୟକୁ ବନ୍ଦ କରିଦେବା, ତ ଗଭର୍ଣ୍ଣମେଣ୍ଟ ଆମ ନିମନ୍ତେ ବହୁତ ଭଲ ଯୋଜନାଟେ କରିଛନ୍ତି, ଆମକୁ ବନ୍ଦ କରିବା ଉଚିତ ନାହିଁ। ସେଥିପାଇଁ 3 ବର୍ଷ ସେମାନେ ଦେଖିବେ, 3 ବର୍ଷ କଣ୍ଟିନ୍ୟୁ ଯଦି କରିଲା ତାହେଲେ ଏଇ ଛାଡ଼ଟା ଆମକୁ ମିଳିବ। ମୁଁ ଫାର୍ଷ୍ଟ ଟିଚରସିପ୍ ଛାଡ଼ିଲି କାରଣ ମୋତେ ବିଜନେସ୍ରେ ଇଣ୍ଟରେଷ୍ଟ ଥିଲା, ମୋ ମାଙ୍କୁ ଏନ୍ଜିଓରେ ମଧ୍ୟ ମୋତେ ସପୋର୍ଟ କରିବାର ଥିଲା, ସାହାଯ୍ୟର ହାତ ବଢ଼ାଇବାର ଥିଲା, ତ ମୋର ସମୟ ହେଉନଥିଲା ଟିଚରସିପ୍ ସାଙ୍ଗେ ସାଙ୍ଗେ ଏସବୁ ବିଷୟ କରିବା ପାଇଁ। ତାପରେ ମୁଁ ସେଟା ଛାଡ଼ିଲା ପରେ ମୋ ମାଙ୍କୁ ତାଙ୍କ ସାଙ୍ଗରେ ମୁଁ କାମ କରିପାରିଲି, ତାଙ୍କୁ ସାହାଯ୍ୟ କରିପାରିଲି ଏନ୍ଜିଓରେ। ଏବଂ ମୋ ସ୍ୱାମୀ କ୍ୟାଫେ କରିବା ବୋଲି ମନେ ମନେ ଭାବିଥିଲୁ, ଆଜ୍ଞା, ଯୋଜନା କରିଥିଲୁ ଏବଂ ଆମେ ସେଇ ତା ଉପରେ ପ୍ରାର୍ଥନା ମଧ୍ୟ କରୁଥିଲୁ, ଯଦି ପ୍ରଭୁଙ୍କ ଇଚ୍ଛା ଥାଏ ନିଶ୍ଚିନ୍ତ ଆମର କ୍ୟାଫେ ହେବ। ସେଟା ଆମେ 2023ରେ ହିଁ ଆମ କ୍ୟାଫେ ନାଁରେ ଏବେ ଗୋଟେ ଖୋଲି ଦେଇଥିଲୁ ଏବଂ 2026ରେ ତାହା ପୂରଣ ହେଲା। ଏଇ ସମୟରେ ଯେତେବେଳେ ଆମେ 2 ଜଣ ଫ୍ରି ଥିଲୁ ଆମେ ନିଜେ ପ୍ଲାନ୍ କରିଲୁ ଓ ଯୋଜନା କଲୁ କି ଏଇଟା ଠିକ୍ ସମୟ ଆମେ ଏଇ କ୍ୟାଫେକୁ ଆରମ୍ଭ କରିବା ପାଇଁ। ତେଣୁ ଏଇ କ୍ୟାଫେ ଆମେ ଏପ୍ରିଲ 1 ତାରିଖ 2026ରେ ହିଁ ଆମେ ତାକୁ ଇନାଗୁରେଟ୍ କଲୁ, ତାହା ଆରମ୍ଭ କରିଥିଲୁ।
1: ଆଜ୍ଞା, ବର୍ତ୍ତମାନ ତାହା ଚାଲିଛି। ତେବେ ଏଇ କ୍ୟାଫେରେ କ'ଣ ସବୁ ଆପଣ ରଖିଛନ୍ତି?
0: କ୍ୟାଫେରେ ଆମର ସବୁ ବେକରୀ ଆଇଟମ୍ସ ରୁହେ, ଯେମିତିକି କେକ୍ ହେଲା, ବ୍ରାଉନି ହେଲା, କୁକିଜ୍ ହେଲା, ଏସବୁ ରୁହେ। ତାକୁ ଛାଡ଼ିକିରି ଇନ୍ଷ୍ଟାଣ୍ଟଲି ଆମର ବନା ହୁଏ ବର୍ଗର, ପିଜ୍ଜା, ସବୁ ଫ୍ରାଇଡ୍ ଚିକେନ୍ ଆଇଟମ୍, ଗ୍ରିଲ୍ ଚିକେନ୍ ଆଇଟମ୍, ସାଲାଡ୍, ଜୁସ୍, ଶେକ୍, କୋଲ୍ଡ କଫି, ଏସବୁ ଇନ୍ଷ୍ଟାଣ୍ଟଲି ବନା ହୁଏ।
1: ଏଇ ଯୋଉ ସବୁ ଆପଣ ଆଇଟମ୍ ସବୁ ରଖିଛନ୍ତି ତାକୁ ପ୍ରସ୍ତୁତ କରିବା ପାଇଁ ନିଶ୍ଚୟ ଲୋକ ଜୋର ଦରକାର, ସେମିତି ଲୋକଙ୍କର ଆବଶ୍ୟକତା ରହିଛି, ଏସବୁ କେମିତି ସମ୍ଭବ ହେଇପାରେ?
0: ଏଇଟା ଆମେ ଗୋଟେ କାର୍ଯ୍ୟ ଆରମ୍ଭ କରିଛୁ, ମାନେ ଅବି ବହୁତ ଇନ୍ଭେଷ୍ଟମେଣ୍ଟ, ବହୁତ ଅଧିକ ଟଙ୍କା ଦରକାର ସେଇ ବିଷୟକୁ ଆଗକୁ ନେବା ପାଇଁ। ଅବି ଆରମ୍ଭରୁ ଆମେ ବହୁତ ଲୋକ ତ ରଖିନୁ, କିନ୍ତୁ ଗୋଟେ ପରିବାର ଭାବରେ ମୁଁ, ମୋ ସ୍ୱାମୀ ଏବଂ ଆଉ ଗୋଟେ ପିଲା ହିଁ, ଗୋଟିଏ ପିଲା ହିଁ ଆମେ ରଖିଛୁ। ଆମେ 3 ଜଣ ମିଶିକି ଏଇଟା ଆଗକୁ ନେଇଛୁ ଏବଂ ସେତିକି ନାହିଁ, ମୋ ଘରର ମାନେ ମୋ ଭାଇ, ମୋର ଭଉଣୀମାନେ ସେମାନେ ମଧ୍ୟ ସନ୍ଧ୍ୟାବେଳେ ଆସିଯାଆନ୍ତି ଆମକୁ ସାହାଯ୍ୟ କରିବା ପାଇଁ। ତ ଗୋଟେ ପରିବାର ଭାବରେ ଏଇ କ୍ୟାଫେକୁ ଆମେ ଚଲାଇଛୁ, ବେଶୀ ବାହାର ଲୋକଙ୍କୁ ଆମେ ଅବିକା ରଖିନୁ। ଆଜ୍ଞା, ବହୁତ ଗରାଖ ଆସୁଛନ୍ତି, ବହୁତ ଭଲ ରେସ୍ପନ୍ସ ଅଛି, ସର୍ଭିସ୍ ଆଉ ଖାଦ୍ୟର ଟେଷ୍ଟର ରିଭ୍ୟୁ ଯୋଉଟା ସେମାନେ ଦେଇକି ଯାଆନ୍ତି ବହୁତ ଭଲ ଦେଇକି ଯାଇଛନ୍ତି ଆଜି ପର୍ଯ୍ୟନ୍ତ, ଆମେ ସବୁ ଭଲ ହିଁ ଶୁଣିଛୁ।
1: କୋଉ ସମୟରେ ବେଶୀ ବିକ୍ରିବଟା ଭଲ ହେଇଥାଏ?
0: ଆମର ସପ୍ତାହର ଶେଷ ସମୟରେ ଯେମିତିକି ଶନିବାର ରବିବାରରେ ବେଶୀ ଗରାଖ ଆସନ୍ତି, ମାନେ ବେଳେବେଳେ ଟେବୁଲ ଚେୟାର ଅଣ୍ଟେ ବି ନାହିଁ, ଆଉ ସେମାନଙ୍କୁ ଫେରିକି ଯିବାକୁ ପଡେ କି ଗୋଟେ ଘଣ୍ଟା ପରେ ପୁଣି

0: ସେମାନେ ଆସିଥାନ୍ତି। ସେହି ସମୟରେ ବହୁତ ଭିଡ଼ ହୁଏ ଏବଂ ସନ୍ଧ୍ୟା ସମୟ ଗୁଡ଼ାରେ ବି ବହୁତ ଭିଡ଼ ହୋଇଥାଏ। ପର୍ବପର୍ବାଣୀ ଗୁଡ଼ା ସମୟରେ ବହୁତ ଭିଡ଼ ହୁଏ। ଜନ୍ମଦିନ ଗୁଡ଼ାକ ଯେତେବେଳେ ଯାହାର ଥାଏ ସେମାନେ ଆଗରୁ ଆସିକି କହିଥାନ୍ତି। ଜନ୍ମଦିନ ସମୟ ଗୁଡ଼ାରେ ମଧ୍ୟ ସେମାନେ ପୁରା କ୍ୟାଫେକୁ ବୁକ୍ କରିଦିଅନ୍ତି ଏବଂ ସେଇଠି ମଧ୍ୟ ବହୁତ ଭିଡ଼ ହୁଏ ସେହି ଦିନ ଗୁଡ଼ାରେ।
1: ଆପଣ ଏଇ ଯୋଉ ବ୍ୟବସାୟଟିକୁ କରୁଛନ୍ତି, କେତେ ଖର୍ଚ୍ଚ କରିଥିଲେ ଏ ବ୍ୟବସାୟ ପଛରେ?
0: ଏଇ କ୍ୟାଫେ ଆରମ୍ଭ କରିବା ପାଇଁ ଆମେ ଖର୍ଚ୍ଚ କରିଥିଲୁ 10 ଲକ୍ଷ ଟଙ୍କା। ପୁରା କମ୍ପ୍ଲିଟ୍ ତାର ସେ ରୁମ୍ ବନେଇବାଠୁ ଆରମ୍ଭ କରି ତାର ଇଣ୍ଟେରିୟର ବନେଇବାଠୁ ଆରମ୍ଭ କରି ସବୁ ମେସିନ୍ ଯାହା ସବୁ କିଣା ହେଲା କିଚେନ୍ ପାଇଁକି ସେ ସବୁ ମିଶେଇକିରି ଫର୍ଣ୍ଣିଚର ଆଉ ଏସି ସବୁ ମିଶେଇକି ଆମର 10 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।
1: ଆଜ୍ଞା, ଆପଣ କ'ଣ ନିଜ ଘରେ କରିଛନ୍ତି ନା ଭଡ଼ା ଘରେ କରୁଛନ୍ତି?
0: ନାଇଁ ଆଜ୍ଞା, ନିଜ ଘରେ ମୋ ଶ୍ୱଶୁରଙ୍କ ଘରେ ହିଁ ଆମେ ସେଇଠି ଆରମ୍ଭ କରିଛୁ।
1: ଆଜ୍ଞା, ମାସକୁ କେତେ ଉପାର୍ଜନ କରୁଛନ୍ତି?
0: ମାସକୁ ଆମର ବିକ୍ରି ତ 1 ଲକ୍ଷ ଟଙ୍କା ଉପରକୁ ହେଇଯାଉଛି। ଯେହେତୁ ଆମେ ଅବି ଆରମ୍ଭ କରୁଛୁ, ବହୁତ ଲୋକ ଜାଣିନାହାନ୍ତି ଆଉ ଧୀରେ ଧୀରେ ଜାଣୁଛନ୍ତି ଆଉ ଦିନକୁ ଦିନ ଆମର ଗରାଖ ବଢ଼ୁଛନ୍ତି ମଧ୍ୟ। କିନ୍ତୁ ଗୋଟେ ମାସର ଯଦି ମୁଁ ରିପୋର୍ଟ ଦେଖିବି ତାହେଲେ 1 ଲକ୍ଷ ଟଙ୍କା ଉପରକୁ ସେଲ୍ସ ହେଇଯାଇଛି ଆମର।
1: ଆଜ୍ଞା, ଏହାର ପ୍ରଚାର ପ୍ରସାର ପାଇଁ ଆପଣ କ'ଣ କରୁଛନ୍ତି?
0: ତାର ପ୍ରଚାର ପ୍ରସାର ପାଇଁ ଆମେ ଅନ୍ଲାଇନ୍ରେ ହିଁ ବେଶୀ ପ୍ରଚାର ହେଇଯାଉଛି। ତାର ଗୋଟେ ପେଜ୍ କରୁଛୁ, ତାର ଚ୍ୟାନେଲ୍ ବନେଇ ଦେଇଛୁ। ଆପଣମାନେ ଯେଉଁମାନେ ଶୁଣୁଛନ୍ତି ମଧ୍ୟ ଯାଇକି ଚେକ୍ କରିପାରିବେ। ଅନ୍ୟ ଲୋକମାନେ ଦେଖିଲେ ଶୁଣିଲେ ସେମାନେ ଜାଣନ୍ତି ନାହିଁ ଏଇଠି ଖାଦ୍ୟଟା ସ୍ୱାଦିଷ୍ଟ ଏବଂ ଖାଲି ସ୍ୱାଦିଷ୍ଟ ନାହିଁ, ଫ୍ରେଶ୍ ବନା ହେଇଥାଏ। ସେଇ କ୍ଷଣି ବନା ହେଇକି ଦିଆ ହେଇଥାଏ, ବନା ହେଇକି ରଖା ହୁଏନି ଆମର କୌଣସି ବିଷୟ। ଏବଂ ଯୋଉ ସବୁ ଭେଜିଟେବଲ୍ସ ପରିବା ପତ୍ର କଟା ହୁଏ ସେଇଟା ବି ସାଙ୍ଗେ ସାଙ୍ଗ କଟା ହୁଏ, କଟା ହେଇକି ମଧ୍ୟ ଆମର କୌଣସି ବିଷୟ ରଖା ହୁଏନି।
1: ଆଜ୍ଞା,
0: ତ ଆମେ ଅନ୍ଲାଇନ୍ରେ ମଧ୍ୟ ବ୍ୟବସ୍ଥା ରଖିଛୁ, ହୋମ୍ ଡେଲିଭରି ରଖିଛୁ ଏବଂ ଅନ୍ଲାଇନ୍ ଯେତେ ସବୁ କମ୍ପାନୀ ମାନେ ଅଛନ୍ତି ତାଙ୍କ ସାଙ୍ଗରେ ମଧ୍ୟ କନେକ୍ଟ ହେଇଛୁ।
1: ଆଗକୁ ଆପଣଙ୍କର ଯୋଜନା ଆଉ କ'ଣ ରହିଛି କରିବ ବୋଲି?
0: ଆଗକୁ ଆମେ ସେ କ୍ୟାଫେକୁ ହିଁ ଆହୁରି ବଢ଼େଇବାର ଯୋଜନା ରହିଛି। କାରଣ ଯୋଉ ରୂପେ ଆମେ ଦେଖୁଛୁ ଆମର କଷ୍ଟମର ମାନେ ଆସୁଛନ୍ତି ଆଉ ସ୍ପେଶିଆଲି ଶନିବାର ରବିବାରରେ ଯୋଉଭଳିଆ ଭିଡ଼ ହେଉଛି, ନିଶ୍ଚିନ୍ତ ଆମକୁ କଷ୍ଟମର ମାନେ ନିଜେ ବି କହୁଛନ୍ତି ମ୍ୟାଡାମ୍ ଆପଣଙ୍କୁ ଏଇଟା ଛୋଟ ପଡ଼ିଯିବ, ଆହୁରି ବଡ଼ କରିବାର ବ୍ୟବସ୍ଥା କରନ୍ତୁ। ତ ଆମର ଆଗକୁ ପ୍ଲାନ୍ ରହିଛି, ନିଶ୍ଚିନ୍ତ ଆମେ ଯଦି ପ୍ରଭୁଙ୍କ ଇଚ୍ଛା ଥାଏ ଆମେ ତାକୁ ଆଉ ଟିକେ ବଡ଼ କରିବା।
1: ଆପଣ ତ ଏତେ ଗୁଡ଼ିଏ କାମରେ ନିଜକୁ ନିୟୋଜିତ କରିଛନ୍ତି, ଏତେ ଗୁଡ଼ିଏ କାମ କରୁଛନ୍ତି, ଘର ପରିବାରକୁ କେତେ ସମୟ ଦିଅନ୍ତି?
0: ଘର ପରିବାରକୁ ବେଶୀ ସମୟ ତ ଦେଇପାରେନି, କିନ୍ତୁ ସକାଳେ ଆମେ ମିଶିକିରି ଜଳଖିଆ ଆଉ ମିଶିକି ଲଞ୍ଚ ଯେପରି ଦିନବେଳା କରିବା ସେଇଟା ମୋ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। କାହିଁକିନା ସେ ଖାଇବା ଟେବୁଲରେ ହିଁ ଆମେ ଟିକେ ଗପସପ କରିଥାଉ ଏବଂ ଆମେ ଯେଉଁ କାର୍ଯ୍ୟ କରୁ ସେଟା ତ ସ୍ୱାମୀ ସ୍ତ୍ରୀ ମିଶିକି କରୁ, ସେଥିପାଇଁ ଆମକୁ ବେଶୀ ଜଣାପଡ଼େନି କି ଆମେ ପରସ୍ପରକୁ ସମୟ ଦେଉନୁ ବୋଲି, ଯେହେତୁ ଆମେ ସେହି ସ୍ଥାନରେ ଏକାଠି ଥାଉ। ଆମର ପରିବାରରେ ମୁଁ, ମୋ ସ୍ୱାମୀ ଏବଂ ମୋର ଶାଶୁ, ମୋ ଶାଶୁ ମୋ ପାଖରେ ରହୁଥିଲେ ବଟ୍ କିଛି ଦିନ ପରେ ସେ ତାଙ୍କ ବଡ଼ ପୁଅଙ୍କ ଘରକୁ ଯାଇଛନ୍ତି ବାଙ୍ଗାଲୋର। କିଛି ଦିନ ସେ ସେଇଠି କିଛି ମାସ ରୁହନ୍ତି, କିଛି ମାସ ଆମ ପାଖରେ ରୁହନ୍ତି ମୋ ଶ୍ୱଶୁରଙ୍କ ଗଲା ପରେ। ଏବଂ ଶାଶୁ ଥିଲେ ଆହୁରି ମୋତେ ସାହାଯ୍ୟ ମିଳିଯାଏ, କାରଣ ସେ ବହୁତ ସାହାଯ୍ୟ କରିଦିଅନ୍ତି ଘରେ କିଛିଟା ବିଷୟ, ଇଭେନ୍ କ୍ୟାଫେ ବିଷୟରେ ମଧ୍ୟ ଆମକୁ ଯାହା ସବୁ ଆଗରୁ ମ୍ୟାରିନେସନ ପ୍ରିପେୟାର କରିବାର ଥାଏ ମୋ ଶାଶୁ ମୋ ସ୍ୱାମୀଙ୍କୁ ସେହି ବିଷୟରେ ସାହାଯ୍ୟ କରିଦିଅନ୍ତି ଦିନବେଳା। କାହିଁକିନା ଦିନବେଳା ମୁଁ ଏନ୍ଜିଓ ଯେହେତୁ ଯାଏ, ମୋ ଶାଶୁ ସେସବୁ ବିଷୟରେ ସାହାଯ୍ୟ କରିଦିଅନ୍ତି।
1: ଆଜ୍ଞା, ତେବେ ଏ ଯୋଉ କର୍ମମୟ ଜୀବନରୁ ସମୟ ବାହାର କରି କ'ଣ କରନ୍ତି ଆପଣ, ଅବସର ସମୟରେ କ'ଣ କରନ୍ତି?
0: କର୍ମମୟ ଜୀବନକୁ ଛାଡ଼ିଦେଲେ ମୋର ଜୀବନରେ ସବୁଠୁ ଇମ୍ପୋର୍ଟାଣ୍ଟ ହେଲା ଆତ୍ମିକ ଜୀବନ। ତ ମୁଁ ଆମେ ଧର୍ମ ବିଷୟରେ ଆଲୋଚନା କରୁ ଏବଂ ଗୀତ ମଧ୍ୟ ଶୁଣିବାକୁ ଭଲ ଲାଗେ।
1: ଆଚ୍ଛା, ଆପଣଙ୍କୁ ଗୀତ ଶୁଣିବାକୁ ଭଲ ଲାଗେ, ଆଜି କୋଉ କଣ୍ଠଶିଳ୍ପୀଙ୍କର ଗୀତ ଶୁଣିବେ?
0: ଆପଣଙ୍କ ପସନ୍ଦର ଗୋଟେ ଗୀତ ଶୁଣାନ୍ତୁ।
1: ତାହେଲେ ଶୁଣନ୍ତୁ ସଳଭାମା ମହାପାତ୍ରଙ୍କ କଣ୍ଠରେ ଗୀତଟି।

0: ତେବେ ଏଇ ଯୋଉ ଭଉଣୀମାନେ ଆଜି ଆପଣଙ୍କୁ ଶୁଣୁଛନ୍ତି ସେମାନଙ୍କୁ କଣ କହିବେ? ଆଜି
1: ସେମାନଙ୍କୁ ମୁଁ କହିବି କି ଆପଣମାନଙ୍କ ଭିତରେ ବହୁତ ଟ୍ୟାଲେଣ୍ଟ, ବହୁତ ପ୍ରକାରର ସ୍କିଲ ଅଛି, ଆଜ୍ଞା, ଏବଂ ନିଜକୁ କେବେ ଛୋଟ ମନେ କରିବେନି। ଆପଣ ପାଠ ପଢ଼ନ୍ତୁ, ଯାହା ବି ଶିକ୍ଷା ଗ୍ରହଣ କରିଛନ୍ତି ଏବଂ କରିସାରିଛନ୍ତି, ଯଦି ଘରେ ଖାଲି ବସିଛନ୍ତି, ଖାଲି ବସିବେନି। ଆମେ ନିଜେ ମଧ୍ୟ କିଛି କରିକି ଯେପରି ଆମ ସ୍ୱାମୀ ଓ ଘର ଲୋକଙ୍କୁ ଆର୍ଥିକ ଭାବରେ ସାହାଯ୍ୟ ସହଯୋଗ କରିପାରିବା, ସେହି ପ୍ରକାରର ଆମେ କିଛି ନିଶ୍ଚିନ୍ତ କରିବା ଉଚିତ।
0: ଯାହା ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆପଣଙ୍କର ଅନୁଭୂତିର କଥା, ଅଭିଜ୍ଞତାର କଥା ଆମ ସହିତ ବାଣ୍ଟିଲେ, ଆମର ଶ୍ରୋତା ଭଉଣୀମାନେ ମଧ୍ୟ ଶୁଣିଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
1: ଧନ୍ୟବାଦ, ନମସ୍କାର।
0: ଆଜି ଆଳାପରେ ଆପଣମାନେ ଶୁଣୁଥିଲେ ନିବେଦିତା ରାଉତଙ୍କ ସହିତ ସାକ୍ଷାତ।

ପୁଣି ଆପଣମାନେ ତ ଆମର କାର୍ଯ୍ୟକ୍ରମ ନିୟମିତ ଭାବରେ ଶୁଣୁଛନ୍ତି, କିନ୍ତୁ ଚିଠି ଲେଖିବାକୁ ଆଦୌ ଭୁଲିବେନି। ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ଼ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ। ନମସ୍କାର।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ସ୍ନାତକ ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026 ବାତିଲ। ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବରିଷ୍ଠ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା। ଯୋଗଦେଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ। ଆନ୍ତର୍ଜାତିକ ସେବିକା ଦିବସ ଅବସରରେ 15 ଜଣ ସେବିକାଙ୍କୁ ରାଷ୍ଟ୍ରୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଚଳିତ ମାସ 18 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍। ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା ଏନ୍ଟିଏ ଚଳିତ ମାସ 3 ତାରିଖରେ ଅନୁଷ୍ଠିତ ସ୍ନାତକ ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026କୁ ବାତିଲ କରିବାକୁ ନିଷ୍ପଭି ନେଇଛି। ସାମାଜିକ ଗଣମାଧ୍ୟମରେ ସଂସ୍ଥା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏନ୍ଟିଏର ବିଶ୍ୱସନୀୟତା ଓ ପରୀକ୍ଷାର୍ଥୀଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ନିଷ୍ପଭି ଗ୍ରହଣ କରାଯାଇଛି। କେନ୍ଦ୍ର ସରକାର ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗର ସିବିଆଇ ତଦନ୍ତ ପାଇଁ ନିଷ୍ପଭି ନେଇଛନ୍ତି। ଏନ୍ଟିଏ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ତଦନ୍ତକାରୀ ସଂସ୍ଥାକୁ ସମସ୍ତ ଦସ୍ତାବିଜ ଯୋଗାଇଦେବ। ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ଉପରେ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଏବଂ କେନ୍ଦ୍ରୀୟ ସଂସ୍ଥାର ସହଯୋଗରେ ହୋଇଥିବା ପ୍ରାଥମିକ ଅନୁସନ୍ଧାନ ପରେ ପରୀକ୍ଷା ବାତିଲ ପାଇଁ ନିଷ୍ପଭି ନିଆଯାଇଥିବା ଏନ୍ଟିଏ ସୂଚନା ଦେଇଛି। ପରବର୍ତ୍ତୀ ପରୀକ୍ଷାସୂଚୀ ସମ୍ପର୍କରେ ବିଜ୍ଞପ୍ତି ମାଧ୍ୟମରେ ପରୀକ୍ଷାର୍ଥୀଙ୍କୁ ଜଣାଇ ଦିଆଯିବ ବୋଲି ଏନ୍ଟିଏ କହିଛି। ତେବେ ନିଟ୍ ପରୀକ୍ଷାର୍ଥୀମାନଙ୍କୁ ପୁନଃ ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ କିମ୍ବା ପରୀକ୍ଷା ଫିସ୍ ଦେବାକୁ ହେବ ନାହିଁ ବୋଲି ଏନ୍ଟିଏ କହିଛି। ପରବର୍ତ୍ତୀ ପରୀକ୍ଷାରେ କେନ୍ଦ୍ର ଅପରିବର୍ତ୍ତିତ ରହିବ ବୋଲି ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ବରିଷ୍ଠ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା ଆଜି ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କ୍ରମାଗତ ଭାବେ ସେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଡକ୍ଟର ଶର୍ମାଙ୍କୁ ଗୁଆହାଟୀର ଖାନପଡ଼ାସ୍ଥିତ ପଶୁ ସମ୍ପଦ ମହାବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ଉତ୍ସବରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଡକ୍ଟର ଶର୍ମାଙ୍କ ସହିତ 4 ଜଣ ବିଧାୟକ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେମାନେ ହେଉଛନ୍ତି ବିଜେପିର ରାମେଶ୍ୱର ତେଲି ଓ ଅଜନ୍ତା ନିୟୋଗ, ଆସାମ ଗଣପରିଷଦର ଅତୁଲ ବୋରା ଏବଂ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟର ଚରଣ ବୋରୋ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅନ୍ୟ କେନ୍ଦ୍ରମନ୍ତ୍ରୀ ଓ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ। 126 ଆସନ ବିଶିଷ୍ଟ ଆସାମ ବିଧାନସଭାରେ ଚଳିତ ନିର୍ବାଚନରେ ବିଜେପି 82 ଆସନ ଅକ୍ତିଆର କରିଥିବାବେଳେ ଏହାର ସହଯୋଗୀ ଦଳ ଆସାମ ଗଣପରିଷଦ ଏବଂ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ 10 ଲେଖାଏଁ ଆସନ ଅକ୍ତିଆର କରିଥିଲେ। ପଶ୍ଚିମ ଏସିଆ ପରିସ୍ଥିତିକୁ ଚଳିତ ଦଶନ୍ଧିର ସବୁଠୁ ସଙ୍କଟ ଭାବରେ ବର୍ଷନା କରି ଦେଶବାସୀଙ୍କୁ ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଗତକାଲି ଭୋଦଦରାରେ ସର୍ଦ୍ଦାର ଧାମ ଛାତ୍ରାବାସର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସମସ୍ତଙ୍କୁ ଆମର କର୍ତ୍ତବ୍ୟ ପାଳନ କରିବାକୁ ହେବ ଏବଂ ଦେଶର ସମ୍ପଦ ଉପରେ ବୋଝ କମ୍ କରିବା ଲାଗି ଏକତ୍ର ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ସେ କହିଛନ୍ତି, ବିଦେଶରୁ ଆମଦାନୀ ହେଉଥିବା ଉତ୍ପାଦର ବ୍ୟବହାର କମ୍ କରି ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଥିବା କାର୍ଯ୍ୟରୁ ଦୂରେଇ ରହିବାକୁ ହେବ। ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଭୋକାଲ୍ ଫର୍ ଲୋକାଲ୍ ଉପରେ ଗୁରୁତ୍ୱ ଦେଇ ସ୍ଥାନୀୟ ଉତ୍ପାଦ ବ୍ୟବହାରକୁ ଅଧିକ କରିବା ଲାଗି ଆହ୍ୱାନ ଦେଇଛନ୍ତି।
2: ପେଟ୍ରୋଲ ଡିଜେଲ କା ଉପଯୋଗ କମ୍ କରେ, ମେଟ୍ରୋ କା ଉପଯୋଗ କରେ, ଇଲେକ୍ଟ୍ରିକ ବସ୍ ଅର୍ ପବ୍ଲିକ ଟ୍ରାନ୍ସପୋର୍ଟ କା ଅଧିକ ଇସ୍ତେମାଲ କରେ, କାର୍ ପୁଲିଂ କୁ ବଢ଼ାବା ଦେ। ୟେ ଜରୁରୀ ହେ କି ସରକାରୀ ଅର୍ ପ୍ରାଇଭେଟ ଦୋନୋ ହି ଦପ୍ତରୋ ମେ ଭର୍ଚୁଆଲ ମିଟିଂ ଅର୍ ୱର୍କ ଫ୍ରମ୍ ହୋମ୍ କୁ ପ୍ରାଥମିକତା ଦି ଯାଏ। ମେ କୁଛ ସ୍କୁଲୋ ସେ ବି ଆଗ୍ରହ କରୁଙ୍ଗା କି କୁଛ ସମୟ କେ ଲିଏ ଅନଲାଇନ କ୍ଲାସେସ କି ବ୍ୟବସ୍ଥା ପର କାମ କରେ। ମେ ଆପ ସବସେ ଆଗ୍ରହ କରୁଙ୍ଗା କି ଜବ ତକ ହାଲାତ ସାମାନ୍ୟ ନ ହୋ ହମ ସୋନେ କି ଖରିଦ କୋ ଟାଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଏହାଦ୍ୱାରା ସ୍ଥାନୀୟ ଉଦ୍ୟୋଗୀମାନେ ମଧ୍ୟ ସଶକ୍ତ ହୋଇପାରିବେ। ଫ୍ଲୋରେନ୍ସ ନାଇଟେଙ୍ଗଲଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ଆଜି ଆନ୍ତର୍ଜାତିକ ସେବିକା ଦିବସ ପାଳନ କରାଯାଉଛି। ଆନ୍ତର୍ଜାତିକ ସେବିକା ପରିଷଦ ପକ୍ଷରୁ ପ୍ରତିବର୍ଷ ପାଳନ କରାଯାଉଥିବା ଏହି ଦିବସ ଅବସରରେ ଚଳିତ ବର୍ଷର ବାର୍ତ୍ତା ରହିଛି ଆମ ନର୍ସ ଆମ ଭବିଷ୍ୟତ, ନର୍ସଙ୍କୁ ସଶକ୍ତ କରିବା ଜୀବନ ବଞ୍ଚାଇବା। ଏହି ଶୀର୍ଷକ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରର ପ୍ରଗତିରେ ସେବିକାଙ୍କ ଭୂମିକାକୁ ଆଲୋକପାତ କରୁଛି। ସ୍ୱାସ୍ଥ୍ୟ କ୍ଷେତ୍ରକୁ ସୁଦୃଢ଼ କରିବାରେ ସେବିକାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଅବସରରେ ସେବିକା ସମାଜକୁ ଅଭିନନ୍ଦନ ଜଣାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ମଣିଷର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସେବିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ଆନ୍ତର୍ଜାତିକ ସେବିକା ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସେବିକାମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ସେବିକାମାନେ ହେଉଛନ୍ତି ଦେଶର ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ ସଦୃଶ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 15 ଜଣ ସେବିକାଙ୍କୁ ରାଷ୍ଟ୍ରୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର 2026 ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ପଞ୍ଜିକୃତ ସେବିକା ଓ ସେବା କାର୍ଯ୍ୟ ସହ ସମ୍ପର୍କିତ ଅନ୍ୟମାନଙ୍କୁ ପୁରସ୍କାର ବାବଦକୁ ପ୍ରମାଣପତ୍ର 1,00,000 ଟଙ୍କା ଓ ପଦକ ପ୍ରଦାନ କରାଯାଇଥାଏ। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା, ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ 1973 ମସିହାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କ ହତ୍ୟା ଘଟଣାର ତଦନ୍ତଭାର ସିବିଆଇ ଗ୍ରହଣ କରିଛି। ପଶ୍ଚିମବଙ୍ଗ ପୁଲିସର ଅନୁମୋଦନ କ୍ରମେ ସିବିଆଇକୁ ତଦନ୍ତଭାର ହସ୍ତାନ୍ତର କରିଛି। ସୂଚନା ଅନୁଯାୟୀ କୋଲକାତା ଜୋନ୍ର ସିବିଆଇର ଯୁଗ୍ମ ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଘଟଣାର ତଦନ୍ତ କରିବ। ଆଜି ସିବିଆଇର ଏକ ଟିମ୍ ମଧ୍ୟମଗ୍ରାମ ପୁଲିସ୍ ଷ୍ଟେସନ୍ ପରିଦର୍ଶନ କରି ଘଟଣାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଚଳିତ ମାସ 18 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ କାଳରେ ସେ ଦଳକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସାଂଗଠନିକ ସମୀକ୍ଷା କରିବେ। ଗତବର୍ଷ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ଦଳ ଯେଭଳି ତୃଣମୂଳ ସ୍ତରରେ ଲୋକମାନଙ୍କ ଆହୁରି ନିକଟତର ହୋଇପାରିବ ସେ ନେଇ ଶ୍ରୀ ନବୀନ ଆଲୋଚନା କରିବେ। ଭୁବନେଶ୍ୱର ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଶ୍ରୀ ନବୀନ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ। ଦଳୀୟ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ନବୀନଙ୍କ ଓଡ଼ିଶାକୁ ଏହା ପ୍ରଥମ ଗସ୍ତ ହେବ। ପଶ୍ଚିମବଙ୍ଗର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ପ୍ରଥମ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପଭିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗର ଲୋକଙ୍କ କଲ୍ୟାଣ ହେଉଛି ସର୍ବୋଚ୍ଚ ପ୍ରାଥମିକତା। ଉଚ୍ଚମାନର ଏବଂ ସୁଲଭ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରୁଥିବା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତ ରାଜ୍ୟବାସୀଙ୍କୁ ଯୋଗାଇ ଦିଆଯିବ। ଡବଲ ଇଞ୍ଜିନ୍ ସରକାର ପଶ୍ଚିମବଙ୍ଗରେ ପ୍ରମୁଖ କେନ୍ଦ୍ରୀୟ ଯୋଜନାଗୁଡ଼ିକର ନିରବଚ୍ଛିନ୍ନ ବିତରଣକୁ ସୁନିଶ୍ଚିତ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ହେବା ପରେ ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପଭି ନିଆଯାଇଛି। ଏଗୁଡ଼ିକ ମଧ୍ୟରେ ବାଂଲାଦେଶ ସୀମାରେ ବାଡ଼ ଲଗାଇବା ପାଇଁ 45 ଦିନ ମଧ୍ୟରେ ସୀମା ସୁରକ୍ଷା ବଳ ବିଏସ୍ଏଫ୍କୁ ଜମି ହସ୍ତାନ୍ତର କରିବା ସାମିଲ ରହିଛି। ରାଜ୍ୟ ସରକାର ମଧ୍ୟ କେନ୍ଦ୍ରର ଫ୍ଲାଗ୍ସିପ୍ ଯୋଜନା ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନା ସହିତ ରାଜ୍ୟରେ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ କଲ୍ୟାଣକାରୀ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ଇରାନ ଓ ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ମଧ୍ୟସ୍ଥତା ଭୂମିକା ନିର୍ବାହ କରୁଥିବା ପାକିସ୍ତାନ ନିଜ ଦେଶର ସାମରିକ ଘାଟି ବ୍ୟବହାର ଲାଗି ଇରାନ ସେନାକୁ ଅନୁମତି ପ୍ରଦାନ କରିଛି। ଆମେରିକାର ଏକ ସଂସ୍ଥାର ରିପୋର୍ଟ ଅନୁଯାୟୀ ପାକିସ୍ତାନର ରାଓ୍ୱଲପିଣ୍ଡିରେ ଥିବା ନୁର୍ ଖାନ୍ ବାୟୁସେନା ଘାଟି ନିକଟରେ ଇରାନର କେତେକ ଯୁଦ୍ଧ ଜାହାଜ ମୁତୟନ ହୋଇଛି। ଏହି ଘଟଣା ନେଇ ଆମେରିକାର ରିପବ୍ଲିକାନ୍ ସିନେଟ୍ ସଦସ୍ୟ ଲିଣ୍ଡସେ ଗ୍ରାହମ୍ ଆମେରିକା ଇରାନ ମଧ୍ୟରେ ମଧ୍ୟସ୍ଥି ସାଜିଥିବା ପାକିସ୍ତାନ ଭୂମିକାର ପୁନଃ ମୂଲ୍ୟାୟନ ଲାଗି କହିଛନ୍ତି। ଏହି ରିପୋର୍ଟରେ ଇରାନ କେତେକ ବେସାମରିକ ବିମାନକୁ ଆଫଗାନିସ୍ତାନକୁ ସ୍ଥାନାନ୍ତର କରିଥିବା ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 3 ୱିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ସ୍ନାତକ ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026 ବାତିଲ। ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବରିଷ୍ଠ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା, ଯୋଗଦେଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ। ଆନ୍ତର୍ଜାତିକ ସେବିକା ଦିବସ ଅବସରରେ 15 ଜଣ ସେବିକାଙ୍କୁ

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଅନ୍ତର୍ଜାତୀୟ ସେବିକା ଦିବସ ଅବସରରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 15 ଜଣଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ନିଟ୍ ୟୁଜି ପରୀକ୍ଷା 2026 ବାତିଲ। ଆସାମର ମୁଖ୍ୟମନ୍ତ୍ରୀ ଭାବେ ଲଗାତାର ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ୱଶର୍ମା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ସମ୍ଭାବନା। ରୋଗୀ ସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ ସମର୍ପଣ ଭାବକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ନର୍ସ ଦିବସ ପାଳନ କରାଯାଉଛି। ଆଧୁନିକ ନର୍ସିଂ ସେବା ଆରମ୍ଭ କରିଥିବା ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜନ୍ମଦିନକୁ ସ୍କରଣ କରିବା ପାଇଁ 1965 ମସିହାରୁ ମଇ ମାସ 12 ତାରିଖକୁ ନର୍ସିଂ ବା ସେବିକା ଦିବସ ଭାବେ ପାଳନ କରାଯାଇଆସୁଛି। ଚଳିତ ବର୍ଷ ସେବିକା ଦିବସର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ନର୍ସକୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ନର୍ସମାନଙ୍କର ଅଧିକାର ଓ ସଂଘର୍ଷ ବିଷୟରେ ଜନସଚେତନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଜାତୀୟ ଅନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆଜି ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର 2026 ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନର୍ସିଂ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 15 ଜଣ ବୃତ୍ତିଧାରୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ନର୍ସିଂ କର୍ମଚାରୀ ସେବାର ସର୍ବୋଚ୍ଚ ମାନଦଣ୍ଡକୁ ପ୍ରତିପାଦନ କରିବା ସହ ଅତ୍ୟନ୍ତ ଆହ୍ୱାନଜନକ ପରିସ୍ଥିତିରେ ମଧ୍ୟ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ସମସ୍ତ ପୁରସ୍କାରପ୍ରାପ୍ତ ବୃତ୍ତିଧାରୀ ଏବଂ ନର୍ସିଂ କର୍ମଚାରୀ ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ଅବଦାନକୁ ରାଷ୍ଟ୍ରପତି ଉଚ୍ଚ ପ୍ରଶଂସା କରିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏବଂ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ମଧ୍ୟ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା 1973 ମସିହାରେ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ଦେଶବ୍ୟାପୀ ସରକାରୀ ତଥା ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ମାଧ୍ୟମରେ ସେବା ପ୍ରଦାନ କରୁଥିବା ପଞ୍ଜିକୃତ ନର୍ସ, ଧାଈ ଏବଂ ସହାୟକ ନର୍ସ ଓ ମହିଳା ସ୍ୱାସ୍ଥ୍ୟ ପରିଦର୍ଶକଙ୍କୁ ଏହି ପୁରସ୍କାର ପାଇଁ ପ୍ରତିବର୍ଷ ମନୋନୀତ କରାଯାଇଥାଏ। ପୁରସ୍କାର ବାବଦରେ ଏକ ପ୍ରମାଣପତ୍ର ଏବଂ 1,00,000 ଟଙ୍କାର ନଗଦ ପୁରସ୍କାର ଓ ପଦକ ପ୍ରଦାନ କରାଯାଇଥାଏ। ନର୍ସିଂ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନର୍ସଙ୍କ ନିଃସ୍ୱାର୍ଥପର ସେବାର ଉଚ୍ଚ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମାଝୀ କହିଛନ୍ତି, ଭାରତୀୟ ସଂସ୍କୃତିରେ ସେବା ପରମୋ ଧର୍ମ ଭାବନାକୁ ସର୍ବୋଚ୍ଚ ସ୍ଥାନ ଦିଆଯାଇଛି। କରୁଣାମୟ ବ୍ୟବହାର ଏବଂ ମାନବତା ପ୍ରତି ଅକ୍ଲାନ୍ତ ସମର୍ପଣ ମାଧ୍ୟମରେ ନର୍ସମାନେ ଏହି ଆଦର୍ଶକୁ ପ୍ରମାଣ କରିପାରିଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି।

ପ୍ରଧାନ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହି ଦିବସ ଅବସରରେ ନର୍ସ ବୃତ୍ତିଧାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସ୍ନାତକ ଡାକ୍ତରୀ ପରୀକ୍ଷା ପ୍ରବେଶ ପାଇଁ ଅନୁଷ୍ଠିତ ନିଟ୍ ୟୁଜି 2026 ପରୀକ୍ଷାକୁ ବାତିଲ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଏହି ପରୀକ୍ଷା ଗତ 3 ତାରିଖରେ ଦେଶବ୍ୟାପୀ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏନ୍ଟିଏ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ଏହି ନିଷ୍ପଭି ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଦ୍ୱାରା ଅଭିଯୋଗର ତଦନ୍ତ କରାଯିବା ନେଇ ନିଷ୍ପଭି ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ସହ ସମନ୍ୱୟ ମାଧ୍ୟମରେ ଏନ୍ଟିଏ ଦ୍ୱାରା ଯାଞ୍ଚ କରାଯିବା ପରେ ପରୀକ୍ଷା ବାତିଲ ନେଇ ନିଷ୍ପଭି ଗ୍ରହଣ କରାଯାଇଥିବା କୁହାଯାଇଛି। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଏବଂ ଜାତୀୟ ପରୀକ୍ଷା ବ୍ୟବସ୍ଥା ଉପରେ ରହିଥିବା ବିଶ୍ୱାସକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଏନ୍ଟିଏ କହିଛି। ତେବେ ପୁନଃ ପରୀକ୍ଷା ନେଇ ପରେ ସୂଚନା ପ୍ରଦାନ କରାଯିବ। ପୁନଃ ପରୀକ୍ଷା ପାଇଁ ନୂତନ ପଞ୍ଜିକରଣ କିମ୍ବା ଅତିରିକ୍ତ ପରୀକ୍ଷା ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ଏନ୍ଟିଏ ସ୍ୱଷ୍ଟ କରିଛି। ରାଜ୍ୟର ସର୍ବବୃହତ୍ ପ୍ରେକ୍ଷାଳୟ ଏବଂ ମୁକ୍ତାକାଶ ରଙ୍ଗମଞ୍ଚ କଳାମଣ୍ଡଳ ଓଡ଼ିଶାର ସାଂସ୍କୃତିକ ଗୌରବକୁ ନୂତନ ପରିଚୟ ଦେବ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭୁବନେଶ୍ୱର ସୈନିକ ସ୍କୁଲ୍ ନିକଟରେ ନିର୍ମାଣାଧୀନ କଳାମଣ୍ଡଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, ରାଜ୍ୟର ସଂସ୍କୃତିକୁ ବିଶ୍ୱବିଦିତ କରିବା ଦିଗରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ପ୍ରାୟ 173 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେଉଥିବା କଳାମଣ୍ଡଳ କମ୍ପ୍ଲେକ୍ସରେ 2000 ଆସନ ବିଶିଷ୍ଟ ପ୍ରେକ୍ଷାଳୟ ଏବଂ 500 ଆସନ ବିଶିଷ୍ଟ ମୁକ୍ତାକାଶ ରଙ୍ଗମଞ୍ଚର କାର୍ଯ୍ୟ ଜାରି ରହିଛି। ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ନିୟମିତ ଅନ୍ତରାଳରେ ସମୀକ୍ଷା ବୈଠକ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଅଗ୍ନି ନିରାପତ୍ତା, ଆଲୋକୀକରଣ, ଦୃଶ୍ୟ ଶ୍ରାବ୍ୟ ବ୍ୟବସ୍ଥା ଉପରେ ମଧ୍ୟ ମନ୍ତ୍ରୀ ଶ୍ରୀ ସୁରଜ ଗୁରୁତ୍ୱ ଆରୋପ କରିଛନ୍ତି। ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଖୁବ୍ ଶୀଘ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯିବ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଆସନ୍ତା 18 ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟସୂଚୀ ରହିଛି। ଦିନିକିଆ ଗସ୍ତ ଅବସରରେ ଦଳକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଦଳୀୟ କର୍ମକର୍ତ୍ତାଙ୍କ ସହ ଶ୍ରୀ ନବୀନ ଆଲୋଚନା କରିବେ। ଦଳୀୟ ଆଭିମୁଖ୍ୟକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ଶ୍ରୀ ନବୀନଙ୍କ ଗସ୍ତ ସମୟରେ ଦଳୀୟ କର୍ମକର୍ତ୍ତାଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିରେ ବୁଥ୍ସ୍ତରୀୟ ପରିଚାଳନା, ଡିଜିଟାଲ୍ ଯୋଗାଯୋଗ ଏବଂ ଜନସହଯୋଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସାମ ମୁଖ୍ୟମନ୍ତ୍ରୀ ଭାବେ ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମା ଆଜି ଶପଥ ଗ୍ରହଣ କରିଛନ୍ତି। ଖାନପଡ଼ାସ୍ଥିତ ପଶୁ ଚିକିତ୍ସା କଲେଜ ପଡ଼ିଆରେ ଆୟୋଜିତ ସମାରୋହରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଶ୍ରୀ ବିଶ୍ୱଶର୍ମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ଅନ୍ୟ 4 ଜଣ ବିଧାୟକ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଯୋଗ ଦେଇଥିଲେ। ଶ୍ରୀ ବିଶ୍ୱଶର୍ମା କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିବାବେଳେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ତୃତୀୟ ଥର ପାଇଁ ଆସାମରେ ସରକାର ଗଠନ କରିଛି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତ୍ୟେକ ବର୍ଷ ସାହସିକତା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା, ପରିବେଶ, କଳା ଓ ସଂସ୍କୃତି କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ପାଇଁ 5 ବର୍ଷରୁ 18 ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏଥିପାଇଁ ଆସନ୍ତା ଜୁଲାଇ ମାସ 31 ତାରିଖ ପର୍ଯ୍ୟନ୍ତ ଆବେଦନ ଜାରି ରହିବ। ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ଅବସରରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଓଡ଼ିଶା ବିଧାନସଭା ପରିସରରେ ଥିବା ସନ୍ଥକବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଚସ୍କତି ସୁରମା ପାଢ଼ୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ସନ୍ଥକବି ଓଡ଼ିଆ ଜାତି ପାଇଁ ଆଦର୍ଶ। ତାଙ୍କ ଚିନ୍ତାଧାରା ଏବଂ ନୀତିବାଣୀ କୋଟି କୋଟି ଲୋକଙ୍କୁ ପ୍ରେରିତ କରୁଛି। କାର୍ଯ୍ୟକ୍ରମରେ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାନସଭା ସଚିବ ସତ୍ୟବ୍ରତ ରାଉତ ପ୍ରମୁଖ ଯୋଗଦେଇଥିଲେ। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି ଆଜି ମଧ୍ୟାହ୍ନ ଧୂପ ପରେ ପୁଣି ଥରେ ଆରମ୍ଭ ହେବ। ଗଣତି ମଣତି ସମୟରେ ବାହାର କାଠ ନିକଟରୁ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ। ଗତକାଲିଠାରୁ ଆରମ୍ଭ ହୋଇଥିବା ଗଣତି ମଣତି କାର୍ଯ୍ୟ ଚଳିତ ମାସରେ 9 ଦିନ ଧରି ଚାଲିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଚଳିତ ମାସରେ ଅନ୍ୟ ଦିନଗୁଡ଼ିକରେ ହେବାକୁ ଥିବା ଗଣତି ସମ୍ପର୍କରେ ସୂଚନା ଦେଇଛନ୍ତି।
ମାଲକାନଗିରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଜନା ଆଜିଠାରୁ ପୁନଃ ଆରମ୍ଭ ହୋଇଛି। କଟକ ଏସ୍ସିବି ମେଡିକାଲ କଲେଜରେ ଏକ ସାତଜଣିଆ ବିଶେଷଜ୍ଞ ଡାକ୍ତର ଦଳ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରିରେ ପହଞ୍ଚବା ପରେ ଜିଲ୍ଲା ସଦର ଚିକିତ୍ସାଳୟ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି। ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ସଦର ଚିକିତ୍ସାଳୟରେ ଡାକ୍ତରୀ ଦଳ ବିଭିନ୍ନ ରୋଗୀଙ୍କ ଚିକିତ୍ସା କରିବେ। ଏହାର ସୁବିଧା ସୁଯୋଗ ନେବାକୁ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନିହାର ରଞ୍ଜନ ପ୍ରହରାଜ ମାଲକାନଗିରି ଏବଂ ଆଖପାଖ ଅଞ୍ଚଳବାସୀଙ୍କୁ ପରାମର୍ଶ ଦେଇଛନ୍ତି।

ଭଦ୍ରକ ଜିଲ୍ଲା ବାସୁଦେବପୁର ପଞ୍ଚାୟତରେ ଚାଲିଥିବା ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସ୍ଥିତି ନେଇ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବୈଠକରେ ସାଂସଦ ଅଭିମନ୍ୟୁ ସେଠୀ ଏବଂ ବିଧାୟକ ଅଶୋକ ଦାସ ପ୍ରମୁଖ ଯୋଗଦେଇ ଜଳଯୋଗାଣ ରାସନକାର୍ଡ ବଣ୍ଟନ ସହିତ ଅନ୍ୟାନ୍ୟ କଲ୍ୟାଣକାରୀ ପଦକ୍ଷେପର କାର୍ଯ୍ୟସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 21ଟି ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ ଭଦ୍ରକ ଜିଲ୍ଲାର ଆଖୁଆପଦାରେ ସର୍ବାଧିକ 46.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅପରପକ୍ଷରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଆନ୍ତର୍ଜାତିକ ସେବିକା ଦିବସ ଅବସରରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 15 ଜଣଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ନିଟ୍ ୟୁଜି ପରୀକ୍ଷା 2026 ବାତିଲ। ଆସାମର ମୁଖ୍ୟମନ୍ତ୍ରୀ ଭାବେ ଲଗାତାର ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ୱଶର୍ମା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ନେଇ ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

किलोमीटर तथा 972 କିଲୋହର୍ଜ ଯୋଗେଇ ତେବେ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ। ପ୍ରଥମେ କଥା ଚିତ୍ର ଉଦଣ୍ଡି ସୀତାର ଏହି ସୁନ୍ଦର ଗୀତଟି ଶୁଣନ୍ତୁ, କଣ୍ଠଦାନ କରିଛନ୍ତି ତୃପ୍ତି ଦାସ।

ଶୁଣିଲେ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରନ୍ତି ଅପରାହ୍ନରେ ହିନ୍ଦୀ କଥା ଚିତ୍ରର ଗୀତ ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ଫିଜାର ଏହି ସୁନ୍ଦର ଗୀତଟି ଗାଇଛନ୍ତି ସୋନୁ ନିଗମ ଏବଂ ଅଲକା ୟାଗ୍ନିକ

ଆପଣମାନେ ଶୁଣୁଛନ୍ତି ଅସରନ୍ତି ଅପରାହ୍ନରେ ହିନ୍ଦୀ କଥା ଚିତ୍ରର ଗୀତ। ତେବେ ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଲତା ମଙ୍ଗେସ୍କର ଏବଂ ହରିହରନଙ୍କ କଣ୍ଠରେ, କଥାଚିତ୍ର ଡର।

ଲତା ମଙ୍ଗେସ୍କର ଏବଂ କୁମାର ସାନୁଙ୍କ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ଜବ ପ୍ୟାର କିସି ସେ ହୋତା ହେ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ପରବର୍ତ୍ତୀ ଏସଏମଏସଟି ଆସିଛି କନିକା ଛକ କଟକରୁ, ପଠାଇଛନ୍ତି ଶୀର୍ଷା। ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ସାଥୀ ଆଲବମ୍ର ଗୀତ। ଯୌବନ ସାଗରରୁ ସାମୁକାଟି ଖୋଜୁଥିଲି ମୁଁ, ତୋପରି ମୋତିଟେ ସାଥିଟେ ପାଇଗଲି। ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ୍।

ନଦୀର ନାମ ଅଳସ କନ୍ୟା, ତୀରର ନାମ ତନ୍ଦ୍ରା।

ହ୍ୟୁମିନ୍ ସାଗର ଗାଇଥିବା ଏହି ଗୀତଟିକୁ ଶୁଣିବା ପାଇଁ ଇଚ୍ଛା ପ୍ରକାଶ କରି ଏସ୍ଏମ୍ଏସ୍ କରିଛନ୍ତି ଭୁବନେଶ୍ୱରରୁ ପୂଜା।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ନୂଆପାଟଣା ତିଗିରିଆ କଟକରୁ ପଠାଇଛନ୍ତି ଲକ୍ଷ୍ମୀକାନ୍ତ। ଆପଣ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଆଲବମ୍ ଅନାମିକା ନାୟିକାର ଇରା ମହାନ୍ତି ଗାଇଥିବା ଏହି ସୁନ୍ଦର ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ପଠାଇଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି। ତେବେ ଚନ୍ଦ୍ରକାନ୍ତ ବାବୁ, ଇରା ମହାନ୍ତିଙ୍କ କଣ୍ଠରେ ଆପଣ ଅନୁରୋଧ କରିଥିବା ଗୀତଟି ଉପଲବ୍ଧ ନଥିବାରୁ ତା ପରିବର୍ତ୍ତେ ଆଲବମ୍ ସାଥିର ଇରା ମହାନ୍ତି ଗାଇଥିବା ଏହି ସୁନ୍ଦର ଗୀତଟି ଆପଣ

ଶିଳ୍ପୀଙ୍କ କଣ୍ଠରେ ଶୁଣୁଥିଲେ ଅଳ୍ପ ଅଳ୍ପ କଥା ଆଲବମ୍ର ଗୀତ। ତେବେ ପରବର୍ତ୍ତୀ ଆଲବମ୍ ମଧୁଚନ୍ଦ୍ରିକା, କଣ୍ଠଶିଳ୍ପୀ ଉଦିତ ନାରାୟଣ। ଅନୁରୋଧକାରୀ ଶ୍ରୋତା ହେଲେ ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ସୁନିତା ପୃଷ୍ଟି।

ପରବର୍ତ୍ତୀ ଏସଏମଏସଟି ଆସିଛି ବଲାଙ୍ଗୀରରୁ। ପଠାଇଛନ୍ତି ପ୍ରଭାସିନୀ। ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଆଲବମ୍ ଏକା ଏକାର ରତିକାନ୍ତ ଶତପଥୀ ଗାଇଥିବା ଏହି ସୁନ୍ଦର ଗୀତଟି।

କାର୍ଯ୍ୟକ୍ରମ ଚିରହରିତ୍ରେ ଶୁଣିଲେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭିକାରୀ ଚରଣ ବଳ ଗାଇଥିବା ଦେଶଭକ୍ତି ଗୀତ। ଗୀତ ରଚନା କୃଷ୍ଣମୋହନ ପଟ୍ଟନାୟକ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି ଏପିକେ ଡାଉନଲୋଡ କରି ନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଜୀବନ ହେଉଛି ଈଶ୍ୱରଙ୍କ ଦତ୍ତ ଏକ ଅମୂଲ୍ୟ ଉପହାର। ଏହା ଏକ ଏମିତି କାନଭାସ ଯେଉଁଠି ଆମେ ନିଜ ନିଜ ରଙ୍ଗରେ ଛବି ଆଙ୍କିଥାଉ। ଜୀବନ କେବଳ ବଞ୍ଚି ରହିବାର ନାମ ନୁହେଁ, ବରଂ ଜୀବନ ହେଉଛି କିଛି କରି ଦେଖାଇବାର ଏକ ସୁଯୋଗ।
1: ହଁ ବନ୍ଧୁ, ଯଦି ଜୀବନ ଏକ ବୃକ୍ଷ, ତେବେ ଯୌବନ ହେଉଛି ତାର ପୁଷ୍ପିତ ଅବସ୍ଥା। ଯୌବନର ଅର୍ଥ କେବଳ ବୟସର ଏକ ସୀମା ନୁହେଁ, ବରଂ ଏହା ଏକ ମାନସିକତା।
0: ଜୀବନ ଓ ଯୌବନ ମଧ୍ୟରେ ଥିବା ସମ୍ପର୍କ ଏତେ ନିବିଡ଼ ଯେ ଗୋଟିଏ ବିନା ଅନ୍ୟଟିର ସୌନ୍ଦର୍ଯ୍ୟ ଅଧୁରା ମନେ ହୁଏ।
1: ହଁ ବନ୍ଧୁ, ଜୀବନ ହେଉଛି ଅନୁଭୂତିର ଏକ ବିରାଟ ସମୁଦ୍ର। ଏଥିରେ କେତେବେଳେ ସୁଖର ସୂର୍ଯ୍ୟୋଦୟ ହୁଏ ତ କେତେବେଳେ ଦୁଃଖର କଳାବାଦଲ ଘେରି ଆସେ, କିନ୍ତୁ ଏହିସବୁ ସଂଘର୍ଷ ଭିତରେ ହସିବାର ନାମ ହିଁ ତ ପ୍ରକୃତ ଜୀବନ।
0: ତେବେ ବନ୍ଧୁ, ଏହି ବିଷୟରେ ଶୁଣିବା ଆଜିର ଆଲୋଚନା ସାଧନା ପଥେ ଆଧ୍ୟାତ୍ମିକ ଚେତନା, ଯାହାକୁ ଆଲୋଚନା କରିଛନ୍ତି ବିସ୍ମୟୀ ସାହୁ।
2: ଜୀବନ ରାସ୍ତାରେ ଆଗକୁ ବଢ଼ିବାକୁ ହେଲେ ଶ୍ରଦ୍ଧାର ସହ ସାଧନା ଓ କଠିନ ପରିଶ୍ରମ ନିତ୍ୟାନ୍ତ ଜରୁରୀ। ଆତ୍ମବିଶ୍ୱାସ ଓ ଧୈର୍ଯ୍ୟକୁ ଆପଣାଇ ଈର୍ଷା ଅବିଳତା ଓ କ୍ରୋଧକୁ ଭୁଲି ଇଚ୍ଛା ନ ଥିଲେ ବି ଏ ଦୁନିଆରେ ସେ କଣ୍ଟକିତ ଭରା ରାସ୍ତା ଦେଇ ଯିବାକୁ ପଡ଼େ। ବିଶ୍ୱାସ, ଭଲ ପାଇବା, ସମ୍ପର୍କ, ସନ୍ଦେହ ଏସବୁକୁ ଭଲ ଭାବରେ ବୁଝି ଆଗକୁ ବଢ଼ିବାକୁ ପଡ଼େ, କାରଣ ଏ ସମାଜରେ ସେ ପଶୁପକ୍ଷୀ ହୁଅନ୍ତୁ କି ମଣିଷ, କେହି କେବେ ଜନ୍ମରୁ ସବୁକିଛି ଶିଖିକି ଆସିନଥାନ୍ତି। ଏକଥା ବି ଆମେ ଜାଣିଛେ, ଜଣେ ବାରମ୍ବାର ପଢ଼ିଲେ ହିଁ ଚାଲିବା ଶିଖେ, ଭୁଲ କଲେ ଠିକ୍ଟା ଜାଣିପାରେ, ସନ୍ଦେହ କଲେ ହିଁ ବିଶ୍ୱାସର ଚେରଟା ଅଧିକ ମଜବୁତ ହୁଏ, ଘୃଣା କଲେ ହିଁ ଭଲ ପାଇବାର ସୀମା ବଢ଼େ, କମେ ନାହିଁ। ତେଣୁ ଏଥିପାଇଁ ସୁଯୋଗ ଦରକାର, ଆଉ ଏ ସୁଯୋଗ କେବେ ଆପେ ଆପେ ଆସେନି, ତାକୁ ବି ଆମକୁ ଖୋଜିବାକୁ ପଡ଼େ। ଆଉ ସେହି ଖୋଜିବା ଭିତରେ କେତେବେଳେ ଏ ଜୀବନରେ ସୁଖ ଆସେ ତ କେତେବେଳେ ଦୁଃଖ, କେବଳ ସୁଖ କି କେବଳ ଦୁଃଖକୁ ନେଇ କେହି କେବେ ଜୀବନରେ ବାଟ ଚାଲିନାହାନ୍ତି କି ଚାଲିପାରିବେ ନାହିଁ, କାହିଁକି ନା ଆମର ଏ ସମାଜ ଆଉ ଏ ଦୁନିଆ ବଡ଼ ବିଚିତ୍ର। ବିଧିର ବିଧାନକୁ ଦେଖିଲେ ଯେତିକି ଆଶ୍ଚର୍ଯ୍ୟ ଲାଗେ ସେତିକି ଅଜବ ବି ଲାଗେ। ନହେଲେ ଦେଖୁନାହାନ୍ତି, ସୁଖ ପରେ ଦୁଃଖ, ବିଶ୍ୱାସ ପରେ ସନ୍ଦେହ, ଆଉ ଭଲ ପାଇବା ପରେ ଘୃଣା, କାହିଁକି? ବେଳେବେଳେ ମନରେ ପ୍ରଶ୍ନ ଉଠେ, ଏସବୁ ନଥିଲେ କ'ଣ ଚଳନ୍ତାନି? ଜଣଙ୍କ ପଛରେ ଜଣେ ରହିବା କ'ଣ ନିହାତି ଦରକାର? ଯଦି କେବଳ ଜଣକୁ ସୁଖ ମିଳୁଛି ତାହେଲେ ତା ଜୀବନରେ କାହିଁକି ଦୁଃଖ ଆସୁଛି? ଜଣେ ଯଦି ଆଉ ଜଣକୁ ଏତେ ବିଶ୍ୱାସ କରୁଛି ତାହେଲେ ତା ପ୍ରତି ଏତେ ସନ୍ଦେହ କାହିଁକି ଆସୁଛି? ଜଣେ ଯଦି ଜଣକୁ ଏତେ ଘୃଣା କରୁଛି ତାହେଲେ ତା ମନରେ କାହିଁକି ପୁଣି ପ୍ରେମ ଆସୁଛି? ମୁଁ ଜାଣିଛି ଶ୍ରୋତାବନ୍ଧୁ, ଆପଣମାନେ କ'ଣ ଭାବୁଥିବେ ଯେ ମୋର ଏ ପ୍ରଶ୍ନ କେବଳ ପ୍ରଶ୍ନରେ ହିଁ ରହିଯିବ, ଏଇଆ ନା? ଇଏ କେବେ ବି ବଦଳି ପାରିବ ନାହିଁ, କାରଣ ଏଇଟା ନିୟତିର ନୀତି, ଯାହାକୁ ବଦଳାଇବା ନା ମୋ ହାତରେ ଅଛି ନା ଆପଣମାନଙ୍କ ହାତରେ, ଏଇଆ ତ? ଠିକ୍ ଅଛି। ଆଚ୍ଛା, କହିଲେ ରାତି ଥିଲେ ଦିନ ଅଛି, ଅନ୍ଧାର ଥିଲେ ଆଲୋକ ଅଛି, ଏଇଟା ବି ତ ଭଗବାନଙ୍କର ନୀତି। ତାହେଲେ ଅନ୍ଧାରକୁ ଦୂର କରିବା ପାଇଁ ଆଲୋକର ସାହାଯ୍ୟ କାହିଁକି ନେଉଛେ? ଖରା ହେବ, ବର୍ଷା ବି ହେବ, ଇଏ ବି ଭଗବାନଙ୍କର ଦାନ, ତାକୁ ତ ଆମେ ରୋକିପାରିବାନି ନା? ତାହେଲେ କାହିଁକି ଖରା ଆଉ ବର୍ଷାରୁ ରକ୍ଷା ପାଇବା ପାଇଁ ମୁଣ୍ଡ ଉପରକୁ ଛତାଟାକୁ ଟେକି ଦେଉଛେ, କାହିଁକି? ଏବେ ବି ବୁଝିପାରିଲେନି ନା? କେମିତି ବୁଝିବେ? ଆପଣ ତ ସବୁ ଜିନିଷକୁ ଭଗବାନଙ୍କର ଦାନ ବୋଲି ଭାବୁଛନ୍ତି, ଆଖିକୁ ଅନ୍ଧାର ଦେଖାଯାଉଛି ବୋଲି ଆଲୁଅଟିଏ ଜାଳି ଦେଉଛନ୍ତି, ହେଲେ କେବେ ଚିନ୍ତା କରିଛନ୍ତି ସୁଖ ଦୁଃଖ ବିଶ୍ୱାସ ସନ୍ଦେହ ଏସବୁ ଯାହାକୁ ବି ଭଗବାନଙ୍କ ଦାନ ବୋଲି ଭାବୁଛନ୍ତି ଏହାର ପ୍ରତିକାର କଥା, ପରିବର୍ତ୍ତନର କଥା? ଭାବିଛନ୍ତି କେବେ ଜଣେ ଯଦି ଦୁଃଖରେ ଅଛି ବା ଯନ୍ତ୍ରଣା ପାଉଛି ସେ ଯନ୍ତ୍ରଣାକୁ ମୁକ୍ତ କରି ଦୁଃଖକୁ ତାର ଲାଘବ କରିବା ପାଇଁ? ଭାବିଛନ୍ତି ଜଣେ ଯଦି ମନରେ ସନ୍ଦେହ ଆଣିଛି ତା ସନ୍ଦେହକୁ ବିଶ୍ୱାସରେ ପରିଣତ କରିବା ପାଇଁ? ଭାବିଛନ୍ତି ଯଦି କେହି ସମ୍ପର୍କ ଓ ଦାୟିତ୍ୱରୁ ଦୂରେଇ ଯାଉଛି ତାକୁ କେବେ ବୁଝେଇଛନ୍ତି ତାର ମାନେ? କରିନାହାନ୍ତି, ଖାଲି ଆପଣମାନେ ନୁହେଁ, ଏସବୁ ଆମେମାନେ କେବେ ବି କରିନାହାନ୍ତି। ଚେଷ୍ଟା କରି ବିଫଳ ହେବା ସେଇଟା ଅଲଗା କଥା ଶ୍ରୋତାବନ୍ଧୁ, କିନ୍ତୁ ଆପଣ ତ କେବେ ଚେଷ୍ଟା ହିଁ କରିନାହାନ୍ତି। ମୋର କହିବାର ଅର୍ଥ ଏହା ନୁହେଁ କି ଆପଣମାନେ ଗାଁ ଗାଁ ଘର ଘର ବୁଲି ସମାଜରେ ସବୁ ଦୁଃଖୀଙ୍କୁ ଏକାଠି କରି ତାଙ୍କ ଦୁଃଖ ବୁଝନ୍ତୁ, ତାଙ୍କ ଯନ୍ତ୍ରଣାକୁ ଅନୁଭବ କରନ୍ତୁ, କାହିଁକି ନା ଏ କର୍ତ୍ତବ୍ୟ ଆମର ନୁହେଁ ଭଗବାନଙ୍କର। ତାଙ୍କ କାମ ହେଲା ସେ ସୃଷ୍ଟିକୁ ଗଢ଼ିଛନ୍ତି, ସିଏ କେମିତି ପାଳନ କରିବେ, ତାଙ୍କର ଏ ଜୀବଜଗତ ଏ ସୃଷ୍ଟି ପ୍ରତି କି କର୍ତ୍ତବ୍ୟ ରହିଛି ସେସବୁ ତାଙ୍କ ଚିନ୍ତା, ସିଏ ଚିନ୍ତା କରିବେ। ହେଲେ ଶ୍ରୋତାବନ୍ଧୁ, ଏଠି ପ୍ରଶ୍ନ ଉଠିଛି ଆମ ଚିନ୍ତା କଥା, ଆମେ କ'ଣ ଚିନ୍ତା କରୁଛେ, କି କର୍ତ୍ତବ୍ୟ ରହିଛି ଆମର ଏ ସମାଜ ପ୍ରତି, ଏ ଘର ପ୍ରତି, ବନ୍ଧୁ ପରିବାରଙ୍କ ପ୍ରତି? ପ୍ରଶ୍ନ ଉଠୁଛି ଏଠି, ଥରେ ଭାବନ୍ତୁ ତ।

ଯଦି ଆମେ ଏସବୁ ଜିନିଷକୁ ଭଗବାନଙ୍କ ଦାନ ବୋଲି ଭାବିବା, ତାହେଲେ ଏ ସମାଜରେ ଚଳିପାରିବା ତ? କିଛି କ୍ଷଣ ପାଇଁ ହେଉ ପଛେ ମାନିନେଲି ଏସବୁ ଭଗବାନଙ୍କ ଦାନ ଆଉ ଆଶୀର୍ବାଦ। ଠିକ ଅଛି, ଆମକୁ ଗୋଟିଏ ସୁନ୍ଦର ପରିବାର ମିଳିଛି, ସୁନ୍ଦର ସମାଜ ମିଳିଛି, ଏ ସମାଜରେ ରହିବା ପାଇଁ ଯଥେଷ୍ଟ ସମ୍ମାନ ବି ମିଳିଛି, ଏସବୁ ଭଗବାନଙ୍କ ଆଶୀର୍ବାଦରୁ ହିଁ ମିଳିଛି। କାହିଁକି ନା ଆମେ ବିଶ୍ୱାସ କରୁଛେ ଭଗବାନଙ୍କୁ, ଅନୁଭବ କରିପାରୁଛେ ତାଙ୍କ ଅସ୍ତିତ୍ୱକୁ। ହେଲେ ଏସବୁ କ'ଣ? ଏଠି ସନ୍ତାନ ପାଇଁ ଯେଉଁ ବାପା ମା ତାଙ୍କର ସର୍ବସ୍ୱ ହରେଇ ନିଜ ଖୁସିକୁ ଭୁଲି ସନ୍ତାନର ସବୁବେଳେ ଶୁଭ ମନାସି ଆଖିରେ ଲୁହ ଝରଉଥାନ୍ତି, କେବଳ ଗୋଟିଏ ଆଶା ଓ ସ୍ୱପ୍ନ ପାଇଁ, ଯେଉଁଠି ରହୁ ଯେମିତି ରହୁ ମୋ ସନ୍ତାନ ସୁଖରେ ରହୁ। ଏଇଠି ଟିକେ ଭାବିଲେ ଆମେ ବି କ'ଣ ଏମିତି ଭାବୁଛେ ଯେମିତି ସିଏ ଆମ ପାଇଁ ଭାବୁଛନ୍ତି? ଆମେ କ'ଣ ଦିନରାତି ତାଙ୍କର ଏମିତି ମଙ୍ଗଳ କଥା ଚିନ୍ତା କରୁଛେ ଯେମିତି ସିଏ ଆମ ପାଇଁ କରୁଛନ୍ତି? କେମିତି ଆମେ ଭଲରେ ରହିବୁ, ଭଲରେ ଖାଇବୁ, ଭଲରେ ପିନ୍ଧିବୁ, ଦିନରାତି ସେଇ ଚିନ୍ତାରେ ଥାନ୍ତି। ନିଜେ ନ ଖାଇ ଆମକୁ ଖାଇବାକୁ ଦିଅନ୍ତି, ରାତିଦିନ ପାଖରେ ରହି ଭଲ ମନ୍ଦ ସୁଖ ଦୁଃଖରେ ସାଥି ହୁଅନ୍ତି, କାହିଁକି କରନ୍ତି? କ'ଣ ପାଇଁ? କ'ଣ ପାଇଁ ତାଙ୍କର ସନ୍ତାନ ପ୍ରତି ଏତେ ତ୍ୟାଗ, ଏତେ ମମତା? କାହିଁକି ନା ସେ ସନ୍ତାନକୁ ଭଗବାନଙ୍କ ଆଶୀର୍ବାଦ ବୋଲି ଭାବନ୍ତି, କିନ୍ତୁ ସେ ସ୍ଥାନରେ ସନ୍ତାନ ହିଁ ଆମେ ବୋଧହୁଏ ତାଙ୍କ ଅଭିଶାପ ବୋଲି ଭାବୁଛେ। ନହେଲେ ଆମେ କ'ଣ ସେହିଭଳି ତ୍ୟାଗ ଓ ମନୋବୃତ୍ତି ନେଇ ତାଙ୍କର ସେବା କରୁଛେ, ଯତ୍ନ ନେଉଛେ ତାଙ୍କର ଯେମିତି ସିଏ ଆମର ଅସହ୍ୟ ଅବସ୍ଥାରେ ନେଉଥିଲେ? ନା, କାରଣ ଆମେମାନେ ସେ କର୍ତ୍ତବ୍ୟ ଆଉ ସେ ଦାୟିତ୍ୱରୁ ଜାଣିଶୁଣି ଦୂରେଇ ରହିବାକୁ ଚାହୁଁଛେ, ବୋଝ ଭାବୁଛେ, ନିଜ ସ୍ୱାର୍ଥ କଥା ଚିନ୍ତା କରୁଛେ। କାହିଁକି ନା ବୋଧହୁଏ ତାଙ୍କ ଅପେକ୍ଷା ଆମେ ଭଗବାନଙ୍କୁ ବେଶୀ ଚିହ୍ନିଛେ, ଖୁବ୍ ଭଲ ଭାବରେ ଅନୁଭବ କରିପାରୁଛେ ତାଙ୍କ ଅସ୍ତିତ୍ୱକୁ। ନହେଲେ କ'ଣ ଏକଥା କେବେ ବି ଆମ ମନରେ ଭାବିଥାନ୍ତେ, ଏଇଆ ଯେ ସେତେବେଳେ ଚାଲି ଜାଣିନଥିଲି ବୋଲି ମାଆର ହାତ ଧରି ଚାଲିବାକୁ ପଡୁଥିଲା, ହେଲେ ଏବେ ତ ମୁଁ ଚାଲିବାରେ ବେଶ୍ ସକ୍ଷମ, ତେବେ ମାଆର ଆବଶ୍ୟକତା କ'ଣ? ସେତେବେଳେ ସିନା ମୁଁ ଦୁନିଆକୁ ଦେଖିନଥିଲି, ଜାଣିନଥିଲି ବୋଲି ବାପାଙ୍କର ଆଦେଶ ନିର୍ଦ୍ଦେଶକୁ ମାନିବାକୁ ପଡୁଥିଲା, କିନ୍ତୁ ଏବେ ସେସବୁର କୌଣସି ବି ଆବଶ୍ୟକତା ନାହିଁ। ରହିବା ପାଇଁ ଖଣ୍ଡେ ଜାଗା ଦେଇଥିଲେ, ସ୍ନେହ ମମତା ଦେଇ ଆମକୁ ମଣିଷ କରିଥିଲେ, କ'ଣ ଏଇଥିପାଇଁ? ତାଙ୍କ ଅସହାୟ ଅବସ୍ଥାରେ ଗୋଟିଏ ଅଦରକାରୀ ଜିନିଷ ଭାବି ଏଠି ସେଠି ଫିଙ୍ଗିଦେବା ପାଇଁ, ବୃଦ୍ଧାଶ୍ରମରେ ଛାଡ଼ିଦେବା ପାଇଁ? ମୁଁ ତ କହିବି ଠିକ୍ ହେଇଥାନ୍ତା ଯଦି ଏଇ ଭାବନାଟା ବାପା ମାଙ୍କ ମନକୁ ସେଦିନ ଆସିଥାନ୍ତା, ଯେଉଁଦିନ ତାଙ୍କ ପାଇଁ ଆମେ ଏ ସୁନ୍ଦର ଦୁନିଆକୁ ଦେଖିପାରିଲୁ। ଏହିଭଳି ଚିନ୍ତାଧାରା ଓ ଭାବନା ଯଦି ସେଦିନ ସିଏ ଆଣିଥାନ୍ତେ, ତାହେଲେ ଆମର ଏ ସୁନ୍ଦର ଭବିଷ୍ୟତଟା ଯେଉଁ ସୁଖ ଅୟସ ଆରାମରେ କଟିଗଲା, ସେ କୌଣସି ବୁଦାମୂଳ କିମ୍ବା ରାସ୍ତାକଡ଼ରେ ଗଢ଼ି ହୋଇଥାନ୍ତା, ତାହେଲେ ବୋଧହୁଏ ସେଇଟା ହିଁ ଭଗବାନଙ୍କ ଆଶୀର୍ବାଦ ବା ଦାନ ହୋଇଥାନ୍ତା। ଏଇ ଗୋଟିଏ ଘଟଣା ନୁହେଁ ଶ୍ରୋତା ବନ୍ଧୁ, ଏଠି ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ଘଟୁଛି। କେତେବେଳେ ପିଲାମାନେ ବାପା ମାଙ୍କ ଅସହାୟ ଅବସ୍ଥାରେ ଛାଡୁଛନ୍ତି, ତ କେତେବେଳେ ଏଠି ବାପା ମା ପିଲାମାନଙ୍କୁ, ଏଠି ନାରୀ ଦ୍ୱାରା ପୁରୁଷ କେତେବେଳେ ନିର୍ଯାତିତ ହେଉଛି, ତ କେତେବେଳେ ପୁରୁଷ ଦ୍ୱାରା ନାରୀ। ଯଦି ଏହାର କାରଣ ଓ ପ୍ରତିକାର କଥା ଚିନ୍ତା ନ କରି ଆମେ ସବୁ ଭଗବାନ କରୁଛନ୍ତି ବୋଲି ଭାବିବା, ତାହେଲେ ଏଇଟା ଆମ ମୂର୍ଖାମି ନୁହେଁ ତ ଆଉ କ'ଣ? ଆଧ୍ୟାତ୍ମିକ ଦୃଷ୍ଟିରୁ ଦେଖିଲେ ଏସବୁ ଠିକ୍ ଯେ ଏସବୁ ଯାହା ଆମେ ଦେଖୁଛେ, ଯାହା ଆମେ କରୁଛେ, ସବୁ ଭଗବାନଙ୍କ ଆଶୀର୍ବାଦ ଆଉ ଦାନ। ହେଲେ ସବୁବେଳେ ଭୁଲ କାମ କରିବା, ଅନ୍ୟକୁ କଷ୍ଟ ଦେଲା ଭଳି କଥା କହିବା, କାହାକୁ ଶାରୀରିକ ଓ ମାନସିକ ସ୍ତରରେ ନିର୍ଯାତନା ଦେବା, ମଣିଷ ହୋଇ ଅମଣିଷ ଭଳି କାମ କରିବା, ତାଙ୍କୁ ଘୃଣା କରିବା, ଏସବୁ କ'ଣ ଭଗବାନ କହିଛନ୍ତି ଇଏ ହେଉଛି ମୋର ତୁମ ପ୍ରତି ଦାନ? ଏଇଭଳି ସବୁ ଭୁଲ କାମ କଲେ ମୋର ଆଶୀର୍ବାଦ ନିଶ୍ଚିନ୍ତ ପାଇବ, ତାହେଲେ କ'ଣ ପାଇଁ? କ'ଣ ପାଇଁ ଆମେ ଏସବୁ କରିବା? ଯଦି ଆମେ ଭଗବାନଙ୍କ ଦାନ ଓ ଅସ୍ତିତ୍ୱକୁ ଭଲ ଭାବରେ ଦେଖିବା ବା ବୁଝିବା, ତାହେଲେ ଜାଣିପାରିବା ସେହି ଜଞ୍ଜାଳ ତ୍ୟାଗୀ ଜଗନ୍ନାଥ ତାଙ୍କର ସେ ଅଧଗଡ଼ା ରୂପଟି ଆମକୁ କ'ଣ ଇଙ୍ଗିତ କରୁଛି। ଜନ୍ମ ମୃତ୍ୟୁ ଏ ସଂସାରରେ ସତ୍ୟ, ମର୍ତ୍ତ୍ୟ ମଣ୍ଡଳେ ଦେହ ବୋହି ଦେବତା ହେଲେ ବି ମରେ, ଏଇଆ କହିଛନ୍ତି ସେ। ସେ କହିନାହାନ୍ତି ନିଜ କର୍ତ୍ତବ୍ୟ ଦାୟିତ୍ୱ ସଂସାରରୁ ଦୂରେଇ ରହି ବାବାଜୀ ସନ୍ଥ ହୋଇ ମଠ କି ଆଶ୍ରମରେ ବସି ପ୍ରବଚନ ଦେବା ପାଇଁ। ସେ କହିନାହାନ୍ତି ବାପା ମାଙ୍କୁ ରାସ୍ତା କଡ଼ରେ ଛିଡ଼ା କରି ମା ସ୍ତ୍ରୀର ଗହଣା ବିକି ବ୍ୟାଙ୍କରୁ ଲୋନ୍ ଆଣି ସେହି ରାସ୍ତା କଡ଼ରେ ମାଳମାଳ ମନ୍ଦିର ତୋଳିବା ପାଇଁ। ସେ କହିନାହାନ୍ତି ବାପା ମାଙ୍କୁ ଖାଇବାକୁ ନ ଦେ ମୋ ପାଖରେ 60 ପଉଟି 56 ଭୋଗ ଖଞ୍ଜି ଦେବା ପାଇଁ। ସେ କହିନାହାନ୍ତି ଶ୍ରୋତାବନ୍ଧୁ କନ୍ୟା ଭୃଣକୁ ହତ୍ୟା କରି ଘରେ ଲକ୍ଷ୍ମୀଙ୍କୁ ଆବାହନ କରି ଘରେ ମାଣ ବସାଇବା ପାଇଁ, ଦାନ ନାଁରେ ମଣିଷ ହୋଇ ମଣିଷ ପାଖରେ ଦୈତ୍ୟ ଭଳି ବ୍ୟବହାର ଦେଖାଇବା ପାଇଁ। ସେ କହିନାହାନ୍ତି ଯେଉଁ ନାରୀର ଏ ସଂସାର ଏ ସମାଜ ପ୍ରତି ଏତେ ଦାନ ରହିଛି, ଏତେ ତ୍ୟାଗ ରହିଛି, ସେହି ନାରୀ ସହିତ ଦାନବ ଭଳି ବ୍ୟବହାର କରିବା ପାଇଁ, ତାହେଲେ କ'ଣ ପାଇଁ? କ'ଣ ପାଇଁ ଆମେ ଏସବୁ ଭଗବାନଙ୍କ ଦାନ କହି ନିଜ ଦୋଷକୁ ଘୋଡ଼େଇ ଦେବା, ଭୁଲର ପ୍ରାୟଶ୍ଚିତ ନ କରି ଭୁଲ ପରେ ଭୁଲ କରି ଚାଲିବା? କ'ଣ ପାଇଁ? ଖାଲି ଶୁଣିଦେଲେ ହେବ ନାହିଁ, ଆମକୁ ଯେଉଁ କର୍ତ୍ତବ୍ୟ ଓ ଦାୟିତ୍ୱ ଦେଇ ଏ ସଂସାରକୁ ସେ ଛାଡ଼ିଛନ୍ତି, ସେ କର୍ତ୍ତବ୍ୟରୁ ନ ଦୂରେଇ ସେ ଦାୟିତ୍ୱକୁ ସୁଚାରୁ ରୂପେ ପାଳନ କରିବା ଉଚିତ। ତେଣୁ ଶେଷରେ ଶ୍ରୋତାବନ୍ଧୁମାନଙ୍କୁ ମୁଁ ଏତିକି କହିବି, ଭଗବାନଙ୍କୁ ବିଶ୍ୱାସ କରି ତାଙ୍କ ଅସ୍ତିତ୍ୱକୁ ଭଲ ଭାବରେ ବୁଝିବାକୁ

0: ଚେଷ୍ଟା କରନ୍ତୁ। ମନ୍ଦିର କିମ୍ବା ସଂସାରରୁ ଦୂରେଇ ରହି ଭଗବାନଙ୍କୁ ଖୋଜିଲେ ଭଗବାନ ମିଳନ୍ତି ନାହିଁ, ଭଗବାନ ହୃଦୟରେ ଅଛନ୍ତି। ଗୋଟିଏ ମଣିଷ ହିସାବରେ ବିବେକକୁ ପଚାରନ୍ତୁ। କୁକର୍ମ ନୁହେଁ, ସୁକର୍ମ କରି ନିଜ ପରିବାର ତଥା ସମାଜରେ ସମ୍ମାନର ଅଧିକାରୀ ହୁଅନ୍ତୁ। ଅନ୍ୟର କଷ୍ଟକୁ ଥରେ ନିଜ କଷ୍ଟ ଭାବି ଦେଖନ୍ତୁ, ଅନ୍ୟର ଯନ୍ତ୍ରଣାକୁ ନିଜର ଯନ୍ତ୍ରଣା ଭାବି ଅନୁଭବ କରନ୍ତୁ। ତେବେ ଯାଇ ବୁଝିପାରିବେ ଏ ଜଞ୍ଜାଳ ତ୍ୟାଗୀ ଜଗନ୍ନାଥଙ୍କର କି ଦାନ କି ଆଶୀର୍ବାଦ ରହିଛି ଏ ମାନବ ସମାଜ ପ୍ରତି।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ଆଲୋଚନା ସାଧନା ପଥେଇ ଆଧ୍ୟାତ୍ମିକ ଚେତନା, ଯାହାକୁ ଆଲୋଚନା କରୁଥିଲେ ବିସ୍ମୟୀ ସାହୁ।
2: ବନ୍ଧୁ, ଜୀବନ ଯଦି ଏକ ସଂଗ୍ରାମ ତେବେ କବିତା ହେଉଛି ତାର ସଙ୍ଗୀତ। କବିତା ଓ ଜୀବନ ମଧ୍ୟରେ ଥିବା ସମ୍ପର୍କ ଅତ୍ୟନ୍ତ ଗଭୀର। ଜୀବନର ଅକୁଆ କଥା ଓ ଅକୁଆ ବ୍ୟଥା ଯେତେବେଳେ ଶବ୍ଦର ରୂପ ନିଏ ତାହା ପାଲଟିଯାଏ କବିତା।
1: ହଁ ବନ୍ଧୁ, କବିତା ବିନା ଜୀବନ ମରୁଭୂମି ସଦୃଶ। ଜୀବନର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ହୃଦୟରେ କବିତାଟିଏ ରହିବା ନିହାତି ଜରୁରୀ। ଜୀବନରେ ଯାହା କିଛି ଘଟେ କବିତା ତାର ପ୍ରତିଛବି। ଜଣେ କବି ନିଜ ଜୀବନର ଅନୁଭୂତିକୁ ହିତ କବିତାରେ ରୂପାନ୍ତରିତ କରେ। ଜୀବନର ହସ, କାନ୍ଦ, ପ୍ରେମ, ବିରହ ଏବଂ ଆଶା ନିରାଶା ହିଁ କବିତାର ମୂଳ ଉତ୍ସ।
2: ହଁ ବନ୍ଧୁ, କୁହାଯାଏ ଯେଉଁଠି ଶବ୍ଦ ହାରିଯାଏ ସେଇଠି ଜନ୍ମ ନିଏ କବିତା। ଜୀବନର ସବୁ ଅନୁଭୂତିକୁ କ'ଣ ଆମେ ସାଧାରଣ ଭାଷାରେ କହିପାରୁ? ନା, କଦାପି ନୁହେଁ। ସେଥିପାଇଁ ତ କବିର କଲମ ଦରକାର ପଡ଼େ। ସେହିପରି ଅନେକ ଅନୁଭୂତିକୁ ସାଉଁଟି କବିତାର ରୂପ ଦେଇ ଆମ ଶ୍ରୋତାବନ୍ଧୁମାନେ ପଠାଇଛନ୍ତି କିଛି ସୁନ୍ଦର କବିତାର ସମ୍ଭାର। ତେବେ ଦେଖିନେବା ଆମକୁ ପ୍ରଥମ କବିତାଟି କିଏ ଏବଂ କେଉଁଠାରୁ ପଠାଇଛନ୍ତି।

ପ୍ରଥମ କବିତାଟି ପଠାଇଛନ୍ତି ମୀନାକ୍ଷୀ ନାୟକ ଗାଢ଼ଖଣ ମଞ୍ଚେଶ୍ୱର ଭୁବନେଶ୍ୱରରୁ। କବିତାର ଶୀର୍ଷକ ଏମିତି କାହିଁକି ହୁଏ। ସେହି ପୁରୁଣା ପୃଥିବୀ ଯିଏ ଘୁରୁଛି ଅନନ୍ତ କାଳ ଧରି ସୂର୍ଯ୍ୟଙ୍କୁ ପାଥେୟ କରି ଅଚାନକ ଲାଗେ ବଦଳି ଗଲା ପରି। ଫୁଙ୍ଗୁଡ଼ା ଗଛ ସବୁ ସଜେଇ ହୁଅନ୍ତି ସବୁଜ ରଙ୍ଗରେ, ଚଉଦିଗ ମହକି ଉଠେ ଫୁଲଙ୍କ ବାସ୍ନାରେ, ଦାରୁଣ ନିଦାଗ ବି ଲାଗେ ବସନ୍ତ ପରି। ଟିକ୍ ଟିକ୍ ଶବ୍ଦ କରି ଘୁରୁଥିବା ସେ ସମୟଟା କେବେ ଲାଗେ ଅଳସୁଆ ହୋଇଗଲାଣି, ଆଉ କେବେ ଦୌଡ଼ି ବେପରୁଆ ପରି। ସତରେ କ'ଣ ପ୍ରେମରେ ଏମିତି ସମ୍ମୋହନ ଶକ୍ତି ଥାଏ। ପ୍ରତିଟି ମୁହୂର୍ତ୍ତ ମୋହମୟ ହୋଇଯାଏ, କେବେ ହସାଏ ତ କେବେ ଲୁହରେ ଭିଜାଏ, ଜୀବନ ବୀଣାକୁ ସାତ ସୁରରେ ସଜାଏ। ଏବେ ତ ସବୁକିଛି ବଦଳେ, ଏବେ ତ ସବୁକିଛି ବଦଳେ, ରାସ୍ତା ସରେ ହେଲେ ଚାଲିବା ସରେ ନା, ସମୟ ସରେ ହେଲେ କଥା ସରେ ନା, ରାତି ପାହେ ହେଲେ ସ୍ୱପ୍ନ ଭାଙ୍ଗେ ନା, ମୁଁ ହୋଇ ରୁହେ ନା, ତୁମେ ତୁମେ ହୋଇ ରୁହ ନା, ଏମିତି କାହିଁକି ହୁଏ ତୁମେ ଜାଣ କି, ଟିକେ କୁହ ନା।

ପରବର୍ତ୍ତୀ କବିତାଟି ପଠାଇଛନ୍ତି ପ୍ରତାପ ଚନ୍ଦ୍ର ମଲ୍ଲିକ କୋଠି ଏରସମ ଜଗତସିଂହପୁରରୁ। କବିତାର ଶୀର୍ଷକ ସ୍ୱଚ୍ଛ ପରିବେଶ। ଚୋରା ଚଇତାଳି ଚୁପି ଚୁପି ଆସି ମାଘ ମାସ ଶୀତ ପରେ ଋତୁ ଫେରିଅଛି ଝରା ବସନ୍ତରେ ଫଗୁଣରେ ଫଗୁଛରେ। ମୋ ଗାଁକୁ ସିନା ସଜାଡ଼ି ଦେଇଛି ଆର ଗାଁ ହତ ସିରି ମୋ ପ୍ରିୟା ଗାଁରେ ବିଚରା କୋଇଲି ବସିଅଛି ମନମାରି। ପତ୍ର ଛଡ଼ା ଏଠି ଥୁଣ୍ଟା ଆମ୍ବ ଗଛ ବଉଳର ଦେଖା ନାହିଁ ବସନ୍ତ ଋତୁର ମଳୟ।

ହବନି ମୋ ଗାଁ ବାସୁ ନାହିଁ ଆମରି ପାଇଁ ତ ଅସ୍ୱଚ୍ଛ ହୋଇଛି ଚଲା ବାଟ ଗାଁ ଦାଣ୍ଡ ଜଙ୍ଗଲ ମାଫିଆ ଗଛ କାଟି ନିଏ ଖୋଲେ ନା କାହାରି ତୁଣ୍ଡ ବେଳ ଥାଉ ଥାଉ ସାବଧାନ ହୁଅ ଶୁଣ ହେ ପୃଥିବୀବାସୀ ଆପଣା ହସ୍ତରେ ଜିହ୍ୱା ଛେଦ ପୁଣି ସଜାଡ଼ି ନିଜର ଫାଶୀ ପରିବେଶ ଚିନ୍ତା କର ଆହେନର ଜୀବନ ଜିଇଁବା ପାଇଁ ଆସ ମିଳିମିଶି ଗଛ ଲଗାଇବା ସ୍ୱଚ୍ଛ ପରିବେଶ ପାଇଁ ସ୍ୱଚ୍ଛ ପରିବେଶ ପାଇଁ।

0: ବନ୍ଧୁ, ମଣିଷର ବିଶ୍ୱାସ ହିଁ ମଣିଷକୁ ସବୁ ବିପଦରୁ ରକ୍ଷା କରିଥାଏ, ପୁଣି ସେହି ବିଶ୍ୱାସ ମଣିଷକୁ ଅସୁବିଧାର ସମ୍ମୁଖୀନ କରାଇଥାଏ।
1: ହଁ ବନ୍ଧୁ, ବିଶ୍ୱାସ ଲୋକ ବିଶ୍ୱାସ ପର୍ଯ୍ୟନ୍ତ ଠିକ ଥାଏ, କିନ୍ତୁ ଯେତେବେଳେ ବିଶ୍ୱାସ ଅନ୍ଧବିଶ୍ୱାସର ଶିକାର ହୋଇଯାଏ ସେତେବେଳେ ମଣିଷ ବିଶ୍ୱାସ ପାଖରେ ହିଁ ହାରିଯାଏ।
0: କିନ୍ତୁ ବନ୍ଧୁ, ସରଳ ମଣିଷଟି ସିନା ବିଶ୍ୱାସ କରେ, ହେଲେ ସେହି ସରଳ ମଣିଷଟିକୁ ଠକିଥାଏ ତ ସେହି ଯାହାକୁ କେହି ଅବିଶ୍ୱାସ କରିବେ ନାହିଁ।
1: ହଁ ବନ୍ଧୁ, ଏହି ପରିପ୍ରେକ୍ଷୀରେ ଶୁଣିବା ଆଜିର ଗଳ୍ପ ଫୁଲର କ୍ଷତିପୂରଣ। ଏହାକୁ ପଢିଛନ୍ତି ସୌମ୍ୟରଞ୍ଜନ ମହାନ୍ତି।
2: ଘାଟି ପରେ ଘାଟି ଡେଇଁ ଆଗକୁ ମାଡ଼ି ଚାଲୁଥାଏ ବସ୍। ଶୀତୁଆ ପବନରେ ଦେହ କାଲୁଆ ମାରି ଯାଉଥାଏ। ପାହାଡ଼ି ଫୁଲ ଓ ଡଙ୍ଗର ମାଟିର ସତେଜ ବାସ୍ନାରେ ଆଖି ଖୋଲିଲା ବେଳକୁ ସମୟ ଭୋର 5:30। ମୁହଁ କାଢ଼ି ବାହାରକୁ ଚାହିଁବାକୁ ଯାଉଥାଏ ତ କଣ୍ଡକ୍ଟର ଆସି ପଛରୁ ପୁରା ଆଦେଶ ଦେବା ଠାଣିରେ କହିଲା, ସାର୍ ମୁହଁ ବାହାରକୁ କାଢ଼ନ୍ତୁନି ଜମାରୁ, ଗାଡ଼ି ଅଧଘଣ୍ଟାରେ ଯେ ଉଦୟଗିରିରେ ପହଞ୍ଚିଯିବ। ମୁଁ ଚମକି ପଡ଼ି ଆଉ ଟିକେ ଶୋଇଗଲି। ସେଠି ନୂଆ ଚାକିରି, ପ୍ରଥମ ପୋଷ୍ଟିଂ, କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ବ୍ଲକର ଶେରଗଡ଼ ଥାନାରେ ସବ୍ ଇନ୍ସପେକ୍ଟର ଭାବେ ପୋଷ୍ଟିଂ ହୋଇଥାଏ ମୋର। ଖୁବ୍ ସୁନ୍ଦର ଲାଗୁଛି ଏ ଜାଗା ସବୁ। ନିର୍ଦ୍ଧାରିତ ସମୟରେ ପହଞ୍ଚିଲା ଗାଡ଼ି। ବସ୍ରୁ ଓହ୍ଲାଇ ଦେଖିଲି ଖୁବ୍ ମନଛୁଆଁ ଜାଗା। ପାଖରେ ଥିବା ଗୋଟେ ଜଳଖିଆ ଠେଲାରୁ ପୁରୀ ଆଳୁଦମ ଖାଇଲି। ଖାଇସାରି ପାଖରେ ଥିବା ଅଟୋକୁ ଠିକଣା କହି ତା ଅଟୋରେ ବସିଲି। ଅଟୋବାଲା କିଛି ଏଣୁତେଣୁ ପଚାରୁଥିଲା, ମୁଁ ପୁଲିସ ଅଫିସର ଜାଣିବା ପରେ ସେ ଏକଦମ ଚୁପ୍। ମୋତେ ଛାଡ଼ିବା ବେଳେ ପଇସା ନେଉନଥିଲା, ମୁଁ ବାଧ୍ୟ କରିକି ଦେଲି। ଅବଶ୍ୟ ଆଜି ବି ଏ କଥା ମୋ ଭାବନା ବାହାରେ, ପୋଲିସ ପ୍ରତି ଲୋକଙ୍କ ଏତେ ଡର କାହିଁକି ଓ କେଜାଣି। ଏ ଭିତରେ କୌଣସି ମତେ କଷ୍ଟମଷ୍ଟେ ଆସି ଥାନାରେ ପହଞ୍ଚିଲି। ସେଠି ଭେଟ ହେଲା ଭାବବାବୁଙ୍କ ସହ। ଭାବବାବୁ ଥାନାର ହେଡ୍ କନଷ୍ଟେବଲ, ଖୁବ୍ ଭଦ୍ର ଓ ମିଷ୍ଟଭାଷୀ ଲୋକ ଜଣେ। ଭାବିଲି ଯାହା ହଉ, ମଣିଷ ଆସି ଠିକ୍ ଜାଗାରେ ପହଞ୍ଚିଗଲା। ଭାବବାବୁ କହିଲେ, ସାର୍ ଏବେ କ୍ୱାର୍ଟର ରେଡି ହେଇନି, ଆପଣ ପୋଲିସ ଗେଷ୍ଟ ହାଉସ୍ରେ ଫ୍ରେଶ୍ ହୋଇଯାଆନ୍ତୁ, ସନ୍ଧ୍ୟା ସୁଦ୍ଧା କ୍ୱାର୍ଟର ଠିକ୍ ହୋଇଯିବ। ଆଇଏସି ସାର୍ ଆସୁଥିବେ, ଆପଣ ଜଏନ୍ କରିବେ। ଗେଷ୍ଟ ହାଉସ୍ ଏଇ ଥାନା ପଛରେ। ଫ୍ରେଶ୍ ହେଲି, ପହଞ୍ଚିଲି ଥାନାରେ। ଆଇଆଇସି ସାର୍ଙ୍କୁ ସାକ୍ଷାତ କରି ଚାର୍ଜ ନେଲି। ଭାବବାବୁ ସମସ୍ତ ଷ୍ଟାଫ୍ଙ୍କ ସହ ମୋର ପରିଚୟ କରାଇଦେଲେ ଆଉ କହିଲେ, ସାର୍ ଏଠି ଏଇମାନେ ହିଁ ଆମ ପରିବାର। ସମସ୍ତେ ଏକାଠି ମିଶି ଲଞ୍ଚ କଲୁ। ଖାଇଲା ବେଳେ ଆଇଆଇସି ସାର୍ କହିଲେ, ଜ୍ଞାନ, ପାହାଡ଼ ଉପରେ ଭାରିଡିହ ବୋଲି ଗୋଟେ ଗାଁ ଅଛି, ସେଠିକୁ ଯାଅ। କିଛି ଲୋକ ଆସିଥିଲେ, କହୁଥିଲେ ତାଙ୍କ ଗାଁରୁ କାଳେ ଦୁଇଜଣ ଝିଅ ନିଖୋଜ ଅଛନ୍ତି, ଭାରି ସେନ୍ସିଟିଭ୍ କେସ୍, ତମକୁ ଦାୟିତ୍ୱ ଦେଉଛି, ଯାଇକି ତଦନ୍ତ କର ଆଉ ମୋତେ ରିପୋର୍ଟ ଦିଅ। ମୁଁ ଅତି ଆଗ୍ରହର ସହ ଖାଇସାରି ବାହାରିଗଲି ମୋ ଜୀବନର ପ୍ରଥମ ତଦନ୍ତକୁ। ମନରେ ଥାଏ ଅସୀମାରି ଆଶା, ଆକାଂକ୍ଷା, ପୁଣି ଅସୀମିତ କୋଳାହଳ। ବେଳେବେଳେ ପଢ଼ାଭାଇ ଆଉ ତାଲିମ ଏସବୁ ବାସ୍ତବ କ୍ଷେତ୍ରରେ କେତେ କାମ ଦିଏ ମୁଁ ଜାଣିନି, ଖାଲି ଆଶଙ୍କିତ ମନ ନେଇଯିବା କଥା। ମୁଁ, ଭାବବାବୁ ଆଉ ଦୁଇଜଣ କନଷ୍ଟେବଲକୁ ଧରି ଆମ ପୁରୁଣା ପୋଲିସ ଚିଫ୍ ବାହାରି ପଡ଼ିଲା ବାରିଡିହ ଗାଁକୁ। ଆମେ ପହଞ୍ଚିଲା ବେଳକୁ ସମୟ ଅପରାହ୍ନ 5:00। ପାହାଡ଼ି ଗାଁ, ଶୀତ ଦିନ, ଶୀଘ୍ର ଅନ୍ଧାର ହୋଇ ଆସୁଥାଏ, ଥଣ୍ଡା ପଡ଼ିଲାଣି ଜୋରେ। ମୋତେ ଭାବବାବୁ ଆଗରୁ ସଚେତନ କରାଇ ଦେଇଥିବାରୁ ମୁଁ ସାଙ୍ଗରେ ଶୀତବସ୍ତ୍ର ନେଇଯାଇଥାଏ। ଗାଁରେ ଗୋଟେ ପର୍ବ ଚାଲିଛି, ପୁରା ଗାଁ ଫୁଲପତ୍ରରେ ସଜା ହୋଇଛି। ହାଲୁକା ଅନ୍ଧାର ଭିତରେ ଅଳ୍ପ ଦୂରକୁ ଗୋଟିଏ ଗଛ ମୂଳେ କିଛି ଲୋକ ରୁଣ୍ଡ ହୋଇଥାନ୍ତି। ଲାଲ ତକତକ ସିନ୍ଦୁର ବୋଳା ହୋଇଥିବା ପଥର ପାଖରେ ଜଳୁଛି ଦୀପ ଓ ଝୁଣାଦାନୀ। ଲୋକେ ସବୁ ଶାନ୍ତ ହୋଇ ଗୋଲ ହୋଇ ଛିଡ଼ା ହୋଇଥାନ୍ତି। ସେଠି କଳା ନାଲି ରଙ୍ଗର ଲୁଗା ପିନ୍ଧି ଜଣେ ବାବା ସେଠି ବସିଥିଲେ। ନିଆଁ ଆଲୁଅରେ ତା ମୁହଁ ପୁରା ମହିଷାସୁର ଭଳି ଦିଶୁଥାଏ। କଣ ଗୋଟେ କହୁଥିଲେ କେଜାଣି ଆମକୁ ଦେଖି ଚୁପ୍ ହୋଇଗଲେ। ଲୋକ ସବୁ ଆମକୁ ଏମିତି ଚାହୁଁଥାନ୍ତି ଆମେ ଯେମିତି ଗୋଟେ ଅନ୍ୟ ଗ୍ରହର ଲୋକ, ତାଙ୍କ ଖୁସି ଛଡ଼ାଇ ନେବାକୁ ଏଠିକି ଆସିଛୁ, ସତେ ଯେମିତି ଆମେ ତାଙ୍କ ଦୁନିଆରେ ତାଙ୍କୁ ଖାଇଦେବା ପାଇଁ ଆସିଛୁ। ଆମେ ଆଗକୁ ଚାଲିଲୁ, କାହିଁକି କେଜାଣି ସେ ବାବା ମୋତେ ସେମିତି ଡିମା ଡିମା ଆଖି କରି ଚାହିଁ ରହିଥାଏ। ଆମେ ପହଞ୍ଚିଲୁ ସେ ଗଳିରେ, ପାଖାପାଖି 20-30 ଘର, 2-3 ଘରକୁ ଛାଡ଼ି ଆଗ ଘର ଆଗରେ ଲୋକ ସବୁ ରୁଣ୍ଡ ହୋଇ ରହିଥାନ୍ତି। ଘର ଦୁଆର ମୁହଁରେ ଜଣେ ବୁଢ଼ୀ ଲୋକ ବସି କାନ୍ଦୁଥାନ୍ତି ଘୁମୁରି ଘୁମୁରି। ଆମକୁ ଦେଖି ହଠାତ୍ ଜୋରେ କାନ୍ଦିବାକୁ ଲାଗିଲେ, ମୁଣ୍ଡ ପିଣ୍ଟି ପିଟି ହାତ କଚାଡ଼ି କହିଲେ, ମୋ ଫୁଲକୁ ଆଣିଦିଅ, ଆଣିଦିଅ ମୋ ଫୁଲକେ, ତୁ କୁଆଡ଼େ ଗଲୁ ମା ମୋର, ଏମିତି ବାହୁନିବାକୁ ଲାଗିଲେ। ତାଙ୍କ ସ୍ୱରରେ ପୁରା ଅଞ୍ଚଳ ଫାଟି ପଡ଼ୁଥିଲା। ଏତିକିବେଳେ ପିଣ୍ଡାରେ ବସିଥିବା ଜଣେ ବୁଢ଼ା ଲୋକ ଉପରକୁ ଉଠି ଆସି କହିଲେ, ଦେଖ ବାବୁ କେନ୍ତା ସବୁ ହେଇଗଲା, ଗୋଟେ ବୋଲି ନାତୁଣୀ ମୋର କେତେ ଶରଧାରେ ବଡ଼େ କୁଡ଼େ ମଣିଷ କରିଥିଲି, କାଲି ସନ୍ଧ୍ୟାରୁ ପୂଜା ଦେଖିବାକୁ ଯାଇଥିଲା ଯେ ଏଯାଏ ଫେରି ନାହିଁ, ମୋ ନାତୁଣୀକୁ ଟିକେ ଖୋଜି ଆଣେ ବାବୁ, ମା ତୋର।

ମଙ୍ଗଳ କରିବ କହିକି କାନ୍ଦି ଉଠିଲା ବୁଢ଼ା। ମୁଁ ସଙ୍ଗେ ସଙ୍ଗେ ଭାବବାବୁ ଓ ସାଥୀ କନଷ୍ଟେବଲ ମାନଙ୍କୁ ପଡ଼ିଶାରେ ପଚରା ପଚରି କରିବାକୁ କହିଲି। ଆମେ ସେଠି ଜାଣିବାକୁ ପାଇଲୁ ଯେ ତଳପଡ଼ାର ଜଣେ 21 ବର୍ଷ ଝିଅ ବି କିଛି ଦିନ ପୂର୍ବରୁ ନିଖୋଜ ଅଛି। ଏତିକିବେଳେ ଜଣେ ପଞ୍ଜାବୀ ପିନ୍ଧିଥିବା ଲୋକ ଆସି ମୋତେ ନମସ୍କାର ଜଣାଇ କହିଲେ, ସାର୍ ମୁଁ ବିଶ୍ରା ପ୍ରଧାନ, ଏ ଇଲାକାର ସରପଞ୍ଚ, ଆପଣ ଗୋଟେ କିଛି କରନ୍ତୁ ସାର୍। ଏମିତି ଗୋଟେ ନୁହେଁ, ଦୁଇ ଦୁଇ ଜଣ ଝିଅ ଗାୟବ ହୋଇସାରିଲେଣି। ଦେଖିବାକୁ ଟିକେ ସମ୍ଭ୍ରାନ୍ତ ଓ ଶିକ୍ଷିତ ଭଳି ମନେ ହେଉଥିଲା ଲୋକଟା। ମୁଁ ପଚାରିଲି, ଆପଣମାନଙ୍କର କାହା ଉପରେ ସନ୍ଦେହ ଅଛି କି, କିଛି ପ୍ରେମ ବ୍ୟାପାର? ମୋ ପାଟିରୁ କଥା ନ ଶୁଣୁ ସରପଞ୍ଚ କହିଲା, ନା ସାର୍, ଫୁଲ ସେମିତିକା ଝିଅ ନୁହେଁ, ଖୁବ୍ ଘରୋଇ ଓ ସଂସ୍କାରୀ, ସମସ୍ତଙ୍କୁ ଯଥେଷ୍ଟ ସମ୍ମାନ ଦିଏ, ସେଥିପାଇଁ ତ ସମସ୍ତେ ତାକୁ ଶ୍ରଦ୍ଧା କରନ୍ତି। ମୋତେ କିନ୍ତୁ ଗୋଟେ କିଛି ଅଲଗା ଲାଗୁଛି। ପଚାରିଲି, କ'ଣ? କହିଲା, ସାର୍ ପୂଜା ସମୟ, ମୋତେ ଲାଗୁଛି ତାନ୍ତ୍ରିକ ବୋଧେ କୁଆଁରୀ ଝିଅମାନଙ୍କୁ ନେଇ ବଳେ ପକାଉଛି, ନହେଲେ ଦେଖୁନାହାନ୍ତି ଏ ପୂଜା ସମୟରେ ଏମିତି ହଠାତ୍ ସମସ୍ତେ ନିଖୋଜ କାହିଁ ହେଉଛନ୍ତି? ତାହା ପୁଣି କୁଆଁରୀ ଝିଅ, ଲୋକମାନଙ୍କୁ ଯେତେ ବୁଝେଇଲେ ତ ସେମାନେ ଅନ୍ଧବିଶ୍ୱାସକୁ ବୁଝିନାହାନ୍ତି, ଓଲଟି ମୋ ନାଁରେ ଯାଇ ସେ ତାନ୍ତ୍ରିକ ଆଗରେ ଫେରା ଦେଉଛନ୍ତି। ଆଚ୍ଛା ଠିକ୍ ଅଛି ବୋଲି ମୁଁ ପ୍ରତିଉତ୍ତର ଦେଇକି ଅନ୍ୟ ଲୋକଙ୍କୁ କିଛି ପଚରାପଚରି କଲି। ରାତି ହୋଇଯିବାରୁ କାଲି ଆସି ତଦନ୍ତ କରିବାକୁ କହି ଫେରିଆସିଲୁ। ମୁଁ ମନେ ମନେ କାହିଁକି ଜାଣି ନିଶ୍ଚିନ୍ତ ଥିଲି ଯେ ଏଇ ତାନ୍ତ୍ରିକ ହିଁ ଏମିତି କାଣ୍ଡ ଭିଆଇଥିବ। ଫେରିଲା ବେଳେ ଭାବ ଭାବ କହିଲେ, ସାର୍ ମୁଁ ଏଠି 22 ବର୍ଷ ହେବ ଚାକିରି କଲେଣି, ଏଠାକାର ଲୋକଙ୍କୁ ଭଲ ଭାବେ ଜାଣେ, ପାଠ ଚାକିରି ଆଧୁନିକତା ଏମାନଙ୍କ ପାଖେ କିଛି ମାନେ ରଖେ ନାହିଁ, ଏମାନେ କେବଳ ବୁଝନ୍ତି ଏ ପାହାଡ଼ ନଦୀ ଝରଣା ଓ ତାଙ୍କ ଦେବୀଙ୍କୁ। ସେଦିନ ଶୋଇଲା ବେଳେ ସେ ନିରୀହ ଝିଅ କଥା ମନକୁ ଚାଲି ଆସିଲା, ଭାରି ଦୁଃଖ ଲାଗିଲା, ହେଲେ ଏ ଦୁଃଖ ଭିତରେ କେତେବେଳେ ନିଦ ଲାଗିଯାଇଛି ମନେ ନାହିଁ। ତା ଆର ଦିନ ଥାନାରେ ଆସି IIC ସାର୍ଙ୍କୁ ସବୁ ରିପୋର୍ଟ ଦେଲି। ସାର୍ କହିଲେ, ଏ କେସ୍ ତୁମେ ନିଜେ ଇନ୍ଭେଷ୍ଟିଗେସନ୍ କର ଆଉ ସମାଧାନ କର। ଭାବିଲି, କ'ଣ କହିବ ଏ ନିରୀହ ଲୋକଙ୍କୁ, ଆଗରୁ ମୁଁ ଏମିତି କେତେ କାହାଣୀ ଶୁଣିଛି, ଖବରକାଗଜରେ ବି ପଢ଼ିଛି, ଡାହାଣୀ ସନ୍ଦେହରେ ବା ଗୁଣିଗାରେଡ଼ି ସନ୍ଦେହରେ କେତେ ନିରୀହ ଝିଅମାନଙ୍କୁ ଏ ତାନ୍ତ୍ରିକମାନେ ବଳି ପକାନ୍ତି। ଏତିକିବେଳେ ଥାନାକୁ ଗୋଟେ ଫୋନ୍ ଆସିଲା, ସାର୍ ରିସିଭ୍ କଲେ, ହଠାତ୍ ଫୋନ୍ ରଖିଦେଇ କହିଲେ, ଜ୍ଞାନ ଶୀଘ୍ର ବାହାର, ସେ ପାହାଡ଼ ପାଖରେ ଗୋଟେ ଲାସ୍ ମିଳିଛି, ତାର ମୁଣ୍ଡ ନାହିଁ, ସରପଞ୍ଚ ଏବେ ଫୋନ୍ କରିଥିଲା, ଚାଲ ଶୀଘ୍ର। ଆମେ ବାହାରି ପଡ଼ିଲୁ ସେ ଲାସ୍ ମିଳିଥିବା ସ୍ଥାନକୁ। ପାହାଡ଼ ପାଖରେ ଟିକେ ତଳକୁ ପଡ଼ିଛି ଗୋଟେ ଝିଅର ଅଧରଙ୍ଗ ଲାସ୍ଟେ, ମୁଣ୍ଡ ନାହିଁ ଦେହ ସାରା, ସିନ୍ଦୁର ଆଉ ପାଉଁଶ ବୋଳା ହୋଇଛି, ପାଖରେ ପଡ଼ିଛି କିଛି ପୂଜା ଜିନିଷ। ମୁଁ ନିଶ୍ଚିନ୍ତ ହୋଇଗଲି ଯେ ଏ କାମ ସେଇ ତାନ୍ତ୍ରିକର। ସେ ଲାସ୍ ଫୁଲର ବୋଲି ତା ଜେଜେ ସ୍ପଷ୍ଟ କରିବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ସାରି ମୁଁ ସାର୍କୁ ସେ ତାନ୍ତ୍ରିକକୁ ଗିରଫ କରିବା ପାଇଁ ପରମିଶନ ମାଗିଲି। ସାର୍ ମୋତେ ହଁ କହିବାରୁ ମୁଁ ଫୋର୍ସ ଧରି ସିଧା ବାହାରିଗଲି ଗାଁକୁ। ସେଠି ଯାଇ ଦେଖେ ତ ସେ ତାନ୍ତ୍ରିକ ଗୋଟେ ଖପୁରି ରଖି ପୂଜା କରୁଛି, ପାଖରେ କିଛି ଲୋକ ଠିଆ ହୋଇଛନ୍ତି, ଫୁଲର ଲାସ୍ ମିଳିବା ଖବର ତା ପାଖରେ ପହଞ୍ଚିଗଲାଣି। ସେତେବେଳକୁ ସେ ତାନ୍ତ୍ରିକ ଆମକୁ ଦେଖି ହଠାତ୍ ଚିଲେଇବାକୁ ଲାଗିଲା, ଏ ମା ବୁଢ଼ୀ ଠାକୁରାଣୀ, ଦେଖ ତୁ ସାହା ହେଲ ମୋତେ, ଦେଖ ତୋ ପିଲାକୁ ଏମାନେ କେମିତି ବାନ୍ଧିବାକୁ ଆସିଛନ୍ତି। ଠିକ୍ ତାପରେ ମୁଁ ଆଡ଼କୁ ଚାହିଁ କହିଲା, ସବୁ ଜଳିଯିବ, ସବୁ ପାଉଁଶ ହୋଇଯିବ, ମା ଛାଡ଼ିବନି କାହାକେ। ସ୍ଥାନୀୟ ଲୋକ ମଧ୍ୟ କିଛି ଆମକୁ ବିରୋଧ କଲେ। ମୁଁ ବିଳମ୍ବ ନ କରି ପରିସ୍ଥିତିକୁ ଆୟତ୍ତ କରି ସିଧା ତାନ୍ତ୍ରିକକୁ ଗାଡ଼ିରେ ବସେଇଲି। ସେ ସେମିତି ଚିତ୍କାର କରୁଥାଏ, ଥାନାକୁ ଆଣିବା ପରେ ମନ ଶାନ୍ତି ହେବା ଯାଏଁ ଆଗ ପିଟିଲି ତାକୁ, ସେ ସେମିତି ମୁଁ ନଥାଏ। ସେଦିନ ଫୁଲର ଶବ ତା ପରିବାରକୁ ହସ୍ତାନ୍ତର କଲାବେଳେ ଭାବୁଥାଏ, ହେ ଭଗବାନ କ'ଣ ହେଇଗଲା ସତରେ, ତମେ କ'ଣ ସତରେ ବଳି ଚାହ, ତମେ ହିଁ ତ ଆମର ମା, ତମେ ହିଁ ଆମକୁ ଜନ୍ମ ଦେଇଛ, କ'ଣ କେବେ ମା ତା ପିଲାର ବଳି ଚାହେଁ? ହେ ପ୍ରଭୁ, ସେ ବୁଢ଼ୀ ମା ଏବେ କ'ଣ ନ ହେଉଥିବ, ମୁଁ ଭାବୁଛି ଆଜି ଯାଏଁ ସେ ତାନ୍ତ୍ରିକର ଏନକାଉଣ୍ଟର କରିଦେବି ଆଉ ତା ବଳି ତମକୁ ଅର୍ପଣ କରିବି। ଥାନାକୁ ଗଲି ଆଉ ସ୍ପଷ୍ଟ ଥିଲି ଯେ ଆର ଝିଅଟାକୁ ବି ସେ ତାନ୍ତ୍ରିକ ହିଁ ହତ୍ୟା କରିଥିବ। ସାର୍ କହିଲେ, କାଲି ତାନ୍ତ୍ରିକକୁ କୋର୍ଟ ଫରୱାର୍ଡ କରାଯିବ। ମୁଁ କହିଲି, ସାର୍ ତାକୁ ଆଜି ହିଁ ଏନକାଉଣ୍ଟର କରିଦେବା, ଏମିତି ଲୋକଙ୍କର ବଞ୍ଚିବାର ଅଧିକାର ନାହିଁ, ହେଲେ ସେ ଆର ଝିଅଟିର ଖବର ନେବା ଓ ତାନ୍ତ୍ରିକ ମୁହଁରୁ ସତ ବାହାର କରିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ସେଦିନ ମନ ବହୁତ ଖରାପ ଥିବାରୁ ସିଧା କ୍ୱାର୍ଟର ଯାଇ ଫ୍ରେସ୍ ହୋଇ ବାହାରି ପଡ଼ିଲି ଭାବବାବୁଙ୍କ ସହ ପାହାଡ଼ ଉପରେ ଥିବା ଧାକୁଳେଇ ମାଙ୍କ ମନ୍ଦିରକୁ। ସତରେ ମନ୍ଦିରକୁ ଗଲାପରେ ମନ ଟିକେ ଶାନ୍ତ ଲାଗିଲା, ଭାବବାବୁ ମନ୍ଦିରର ଇତିହାସ ବଖାଣୁଥାନ୍ତି ମୋ ଆଗରେ। ମୁଁ ଟିକେ ହାଲୁକା ହେବାକୁ ସେ ତଳ ଆଡ଼କୁ ଗଲି, ହଠାତ୍ ଲକ୍ଷ୍ୟ କଲି କୁକୁର ଦୁଇଟା କ'ଣ ଟାଣୁଛନ୍ତି ଆଉ ଜୋରେ ଭୁକୁଛନ୍ତି, କିଛି ଗୋଟେ ଗନ୍ଧ ମୋ ନାକରେ ବାଜୁଥାଏ। ଯଦିଓ ପାହାଡ଼ି ଜନ୍ତୁ ମରିପଡ଼ିଥିବେ ଭାବ ବସୁଥିଲି, ହେଲେ ମନ କାହିଁ କ'ଣ ହେଲା କେଜାଣି ଟିକେ ପାଖକୁ ଯାଇ ଦେଖେ ତ ଗୋଟେ ମଣିଷର ରକ୍ତ ଯୋଡ଼ୁପୁଡ଼ୁ ଶରୀରଟା। ମୁଁ ଆବାକ ହୋଇ ଚାହିଁ ରହିଲି, ଶରୀର ସାରା ମାଟି ବୋଳା ହୋଇଛି, ଲାଗୁଛି ଯେମିତି କିଛି ଦିନ ପୁରୁଣାର ଏ ଶବ, କିନ୍ତୁ କିଛି ଦିନ ପୁରୁଣା ଶବରୁ ଏତେ ସତେଜ ରକ୍ତ କେମିତି ବାହାରିପାରେ, ମନ ସନ୍ଦେହ ଘେରରେ ଘୁରି ବୁଲିଲା। ଏତିକିବେଳେ ଦୌଡ଼ି ଆସି ଭାବବାବୁଙ୍କୁ ଡାକି ଆଣିଲି, ପୁରା ଟାପୁ ଖାଁ ଖାଁ, ହେଲେ ଏ ଶବକୁ ଏଠିକି ଏମିତି କିଏ ପକେଇଛି, କିଏ କାହିଁକି କାହାକୁ ବା ପୁଣି ହତ୍ୟା କଲା? ଭାବବାବୁ ସାଙ୍ଗେ ସାଙ୍ଗେ ଥାନାକୁ ଖବର ଦେଲେ। ଏତିକିବେଳେ ହଠାତ୍ ନାକରେ ଧୂଆଁପତ୍ରର ଜଳିବାର ବାସ୍ନା ବାଜିଲା, ବୋଧେ କେହି ପାଖରେ ଅଛି। ମୁଁ ଭାବବାବୁଙ୍କୁ କହିଲି, କିଏ ଗୋଟେ ନିହାତି ପାଖରେ ଅଛି, ସାବଧାନ ଥାନ୍ତୁ, ଏପଟ ସେପଟ ହେଲେ ଦୋଷୀ ଖସି ଯାଇପାରେ। ଧୀରେ ଧୀରେ ଆମେ ଏଣେତେଣେ ଦେଖିଲୁ, ଦେଖିଲୁ ଟିକେ ଦୂରକୁ ଗୋଟେ ଅଧାଖୋଳା ଗୁଏତ ପାଖରେ ଜଣେ ମଣିଷ ବସିଛି, ବିଡ଼ି ଟାଣୁଛି, ପାଖରେ ପଡ଼ିଛି କୋଦାଳ, ଦେହ ହାତ ରକ୍ତ ଓ ମାଟିରେ ଜୁଡ଼ୁପୁଡ଼ୁ। ଧୀରେ ଧୀରେ ତା ପାଖକୁ ଗଲୁ, ମୁଁ ହଠାତ୍ ହେକ୍ କରି ଗର୍ଜନ କରି ତାକୁ ଧରିବାକୁ ଦୌଡ଼ି ଆସିଲି ତ ମୁଁ ନିଜ ଆଖିକୁ ବିଶ୍ୱାସ କରିପାରିଲି ନାହିଁ।
ଆଖି ରକ୍ତ ରଙ୍ଗର ଲାଲ, ମୁହଁ ରାଗରେ ଫୁଲି ରାକ୍ଷସ ଭଳି ଦିଶୁଛି। ମୋ ପାଟିରୁ ବାହାରିଗଲା, ଆବେ ବିଶିରା ତୁ, ମାନେ ତୁ ଏଇ ଝିଅକୁ। ମୋ ପାଟିରୁ ଏତକ ନସରଣ ଭାବ ଭାବ କହିଲେ, ଆବେ ହାରମଜାଦା ବିଶିରା ତୁ, ତୁ ମାରିଛୁଆକୁ। ରାଗ ତମତମ ହୋଇ ଛାଟିପିଟି ହଉଥିଲା ବିଶିରା, ତାରି ଗାମୁଛାରେ ତାକୁ ବାନ୍ଧି ପକେଇଲୁ ଆମେ। ମୁଁ ଲାଗ ଲାଗ ଦି ଛଅଟା ଗୋଇଠା ବିଧା ଲଦିଦେଲି ତାକୁ। ମୋ ଇଚ୍ଛା ହଉଥିଲା ତାକୁ ଜୀବନରୁ ମାରିଦେବାକୁ, ହେଲେ ଜଣେ ପୋଲିସ ଅଫିସର ଭାବି ନିଜକୁ ସମ୍ଭାଳି ନେଲି। ଶବର

0: ଚିହ୍ନଟ ହେଲା ଇଏ ସେଇ ଝିଅ ଯିଏ ଫୁଲ ନିଖୋଜ ହେବା ଆଗ ଦିନ ନିଖୋଜ ହୋଇଥିଲା। ଆଇଆଇସି ସାର୍ଙ୍କ ନିର୍ଦ୍ଦେଶ ମୁତାବକ ବିଶ୍ରାକୁ ଥାନା ପଠାଇ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଲୁ। କିଛି ସମୟ ଉତ୍ତମ ମଧ୍ୟମ ପରେ ବିଶ୍ରା ସତ କହିବା ଆରମ୍ଭ କଲା। ଏ ଝିଅ ବିଶ୍ରା ଘରେ କାମ କରୁଥିଲା। ସେହି ସମୟରେ ହିଁ ଦୁଇଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା। ପରେ ରିମିତାକୁ ବିବାହ କରିବାକୁ ଜିଦ୍ ଧରିବାରୁ ସେ ତା ରାଜନୈତିକ ଭବିଷ୍ୟତକୁ ଦୃଷ୍ଟିରେ ରଖି ରିମିକୁ ମାରିଦେବାକୁ ଯୋଜନା କରିଥିଲା। ସେ ରିମିକୁ କାହାକୁ କିଛି ନ କହି ମନ୍ଦିର ଆସିବାକୁ କହିଥିଲା ଆଉ କହିଥିଲା ଯେ ଆମେ ଆଗ ଏଇଠି ବାହା ହୋଇଯିବା, ପରେ ସମସ୍ତଙ୍କୁ ଜଣାଇବା, ନହେଲେ କଥା ବହୁତ ଖରାପ ହେବ। ଆର ଭିତରେ ସେ ରିମିକୁ ମାରିବାକୁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଥିଲା। ହେଲେ ତା ଖରାପ ଭାଗ୍ୟକୁ ରିମି ଫୁଲକୁ ସାଥିରେ ଧରି ମନ୍ଦିରରେ ପହଞ୍ଚିଥିଲା। ଆଉ କିଛି ଭାବିପାରୁନଥିଲା ବିଶ୍ରା। ଚିନ୍ତା କଲା ଦୁଇ ଜଣଙ୍କୁ ଛାଡ଼ିଦେଲେ ସେ ନିଜେ ଫସିଯିବ, ତେଣୁ କୌଣସି ଏକ ବାହାନା ଦେଇ ସେମାନଙ୍କୁ ନିଜେ ବସାକୁ ନେଇଗଲା। ଘରେ ଦୁଇ ଜଣଙ୍କୁ ଖାଦ୍ୟରେ ନିଶା ଦେଇ ଗୋଟେ ରୁମ୍ରେ ବାନ୍ଧି ରଖିଲା। ରିମି ଆଉ ଫୁଲ ଦୁଇ ଜଣ ଘରେ ବନ୍ଧ ହୋଇ ପଡ଼ିଥାନ୍ତି, କ'ଣ କରିବ ଭାବିପାରୁନଥିଲା ବିଶ୍ରା। ତେଣୁ ଉପାୟ କଲା ପୂଜାର ସମୟ ଦୁଇ ଜଣଙ୍କୁ ମାରି ଦୋଷତକ ତାନ୍ତ୍ରିକ ଉପରେ ଲଦିଦେବ ବୋଲି। ତେଣୁ ସୁଯୋଗ ଦେଖି କାଲି ଫୁଲକୁ ମାରି ହତ୍ୟାକୁ ବଳିର ରୂପ ଦେଲା, ଯେମିତି ସମସ୍ତେ ବିଶ୍ୱାସ କରିବେ କି ତାକୁ ତାନ୍ତ୍ରିକ ହିଁ ହତ୍ୟା କରିଛି ବୋଲି। ଆଉ ତାନ୍ତ୍ରିକ ଗିରଫ ହେଲା ପରେ ସେ ରିମିକୁ ହତ୍ୟା କଲା, ତାପରେ ଲାସ୍କୁ ଏମିତି ରୂପ ଦେବାକୁ ଚେଷ୍ଟା କରୁଥିଲା, ହେଲେ ଧରା ପଡ଼ିଯିବ କେବେ ଭାବିନଥିଲା। ଏସବୁ ବୟାନ ପରେ କୋର୍ଟ ବିଶ୍ରାକୁ ଆଜୀବନ କାରାଦଣ୍ଡ ଶୁଣାଇଲା। ଏ ଘଟଣାଟି ପରେ ବିରୋଧୀ ଦଳ ଏଠିକାର ବିଧାୟକଙ୍କ ଇସ୍ତଫା ମଧ୍ୟ ଦାବି କଲେ। ଏପଟେ ସରକାର ଫୁଲ ଆଉ ରିମିର ପରିବାରକୁ କିଛି ଅନୁକମ୍ପା ରାଶି ମଧ୍ୟ ପ୍ରଦାନ କଲେ। ସ୍ଥାନୀୟ ତହସିଲଦାର, ମୁଁ ଆଉ ଆଇଏସି ସାର୍ ସେଦିନ ଫୁଲର ଘରକୁ ଯାଇଥାଉ। ତହସିଲଦାର ସାର୍ କ୍ଷତିପୂରଣ ଚେକ୍ଟା ବୁଢା ହାତକୁ ବଢ଼ାଇଦେଲେ। ବୁଢା ପଚାରିଲା ଏଇଟା କ'ଣ ବାବୁ? ତହସିଲଦାର କହିଲେ ଏଇଟା ତମ କ୍ଷତିପୂରଣ ଟଙ୍କା। ଏତିକି ଶୁଣିଲା ପରେ ବୁଢା ଦୌଡ଼ିଗଲା ଘର ଭିତରକୁ। କିଛି ସମୟ ପରେ ବାହାରି ଆସିଲା ଭିତରୁ ଗୋଟେ ଟିଣ କୁମ୍ପି ଧରି। ମୋ ନାତୁଣୀ ତ ଆଉ ନାହିଁ, ମୋର ଆଉ କିଛି ଲାଭ ନାହିଁ କି କିଛି କ୍ଷତି ନାହିଁ, ଏତକ କହି କୁମ୍ପିଟାକୁ କାଚିଦେଲା ଦାଣ୍ଡରେ। ଛିନ୍ଛତ୍ର ହୋଇ ଏଣେତେଣେ ଛିଟିକି ପଡ଼ିଲା ରେଜା ଟଙ୍କା ଗୁଡାକ। ଲାଜରେ ସମସ୍ତଙ୍କ ମୁହଁ ତଳକୁ ହୋଇଯାଉଥାଏ। ମୁଁ ବି ନିଜକୁ ଦୋଷୀ ବୋଲି ଭାବୁଥାଏ ଯେ ସାରା ଜୀବନ ଖୁସିରେ ବଞ୍ଚିବାକୁ କେଇଟା ଖୁଚୁରା ପଇସାକୁ ଶହେ ଥର ଗଣି ଗଣି ନିଜ ଟିଣ ଡବାରେ ରଖୁଥାଏ, ତା ନିରୀହ ନାତୁଣୀର ଜୀବନକୁ ଏହି କେଇ ଲକ୍ଷ ଟଙ୍କାର କ୍ଷତିପୂରଣ ତଉଲିବାର ଅପରାଧ ପାଇଁ।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ଗଳ୍ପ ଫୁଲର କ୍ଷତିପୂରଣ, ପଢି ଶୁଣାଉଥିଲେ ସୌମ୍ୟ ରଞ୍ଜନ ମହାନ୍ତି। ତେବେ ଶ୍ରୋତାବନ୍ଧୁ ଆଜି ତ ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେବା ପାଇଁ। ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମଟି କେମିତି ଲାଗିଲା ଆମକୁ ମତାମତ ଲେଖି ପଠାଇବାକୁ ଭୁଲିବେ ନାହିଁ।
2: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
1: ଆମ ମେଲ୍ ଆଇଡି ହେଉଛି yv.aircitc@gmail.com।
2: ତେବେ ଶ୍ରୋତାବନ୍ଧୁ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ମୁଁ ଥିଲି ଆପଣଙ୍କ ସାଥୀ ଶ୍ରୀ
1: ଆମ ଶୀତ
2: ରହୁଛୁ। ନମସ୍କାର।
3: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
7: ନମସ୍କାର ଶ୍ରୋତା ବନ୍ଧୁ, ସନ୍ଧ୍ୟା 6ଟାର ନ୍ୟୁଜିଲାଣ୍ଡସ୍କୁ ଆପଣମାନଙ୍କୁ ସ୍ୱାଗତ କରୁଛି, ମୁଁ ମହେଶ୍ୱର ସାହୁ। ନର୍ସମାନଙ୍କ ସେବା, ସମର୍ପଣ ଭାବ ଓ ସାର୍ବଜନୀନ ସାମାଜିକ ସୁସ୍ଥତା ପ୍ରତି ଦାୟିତ୍ୱବୋଧକୁ ସମ୍ମାନ ଜଣାଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ସେବିକା ଦିବସ। ଅନ୍ତର୍ଜାତୀୟ ସେବିକା ଦିବସ ଅବସରରେ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ 15 ଜଣଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ପରେ ଗତ 3 ତାରିଖରେ ଅନୁଷ୍ଠିତ ହୋଇଥିବା ସ୍ନାତକ ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026କୁ ବାତିଲ କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗର ତଦନ୍ତ ପାଇଁ କେନ୍ଦ୍ର ସରକାର ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆସନ୍ତା 7ରୁ 10 ଦିନ ମଧ୍ୟରେ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଓ ସ୍ୱଚ୍ଛତାର ସହ ସାନି ପରୀକ୍ଷା କରାଯିବାକୁ ଏନ୍ଟିଏ କହିଛି, କିନ୍ତୁ ଏହି ପରୀକ୍ଷା ପାଇଁ କେନ୍ଦ୍ର ଅପରିବର୍ତ୍ତିତ ରହିବ ଏବଂ ପରୀକ୍ଷାର୍ଥୀମାନଙ୍କୁ ଆଉ ଥରେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ କି ସାନି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ଏନ୍ଟିଏ କହିଛି। ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବରିଷ୍ଠ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା। ଦ୍ୱିତୀୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଯୋଗ ଦେଇଥିଲେ। ଚଳିତ ମାସ 18 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ

ମିନିଟ୍ରେ ସକାଳ 6:35 ଅନୁଚିନ୍ତା ଉପସ୍ଥାପନା ତୀର୍ଥାନନ୍ଦ ମିଶ୍ର ଶ୍ରୀମଦ୍ ଭାଗବତର 34ତମ ଭାଗ ସକାଳ 6:40 ସକାଳ 7:10 ଆମର ସ୍ୱାସ୍ଥ୍ୟରେ ଶୁଣିବେ ଅନିଦ୍ରା ଜନିତ ସ୍ୱାସ୍ଥ୍ୟ ସମସ୍ୟା ଆଲୋଚନା କରିବେ ଡାକ୍ତର ଶାରଦା ପ୍ରସନ୍ନ ସ୍ୱାଇଁ ପ୍ରଭାତ ପରିକ୍ରମା ସକାଳ 7:25 ସକାଳ 7:35 କଥିକା ଏଥିରେ ଶୁଣିବେ ଓଡ଼ିଆ ମାଟିର ମହାକବି ଡକ୍ଟର ସଚି ରାଉତରାୟ ଆଲୋଚକ ଡକ୍ଟର ହୃଷିକେଶ ପଣ୍ଡା ସକାଳ 8:45 ବୈଦେହିକ ବିଳାସର 22ତମ ଭାଗ ଦିନ 10:00 ପ୍ରଚାର କରିବ ନାଟକ ଶେରଶାହ ମୂଳ ମଞ୍ଚ ହିନ୍ଦୀ ନାଟକ ସେଟ୍ ଗୋବିନ୍ଦ ଦାସ ବେତରୂପାନ୍ତର ଅଞ୍ଜଳି ଶର୍ମା ଓଡ଼ିଆ ଅନୁବାଦ ଡକ୍ଟର ଅଜୟ କୁମାର ପଟ୍ଟନାୟକ ପ୍ରଯୋଜନା ଝରଣା ଦାସ ଆମ ଗୀତ ଦିନ 11:10 ଏଥିରେ ଆଧୁନିକ ଗୀତ ଗାଇଛନ୍ତି ଗୀତା ପଟ୍ଟନାୟକ ଏବଂ ରାଜଲକ୍ଷ୍ମୀ ମହାପାତ୍ର ଓଡ଼ିଶୀ କୀର୍ତ୍ତନ ଦିନ 11:30 ପରିବେଷଣ କରିବେ ସତ୍ୟବାଦୀ ବାରିକ ଏବଂ ସାଥୀ ଦିନ 10:00 ଖଞ୍ଜଣୀ ଭଜନ ପରିବେଷଣ କରିବେ ହାଡ଼ୁବନ୍ଧୁ ବେହେରା ଏବଂ ସାଥୀ ଦିନ 20:20 ନାରୀ ମହଲ ଏଥିରେ ଆଳାପରେ ଶୁଣିବେ ଆଇନଜୀବୀ ରେହନା ଖାତୁନଙ୍କ ସହିତ ସାକ୍ଷାତକାର ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:00 ଯୁବବାଣୀ ଅପରାହ୍ନ 5:30 ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 16ତମ ଭାଗ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30 ରାତି 17:25 ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ କୃଷି ସଂସାର ପ୍ରଚାର କରିବ ରାତି 17:30 କାର୍ଯ୍ୟକ୍ରମ ଚର୍ଚ୍ଚା କା ବିଷୟ ହେ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 9:30 ବନମଲ୍ଲିକାର ପଞ୍ଚମ ଭାଗ ପ୍ରଚାର କରିବ ରାତି 10:02 ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 10:30 ଓଡ଼ିଆ ଆଲବମ୍ ଗୀତ ସକାଳ 8:30 ଗୀତ ଗୀତିକା ସକାଳ 9:00 କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଅସରନ୍ତୀ ଅପରାହ୍ନ ଦିନ 3:00 ଏଥିରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ଚିରହରିତରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁ ସଙ୍ଗୀତ ଅପରାହ୍ନ 4:00 ଦେଶଭକ୍ତି ଗୀତ ଅପରାହ୍ନ 4:55 ଓଡ଼ିଆ କଥାଚିତ୍ର ଗୀତ ରାତି 17:02 ହିନ୍ଦୀ ଚଳଚ୍ଚିତ୍ର ଗୀତ ରାତି 8:02 ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 15ତମ ଭାଗ

0: ଏହି ଯୋଜନାର ପ୍ରକୃତ ଆଭିମୁଖ୍ୟ ମାଗଣାରେ ଏଲ୍ପିଜି ସଂଯୋଗ ପାଇଁ ଏବଂ ଗ୍ୟାସ୍ ଚୁଲି ସହାୟତା ପାଇବା ପାଇଁ ମହିଳା ହିତାଧିକାରୀମାନଙ୍କୁ ଆବଶ୍ୟକ କାଗଜପତ୍ର ଦେବାକୁ ପଡ଼ିଥାଏ। ଏହି ଯେମିତି ଆଧାର କାର୍ଡ ବା ରାସନ କାର୍ଡ, ବ୍ୟାଙ୍କ ଖାତା, ଠିକଣା ପ୍ରମାଣପତ୍ର, ଆଧାର ନମ୍ବର ସହ ସଂଯୁକ୍ତ ହୋଇଥିବା ମୋବାଇଲ ନମ୍ବର ଦେବାକୁ ପଡ଼ିଥାଏ। ତେବେ ଏହି ଯୋଜନା ମହିଳାମାନଙ୍କ ପାଇଁ କେତେ ଉପଯୋଗୀ, ବିଶେଷ କରି ରନ୍ଧନ ପ୍ରଣାଳୀକୁ ସହଜ କରିବା ଏବଂ ଧୂଆଁରୁ ବର୍ତ୍ତିବା ପାଇଁ ହାତ ପାହାନ୍ତାରେ ରନ୍ଧନ ଗ୍ୟାସ ମିଳିବା କେତେ ଫଳପ୍ରଦ, ଏମିତି କିଛି ପ୍ରସଙ୍ଗକୁ ଆଧାର କରି ଆଜିର ଆଲୋଚ୍ୟ ବିଷୟ ଉଜ୍ଜଳା ଯୋଜନା। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଲେଖିକା ତଥା ଗବେଷିକା ଅନସୂୟା ମହାପାତ୍ର।
1: ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଭାରତ ସରକାରଙ୍କ ପକ୍ଷରୁ ଆମ ଦେଶରେ କାର୍ଯ୍ୟକାରୀ ହେଉଥିବା ଏପରି ଏକ ଯୋଜନା ଯଦ୍ୱାରା ଆର୍ଥିକ ତଥା ସାମାଜିକ ସ୍ତରରେ ଦୁର୍ବଳ ମହିଳାଙ୍କୁ ସ୍ୱଚ୍ଛ ଭୋଜନ ପ୍ରସ୍ତୁତି ପାଇଁ ଜାଳେଣୀ ବା ଇନ୍ଧନ ରୂପେ ପ୍ରାକୃତିକ ଗ୍ୟାସ୍କୁ ଯୋଗାଇଥାଏ। ଏଠାରେ ଉଲ୍ଲେଖ କରିବା ଅତ୍ୟନ୍ତ ଜରୁରୀ ଯେ ୟା ମଧ୍ୟରେ ଉଜ୍ଜଳା ଯୋଜନାର କାର୍ଯ୍ୟକାରୀ ହେବା 10 ବର୍ଷ ସମ୍ପୂର୍ଣ୍ଣ ହୋଇଛି। ଏକ ଦଶନ୍ଧିର ଉପକାରିତା କେବଳ ସେହି ମହିଳାଟି ହିଁ ଅନୁଭବ କରିପାରିଛି, ଆଶ୍ୱସ୍ତ ମଧ୍ୟ ହୋଇଛି ନିଜର ଦୁର୍ଦ୍ଦିନଗୁଡ଼ିକର ବିଲୟ ଦେଖି। ଭୋଜନ ପାଇଁ ଯେଉଁ ଗୁରୁ ଦାୟିତ୍ୱ ତା ନିକଟରେ, ଏଲ୍ପିଜି ସିଲିଣ୍ଡର ପାଇବା ପରେ ତା ମୁହଁରେ ଖୁସିର ଲହରୀ ଖେଳିଯାଇଛି। ବିଗତ 10 ବର୍ଷ ପୂର୍ବେ ଅର୍ଥାତ୍ 2016 ମେ ମାସରେ ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ଏହି ଉଜ୍ଜଳା ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ 2016 ମେ 1 ତାରିଖ ଦିନ ଉତ୍ତରପ୍ରଦେଶର ବଲିଆଠାରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଏକ ଆର୍ଥିକ ଅନଗ୍ରସର ପରିବାରର ମା ଭଉଣୀମାନଙ୍କର ଭୋଜନ ପ୍ରସ୍ତୁତି ସମୟରେ ସମ୍ମୁଖୀନ ହେଉଥିବା ଦୁର୍ଦ୍ଦଶାକୁ ଦୂରୀଭୂତ କରିବା ଥିଲା ଉଜ୍ଜଳା ଯୋଜନା ପରି ଏକ ପ୍ରମୁଖ କଲ୍ୟାଣକାରୀ ଯୋଜନାର ଆଭିମୁଖ୍ୟ। ଏହା ବ୍ୟତୀତ ପରିବେଶ ପ୍ରଦୂଷଣକୁ ଅର୍ଥାତ୍ ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା ମଧ୍ୟ ଏହାର ଲକ୍ଷ୍ୟ ଥିଲା। ବାସ୍ତବରେ ଏକ ଗ୍ରାମୀଣ ପରିବାରରେ ଆମ ଜେଜେମା ବା ମାଙ୍କ ସମୟରେ ପରିବାର ସଦସ୍ୟଙ୍କ ପାଇଁ ମୁଠାଏ ଭୋଜନ ପ୍ରସ୍ତୁତି ପାଇଁ ଯେଉଁ ସବୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ। ବାଡ଼ି ବଗିଚାରୁ ସଂଗୃହୀତ ଜାଳେଣୀ, ଶୁଖିଲା ପତ୍ର, ଗାଈ ଗୋବରରୁ ପ୍ରସ୍ତୁତ ଶୁଖିଲା ଘଷିଫଡ଼ା କିମ୍ବା କିଣିଥିବା କାଠକୁ ମାଟି ଚୁଲିରେ ଜାଳେଣୀ ଭାବେ ବ୍ୟବହାର କରି ରୋଷେଇ କରିଥାନ୍ତି। ବେଳେବେଳେ ଏହି ଜାଳେଣୀର ଅଭାବ ମଧ୍ୟ ପଡ଼ିଥାଏ, ଆଉ ବର୍ଷା ପାଗରେ ଆହୁରି ଦୟନୀୟ ସ୍ଥିତି। ଓଦା ଜାଳେଣୀ ହେତୁ ଚୁଲିର ଧୂଆଁରେ ଆଖିରୁ ଲୁହ ସହିତ କାଶି କାଶି ବିବ୍ରତ ସେମାନେ ହୁଅନ୍ତି, ପୁଣି ରୋଷେଇରେ ସମଗ୍ର ଦିନଟି ମଧ୍ୟ ବିତିଯାଏ। ଧୂଆଁ ହେତୁ ବାୟୁ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଏ। ଯେତେବେଳେ ସମଗ୍ର ଦେଶରେ ମହିଳା ସଶକ୍ତିକରଣ ଓ ନାରୀ ବନ୍ଦନକୁ ନେଇ ଉଚ୍ଚାଙ୍ଗ ସ୍ୱର ଉଠିଥାଏ, ସେଠାରେ ପାକଶାଳାରେ ଯଦି ସାଧାରଣ ମହିଳାଟି ଭୋଜନ ପ୍ରସ୍ତୁତିରେ ନିଜ ଜୀବନକୁ ଦୟନୀୟ ଭାବେ ଅତିବାହିତ କରେ, ତେବେ ମହିଳା ସଶକ୍ତିକରଣ କିପରି ବା ସମ୍ଭବ ହୁଅନ୍ତା? ବିକଶିତ ଭାରତ ଗଠନରେ ଗ୍ରାମୀଣ ଦୁର୍ବଳ ମହିଳାଟି କେମିତି ବା ଭାଗିଦାରୀ ନେଇପାରନ୍ତା? ତେଣୁ ଗ୍ରାମୀଣ ତଥା ଆର୍ଥିକ ଦୁର୍ବଳ ବର୍ଗର ମହିଳା ଜୀବନକୁ ସହଜ, ସରଳ, ସୁନ୍ଦର କରିବା ପାଇଁ ପାରମ୍ପରିକ ଜାଳେଣୀକୁ ପ୍ରତିହତ କରି ପ୍ରାକୃତିକ ଗ୍ୟାସ୍ ବା ଏଲ୍ପିଜିକୁ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଏହି ଯୋଜନାରେ ସାମିଲ ହେବା ପାଇଁ ଥିବା ସର୍ତ୍ତକୁ ପୂରଣ କରିବା ପରେ ଜଣେ ମହିଳା ଉପଭୋକ୍ତା ହୋଇଥାଏ। ସାଧାରଣତଃ ରେସନ କାର୍ଡଧାରୀ ବିପିଏଲ୍ ବର୍ଗର ଯେକୌଣସି 18 ବର୍ଷରୁ ଉର୍ଦ୍ଧ୍ୱ ମହିଳା ନିଜର ରେସନ କାର୍ଡ, ଫଟୋ, ବ୍ୟାଙ୍କ ପାସ୍ବୁକ୍, ଆଧାର କାର୍ଡ ଓ ଆଧାର କାର୍ଡ ସହିତ ସଂଲଗ୍ନ ନିଜର ମୋବାଇଲ ନମ୍ବର ଦେଇ ନିକଟସ୍ଥ ଗ୍ୟାସ୍ ଯୋଗାଣକାରୀ ସଂସ୍ଥାରେ ଆବେଦନ କରି ଉପଭୋକ୍ତା ହୋଇପାରିବେ। ପ୍ରଥମେ ଉପଭୋକ୍ତା ଏଲ୍ପିଜି କନେକ୍ସନ ପାଇଁ 1600 ଟଙ୍କାର ଅର୍ଥରାଶି ସହାୟତା ପାଇଥାଏ। ଏଲ୍ପିଜି କନେକ୍ସନ ସହିତ ସିଲିଣ୍ଡର, ଚୁଲା, ପାଇପ ଆଦି ସମସ୍ତ ସାମଗ୍ରୀ ମାଗଣାରେ ତାକୁ ମିଳିଥାଏ। ଏବେ 2025-26 ଉଜ୍ଜଳା ଉପଭୋକ୍ତାକୁ ସର୍ବାଧିକ 9 ରିଫିଲ୍ ଯୋଗାଇବା ସହିତ 300 ଟଙ୍କାର ସବସିଡି ଦେବାକୁ 12,000 କୋଟି ଟଙ୍କା ସରକାର ମଞ୍ଜୁର କରିଛନ୍ତି। ତୈଳ କମ୍ପାନୀଗୁଡ଼ିକ କମ୍ ଦରରେ ବିକ୍ରି ଓ ଅଧିକ ଦରରେ କ୍ରୟ କରୁଥିବାରୁ ଯେଉଁ କ୍ଷତି ସହିବେ ସେଥିପାଇଁ ସରକାର ମଧ୍ୟ ତୈଳ କମ୍ପାନୀକୁ 12 କିସ୍ତିରେ 30,000 କୋଟି ଟଙ୍କା ଯୋଗାଇ ଦେବାକୁ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି। 2026 ଏପ୍ରିଲ୍ ଶେଷ ସୁଦ୍ଧା 10,54,00,000 ଅଧିକ ଉଜ୍ଜଳା ଯୋଜନାରେ ଉପଭୋକ୍ତା ସାମିଲ ହୋଇପାରିଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଦି ଗ୍ଲୋବାଲ୍ ବର୍ଡନ୍ ଅଫ୍ ଡିଜିଜ୍ 2017 ଏକ ତଥ୍ୟରୁ ଜଣାଯାଏ 2016 ଆମ ଭାରତରେ ପାରମ୍ପରିକ ଜାଳେଣୀ ସାମଗ୍ରୀରୁ ଯେଉଁ ହାଉସ୍ ହୋଲ୍ଡ ଏୟାର ପଲ୍ୟୁସନ୍ ସୃଷ୍ଟି ହୋଇଥିଲା ତଦ୍ୱାରା 4 ଲକ୍ଷରୁ ଅଧିକଙ୍କର ମୃତ୍ୟୁ ଘଟିଥିଲା। ଏହି ଆହ୍ୱାନକୁ ଉଜ୍ଜଳା ଯୋଜନା ପ୍ରତିହତ କରିବାକୁ ସମର୍ଥ ହୋଇଛି ବୋଲି କୁହାଯାଇପାରେ। ଶ୍ୱାସକ୍ରିୟା ଜନିତ ରୋଗ, ଚକ୍ଷୁ ରୋଗର ଉପଶମ ସହିତ ଗର୍ଭବତୀ ଓ ଶିଶୁମାନେ

ମାନଙ୍କୁ ସୁରକ୍ଷା ଦେବାରେ ଉଜ୍ଜଳା ଯୋଜନାରେ ସଫଳ ହୋଇଛି। ଭୋଜନ ପ୍ରସ୍ତୁତିରୁ ବଳକା ସମୟକୁ ଅନ୍ୟ କାର୍ଯ୍ୟରେ ନିଯୁକ୍ତ କରିବାକୁ ମହିଳା ଆଜି ସମର୍ଥ ହୋଇପାରିଛି। ବିଶ୍ରାମ ଓ ସୁସ୍ଥ ଜୀବନ ପାଇଁ ଉଜ୍ଜଳା ଉପଭୋକ୍ତା ଆମ ମା ଭଉଣୀ ଖୁବ୍ ଉଲ୍ଲସିତ। କହିବାକୁ ଗଲେ ଉଜ୍ଜଳା ଯୋଜନା ସାମାଜିକ ସ୍ତରରେ ମହିଳାଙ୍କୁ ସୁଦୃଢ଼ ଓ ସଶକ୍ତ କରିପାରିଛି। ସରକାରଙ୍କ ଉଜ୍ଜଳା ଯୋଜନା ଯେ ବ୍ଲୁ ଫୁଏଲ ରିଭଲ୍ୟୁସନ ବା ନୀଳ ଇନ୍ଧନ ବିପ୍ଳବକୁ ସଫଳ କରିପାରିଛି, ଏଥିରେ ଦ୍ୱିମତ ହେବାର ନାହିଁ।

ଶୁଣୁଥିଲେ ଆଲୋଚନା ଉଜ୍ଜଳା ଯୋଜନା। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ଗବେଷିକା ଅନସୁୟା ମହାପାତ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଜାତୀୟ ଶିକ୍ଷାନୀତି 2020ରେ ମାତୃଭାଷା, ଭାରତୀୟ ଜ୍ଞାନ ପରମ୍ପରା ଏବଂ ନବସୃଜନକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନିଟ୍ ୟୁଜି ସାନି ପରୀକ୍ଷାର ତାରିଖ ଆଗାମୀ 10 ଦିନ ମଧ୍ୟରେ ଘୋଷଣା କରାଯିବା ନେଇ ଏନ୍ଟିଏ ମହାନିର୍ଦ୍ଦେଶକଙ୍କ ସୂଚନା। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଉତ୍କର୍ଷତା ପାଇଁ ଜାତୀୟ ସ୍ତରରେ ଓଡ଼ିଶା ପୁରସ୍କୃତ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ଜନସମ୍ପୃକ୍ତି ଅଭିଯାନ। ଜାତୀୟ ଶିକ୍ଷାନୀତି 2020 ମାଧ୍ୟମରେ ସରକାର ମାତୃଭାଷା, ଭାରତୀୟ ଜ୍ଞାନ ପରମ୍ପରା ଓ କୃତ୍ରିମ ବୁଦ୍ଧିମତା ଆଧାରିତ ଗବେଷଣା ଏବଂ ନବସୃଜନକୁ ନିରନ୍ତର ପ୍ରୋହାହନ ଦେଉଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀଠାରେ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ ଆଇସିଏସ୍ଏସ୍ଆର୍ର 58ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ମାନବ ସଭ୍ୟତାକୁ ବୁଝିବା ପାଇଁ ଭାରତ ଏକ ଜୀବନ୍ତ ପ୍ରୟୋଗଶାଳା। ଦେଶରେ ଜ୍ଞାନ, ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ସାମାଜିକ ଚେତନା ପରସ୍କର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ଦେଶର ସାଂସ୍କୃତିକ ପୁନଃ ଜାଗରଣର ପ୍ରତୀକ। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଦେଶର ହଜାରେ ବର୍ଷର ଇତିହାସ, ସଂଘର୍ଷ ଏବଂ ସାଂସ୍କୃତିକ ଚେତନାକୁ ଆଗକୁ ନେଇ ଅଗ୍ରସର ହେବାକୁ ପଡ଼ିବ। ନୂଆଦିଲ୍ଲୀରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଭାରତର ଶିକ୍ଷା ବ୍ୟବସ୍ଥା ବିଶ୍ୱର ସବୁଠାରୁ ସୁଦୃଢ଼ ବ୍ୟବସ୍ଥା। ଜାତୀୟ ଶିକ୍ଷାନୀତି ଅନୁଯାୟୀ ଦୃଢ଼ କ୍ରେଡିଟ୍ ବ୍ୟବସ୍ଥାର ବିକାଶ କରାଯିବ। ଛାତ୍ରଛାତ୍ରୀମାନଙ୍କୁ ସୁଯୋଗ ପ୍ରଦାନ ପାଇଁ ଇଣ୍ଟର୍ଣ୍ଣସିପ୍ ଏବଂ ଆପ୍ରେଣ୍ଟିସିପ୍କୁ କ୍ରେଡିଟ୍ ବ୍ୟବସ୍ଥାରେ ସାମିଲ କରାଯିବ। ଦେଶରେ ପ୍ରାୟ 15 ଲକ୍ଷ ବିଦ୍ୟାଳୟ ମଧ୍ୟରୁ 10 ଲକ୍ଷ ସରକାରୀ ବିଦ୍ୟାଳୟ। ଦେଶର ମୋଟ ଘରୋଇ ଉତ୍ପାଦ ଜିଡିପିର ପ୍ରାୟ 4% ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
1: ଆଇସିଆର୍ ସମୟ କୁ ଆଗେ ଯାତେ ହୁଏ ଆନେ ବାଲେ 10-15 ସାଲ ଭାରତ କୋ 2047 କି ରୋଡ ମ୍ୟାପ ମେ ପହଞ୍ଚନେ କେ ଲିଏ ଲକ୍ଷ୍ୟ ତକ ପହଞ୍ଚନେ କେ ଲିଏ କିସ କିସ ପ୍ରକାର କି ସୋସିଆଲ ଚ୍ୟାଲେଞ୍ଜେସ କୋ ଧ୍ୟାନ ଦେନା ପଡେଗା। ୟେ ଆଇସିଏସ୍ଏସ୍ଆର୍ କେ ଆନେ ବାଲେ 10-15 ସାଲ କେ କାମ ହୋନି ଚାହିଏ। ହମେ ଅପନି ଭାଷା କୋ ମହତ୍ୱ ଦେନା ପଡେଗା।

0: ରାଜ୍ୟସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କମିଶନ ସଦସ୍ୟା ମୁକ୍ତା ସହୁବଗ ଯୋଗଦେଇ ମହିଳାମାନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ରଘୁରାମ ଆର୍ ଆୟର ଅଧ୍ୟକ୍ଷତା କରି ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ସମସ୍ୟା ଓ ସମାଧାନ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଗୁଜରାଟର ଅହମ୍ମଦାବାଦରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏସ୍ଏଆଇ ପକ୍ଷରୁ ଦେଶବ୍ୟାପୀ ଜନସମ୍ପୃକ୍ତି ଅଭିଯାନ ଆରମ୍ଭ ହୋଇଛି। ଖେଳୁଆଳ ମନୋଭାବ, ସୃଜନଶୀଳତା ଏବଂ ଯୁବ ଅଂଶଗ୍ରହଣକୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ନିଆଯାଇଛି। ଅଭିଯାନର ଅଂଶସ୍ୱରୂପ ଅଂଶଗ୍ରହଣକାରୀମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ମଶାଲ ଡିଜାଇନ୍ ପ୍ରତିଯୋଗିତା, ସିଡବ୍ଲ୍ୟୁଜି ରିଲ୍ ଚ୍ୟାଲେଞ୍ଜ ଏବଂ କୁଇଜ୍ରେ ଅଂଶଗ୍ରହଣ କରିପାରିବେ। ପ୍ରତିଯୋଗିତା ପାଇଁ ମାଇ ଭାରତ ପୋର୍ଟାଲ୍ ଉପଭୋକ୍ତାଙ୍କ ପାଇଁ ଖୋଲା ରହିଛି। ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ, ସୃଜନଶୀଳତା ଓ ଜାତୀୟ ଗୌରବର ଭାବନା ସୃଷ୍ଟି କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସଫଳ ଆୟୋଜନ ପାଇଁ ସାମୁହିକ ପ୍ରୋହାହନକୁ ପ୍ରୋହାହିତ କରିବା ଏହି ତିନୋଟି ପଦକ୍ଷେପର ମୂଳ ଉଦ୍ଦେଶ୍ୟ। ପାଣିପାଗ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 21 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଟେଟଲାଗଡ଼ରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଏବଂ ପାରାଦୀପରେ 33.2 ଡିଗ୍ରୀ ସେଲ୍ସିୟସ୍ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଜାତୀୟ ଶିକ୍ଷାନୀତି 2020ରେ ମାତୃଭାଷା, ଭାରତୀୟ ଜ୍ଞାନ ପରମ୍ପରା ଏବଂ ନବସୃଜନକୁ ସରକାର ପ୍ରୋହାହନ ଦେଉଛନ୍ତି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନିଟ୍, ୟୁଜି, ସାନି ପରୀକ୍ଷାର ତାରିଖ ଆଗାମୀ 10 ଦିନ ମଧ୍ୟରେ ଘୋଷଣା କରାଯିବା ନେଇ ଏନ୍ଟିଏ ମହାନିର୍ଦ୍ଦେଶକଙ୍କ ସୂଚନା। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଉତ୍କର୍ଷତା ପାଇଁ ଜାତୀୟ ସ୍ତରରେ ଓଡ଼ିଶା ପୁରସ୍କୃତ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ଜନସମ୍ପୃକ୍ତି ଅଭିଯାନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ଆମ ନର୍ସ ଆମ ଭବିଷ୍ୟତ, ନର୍ସଙ୍କୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ସୁସ୍ଥ ଜୀବନ ଅତିବାହିତ କରିବାରେ ସେବିକା ବା ନର୍ସ ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରିଥାନ୍ତି। ଶରୀର ଅସୁସ୍ଥ ହେଲେ କେବଳ ଯେ ଡାକ୍ତରଙ୍କ ଆବଶ୍ୟକତା ପଡ଼େ ତାହା ନୁହେଁ, ସେବିକା ମଧ୍ୟ ଆମକୁ ପୁନଃ କାର୍ଯ୍ୟକ୍ଷମ କରାଇବାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥାନ୍ତି। ତେଣୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକା ହିଁ ହେଉଛନ୍ତି ସବୁଠାରୁ ବଡ଼ କାର୍ଯ୍ୟଶକ୍ତି। ରୋଗୀ ସେବା ଲାଗି ନର୍ସଙ୍କର କଠିନ ପରିଶ୍ରମ, ସମର୍ପଣ ଭାବକୁ ସମ୍ମାନ ଜଣାଇ ପ୍ରତ୍ୟେକ ବର୍ଷ ଆଜିର ଦିବସରେ ଆନ୍ତର୍ଜାତିକ ନର୍ସ ବା ସେବିକା ଦିବସ ପାଳନ କରାଯାଉଛି। ଆଧୁନିକ ନର୍ସିଂ ସେବା ଆରମ୍ଭ କରିଥିବା ଫ୍ଲୋରେନ୍ସ ନାଇଟିଙ୍ଗେଲ୍ଙ୍କ ଜନ୍ମଦିନକୁ ସ୍କରଣ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହୋଇଆସୁଛି। 1820 ମେ ମାସ 12 ତାରିଖରେ ଇଂଲଣ୍ଡର ଏକ ଧନୀ ପରିବାରରେ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ଜନ୍ମଗ୍ରହଣ କରିଥିଲେ। 1954 ରୁଷ ଦକ୍ଷିଣ ପ୍ରାନ୍ତରେ ଯୁଦ୍ଧ କରିବାକୁ ବ୍ରିଟିଶ ସୈନିକଙ୍କୁ କ୍ରିମିଆକୁ ପଠାଯାଇଥିଲା। ସେ ସମୟରେ ବ୍ରିଟେନ୍, ଫ୍ରାନ୍ସ ଓ ତୁର୍କୀ ଏକାଠି ରୁଷ ବିରୁଦ୍ଧରେ ଯୁଦ୍ଧ କରୁଥିଲେ। ଆହତ ସୈନିକଙ୍କୁ ଚିକିତ୍ସା ପ୍ରଦାନ ଲକ୍ଷ୍ୟ ନେଇ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ଙ୍କ ସହ ଅନ୍ୟ ସେବିକାଙ୍କୁ ସେଠାକୁ ପଠାଯାଇଥିଲା। ଫ୍ଲୋରେନ୍ସ ଦିନରାତି ପରିଶ୍ରମ କରି ସୈନିକଙ୍କ ଚିକିତ୍ସା କରିଥିଲେ। ତାଙ୍କ ସେବାରେ ଆହତ ସୈନିକଙ୍କ ଅବସ୍ଥାରେ ସୁଧାର ଆସିଥିଲା। 1856 ଯୁଦ୍ଧ ସମାପ୍ତ ହେବା ପରେ ସେଠାରୁ ସେ ଇଂଲଣ୍ଡ ଫେରିଥିଲେ ଏବଂ ତାଙ୍କର ସେବା, ନିଷ୍ଠା ଏବଂ କାର୍ଯ୍ୟ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲେ। ଆମେରିକାର ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଡୋରୋଥି ସଟରଲ୍ୟାଣ୍ଡ 1953 ନର୍ସିଂ ଦିବସ ପାଳନ ପାଇଁ ପ୍ରସ୍ତାବ ଦେଇଥିଲେ। ତେବେ 1965 ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ନର୍ସିଂ ପରିଷଦ ଏହି ଦିବସ ପାଳନ କରିଥିଲା। ସେବେଠାରୁ ସେବିକାଙ୍କ ସେବା ଓ ନିଷ୍ଠାକୁ ସମ୍ମାନ ଜଣାଇ ଏହି ଦିବସ ପ୍ରତ୍ୟେକ ବର୍ଷ ପାଳିତ ହୋଇଆସୁଛି। ଚଳିତ ବର୍ଷର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ନର୍ସଙ୍କୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ସେବିକାଙ୍କ ସୁସ୍ଥତା, ନିରାମୟ ଜୀବନ ଏବଂ ନିରାପତ୍ତା ପାଇଁ ଚଳିତ ବର୍ଷର ବାର୍ତ୍ତା ସୂଚାଉଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ

0: ତାଙ୍କ ପ୍ରତି ସମାଜର ରହିଥିବା କର୍ତ୍ତବ୍ୟକୁ ଚଳିତ ବର୍ଷର ବାର୍ତ୍ତା ସ୍କରଣ କରାଉଛି। ସେମାନଙ୍କର ଶାରୀରିକ, ମାନସିକ ଏବଂ ବୃତ୍ତିଗତ ସୁରକ୍ଷା ଦିଗରେ ଆମେ ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି। ସେବିକାଙ୍କର କଠିନ ପରିଶ୍ରମ ଯୋଗୁଁ ରୋଗୀଟି କେବଳ ଯେ ସୁସ୍ଥ ହୁଏ ତାହା ନୁହେଁ, ବରଂ ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସ୍ଥିରତା ପରିଲକ୍ଷିତ ହୋଇଥାଏ। କୋଭିଡ୍ ମହାମାରୀ ସମୟରେ ସେବିକାଙ୍କର ନିଃସ୍ୱାର୍ଥପର ସେବା ଏବଂ କଠିନ ଅଧ୍ୟବସାୟ ଆମ ସମସ୍ତଙ୍କୁ ସଫଳତାର ସହ ଆହ୍ୱାନର ମୁକାବିଲା ଦିଗରେ ସହଯୋଗ ପ୍ରଦାନ କରିଥିଲା। ବିଶ୍ୱରେ ପାଖାପାଖି 30 ନିୟୁତରୁ ଅଧିକ ନର୍ସ କାର୍ଯ୍ୟରତ ଅଛନ୍ତି। ଭାରତରେ 23 ଲକ୍ଷରୁ ଅଧିକ ପଞ୍ଜିକୃତ ନର୍ସ କାର୍ଯ୍ୟ କରୁଥିବା ଏକ ଆକଳନରୁ ଜଣାପଡ଼ିଛି। ତେବେ ଏହା ଆବଶ୍ୟକତାଠାରୁ ଯଥେଷ୍ଟ କମ୍ ରହିଛି ବୋଲି କୁହାଯାଉଛି। ଏପରିକି ଆମ ରାଜ୍ୟରେ ମଧ୍ୟ ସମାନ ପରିସ୍ଥିତି ରହିଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନରେ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ସେବିକାଙ୍କ ସହଯୋଗ ମାଧ୍ୟମରେ ହିଁ ଅଧିକ ତ୍ୱରାନ୍ୱିତ ହୋଇଥାଏ। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର 2026 ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନର୍ସିଂ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 15 ଜଣଙ୍କୁ ପୁରସ୍କାର ବିତରଣ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ଆଜିର ଦିବସ ନର୍ସିଂ କର୍ମଚାରୀ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ବୃତ୍ତିଧାରୀଙ୍କ ଅମୂଲ୍ୟ ଅବଦାନକୁ ସ୍କରଣ କରାଉଛି। ସେବାର ସର୍ବୋଚ୍ଚ ମାନଦଣ୍ଡକୁ ନର୍ସିଂ ବୃତ୍ତିଧାରୀ ପ୍ରମାଣ କରିଆସିଛନ୍ତି। ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ମଧ୍ୟ ସେମାନେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଜ ଯାଦବ ପ୍ରମୁଖ ଯୋଗ ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ 1973 ମସିହାରେ ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ପୁରସ୍କାର ବାବଦରେ ମନୋନୀତଙ୍କୁ ପ୍ରମାଣପତ୍ର, 1 ଲକ୍ଷ ଟଙ୍କାର ନଗଦ ପୁରସ୍କାର ଏବଂ ଏକ ପଦକ ପ୍ରଦାନ କରାଯାଇଥାଏ। ମଣିଷ ଜନ୍ମଗ୍ରହଣ କରିବାଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜୀବନଚକ୍ରରେ ସେବିକା ହିଁ ଅତ୍ୟନ୍ତ ଉଲ୍ଲେଖନୀୟ ଯୋଗଦାନ ଦେଇଥାନ୍ତି। ତେବେ ସେବା ପ୍ରଦାନ ସମୟରେ ସେମାନେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ମଧ୍ୟ ସମସ୍ତେ ଅବଗତ ହେବା ଉଚିତ। କାର୍ଯ୍ୟକ୍ଷେତ୍ର ଏବଂ ପାରିବାରିକ କ୍ଷେତ୍ରରେ ସମନ୍ୱୟ ରକ୍ଷା କରିବାରେ ସେବିକା ବିଭିନ୍ନ ପ୍ରକାର ଆହ୍ୱାନର ସମ୍ମୁଖୀନ ହୋଇଥାନ୍ତି। ତେଣୁ ଆଜିର ଦିବସରେ ସେବିକାଙ୍କର କଠିନ ପରିଶ୍ରମ ଓ ସମର୍ପଣ ଭାବକୁ ସମ୍ମାନ ଦେବା ଏବଂ ସେମାନଙ୍କ ପ୍ରତି ଯତ୍ନବାନ ହେବା ସହ ତାଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ସଂକଳ୍ପବଦ୍ଧ ହେବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଆମ ନର୍ସ ଆମ ଭବିଷ୍ୟତ, ନର୍ସଙ୍କୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେଶ୍ୱର ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ନମସ୍କାର ଶ୍ରୋତାବନ୍ଧୁ, ସନ୍ଧ୍ୟା 7ଟାର ନ୍ୟୁଜ୍ ହେଡ୍‌ଲାଇନ୍ସକୁ ଆପଣମାନଙ୍କୁ ପୁଣିଥରେ ସ୍ୱାଗତ କରୁଛି, ମୁଁ ମହେଶ୍ୱର ସାହୁ। ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାର ଗଣତି ମଣତି କରାଯାଇଛି। ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ରତ୍ନଭଣ୍ଡାର ଗଣତି ପାଇଁ ସମ୍ପୃକ୍ତ ପ୍ରାଧିକୃତ ଟିମ୍ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଗତକାଲିଠାରୁ ପୁନଃ ଆରମ୍ଭ ହୋଇଥିବା ରତ୍ନ ଅଳଙ୍କାର ଗଣତି ମଣତି ଚଳିତ ମାସରେ 9 ଦିନ ପାଇଁ ଚାଲିବ। ମାଲକାନଗିରି ଜିଲ୍ଲାରେ ଆଜିଠାରୁ ପୁଣି ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା। କଟକ ଏସ୍ସିବି ମେଡିକାଲ କଲେଜର 7 ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଏକ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରିରେ ପହଞ୍ଚିଥିଲେ। ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଏହି ସେବା ଜାରି ରହିବ। ଆଜି ପ୍ରଥମ ଦିନରେ 3,199 ବିଭିନ୍ନ ପରୀକ୍ଷା କରାଯାଇ 398 ଜଣ ରୋଗୀଙ୍କ ଚିକିତ୍ସା କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ଆସିବା ପରେ ଗତ 3 ତାରିଖରେ ଅନୁଷ୍ଠିତ ହୋଇଥିବା ସ୍ନାତକ ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026କୁ ବାତିଲ କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ସବିଶେଷ ତଦନ୍ତ କରିବା ପାଇଁ କେନ୍ଦ୍ର ସରକାର ସିବିଆଇକୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଆସନ୍ତା 7ରୁ 10 ଦିନ ମଧ୍ୟରେ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଓ ସ୍ୱଚ୍ଛତାର ସହ ସାନି ପରୀକ୍ଷା କରାଯିବ ବୋଲି ଏନ୍ଟିଏ ମହାନିର୍ଦ୍ଦେଶକ କହିଛନ୍ତି। ନର୍ସମାନଙ୍କ ସେବା ଓ ସମର୍ପଣ ଭାବକୁ ସମ୍ମାନ ଜଣାଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ସେବିକା ଦିବସ। ଏହି ଅବସରରେ ରାଷ୍ଟ୍ରପତି ଭବନରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 15 ଜଣ ସମର୍ପିତ ସେବିକାଙ୍କୁ ରାଷ୍ଟ୍ରୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର ପ୍ରଦାନ କରିଛନ୍ତି। ସନ୍ଧ୍ୟା 7:30ରେ ଆଜି ଆଇପିଏଲ୍ କ୍ରିକେଟ୍ରେ ଏକ ମ୍ୟାଚ୍ ଗୁଜରାଟ ଟାଇଟନ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଅନୁଷ୍ଠିତ ହେବ। ଜାତୀୟ ଶିକ୍ଷାନୀତି 2020ରେ ମାତୃଭାଷା, ଭାରତୀୟ ଜ୍ଞାନ ପରମ୍ପରା ଏବଂ ନବସୃଜନକୁ ସରକାର ପ୍ରୋହାହନ ଦେଇଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ବର୍ତ୍ତମାନ ପାଇଁ ନ୍ୟୁଜ୍ ହେଡ୍‌ଲାଇନ୍ସ ଏତିକି। ଆପଣମାନେ ପରବର୍ତ୍ତୀ ହେଡ୍‌ଲାଇନ୍ ଶୁଣିପାରିବେ ରାତି 8ଟାରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ହ୍ୟୁମାନ ସାଗର ଓ ଲିପ୍ସା ମହାପାତ୍ର, କଥାଚିତ୍ର ଜହ୍ନରାତିର ସାଥୀ।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ଭାରତରେ ଆସନ୍ତା 14 ତାରିଖରୁ ଆରମ୍ଭ ହେବ ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଦୁଇଦିନିଆ ସମ୍ମିଳନୀ। ଚଳିତ ବର୍ଷ ନିଟ୍ ସ୍ନାତକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏନ୍ଟିଏର ଘୋଷଣା। ଏକ ସାଇବର ସୁରକ୍ଷିତ ଭାରତ ଗଠନ ଦିଗରେ କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସ ଜାରି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆଗାମୀ 3 ବର୍ଷ ମଧ୍ୟରେ ଦେଶବ୍ୟାପୀ 75,000 ମେଡିକାଲ ସିଟ୍ ବଢ଼ାଇବା ଲାଗି ସରକାରଙ୍କ ନିଷ୍ପତ୍ତି ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିକାର ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ସନ୍ରାଇଜର୍ସ ହାଇଦ୍ରାବାଦର ନିଷ୍ପତ୍ତି। ଭାରତ ଆସନ୍ତା 14 ଓ 15 ତାରିଖ ଦିନ ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ସମ୍ମିଳନୀ ଆୟୋଜନ କରିବ। ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଅଧ୍ୟକ୍ଷତା କରିବେ। ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିନିଧି ମଣ୍ଡଳୀର ମୁଖ୍ୟମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନେ ଏହି ସମ୍ମିଳନୀ ଅବସରରେ ମତ ବିନିମୟ କରିବେ। ଏତଦ୍ବ୍ୟତୀତ ଏହି ସମ୍ମିଳନୀରେ ଯୋଗଦେବାକୁ ଆସୁଥିବା ବୈଦେଶିକ ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି।
2: 14 ଓ 15 ତାରିଖ କୁ ବ୍ରିକ୍ସ ବିଦେଶ ମନ୍ତ୍ରୀ କି ବୈଠକ ହୋ ରହି ହେ ଜିସକି ଅଧ୍ୟକ୍ଷତା ହମ ଲୋଗ କର ରହେ ହେଁ। ଜହାଁ ତକ ଦେଶୋଁ କା ଆପନେ ଜିକ୍ର କିୟା ଉନକି ତରଫ ସେ କୌନ ଆଏଗା ୟେ ତୋ ଖୈର ଉନକୋ ତୟ କରନା ହେ ଲେକିନ ଜୈସେ ଜୈସେ ଲୋଗ ଆଏଁଗେ ଆପକୋ ପତା ଚଲ ଜାଏ କୌନ ଉନକେ ନେତୃତ୍ୱ କର ରହେ ହେଁ କୌନ ଲୋଗ ଉସପେ ଭାଗ ଲେ ରହେ ହେଁ।
1: ନେପାଳ ସହିତ ଭାରତର ସମ୍ପର୍କ ସମ୍ବନ୍ଧରେ ସୂଚନା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ଭାରତର ନେପାଳ ସହିତ ଏକ ବହୁବିଧ ସମ୍ପର୍କ ରହିଆସିଛି। ନେପାଳରେ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନେପାଳ ପ୍ରତିପକ୍ଷ ବାଲେନ୍ଦ୍ର ଶାହାଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ଭାରତ ନେପାଳ ବନ୍ଧୁତ୍ୱ ଏବଂ ପାରମ୍ପରିକ ସମ୍ପର୍କକୁ ସଶକ୍ତ କରିବା ଦିଗରେ ଏହା ଭାରତର ପ୍ରତିବଦ୍ଧତାର ପ୍ରତୀକ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଶକ୍ତି ସୁରକ୍ଷା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯିବ। ଭାରତ ୟୁଏଇ ସହିତ ରହିଥିବା ବହୁବିଧ ସମ୍ପର୍କର ଶକ୍ତି ସୁରକ୍ଷା ହେଉଛି ଏକ ଆବଶ୍ୟକ ଅଂଶ। ଏହାଛଡ଼ା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶକୁ ବୃଦ୍ଧି କରାଯିବା ଲାଗି ଆଲୋଚନା ହେବ ବୋଲି ସେ କହିଛନ୍ତି। ସେହିଭଳି ନରୱେ ସ୍ୱିଡେନ୍ ଇଟାଲୀ ଓ ନେଦରଲ୍ୟାଣ୍ଡସ୍କୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ

0: ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଏହି ଦେଶଗୁଡ଼ିକ ନବସୃଜନ ଏବଂ ସ୍ୱଚ୍ଛ ଶକ୍ତି ଜ୍ଞାନକୌଶଳର କେନ୍ଦ୍ର ଭାବେ ପରିଚିତ। ପ୍ରଧାନମନ୍ତ୍ରୀ ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଏହିସବୁ କ୍ଷେତ୍ରକୁ ସଶକ୍ତ କରିବା ଉପରେ ଆଲୋଚନା କରିବେ ବୋଲି ସେ କହିଛନ୍ତି।
1: संयुक्त अरब अमीरात दौरे के दौरान भी ऊर्जा सुरक्षा पर बातचीत होगी, जिस प्रकार का हमारी उनसे साझेदारी चल रही है, कैसे इसको और व्यापक किया जाए ताकि हम अपने जो ऊर्जा सुरक्षा हमारी है उसको हम मजबूत कर सके। इसके अलावा जो चार अन्य देश हैं, नॉर्डिक समिट होने वाला है, नॉर्वे की यात्रा है, स्वीडन की यात्रा है, इटली की यात्रा है, नेदरलैंड्स की यात्रा है, यहां पर भी ये देश में से नवाचार के बहुत बड़ा केंद्र है। इनोवेशन इकोसिस्टम में भारत में बहुत काम हो रहा है और क्लीन एनर्जी टेक्नोलॉजीज में ये लोग और ग्रीन ट्रांजिशन में काफी आगे हैं। तो इन सभी मुद्दे पर हमारी बातचीत होगी और वो सब साझेदारी जो विकसित भारत की तरफ हमको ले आता है उसे कैसे मजबूत किया जाएगा, ये प्रधानमंत्री के दौरे का एक मुख्य आधार है।
0: ଚଳିତ ମାସ ତିନି ତାରିଖରେ ଦେଶବ୍ୟାପୀ ଅନୁଷ୍ଠିତ ନିଟ୍ ସ୍ନାତକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଚଳିତ ବର୍ଷର ନିଟ୍ ପରୀକ୍ଷାକୁ ବାତିଲ କରାଯିବା ପରେ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ମହାନିର୍ଦ୍ଦେଶକ ଅଭିଷେକ ସିଂ ଏହା କହିଛନ୍ତି। ସେ କହିଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରାଯାଇ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯିବ, ଯାହାଦ୍ୱାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। ଶ୍ରୀ ସିଂ କହିଛନ୍ତି ଚଳିତ ବର୍ଷ ନିଟ୍ ଦେଇଥିବା ଛାତ୍ରଛାତ୍ରୀଙ୍କ ଲାଗି ଏନ୍ଟିଏ ପୁଣି ଥରେ ପରୀକ୍ଷା ପରିଚାଳନା କରିବ। ଏଥିଲାଗି ସେମାନଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ ଏବଂ ଏହି ପରୀକ୍ଷା ଯେଭଳି ସ୍ୱଚ୍ଛତାର ସହ ସମ୍ପନ୍ନ ହେବ ସେଥିଲାଗି ଏନ୍ଟିଏ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
2: बच्चों के लिए हम दोबारा परीक्षा कराएंगे जो कि एकदम फेयर तरीके से होगी, जिसमें किसी भी तरह की अनियमितता नहीं होगी। हमने एनटीए के ऊपर जिम्मेदारी लेते हुए यह भी निर्णय लिया कि हम जो अगली परीक्षा दोबारा कराएंगे उसके लिए कोई एडिशनल फीस नहीं चार्ज करेंगे। और न ही सिर्फ वह, क्योंकि बच्चों को दोबारा आना पड़ रहा है परीक्षा देने के लिए, हमने जो पहली बार जो परीक्षा कराई थी उसके लिए फीस ली थी उसको भी हम रिफंड करेंगे, ताकि एनटीए अपनी जिम्मेदारी को समझे। और हमने सारी जो इन्फॉर्मेशन है वह सीबीआई को उपलब्ध करा रहे
0: हैं। ଏକ ସାଇବର ସୁରକ୍ଷିତ ଭାରତ ଗଠନ ଦିଗରେ କେନ୍ଦ୍ର ସରକାର ନିରନ୍ତର ପ୍ରୟାସ କରି ଚାଲିଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମତବ୍ୟକ୍ତ କରିଛନ୍ତି। ଦେଶରେ ସାଇବର ଆର୍ଥିକ ଠକାମୀ ବିପକ୍ଷରେ ପଦକ୍ଷେପ ନେବା ସହିତ ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମକୁ ସଶକ୍ତ କରିବା ଦିଗରେ ଆଜି ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଏବଂ ରିଜର୍ଭ ବ୍ୟାଙ୍କ ନବସୃଜନ ହବ୍ ମଧ୍ୟରେ ଏକ ବୁଝାମଣାପତ୍ର ଏମ୍ଓୟୁ ସ୍ୱାକ୍ଷରିତ ହେବା ଅବସରରେ ସେ ଏହା କହିଛନ୍ତି। ଏଥିସହିତ ବ୍ୟାଙ୍କିଂ କ୍ଷେତ୍ରରେ ଥିବା ବେଆଇନ ଆକାଉଣ୍ଟଗୁଡ଼ିକୁ ଚିହ୍ନଟ କରି ନିଷ୍କ୍ରିୟ କରିବା ଦିଗରେ ମଧ୍ୟ ଏହି ଏମ୍ଓୟୁ ସହାୟକ ହେବ। ଦେଶରେ ସାଇବର ଅପରାଧକୁ ନିୟନ୍ତ୍ରଣରେ ଆଣିବା ଦିଗରେ ଏଭଳି ଆକାଉଣ୍ଟସ୍ଗୁଡ଼ିକ ଏକ ପ୍ରମୁଖ ସମସ୍ୟା ରୂପେ ଉଭା ହୋଇଛି। ତେବେ ଆଜି ସ୍ୱାକ୍ଷରିତ ହୋଇଥିବା ଏମ୍ଓୟୁ ନାଗରିକମାନଙ୍କ ଲାଗି ସାଇବର ଅପରାଧ ବିପକ୍ଷରେ ଆଗାମୀ ପିଢ଼ିର ସୁରକ୍ଷା କବଚ ରୂପେ କାର୍ଯ୍ୟ କରିବ ବୋଲି ଶ୍ରୀ ଶାହା ମତବ୍ୟକ୍ତ କରିଛନ୍ତି। ସ୍ୱାସ୍ଥ୍ୟ ନବସୃଜନ କ୍ଷେତ୍ରରେ ଅଖିଳ ଭାରତ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ ଏମ୍ସ ନୂଆଦିଲ୍ଲୀ ଏକ ଜାତୀୟ ପ୍ରାଥମିକ ସଂସ୍ଥା ରୂପେ ଗତ 70 ବର୍ଷ ଧରି ସେବା କରି ଆସୁଛି ବୋଲି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି। ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଏମ୍ସର 51ତମ ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ରଖି ଶ୍ରୀ ରାଧାକ୍ରିଷ୍ଣନ ଏହା କହିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ରୋଗୀଙ୍କର ଯତ୍ନ ନେବା ସହିତ ଆଧୁନିକ ଔଷଧର ସୁଗମ ଉପଲବ୍ଧତା କ୍ଷେତ୍ରରେ ଏମ୍ସ ସର୍ବୋଚ୍ଚ ମାନକ ପ୍ରତିଷ୍ଠା କରିବାରେ ସଫଳ ହୋଇପାରିଛି। ବାର୍ଷିକ ପ୍ରାୟ 50 ଲକ୍ଷ ବହିର୍ବିଭାଗ ରୋଗୀ ଆସୁଥିବା ଏହି ପ୍ରତିଷ୍ଠାନ ସ୍ୱାସ୍ଥ୍ୟ କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ଅକ୍ତିଆର କରିପାରିଛି ବୋଲି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି। ଏହି ସମାରୋହରେ ଉଦ୍ବୋଧନ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଏମ୍ସ ନୂଆଦିଲ୍ଲୀ କେବଳ ଏକ ପ୍ରତିଷ୍ଠାନ ନୁହେଁ ବରଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ପ୍ରତିଷ୍ଠିତ ସଂସ୍ଥା। ଦେଶବ୍ୟାପୀ ଜନସାଧାରଣଙ୍କୁ ଉତ୍ତମ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ସରକାର ଆଗାମୀ 2-3 ବର୍ଷ ମଧ୍ୟରେ 75,000 ମେଡିକାଲ ସିଟ୍ ବଢ଼ାଇବା ଲାଗି ନିଷ୍ପତ୍ତି ନେଇଛନ୍ତି। ଇତିମଧ୍ୟରେ ସରକାର ଉଭୟ ସ୍ନାତକ ଓ ସ୍ନାତକୋତ୍ତର ମେଡିକାଲ ସିଟ୍ 1,75,000 ବୃଦ୍ଧି କରିସାରିଛନ୍ତି ବୋଲି ଶ୍ରୀ ନଡ୍ଡା ସୂଚନା ଦେଇଛନ୍ତି। ଜାତୀୟ ଶିକ୍ଷାନୀତି 2020 ମାଧ୍ୟମରେ ସରକାର ମାତୃଭାଷା ଭିତ୍ତିକ ଗବେଷଣା ଓ ନବସୃଜନ ବ୍ୟବସ୍ଥାକୁ ପ୍ରୋହାହନ ଦେବା ଦିଗରେ ନିରନ୍ତର ପ୍ରୟାସ କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ ଆଇସିଏସ୍ଏସ୍ଆର୍ର 58ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ସରକାର ଜାତୀୟ ଶିକ୍ଷାନୀତିରେ ଭାରତୀୟ ଜ୍ଞାନ ପରମ୍ପରା ଏବଂ କୃତ୍ରିମ ବୁଦ୍ଧିମତା ଭିତ୍ତିକ ଶିକ୍ଷା ଉପରେ ମଧ୍ୟ ପ୍ରାଥମିକତା ଦେଉଛନ୍ତି। 2047 ମସିହା ସୁଦ୍ଧା ଏକ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଭାରତକୁ ସମ୍ମୁଖୀନ ହେବ।

0: ଥିବା ବିଭିନ୍ନ ସାମାଜିକ ସମସ୍ୟାଗୁଡ଼ିକୁ କିଭଳି ପ୍ରତିହତ କରାଯାଇପାରିବ ସେ ଦିଗରେ ଆଇସିଏସ୍ଏସ୍ଆର୍ ଯତ୍ନବାନ ହେବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ନିଜର ଭାଷା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି।
1: आईसीसीआर समय को आगे जाते हुए आने वाले 10-15 साल भारत को 2047 की रोड मैप में पहुंचने के लिए लक्ष्य तक पहुंचने के लिए किस किस प्रकार की सोशल चैलेंजेस को ध्यान देना पड़ेगा ये आईसीएसएसआर के आने वाले 10-15 साल के काम होने चाहिए। हमें अपनी भाषा को महत्व देना पड़ेगा। हमारी अर्थनीति को मजबूत करना है तो हमारी भाषा को हमें महत्व देना पड़ेगा।
0: ଭାରତ ନିକଟରେ ଯେକୌଣସି ଅର୍ଥନୈତିକ ବୈଷୟିକ ଜ୍ଞାନକୌଶଳଗତ ଏବଂ ଭୂ ରାଜନୈତିକ ପ୍ରତିବନ୍ଧକ ବିରୁଦ୍ଧରେ ନିଜକୁ ସଶକ୍ତ କରିବାର କ୍ଷମତା ରହିଛି ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସିଆଇଆଇ ବାର୍ଷିକ ସମ୍ମିଳନୀ 2026ରେ ଉଦ୍ବୋଧନ ଦେଇ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସାମ୍ପ୍ରତିକ ଭୂ ରାଜନୈତିକ ଏବଂ ବ୍ୟବସାୟିକ ପରିସ୍ଥିତିରେ ସମଗ୍ର ବିଶ୍ୱ ବର୍ତ୍ତମାନ ପ୍ରତ୍ୟେକ ଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି। ମାତ୍ର ଭାରତ ଏହି ପ୍ରତିକୂଳ ସ୍ଥିତିକୁ ନିରନ୍ତର ଭାବେ ସୁଯୋଗରେ ପରିଣତ କରିବାର ସମର୍ଥ ହୋଇଛି ବୋଲି ସେ କହିଛନ୍ତି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ତଥ୍ୟକୁ ଉଲ୍ଲେଖ କରି ଶ୍ରୀ ଗୋୟଲ କହିଛନ୍ତି ପ୍ରାୟ 11 ମାସର ବିଭିନ୍ନ ଉତ୍ପାଦର ଆମଦାନୀ ଲାଗି ବର୍ତ୍ତମାନ ଦେଶରେ ବୈଦେଶିକ ବିନିମୟ ପାଣ୍ଠି ପରିମାଣ ଯଥେଷ୍ଟ ରହିଛି। ଏହାଦ୍ୱାରା ଭାରତ ବିଶ୍ୱରେ ଏକ ସୁଦୃଢ଼ ସ୍ଥାନରେ ସ୍ଥାନିତ ହେବାରେ ସକ୍ଷମ ହୋଇପାରିଛି ବୋଲି ସେ କହିଛନ୍ତି। କ୍ରିକେଟ୍ ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଗୁଜରାଟ ଟାଇଟାନ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଛି। ଭାରତରେ ଆସନ୍ତା 14 ତାରିଖରୁ ଆରମ୍ଭ ହେବ ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କ ଦୁଇଦିନିଆ ସମ୍ମିଳନୀ। ଚଳିତ ବର୍ଷ ନିଟ୍ ସ୍ନାତକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏନ୍ଟିଏର ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିକାର ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ସନ୍ରାଇଜର୍ସ ହାଇଦ୍ରାବାଦର ନିଷ୍ପତ୍ତି।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନବରଙ୍ଗପୁର ସମ୍ଭାଦଦାତା ପ୍ରଭାତୀ କୁମାରୀ ବିଶୋଇ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ନବରଙ୍ଗପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍ଘାଟନ କରିଥିଲେ। ଶ୍ରୀ ନାୟକ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଲମତାଗୁଡ଼ାଠାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ସେତୁବନ୍ଧ ଯୋଜନା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ 22 ଗ୍ରାମ ପଞ୍ଚାୟତ ପାଇଁ 149,49,00,000 ଟଙ୍କା ବ୍ୟୟ ଅଟକଳରେ ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ଏହି ପ୍ରକଳ୍ପ ଦ୍ୱାରା 100 ଗ୍ରାମର 38,609 ପରିବାରଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ।
4: ଆଜି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ନେଇ ଆମେ ଉପସ୍ଥିତ ହୋଇଥିଲୁ। ମେଗା ପ୍ରକଳ୍ପ ବିଗତ ଦିନରେ ନଳ ଥିଲା, ପାଣି ହୋଇନଥିଲା। ଆଜି ସେ ପ୍ରକାର କାର୍ଯ୍ୟକ୍ରମ ଆମେ ଦ୍ୱିତୀୟ ନମ୍ବର ପ୍ରୋଜେକ୍ଟକୁ ଉନ୍ମୋଚନ କରିଛୁ। ପ୍ରଥମ ପ୍ରୋଜେକ୍ଟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଥିଲେ। ଦ୍ୱିତୀୟ ପ୍ରୋଜେକ୍ଟ ଯୋଉ ଉନ୍ମୋଚିତ ହେଲା ଏଥିରେ ଆମର 7 ପଞ୍ଚାୟତକୁ ପାଣି ଯିବ ଏବଂ ଯୋଉ ପାଣି ପହଞ୍ଚିବ ଏଥିରେ ଆମେ ସବୁ ସେଚୁରେସନ୍ କରିବା ବ୍ୟବସ୍ଥା କରିବୁ। 2027 ମାର୍ଚ୍ଚ ଭିତରେ ସମସ୍ତ ଗାଁକୁ ପାଣି ଆମେ ଦେଇଦେବୁ। ଏ ପ୍ରକାର କାର୍ଯ୍ୟକ୍ରମ ଭିତରେ 481 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ସମସ୍ତ ନିର୍ବାଚିତ ପ୍ରତିନିଧି ଏମ୍ପି ଏମ୍ଏଲ୍ଏ ତାଙ୍କର ଉପସ୍ଥିତି ଜିଲ୍ଲା କଲେକ୍ଟର ସମସ୍ତ ବିଭାଗୀୟ ଉପସ୍ଥିତି ଏ ଉପସ୍ଥିତି ଏବଂ ଜନତା ଭିତରେ ଯୋଉ ମିଶ୍ରଣ ହେଲା ଏ କାର୍ଯ୍ୟକ୍ରମ ବିଗତ ଦିନରେ ହେଉନଥିଲା। ଏ କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ଦିନରେ ଲୋକମାନଙ୍କର ବି ଜାଣିବାର ଯୋଉ ସୌଭାଗ୍ୟ ମିଳିଲା ସେମାନେ କହିବେ, ପ୍ରଶାସନ କାମ ତତ୍ପରତା ବୃଦ୍ଧି ପାଇବ ଏବଂ ନିର୍ବାଚିତ ଅଧିକାରୀମାନେ ବି ଯୋଉ ସେମାନେ ଅଛନ୍ତି ସେମାନଙ୍କର ଆଶା ବିଶ୍ୱାସ ଆଦି ଲୋକଙ୍କୁ ଦେଇଛନ୍ତି। ସେହି ଦୃଷ୍ଟି ନେଇ ଏ କାର୍ଯ୍ୟକ୍ରମ ବହୁତ ଆଗକୁ ନେବ ବୋଲି ମୁଁ ଆଶୁଛି। 100 सीटेड

0: ହସ୍ପିଟାଲ ତିଆରି ହେବ, ଏ ବି ଏକ ମାଇଲ ଖମ୍ବ ନବରଙ୍ଗପୁର ଜିଲ୍ଲା ପାଇଁ ହେବ। ଆଜିକାର ପରିସ୍ଥିତି ଯେ ନୂଆ ସରକାର ହେଇଛି, ଲୋକଙ୍କ ସରକାର ଆସିଛି, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବି, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି। ସେ ପାଣି, ସ୍ୱାସ୍ଥ୍ୟ, ରାସ୍ତା, ଗାଁର ବ୍ୟବସ୍ଥା, ସବୁ ବ୍ୟବସ୍ଥାକୁ ଯେଉଁ ସୁଚାରୁ ରୂପରେ ସମ୍ପାଦନ କରୁଛନ୍ତି, ଆମେ ଆଗକୁ ଆଗକୁ ବଢ଼ିବା।
1: ଆସନ୍ତା 26 ତାରିଖରୁ ନବରଙ୍ଗପୁର ଜିଲ୍ଲାରେ 5ଟି ବ୍ଲକର 6ଟି ମଣ୍ଡିରେ ଚାଷୀଙ୍କଠାରୁ ଧାନ କିଣାଯିବ। ମୋଟ 2221 ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ରବି ମଣ୍ଡିରେ 69,713 କ୍ୱିଣ୍ଟାଲରୁ ଧାନ ସଂଗ୍ରହ କରାଯାଇଥିଲା। ନବରଙ୍ଗପୁର ପୌର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ସ୍କାର୍ଟ ଓଡ଼ିଶା ହାକାଥନ୍ 3.0 ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ନବରଙ୍ଗପୁର ଜୟପୁର ରେଳ ପ୍ରକଳ୍ପ ସକାଶେ ହୋଇଥିବା ଭୂମି ଅଧିଗ୍ରହଣ ବାବଦରେ କ୍ଷତିପୂରଣ ରାଶି ବିତରଣ କାର୍ଯ୍ୟକ୍ରମ ନବରଙ୍ଗପୁର ତହସିଲ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେଶରୀଗୁଡ଼ା ମୌଜାର 15 ଜଣ ହିତାଧିକାରୀଙ୍କୁ 70,48,00,000 ଅଧିକ ଟଙ୍କା ବଣ୍ଟନ କରିଥିଲେ। ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ଅବସରରେ ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ 758 ଜଣ ଶ୍ରମିକ ହିତାଧିକାରୀଙ୍କୁ 4,55,25,000 ଟଙ୍କାର ବିଭିନ୍ନ ଯୋଜନାର ଆର୍ଥିକ ପ୍ରୋହାହନ ଓ ସହାୟତା ବଣ୍ଟନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ପ୍ରସାର କରୁଛୁ କାର୍ଯ୍ୟକ୍ରମ କୃଷି ସଂସାର।

0: ଯାହା ଖବର ମିଳିଲା, ବାଇରେ ତ ଭଲ ଗଛ ଅଛି, ତୈଲାରେ ଗଛ ଠିଆ ହେଇଛି, ଆମେ କାଠ ଗଣ୍ଡାଏ ଆଣିବାକୁ ଗଲା ବେଳକୁ ଏକର ଜୀବନ ଛାଡି ଯାଉଛି, ଏମିତିଆ ଭଦ୍ର ଲୋକ ସବୁ ଏ ଗାଁରେ ଅଛନ୍ତି, ଆଉ ଏଠି ରହିବାର ନାହିଁ ମୋର।
1: ନବଘନ ଭାଇ ଜୁହାରେ ଜୁହାରେ, ମୁଁ ଜେମାପା।
0: ହରିବୋଲୋ ହରିବୋଲୋ ହରିବୋଲୋ, ଜୁହାରେ ଜୁହାରେ ଜେମାପା।
1: ଏଇଠି ବସିଛି, ମୋ ଉପରେ କଣ ଲୁଣ ମାତ୍ର ଆସୁଛ କି?
0: ମୁଁ
1: ହଁ
0: ତମ ଉପରେ
1: ହଁ
0: ନାଇଁ ତ ମୁଁ ତମ ନାଁ ଧରିନି।
1: ମୋ ନାଁ ଧରିନ ଯେ, ମୁଁ ଏଇଠି ବସିଛି, ଇଙ୍ଗିତ କରିକି କହୁଛ।
0: ନାଇଁ ତମକୁ ମୁଁ ଦେଖିନଥିଲି
1: ଦେଖିନଥିଲି।
0: ନାଇଁ ନାଇଁ ନାଇଁ ନାଇଁ ନାଇଁ ନାଇଁ, ମୁଁ ସେ ଭୁଲ ଜମାରୁ କରିବି ନାଇଁ ମଙ୍ଗୁଳିଆ। ହଁ ଗୋଟାଏ କଥା, ତାର ମୋର ତୁଟି ଥିଲା, ତାର ଚାକୁଣ୍ଡା ଗୋଟାଏ ଶୋଇପଡ଼ିଲା, ଏଇ ଯୋଉ ପବନ ହଉଛି।
1: ହଁ ଶୋଇପଡ଼ିଲା।
0: ହଁ ମୁଁ କହିଲି ଆରେ ବାପା, ଆଉ କଣ ଗଛଟା ଆଉ ଠିଆ ହବ ନେଇ, ମନା କଲା, ସମ୍ଭବ ବି ନୁହଁ।
1: ନା
0: କାଠ ପୁଞ୍ଜା ଦରକାର ଥିଲା
1: ତମର,
0: ଆଉ
1: କଣ କରିବ କି?
0: କଣ ଦେଖ,
1: ତାର ପରା କାଠ ଦରକାର ବୋଲି ସେ ଚିରିକି ରଖିଲା। ହଁ ଯାହା ବାଡିରେ ଗଛ ଶୋଇଗଲା, ତୁମର ତାଠି ନଜର କାହିଁକି?
0: ଏମିତି ତମେ ଏଇଆ ବୁଝିଲ?
1: ଆଉ
0: ଦେଖ, ମୁଁ ସେଇଆ କହୁଥିଲି, ଏ ଗାଁରେ ଆଉ ଭଦ୍ର ଲୋକ ନାହାନ୍ତି।
1: ତାର ଦରକାର ବୋଲି ସେ କାଠ ଚିରିକି ରଖିଲା, ତୁମର କଣ ଦରକାର କହୁନ?
0: ମୋର ପୁତୁରା ବାହାଘରଟା ଅଛି ପରା।
1: ଓହୋ, ଆମର ମାଧିଆ ଭାଇ ପୁଅ
0: ଆଉ
1: ବାହାହବାକୁ ହେଇଗଲାଣି?
0: ଦେଖ ମଲା ମଲା ମଲା ନିର୍ବନ୍ଧ ହେଲା, ମାଳି ମହାପ୍ରସାଦ ହେଲା, ତମ ଘରେ ଯାଇକି ଖାଇବା ପିଇବା ପହଞ୍ଚିଥିଲା, ଏତେ କଥା କେମିତି ଭୁଲିଗଲ ମ?
1: ଓହୋ କେତେ କାମ ରହୁଛି, ଏଇ ଯୋଉ ବର୍ଷା ପବନ ହେଇଯାଉଛି, ମୁଁ ତ ଖାଲି ଆମ୍ବ ଗୋଟଉଛି। ଆଉ
0: ଆମ୍ବ ଗୋଟେଇବ ତମେ? ମଙ୍ଗୁଳିଆର ଚାକୁଣ୍ଡା ଗଛ, ମୁଁ ତାହେଲେ ପାଇଲି କଣ?
1: ନୂଆ ବୋଉ ଆମ୍ବ ଗୋଟେଇକି ଆଚାର କରିଛନ୍ତି, ମୁଁ ବା ଦେଖିଛି।
0: ହଉ ଏବେ ପାଠ ଉପରକୁ ଆସ।
1: ହଁ ଆସୁଛି।
0: ଏ ସବୁ ଜିନିଷ, କାଠ ହଉ, ଫଳ ହଉ, ପବନ ହଉ, ଏମିତିକି ବରଷା ହଉ, ପାଉଚ କେମିତି?
1: ଗଛ ଠାରୁ, ଗଛ ସିନା ଲଗେଇଲେ ଫଳ ଫଳିବ, ଫୁଲ ଧରିବ।

0: ଦବ ପତର ଦବ
1: ଶ୍ରୋତା ବନ୍ଧୁ ଇଏ ସୃଷ୍ଟି ଚାଲିବାକୁ ହେଲେ ଜଙ୍ଗଲ ସମ୍ପଦ ନିହାତି ଦରକାର
0: ହଁ ଭାଇ ନହେଲେ ତ ସବୁ ଏପଟ ସେପଟ ହେଇଯାଉଛି ଦେଖୁନ ଏ 20 ତଳକୁ ଟିକେ ଯାଉନ ଯେମିତି ଥିଲା ପରିବେଶ ଏବେ କଣ ଅଛି
1: ନାଇଁ ପରିବେଶ ବିଗୁଡୁଛି ଆମମାନଙ୍କ କାରଣରୁ
0: ଏ କଂକ୍ରିଟ ଜଙ୍ଗଲ କଲେଣି
1: ନାଇଁ ସେମିତି କଲେ ହବନି ଶ୍ରୋତା ବନ୍ଧୁ ସବୁ ଜିମା ରହିବା ଦରକାର
0: ଆମେ ଯେତିକି ଜାଗା ଅଛି ତା ଦେହରେ ଗଛ ଲଗେଇବା ସେ ବାଡିଟି ହଉ କି ଛାତ ଉପର ହଉ କି ବଗିଚା ହଉ ଆମେ ଗଛ
1: ଲଗେଇବା
0: ସବୁ ଜିମାରେ ଭରିବା
1: ଭରିବା
0: ପବନ ପାଇବା ଫଳମୂଳ ପାଇବା ଛାଇ ପାଇବା ସବୁ ପାଇବା
1: ସେ ବିତବ୍ୟ ମହାବୃକ୍ଷ
0: ହଁ
1: ଫଳ ଛାୟା ସମନ୍ଧିତ ଯଦି ଦୈବାତ ଫଳ ନାସ୍ତି ଛାୟା କେନ ନିବାର୍ଯ୍ୟତେ ତେଣୁ ଶ୍ରୋତା ବନ୍ଧୁ ଜାଣି ରଖିବା ଏ ସନ ଯେତେବେଳେ ଚତୁର୍ମାସିଆ ଆସିବ
0: ଗଛ ଯେତେ ସମ୍ଭବ ଅଧିକରୁ ଅଧିକ ଲଗେଇବା ତାକୁ ପିଲା ଛୁଆଙ୍କ ପରି ବଢେଇବା
1: ବାସ ବାସ ବାସ ବାସ ହେଇଟି ଯେ ମା ବାପା ଆମର ନଡିଆ ବଗିଚା କରିଛନ୍ତି ତୈଳାରେ ଗଛ ନାଗିଛି ବାଇରେ ତ ଫଳମୂଳ ହଉଛି
0: ଭାଇ ଗତ ଥର ବରଷା ଦିନେ ଆମେ କେତେ ଗଛ ଲଗେଇଛନ୍ତି
1: 500 ଗଛ ଆମେ ଲଗେଇଛୁ ଅପା ତାରି ଭିତରୁ ଅନେକ ଗଛ ବଞ୍ଚିଛି
0: ବଞ୍ଚିଛି ବୋଲି ଭଲ ଲାଗୁଛି ଟିକେ ଦେଖିଲା ବେଳକୁ
1: ପବନ ଟିକେ ଟିକେ ଯେତେବେଳେ ଆସୁଛି ଆମ ଗାଁ ତୋଟାରୁ ଏଇ ଗୁଳୁଗୁଳି ସମୟରେ ଆମକୁ ଟିକେ ଉଶୁଆସିଆ ନାଗୁନି ଇଏ ଜାଣିକି ଆମ ପୂର୍ବଜ ଲଗେଇଥିଲେ ଫଳ ଆମେ ଭୋଗୁଛେ
0: ଆମେ ଯୋଉ ଲଗେଇଲେ ଆମ ପିଲା ଛୁଆ ଭୋଗିବେ
1: ସେମାନେ ଯଦି ଶିଖିବେ ପୁଣି ଆଉ ଗୋଟାଏ ପିଢି ସେଥିରୁ ଫଳ ପାଇବେ
0: ତାଙ୍କୁ ଆମେ ଏବେଠାରୁ ଶିଖଉଛନ୍ତି
1: ଶିଖଉଛନ୍ତି
0: ସେମାନେ ବି ଲଗଉଛନ୍ତି
1: ଲଗଉଛନ୍ତି
0: ମୂଲ୍ୟ ବି ବୁଝିଲେଣି
1: ବେଶ ବେଶ ବେଶ ବେଶ ବେଶ ଶ୍ରୋତା ବନ୍ଧୁ ସବୁଜ ବଳୟ ସୃଷ୍ଟି କରିବା ସୁସ୍ଥ ରହିବା ନହେଲେ ଆମ ପରିବେଶ ବିଗୁଡୁଛି ଯେମିତି ଆଗକୁ ପୁଣି ଅକଳିଆ ହବ
0: ଭାଇ ଯେତିକି ବାହାରେ ଗଛ ଲଗଉଛନ୍ତି ଭିତରେ ଘର ଭିତରେ ବି ଗଛ ଲଗଉଛନ୍ତି ଆଉ
1: ଏ ପାଠଟା ତମକୁ ମାମୁନି ବତେଇଛି
0: ଇଣ୍ଡୋର ପ୍ଲାଣ୍ଟ କହିଲା
1: ଇଲୋ ବପାଲ କେତେ ଇଂଲିଶ କହି ପକେଇଲାଣି ଏଗୁଡା କୋଉଠୁ ସବୁ ଶିଖିଲ
0: ଆଜି ଆଗୁ ଦି ଅକ୍ଷର ପଢେଇଥିଲି ବୋଲି ଶିଖୁଛି ନା ଆଉ
1: ହଁ ହେଲେ ପାଠୋଇ
0: ଦେଶ ଯିବ ଆଗେଇ
1: ଆଇଲା ବେଳ ଠୋ ବକର ବକର ହଉଛ ତମ ତଣ୍ଟି ଟିକେ ବି ପଡି ଯାଉନି କାହିଁକି ଜାଣି
0: ମୋ ଭାଇ ତମ ସାଙ୍ଗରେ 2-4 ଦିନ ହେଲା ଦେଖା ହେଇନି ତ ମନ ଭଲ ଲାଗୁନଥିଲା ଯେତେବେଳେ ଦେଖା ହେଲି ଗପୁଛି ତ
1: ଗପିଲେ ହବନି ଟିକେ ତୁ ନି ରୁହ ସଞ୍ଜ ଘଡି
0: ଓହୋ ହଉ ଭଜନ ଟିକେ ଶୁଣିବା ତାପରେ କଥା ହବା
1: ହଉ।

0: ହେମା ଅପା
1: କଣ ହେଲା ଭାଇ?
0: କଣ ହେଲା? ତମେ ଯେତେ କଥା ଲୁଚେଇଲେ କଣ ମୁଁ ଜାଣିବି ନାହିଁ?
1: କଣ ଲୁଚେଇଲି?
0: କଣ ଲୁଚେଇଲ? ଆଏ ତମର ପୋଟଳ ଚାଷ କରିବ ଏଥରକ?
1: ପୋଟଳ ଚାଷ କରିବି, ପୋଟଳ ପରା ନେଇକି ଆସିଛି ତମ ପାଇଁ, ହେଇ ହେଇ ଥୁଆ ହେଇଛି 5 କିଲୋ ପୋଟଳ। ତମ ଘରକୁ ନବ, ମାଧିଆ ଭାଇ ଘରକୁ ଦେଇଦବ, ଦିଟା
0: ଦେଇଦେବି। ଦେଖ ଦେଖ ଦେଖ ଦେଖ ସତ କେମିତି ପଦାକୁ ବାହାରୁଛି।
1: ଆଜି ତମ ଭାଇ ମତେ କହିଲେ
0: କଣ
1: କହିଲେ, ଟାପରା କରି ମତେ କହିଲା ନବ ଘନିଆ।
0: ଆଉ କହିବି ଦେଇ,
1: ମୋର ଭାଇ ଟିକେ ଏପଟ ସେପଟ ହେଇକି ଏଇ ଯୋଉ ବନ୍ଧୁ ବାନ୍ଧବ ଘରକୁ ଦବା ନବା, ତମ ଘର କଥା ଭୁଲି ଯାଏ।
0: ନାଇଁ ନାଇଁ ନାଇଁ, ମୁଁ ସେ କାରଣରୁ କହୁନି।
1: ଆଉ କୋଉ କାରଣ?
0: ଯେହେତୁ 8-10 ଗୁଣ୍ଠୁ ଜମି ତମର କରିଛ ଏଥରକ ପୋଟଳ, ଯେ ପୁଣି ରୋଗ ପୋକର କଥା ରହୁଛି।
1: ହଁ, ତା ବିଷୟରେ ବି ଟିକେ ବୁଝିଛି।
0: ବୁଝିଛ?
1: ହେଲେ ବି ଆଉ ଟିକେ ବୁଝିବାର ଅଛି।
0: ବୁଝିବାର ଅଛି?
1: ତାରି ଉପରେ ବିଷୟଟିଏ ଅଛି ଆଜି ବୈଠ ଘରେ। ହଁ
0: କଣ କହୁନ?
1: ଆଲୋଚନାର ବିଷୟ ହଉଛି ପୋଟଳ ଚାଷରେ ସମନ୍ୱିତ ରୋଗ ପୋକ ପରିଚାଳନା।
0: ମହାଶୟ ଆସୁଛନ୍ତି, ଡକ୍ଟର ତୁଷାର ରଞ୍ଜନ ସାହୁ।
1: ତାହେଲେ ତୁମେ ମହାଶୟ ସହିତ କଥା ହୁଅ, ମୁଁ ଏଇଠି ବସିକି ଶୁଣୁଛି।
0: ତମେ ଖାଲି ଶୁଣିଲେ ହବ, ଶ୍ରୋତା ବନ୍ଧୁ
1: ସମସ୍ତେ ଶୁଣୁ।
2: ଆଜିର ଆଲୋଚନାର ବିଷୟ ରହିଛି ପୋଟଳ ଚାଷରେ ସମନ୍ୱିତ ରୋଗ ପୋକ ପରିଚାଳନା। ଏ ସମ୍ପର୍କରେ ଆଜି ଆମ ସହିତ ଆଲୋଚନା କରିବା ପାଇଁ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଉଦ୍ୟାନ ବିଶେଷଜ୍ଞ, କୃଷି ବିଜ୍ଞାନ କେନ୍ଦ୍ର, ଜାତୀୟ ଧାନ ଗବେଷଣା ଅନୁଷ୍ଠାନ କଟକରୁ ଆସିଛନ୍ତି ତୁଷାର ରଞ୍ଜନ ସାହୁ। ଶ୍ରୀଯୁକ୍ତ ସାହୁ, ଆପଣଙ୍କୁ ସ୍ୱାଗତ କରୁଛୁ କୃଷି ସଂସାର କାର୍ଯ୍ୟକ୍ରମକୁ। ନମସ୍କାର।
3: ନମସ୍କାର
2: ତୁଷାର ବାବୁ, ଆପଣ ତ ଜାଣିଛନ୍ତି ଯେ ବର୍ତ୍ତମାନ ଯେହେତୁ ଗ୍ରୀଷ୍ମ ସମୟ ଏବଂ ପୋଟଳ ଚାଷ ଇଏ ଗୋଟେ ଅର୍ଥକାରୀ ଫସଲ, ତ ସେହି ଦୃଷ୍ଟିରୁ ଏହି ପୋଟଳ ଚାଷର ଉପାଦେୟତା ବା ଆବଶ୍ୟକତା ଏବଂ ବର୍ତ୍ତମାନ ସମୟକୁ ନେଇକି କଣ ଏମିତି ଗୋଟେ ଗୁରୁତ୍ୱ ବହନ କରୁଛି ସେ ସମ୍ପର୍କରେ ଟିକେ ଆମକୁ ସୂଚନା ଦିଅନ୍ତୁ।
3: ଆମେ ସମସ୍ତେ ଜାଣନ୍ତି ଲତାଜାତୀୟ ଫସଲ ବା କୁକୁରବିଟ୍ସ ପରିବା ମଧ୍ୟରେ କଖାରୁ ଓ ଜହ୍ନି ଭଳି ପୋଟଳ ଏକ ଅର୍ଥକାରୀ ଏବଂ ସୁସ୍ୱାଦୁ ପରିବା। ଆମ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ବର୍ତ୍ତମାନ ଉଣା ଅଧିକ ପୋଟଳ ଚାଷ କରାଯାଉଅଛି। ଏଥିପାଇଁ ଉଷ୍ଣ ଆଦ୍ର ଜଳବାୟୁ ଦରକାର ହୋଇଥାଏ ଏବଂ ଭଲ ବର୍ଷା ହେଉଥିବା ଅଞ୍ଚଳରେ ପୋଟଳ ଚାଷ ଭଲ ହୋଇଥାଏ। ଏହି ପୋଟଳ ଚାଷ ପାଇଁ ଜଳର ଆବଶ୍ୟକତା ବେଶୀ ଥିଲେ ମଧ୍ୟ ଜମିରେ ବେଶୀ ପାଣି ଜମି ରହିଲେ ଗଛ ମରିଯାଏ, ତେଣୁ ଶୁଖିଲା ପାଗ ଏବଂ ଅଧିକ ସୂର୍ଯ୍ୟାଲୋକରେ ଏହା ଭଲ ହୋଇଥାଏ। ମଧ୍ୟମ ଧରଣର ଆର୍ଦ୍ରତା ହୋଇଥିଲେ ବହୁତ ଭଲ ବା ଏଥିପାଇଁ ଦରକାର ହୋଇଥାଏ। ଯଦି ଅଧିକ ଆର୍ଦ୍ରତା ଜଳବାୟୁ ରହିବ ତେବେ ବିଭିନ୍ନ ପ୍ରକାର ରୋଗ ହେବାର ସମ୍ଭାବନା ଥାଏ।
2: ତ ଶ୍ରୀଯୁକ୍ତ ସାହୁ, ବର୍ତ୍ତମାନ ସମୟରେ ଆପଣ ଦେଖୁଥିବେ ଯେ ଗ୍ରୀଷ୍ମ ପ୍ରବାହ ରହୁଛି ଏବଂ ତା ସହିତ ମଧ୍ୟ ଏଇ ଯେଉଁ ଆର୍ଦ୍ରତାର କଥା ଆସୁଛି, ମାନେ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି, ତ ଏଭଳି ଯେଉଁ ଜଳବାୟୁ ବା ପାଣିପାଗ ଏହାର ପ୍ରଭାବ ରୁହେ କି ପୋଟଳ ଚାଷ ଉପରେ?
3: ଆଜ୍ଞା, ଅଧିକା ରହିଥାଏ। ଯଦି ବିଭିନ୍ନ ପ୍ରକାର ଆର୍ଦ୍ରତା ବେଶୀ ରହିବ ରୋଗ ସମ୍ଭାବନା ଅଧିକା ଥାଏ। ଯେପରି ଦେଖିଥାଉ, ଯଦି ବେଶୀ ଆର୍ଦ୍ରତା ରହିବ ପତ୍ରରେ ବିଭିନ୍ନ ରୋଗ ଦେଖାଯାଏ ଏବଂ ତତ୍ସହିତ ଫଳମାଛି, ଡାଉନ ମିଲ୍ଡ୍ୟୁ ଯେଉଁଟାକୁ ନିମ୍ନମୁଖୀ ପତ୍ରପୋଡ଼ା ରୋଗ କୁହାଯାଏ, ଭାଇନ୍ ଆଣ୍ଡ ଫ୍ରୁଟ୍ ରଡ୍ ଯେଉଁଟାକୁ କାଣ୍ଡ ଫଳପଚା ରୋଗ କୁହାଯାଏ, ସେଥିରେ ମଧ୍ୟ ବେଶୀ ଆକ୍ରାନ୍ତ ହୋଇଥାଏ ପୋଟଳ, ଏବଂ ମୂଳପଚା ରୋଗ ମଧ୍ୟ ଦେଖାଯାଏ। ତତ୍ସହିତ ଫଳ ଶୁଖିଯିବା ଏକ ମୁଖ୍ୟ ମଧ୍ୟ ସମସ୍ୟା ଦେଖାଯାଇଥାଏ ପୋଟଳ ଚାଷରେ। ଫଳମାଛି ଗୋଟିଏ ପୋକ, ଇଏ ବହୁତ ଗୁଡ଼ିଏ ସମସ୍ୟା ସୃଷ୍ଟି କରିଥାଏ ପୋଟଳ ଗଛରେ। ଏ ଫଳମାଛି ପୋଟଳର ବହୁତ କ୍ଷତି କରିଥାଏ। ଫଳମାଛି ପୋଟଳ ଉପରେ ବସି ପ୍ରଥମେ ଅଣ୍ଡା ଦେଇଥାଏ, ଯେତେବେଳେ ଅଣ୍ଡା ଦେଇସାରିଲା ପରେ ଛୋଟ ଛୋଟ କୃମି ଭଳି ପୋକ ତା ଭିତରକୁ ଯାଇଥାନ୍ତି ଏବଂ ତା ଭିତରେ ଖାଇକି ସେମାନେ ଧୀରେ ଧୀରେ ବଢ଼ିଥାନ୍ତି। ତାପରେ ଦେଖିବା ଆମେ ଫଳଟା ଭିତରେ ଅଣ୍ଡା ରହିଲା ମାତ୍ରେ ବା ଫଳ ଭିତରକୁ ଯେତେବେଳେ ଛୋଟ ଛୋଟ କୃମି ପ୍ରବେଶ କରନ୍ତି, ସେ ଧୀରେ ଧୀରେ ଫଳ ପଚିବାକୁ ଲାଗେ ଏବଂ ହଳଦିଆ ପଡ଼ିଯାଏ ଏବଂ ନଷ୍ଟ ହୋଇ ତଳେ ଖସି ପଡ଼େ। ବେଶୀ ପରିମାଣରେ ଯଦି ଫଳମାଛି ଆକ୍ରମଣ ହୁଏ ତେବେ ଫଳଗୁଡ଼ିକ ନଷ୍ଟ ହୋଇଯାଇଥାଏ ଏବଂ ଅମଳ ମଧ୍ୟ ବହୁ ପରିମାଣରେ କମିଯାଇଥାଏ। ପ୍ରଥମେ ମାଈ ଫଳମାଛି ଫଳ ଉପରେ ଗୋଟେ ଅଣ୍ଡା ଦିଏ ବା କେତେଗୁଡ଼ିକ ଅଣ୍ଡା ଦିଅନ୍ତି। ଅଣ୍ଡା ଫୁଟି ଛୋଟ ଛୋଟ ଶୁକ ବାହାରେ ଏବଂ ଶୁକଗୁଡ଼ିକ ଫଳ ଭିତରେ ଛୋଟ କଣା କରି ଭିତରକୁ ପ୍ରବେଶ କରନ୍ତି, ଭିତର ଅଂଶକୁ କୋରି ସେମାନେ ଖାଇଥାନ୍ତି। ଫଳଗୁଡ଼ିକୁ ନଷ୍ଟ କରିସାରିଲା ପରେ ଶୁକଗୁଡ଼ିକ ଫଳ ବାହାରକୁ ବାହାରି ଆସନ୍ତି, ପିଉପା ଯୋଉଟା ସୁପ୍ତ ଅବସ୍ଥାକୁ ଆସିଯାଇଥାନ୍ତି। ପୁନଃ ସେମାନେ ସେ ବର୍ଦ୍ଧିତ ହୋଇ ମାଈ ଓ ପୁରୁଷ ମାଛିରେ ପରିଣତ ହୁଅନ୍ତି ଏବଂ ବଂଶ ବିସ୍ତାରକୁ ସେମାନେ ପ୍ରାଧାନ୍ୟ ଦିଅନ୍ତି। ଏଇଭଳି ଭାବରେ ସେମାନଙ୍କର ଜୀବନଚକ୍ର ଶେଷ ହୋଇଥାଏ।
2: ତାହେଲେ ପ୍ରତିକାରର ତ ବ୍ୟବସ୍ଥା ଥିବ ନା?
3: ନିଶ୍ଚୟ, ଜମିକୁ ସର୍ବଦା ସଫା ରଖିବା ଦରକାର। ଆବର୍ଜନା ତଥା ପୋକଯୁକ୍ତ ଯେଉଁ ଫଳଗୁଡ଼ିକ ଥିବ ସେଗୁଡ଼ିକୁ ପରିଷ୍କାର କରି ଜମିକୁ ଫଳମାଛି ବଂଶ ବିସ୍ତାର କରିବାଠାରୁ ରକ୍ଷା କରିବା ଉଚିତ। ପୋଟଳ ଗଛରେ ଯେଉଁ ଅଛି ତା ଚାରିପାଖରେ ଯଦି କିଛି କାକୁଡ଼ି ଓ କଲରା ଗଛ ଲଗାଇ ପାରିବା, ଫଳମାଛି ସେଠାକୁ ଆକୃଷ୍ଟ ହୋଇକି ଆସିବେ ଏବଂ ପୋଟଳରେ ପୋକ ମାଛିର ପ୍ରାଦୁର୍ଭାବ କମିଯିବ। ଯେଉଁ ପୋକଗୁଡ଼ିକ କାକୁଡ଼ି ଓ କଲରା ଗଛ ଲାଗିବେ

0: ସେଗୁଡ଼ିକ ପୋଟଳ ଗଛ ଲାଗିବେ ନାହିଁ, ଯାହାଦ୍ୱାରା କି ଆମେ କ'ଣ କରିବା, ସେ କାକୁଡ଼ିଆ କଲରା ଗଛରେ ଆମେ କୌଣସି କୀଟନାଶକ ବା ଲିମ୍ବଜାତୀୟ କୀଟନାଶକ ପକାଇ ସେମାନଙ୍କର ବଂଶକୁ ନିପାତ କରିପାରିବା, ଆମର ପୋଟଳ ଫସଲ ରକ୍ଷା ପାଇପାରିବା।
1: ଆଉ କିଛି ଉପାୟ ଅଛି ଯଦ୍ୱାରା ଏହି ରୋଗକୁ ଆମେ ନିୟନ୍ତ୍ରଣ କରିପାରିବା?
0: ଫଳ ମାଛି ପାଇଁ ସଙ୍ଗ ଆକର୍ଷକ ଯନ୍ତା ମିଳୁଛି। ଏହି ସଙ୍ଗ ଆକର୍ଷକ ଯନ୍ତାକୁ ଯେଉଁ 10 କୋଟି ହେକ୍ଟର ପ୍ରତି ଲଗାଇଲେ ଯେଉଁ ପୁରୁଷ ମାଛଗୁଡ଼ିକ ଥିବ ଯନ୍ତା ଭିତରେ ମାଇ ମାଛର ବାସ୍ନା ଆକୃଷ୍ଟ ହୋଇ ସେମାନେ ଆସି ପଡ଼ି ଯାଇଥାନ୍ତି ଏବଂ ଧରାପଡ଼ି ମୃତ୍ୟୁବରଣ କରିଥାନ୍ତି, ଯାହାଦ୍ୱାରା ସଙ୍ଗମ ନ ହୋଇପାରି ମାଈ ମୁଛିଗୁଡ଼ିକ ଅଣ୍ଡା ଦେଇପାରିନଥାନ୍ତି। ଅନ୍ୟାନ୍ୟ ପ୍ରକ୍ରିୟା ମଧ୍ୟରେ ଆମେ ଦେଖିବା ବିଷ ଥୋପ, ଯେଉଁ ବିଷ ଥୋପ ଚାଷୀ ଭାଇମାନେ ଏହାକୁ ଇଜିଲି ପ୍ରୟୋଗ କରିପାରିବେ। ଯଦି 1 ଲିଟର ପାଣି ନେବା, ପାଣିରେ କିଛି ଗୁଡ଼ା ନେବା, 100 ଗ୍ରାମ ଗୁଡ଼ା ନିଅନ୍ତୁ ଏବଂ 1 ml ବା 1 ମିଲି ମାଲାଥିଅନ୍ ନିଅନ୍ତୁ ବା ଟ୍ରାଇଜୋଫସ୍ ବା ଆପଣ ଲାର୍ଭି ଇଣ୍ଡକ୍ସାକାର୍ ଯେକୌଣସି କୀଟନାଶକ ଥିବ ସେ କୀଟନାଶକ 1 ml 100 ଗ୍ରାମ ଗୁଡ଼ ଏବଂ 1 ଲିଟର ପାଣି ନେବେ, ମିଶ୍ରଣ କରିବେ ଏବଂ ତାକୁ ମଧ୍ୟ ସ୍ପ୍ରେ କରିପାରିବେ। ସେ ସ୍ପ୍ରେ ମାଧ୍ୟମରେ ଫଳମାଛି ଗୁଡ଼ ଦ୍ୱାରା ଆକୃଷ୍ଟ ହୋଇକି ଆପଣଙ୍କର ଫଳ ଉପରକୁ ଆସିପାରିବ ବା ଗଛରେ ଲାଗିପାରିବ, ଯାହାଦ୍ୱାରା ସେଥିରେ ଯେଉଁ ବିଷ ମିଶା ହୋଇଛି ସେ ବିଷ ମାଧ୍ୟମରେ ସେ ମରିଯାଇପାରିବ। ଆମ ହାତ ମାତ୍ର ଅଛି ଲିମ୍ବଜାତୀୟ ଔଷଧ ହେଉ ବା ଲିମ୍ବଜାତୀୟ ତେଲ ହେଉ ତାକୁ ସ୍ପ୍ରେ କରିପାରିବା, ତାହାଦ୍ୱାରା ମଧ୍ୟ ଅନେକାଂଶର ଫଳମାଛି ଦମନ ହୋଇପାରିବ।
1: ଆପଣ ମଧ୍ୟ କହୁଥିଲେ ଯେ ଗୋଟେ ସୂତ୍ରଜୀବ ସମସ୍ୟା ମଧ୍ୟ ରହୁଛି ପୋଟଳ ଚାଷରେ, ପ୍ରକୃତରେ ଏହି ସୂତ୍ରଜୀବ ଜନିତ ସମସ୍ୟାଟା କ'ଣ ଆଉ ଏହାର କେମିତି ଆମେ ପ୍ରତିକାର କରିପାରିବା?
0: ଆପଣ ଜାଣିଛନ୍ତି ଯେ ନେମାଟୋଡ୍ ବା ସୂତ୍ରଜୀବ ଇଏ ଏକ ପ୍ରମୁଖ ସମସ୍ୟା ପୋଟଳ ଚାଷରେ। ସୂତ୍ରଜୀବ ଆକ୍ରାନ୍ତ ଗଛ ବହୁତ ବାଙ୍ଗରା ହୋଇଥାଏ ବା ଗେଡ଼ା ହୋଇଥାଏ ଏବଂ ପତ୍ର ଆକାର ମଧ୍ୟ ଛୋଟ ହୋଇଥାଏ, ପତ୍ର ଧୀରେ ଧୀରେ ହଳଦିଆ ପଡ଼ିବା ସହିତ ଝାଉଁଳା ହୋଇଥାଏ, ଦୂରରୁ ଦେଖିଲେ ଜାଣିବେ ଯେ ନେମାଟୋଡ୍ ଲାଗିଯାଇଛି ବୋଲି, କାରଣ ଗଛର ଚେରରେ ଗଣ୍ଠି ସୃଷ୍ଟି ହୋଇଥାଏ। ଉପାଡ଼ି ଦେଖେ ଯଦି ଗଛର ଚେରରେ ଗଣ୍ଠି ସୃଷ୍ଟି ହୋଇଛି ଜାଣିବେ ଯେ ଏହା ନେମାଟୋଡ୍ ଦ୍ୱାରା ଆକ୍ରାନ୍ତ। ଯେତେବେଳେ ଗଛର ଚେରରେ ଗଣ୍ଠି ସୃଷ୍ଟି ହୋଇଥାଏ ଗଛ ଠିକ୍ ଭାବରେ ବଢ଼ିନଥାଏ, କାରଣ ପାଣି ଏବଂ ଖାଦ୍ୟ ପଦାର୍ଥ ଶୋଷଣ ଠିକ୍ସେ ହୋଇନଥାଏ।
1: ଏହି ପ୍ରକାରର ଯଦି ଗୋଟେ କିଛି ସମସ୍ୟା ଦେଖାଯାଉଛି ତାହେଲେ ସମ୍ପୂର୍ଣ୍ଣ ଫସଲ ହାନି ହୋଇଯିବାର ମଧ୍ୟ ସମ୍ଭାବନା,
0: ସମ୍ପୂର୍ଣ୍ଣ ଭାବରେ ହାନି ହୋଇଯିବାର ଚାନ୍ସ ଥାଏ। କାରଣ ଦେଖାଯାଇଥାଏ ଯେତେବେଳେ ଗୋଟିଏ ଏରିଆରେ ବାର ବାର ଆପଣ ପୋଟଳ ଚାଷ କରିବେ ବା ଗୋଟେ ପୋଟଳକୁ 2 ରୁ 3 ବର୍ଷ 4 ବର୍ଷ ରଖିବେ, ଶେଷ ବର୍ଷ ଆଡ଼କୁ ଆପଣ ଦେଖିବେ ନେମାଟୋଡ୍ ବା ସୂତ୍ରଜୀବର ଆକ୍ରମଣ ବେଶୀ ଥାଏ।
1: ତାହେଲେ ଏହାର କିଛି ପ୍ରତିକାର ତ ଫୁଣିଥିବ?
0: ନିହାତି ପ୍ରତିକାର ରହିଛି, ଯେହେତୁ ନେମାଟୋଡ୍ ମାଟିରେ ବଂଶ ବିସ୍ତାର କରି ଚେରକୁ ଆକ୍ରାନ୍ତ କରନ୍ତି, ସେଥିପାଇଁ ଫସଲ ଚକ୍ର ଅବଲମ୍ବନ କରିବା ଦରକାର। ଫସଲ ଚକ୍ର ମାନେ ଗୋଟେ ଫସଲ ପରେ ଆଉ ଗୋଟେ ଫସଲ, ଗୋଟେ ଫସଲକୁ ବାର ବାର ସେ ଜମିରେ କରିବା ଦରକାର ନୁହେଁ, ଯେପରିକି ସୋରିଷ କରିପାରିବା ବା ମକା କରିପାରିବା, କିଛି ନହେଲେ ଗେଣ୍ଡୁ କରିପାରିବା। ସବୁଠୁ ଭଲ ଯଦି ବେଶୀ ଆପଣଙ୍କର ଆକ୍ରାନ୍ତ ହେଉଛି ନେମାଟୋଡ୍ ଆକ୍ରମଣ ହେଉଛି ତେବେ ପରବର୍ଷ ଆପଣ ପୋଟଳ ନ କରିକି ତାକୁ ଗେଣ୍ଡୁ ଚାଷ କରିପାରିବେ ଏବଂ ତା ପରବର୍ଷ ଆପଣ କରିପାରିବେ ପୋଟଳ ଚାଷ।
1: ଯେଉଁ ଜମିରେ ଆମେ ପୋଟଳ ଚାଷ କରୁଛନ୍ତି ସେ ଜମିରେ ମଧ୍ୟ ଆମେ ଗେଣ୍ଡୁ ଫୁଲ ଚାଷ ବି
0: କରିପାରିବା।
1: ଉଦ୍ୟାନ ଚାଷକୁ ମଧ୍ୟ ବର୍ତ୍ତମାନ ଗୋଟେ
0: ପ୍ରାଧାନ୍ୟ ଦିଆଯାଉଛି ଏବଂ ଗେଣ୍ଡୁ ଚାଷ କରିବା ଦ୍ୱାରା ଗେଣ୍ଡୁରେ ଏମିତି ଶକ୍ତି ରହିଛି ଯେ କି ସୂତ୍ର ଜୀବକୁ ଦମନ କରିବାର ଶକ୍ତି ରହିଛି। ଗେଣ୍ଡୁର ଚେରରେ ଗୋଟେ କେମିକାଲ ନିର୍ଗତ ହେଉଛି, ସେଇ କେମିକାଲ ଯେତେ ସୂତ୍ରଜୀବ ଥିବେ ବା ନେମାଟୋଡ୍ ଥିବେ ସେମାନଙ୍କୁ ଦମନ କରିଥାଏ। ଆଉ ମଧ୍ୟ କରିପାରିବା, ମାଟିକୁ ସୌର କିରଣ ଦ୍ୱାରା ବିଶୋଧନ କରିବା ଦରକାର। 45 ଡିଗ୍ରୀ ସେଣ୍ଟିଗ୍ରେଡ୍ ତାପମାତ୍ରା ସମୟରେ ମାଟିକୁ ପଲିଥିନ ଚାଦର ଦ୍ୱାରା ଘୋଡ଼ାଇ ରଖିଲେ ସେ ତାପମାତ୍ରା ଯୋଗୁଁ ମାଟିରେ ଥିବା ସୂତ୍ରଜୀବ ଏବଂ ତାର ଅଣ୍ଡା ଅନ୍ୟାନ୍ୟ ଜୀବାଣୁ ସବୁ ମରିଯାଇଥାନ୍ତି, ଏହାଦ୍ୱାରା ମଧ୍ୟ ଆପଣଙ୍କର ସୂତ୍ରଜୀବ ନାଶ ହୋଇପାରିବେ। ଜମିରେ ଶେଷ ଗୋଟେ ଚାଷ ସମୟରେ ଯଦି ହେକ୍ଟରକୁ କାର୍ବୋଫୁରାନ ବା ଫୋରେଟ 50 କିଗ୍ରା ପ୍ରୟୋଗ କରିପାରିବା ତେବେ ମଧ୍ୟ ଏହା ଠିକ୍ କାମ ଦେଇଥାଏ, କିନ୍ତୁ ଆଜିକାଲି କେମିକାଲକୁ ବେଶୀ ଅନୁମତି ଦିଆଯାଉ ନାହିଁ, ସେଥିପାଇଁ ଆମେ କହି ରଖାଯାଇଛି ଯେ 500 କିଲୋଗ୍ରାମ ଯଦି ଲିମ୍ବ ପିଡ଼ିଆ ପକାଇ ପାରିବା ତେବେ ସବୁଠାରୁ ଭଲ ହୋଇଥାଏ। ଯଦି ଜୈବିକ ଚାଷ କରିବା ତେବେ ହେକ୍ଟରକୁ ଆମେ 20 କ୍ୱିଣ୍ଟାଲ ଆମେ ଗୋବର ଖତ ସହିତ ଆପଣଙ୍କର 500 କିଲୋଗ୍ରାମ ଲିମ୍ବ ପିଡ଼ିଆକୁ ମଧ୍ୟ ପ୍ରୟୋଗ କରିପାରିବା। ସୁଡୋମୋନାସ ଫ୍ଲୋରେନ୍ସ ଅଛି, ଟ୍ରାଇକୋଡର୍ମା ହାର୍ଜିଆ ନାମ ରହିଛି, ପାସିଲୋମାଇସିସ୍ ଲିଲାସିନିସ୍ ଅଛି, ଏଗୁଡ଼ିକ ମାର୍କେଟରେ ମିଳୁଛନ୍ତି ଜୈବ କାରକ। ଏଗୁଡ଼ିକ ଯଦି ଆମ ଖତ ସହିତ ମିଶେଇକି ପକାଇବା ତାହେଲେ ଭଲ ରେଜଲ୍ଟ ମିଳିଥାଏ। ଜମିରେ ପକାଇଲେ କ'ଣ ହେବ, ଏଇ ଯେଉଁ ଜୈବିକ କାରକ ରହିଲା ତାର ବଂଶ ବହୁତ ବଢ଼ିଯାଇଥିବ, ଜମିରେ ପ୍ରବେଶ କଲା ମାତ୍ରେ ସେ ଯେଉଁ ଅପକାରୀ ସୂତ୍ରଜୀବ ଅଛନ୍ତି ସେମାନଙ୍କୁ ମାରିକି ମାନେ ଖାଆନ୍ତି। ତେଣୁ ଏ ଜୈବିକ ନିୟନ୍ତ୍ରଣର ପ୍ରକ୍ରିୟା, ଆମେ ଖତ ସହିତ ମାର୍କେଟରେ ମିଳୁଛି ଏହି ଜୈବିକ କାରକ ତାକୁ ଆଣିକି ମିଶେଇବା, ମିଶେଇକି ଜମିରେ ଛାଡ଼ିବା। ଅଧିକ ଆକ୍ରାନ୍ତ ସ୍ଥାନରେ ମଧ୍ୟ କିଛି ରାସାୟନିକ ସୂତ୍ରଜୀବ ନାଶକ ମଧ୍ୟ ପକାଇ ପାରିବେ। ମାର୍କେଟରେ ଉପଲବ୍ଧ ହେଉଛି ଭେଲମ୍ ପ୍ରାଇମ୍ ନାଁରେ, ଯାହାର ରାସାୟନିକ ନାମ ହେଉଛି ଫ୍ଲୁପାଇରାମ, 34.4% ହିସାବରେ ମିଳୁଛି, ତାକୁ ଯଦି 1 ml 1 ଲିଟର ପାଣିରେ ମିଶେଇ ପକାଇବେ ତେବେ ଏହାର ଦମନ ହୋଇପାରିବ। ଏବଂ ଯଦି ତାର ମୂଳ ସିଞ୍ଚନ କରିବେ ତେବେ ଏ ନେମାଟୋଡ୍ ଦାୟୀରୁ ଗଛ ରକ୍ଷା କରିପାରିବେ।
1: ଶ୍ରୀତ ସାହୁ ଆପଣ ମଧ୍ୟ ପ୍ରଥମ।

0: ମୋର କଥା କହୁଥିଲେ ଯେ ନିମ୍ନମୁଖୀ ପତ୍ରପୋଡ଼ା ରୋଗ ଇଏ ପୋଟଳ ଚାଷ ପାଇଁ ବି ବେଶୀ କ୍ଷତିକାରକ ବୋଧହୁଏ ତ ୟାକୁ କେମିତି ଆମେ ଚିହ୍ନଟ କରିବା ଏବଂ ଏହାର ପ୍ରତିକାରର ଉପାୟଟା ଟିକେ କୁହନ୍ତୁ।
1: ନିମ୍ନମୁଖୀ ପତ୍ରପୋଡ଼ା ରୋଗ ହେଲେ ପତ୍ରଗୁଡ଼ିକ ପୋଡ଼ି ପୋଡ଼ିଯାଏ।
0: ଆଚ୍ଛା,
1: ପ୍ରଥମେ ପତ୍ରର ଉପରି ଭାଗରେ ଛୋଟ ଛୋଟ ହଳଦିଆ ଦାଗ ଦେଖାଯାଏ, କ୍ରମଶଃ ଦାଗଗୁଡ଼ିକ ବଢ଼ିଯାଏ ଏବଂ ପତ୍ରଗୁଡ଼ିକ ହଳଦିଆ ବା ବାଦାମୀ ବା ଶୁଖା ହୋଇଯାଏ।
0: ଆଚ୍ଛା,
1: ତଳ ଆଡ଼କୁ ପତ୍ର ଧାର ମୋଡ଼ି ହୋଇଯାଇଥାଏ। ଆପଣ ଦେଖିବେ ପତ୍ରଗୁଡ଼ିକ ଶୁଖା ହୋଇଯିବ ବା ହଳଦିଆ ହୋଇଯିବ ଏବଂ ପୋଡ଼ାଳେ ହୋଇଯାଇଥିବାରୁ ଦୂରରୁ ଝାଉଁଳିଆ ହେଲା ଭଳି ଆପଣ ଦେଖାଯିବ। ସବୁଠୁ ମନେ ରଖିବା ଦରକାର, ଏହି ରୋଗର କାରକ ହେଉଛି ଗୋଟେ କବକ। ଶୀତ ଦିନରେ ଜେନେରାଲି ମାଟିର ତଳେ ଯେତେ ଫସଲ ଅବଚ୍ଛେଦାଂଶ ଥିବ ବା ଅଳିଆ ଥିବ ଆବର୍ଜନା ଥିବ ଇଏ ସୁପ୍ତ ଅବସ୍ଥାରେ ଥାନ୍ତି। ଯେପରିକି ଜାନୁଆରୀ ଫେବୃଆରୀ ମାସ ଆସିଯିବ, ଟିକେ ଟେମ୍ପରେଚର ବଢ଼ିଯିବ, ଏହାର ଆକ୍ରମଣ ଧୀରେ ଧୀରେ ଆରମ୍ଭ ହୋଇଥାଏ। ବାୟୁ ଯଦି ବହିବ ବା ଜଳ ବର୍ଷା ଜଳ ଯଦି ମାଡ଼ି ଚାଲିବ ବା ଜଳସେଚନ ଯଦି ହୋଇଚାଲିବ ତେବେ ଏହି ଏକ ସ୍ଥାନ ଅନ୍ୟ ଗୋଟେ ସ୍ଥାନକୁ ମଧ୍ୟ ସ୍ଥାନାନ୍ତରିତ ହୋଇଥାନ୍ତି। ପ୍ରଥମ ପ୍ରତିକାର ହେଉଛି ଜମିକୁ ପରିଷ୍କାର ରଖିବା। ଅନାବନା ଫସଲ ଆବର୍ଜନାକୁ ଜମିରୁ ପରିଷ୍କାର କରିବା ଦରକାର। ସେ ଆବର୍ଜନା ରହିଲେ ଫଳ ମାଛିର ବଂଶ ବିସ୍ତାର ବଢ଼ାଇଥାଏ। ଡାଉନ ମିଲ୍ଡିର ଯେଉଁ କାରକ ଅଛି ସିଏ ମଧ୍ୟ ଆସି ସୁପ୍ତ ଅବସ୍ଥା ରହି ଧୀରେ ଧୀରେ ବଂଶ ବିସ୍ତାର କରିଥାଏ। ତେଣୁ ଆବଶ୍ୟକ ସ୍ଥଳେ ରାସାୟନିକ କବକନାଶକ ଏହାକୁ ପକାଇବା ଦରକାର। ଯେପରିକି ଆମେ ଦେଖିଛୁ ମେଟାଲକ୍ସିଲ ମାଙ୍କାଜେବ ଏହାର ଯେଉଁ ସମିଶ୍ରଣରେ ଆସୁଛି ବିଭିନ୍ନ ପ୍ରକାର କବକନାଶକ, ସେହି ମିଶ୍ରଣକୁ ମଧ୍ୟ 2-3 ଗ୍ରାମ ଗୋଟେ ଲିଟର ପାଣିରେ ମିଶାଇ ଯଦି ପକାଇବା ଏହି ଡାଉନ ମିଲ୍ଡିଉ ରୋଗକୁ ଦମନ କରିପାରିବା। ଏହାର ଠିକ 7 ଦିନ ପରେ ଆଉ ଗୋଟେ କବକନାଶକ ଫାମାକ୍ସାଡୋନ ଏବଂ ସ୍ୟାମକ୍ସିନେଲ ଏହାର ମିଶ୍ରଣକୁ ମଧ୍ୟ ଗୋଟେ ଲିଟର ପାଣିରେ 1 ml ଯଦି ମିଶାଇ ପକାଇ ପାରିବା ତେବେ ଡାଉନ ମିଲ୍ଡିଉ ରୋଗକୁ ଦମନ କରିପାରିବା।
0: 7 ଦିନ ବ୍ୟବଧାନ
1: ଅଲ୍ଟରନେଟିଭଲି ଆମେ ପକାଇବା ଦରକାର।
0: ପୋଟଳ ଚାଷରେ ଫଳ ପଚା ରୋଗ ଇଏ ଗୋଟେ ବହୁତ କ୍ଷତି ପହଞ୍ଚାଇଥାଏ ଚାଷୀ ଭାଇମାନଙ୍କୁ, ଯଦ୍ୱାରା ତାର ତ ଏକ ଉତ୍ପାଦନ କମୁଛି, ବଜାରକୁ ବି ଯଦି ନେଇକି ଯାଉଛି ଉପଯୁକ୍ତ ମୂଲ୍ୟ ମଧ୍ୟ ସେ ପାଇପାରୁନାହିଁ। ତେଣୁ ୟାକୁ ମଧ୍ୟ କେମିତି ଆମେ ଚିହ୍ନଟ କରିବା ଏବଂ ଏହାର କ'ଣ କେମିତି ପ୍ରତିକାର କରିପାରିବା?
1: ସବୁଠାରୁ ଯଦି ମୁଁ କହିବି ଗୋଟିଏ ସମସ୍ୟା ପୋଟଳ ଚାଷରେ, ସିଏ ହେଉଛି ଭାଇନ୍ ଆଣ୍ଡ ଫ୍ରୁଟ୍ ରଟ୍, ଯେଉଁଟା କାଣ୍ଡ ଫଳ ପଚା ରୋଗ କହନ୍ତି। ଏହା ଏକ କବକଜନିତ ରୋଗ। ତଳମଡ଼ା ପୋଟଳରେ ଏହା ବେଶୀ ଦେଖାଯାଏ, କାହିଁକି ତଳମଡ଼ା ପୋଟଳରେ ତଳ ଅଂଶ ସବୁବେଳେ ମାଟିକି ଲାଗିଥାଏ, ତେଣୁ ମାଟି ଲାଗିଥାଏ ମାନେ ଏ ତଳମଡ଼ା ପୋଟଳରେ ବେଶୀ ଦେଖାଯାଏ। ଏବଂ ରଞ୍ଜା ପୋଟଳ ବା ଟ୍ରେଲିସ୍ ପୋଟଳରେ ଯେଉଁଟାକୁ ମଡ଼େଇକି କରନ୍ତି ସେ ପୋଟଳରେ ବେଶୀ ଦେଖାଯାଏ ନାହିଁ। ବର୍ଷା ଦିନରେ ବେଶୀ ହୋଇଥାଏ, କାରଣ ଆପଣ ସଂଲଗ୍ନ ହୋଇଥାଏ ମାଟି ସହିତ। ତଳମଡ଼ା ପୋଟଳରୁ ଯଦି ଚାରା ସଂଗ୍ରହ କରାଯାଏ ମଧ୍ୟ ଅଧିକାଂଶ ଏହା ମରିଯାଇଥାଏ, କାରଣ ସେଇ ଯେଉଁ ଚାରାଟା ଆସିଥାଏ ତଳମଡ଼ା ପୋଟଳରୁ ସେଇ ରୋଗଟା ରୋଗର ବାହକ ବା ରୋଗର କାରକ ସେ ଚେରର ମଧ୍ୟରେ ଥାଏ, ଯାହାଦ୍ୱାରା କି ଆପଣ ଯେତେ ବି ଚାରା ସଂଗ୍ରହ କରନ୍ତି ପରବର୍ତ୍ତୀ ଅବସ୍ଥାରେ ମୋଟିଲେଟ୍ରେ ପଡ଼ିଥାଏ। ପ୍ରଥମେ ସଂକ୍ରମଣ ପତ୍ରର ଡେମ୍ଫୁର ଦେଖାଯାଏ, ଦାଗ ପତ୍ରର ଧାରରେ ଦେଖାଯାଏ, ଅଗ୍ରଭାଗରେ ଦେଖାଯାଇ ଧୀରେ ଧୀରେ ପତ୍ରଟା ପୋଡ଼ିଗଲା ପରେ ଦେଖାଯିବ, ହଳଦିଆ ହୋଇଯିବ, ଗଛର ଡଙ୍କା ଆଉ ଚାଲିବ ନାହିଁ। ଦୂରରୁ ଦେଖିବେ ଯଦି ଆପଣଙ୍କର ଗଛ ଶୁଖିଯାଇଛି, କିନ୍ତୁ ତଳ ଆଡ଼କୁ ଗଛ କଞ୍ଚା ଥିବ, ମଝି ପର୍ସନ ଡାଳ ଶୁଖିଯିବ। ପ୍ରଥମେ ପତ୍ରର ଡେମ୍ଫୁର ଦେଖାଯିବ, ଧାରରେ ଦେଖାଯିବ, ଗଛର ପତ୍ର ଶୁଖିବ, ଗୋଟେ ପତ୍ରରୁ ଆଉ ଗୋଟେ ପତ୍ର ଯିବ, ପତ୍ରରୁ ଡାଳକୁ ଯିବ ଏବଂ ମଧ୍ୟ ଫଳକୁ ମଧ୍ୟ ଆକ୍ରାନ୍ତ କରିବ। ମାଟି ସହିତ ଲାଗିଥିବାରୁ ତଳ ଅଂଶରେ ବେଶୀ ଦେଖାଯାଏ, ଧୀରେ ଧୀରେ ଉପରକୁ ମଧ୍ୟ ଅତିକ୍ରମ କରିଥାଏ। ସେଥିପାଇଁ ପ୍ରପର ସ୍ପେସିଂ ମେଣ୍ଟେନ୍ କରିବା ଦରକାର, ବାୟୁ ଚଳାଚଳ ଠିକ୍ ରହିବ ଏବଂ ରୋଗ ମଧ୍ୟ କମ୍ ହେବ। ଏବଂ ସଂକ୍ରମଣ ଆରମ୍ଭ ହେବା ମାତ୍ରେ ଯଦି ଆମେ ଘୋଳ ଦହିର ଯେଉଁ ପାଣି ଅଛି, ଗୋଟେ ଲିଟର ପାଣିରେ ଯଦି 100 ml ଘୋଳ ଦହି ପାଣି ମିଶାଇବା ଏବଂ ତାକୁ ସ୍ପ୍ରେ କରିବା, ପ୍ରତି 7 ଦିନ ଅନ୍ତରେ ତାକୁ ସ୍ପ୍ରେ କରି ଚାଲିବା, ତେବେ ଏ ରୋଗ କେବେ ବି ଦେଖାଯିବ ନାହିଁ। ଇଏ ହେଉଛି ଚାଷୀମାନଙ୍କ ପାଇଁ ଗୋଟେ ଅମଘସ୍ତ୍ର ଏବଂ ଜୈବିକ ଉପାୟରେ କଣ୍ଟ୍ରୋଲର ମାଧ୍ୟମ। ମୁଁ କହିଲି ଚାଷୀ ଭାଇମାନଙ୍କୁ, ଯେଉଁମାନେ ପୋଟଳ ଚାଷ କରୁଛନ୍ତି ସେମାନେ ରୋଗକୁ ଦେଖିବା ଦରକାର ନାହିଁ। ଠିକ୍ ଗଛର ଅଭିବୃଦ୍ଧି 24-25 ଦିନ ହେଲା ପରେ ପ୍ରତି 7 ଦିନ ଅନ୍ତରରେ ଆପଣ ଘୋଳ ଦହି ସ୍ପ୍ରେ କରିବେ।
0: ଯଦି ଏହାଦ୍ୱାରା ନିୟନ୍ତ୍ରଣ ନ ହୋଇପାରୁଛି ତାହେଲେ ଆମେ ରାସାୟନିକ ପ୍ରକ୍ରିୟାକୁ ଯିବା।
1: ନିୟନ୍ତ୍ରଣ ପାଇଁ ମୁଁ ପ୍ରଥମେ କହି ରଖେ, ରୋଗ ଦେଖା ହେବା ପୂର୍ବରୁ ଏହାକୁ ସ୍ପ୍ରେ କରିବା ଦରକାର। ରାସାୟନିକ ଯଦି ଆମେ ବ୍ୟବହାର କରିବା କବକନାଶକ, ତେବେ ସେହି ମେଟାଲେକ୍ସିଲ ମାଙ୍କଜେବ ସମିଶ୍ରଣ କହିଥିଲେ 2 ଗ୍ରାମ ଗୋଟେ ଲିଟର ପାଣିରେ ମିଶାଇକି ସ୍ପ୍ରେ କରିବା ଦରକାର ଏବଂ 7 ଦିନ ପରେ ମେଟିରାମ ଓ ପାଇରାକ୍ଲୋଷ୍ଟ୍ରୋବିନ ସ୍ପ୍ରେ କରିବା ଦରକାର। ତେଣୁ ଯେଉଁ 2ଟା କବକନାଶକ କହିଲି, ମେଟାଲେକ୍ସିଲ ମାଙ୍କଜେବ ଆଉ ମେଟିରାମ ପାଇରାକ୍ଲୋଷ୍ଟ୍ରୋବିନ, ଏ 2ଟାକୁ 7 ଦିନ ଅନ୍ତରରେ ଅଲ୍ଟରନେଟିଭ ପକାଇଲେ ମଧ୍ୟ କାମ ଦେଇଥାଏ। କିନ୍ତୁ ଚେଷ୍ଟା କରିବା ଦରକାର, ପ୍ରଥମ ପ୍ରାଥମିକ ଅବସ୍ଥାରେ ଆମେ ଘୋଳ ଦହି ସ୍ପ୍ରେ କରିବା, ଶେଷ ଅବସ୍ଥାରେ ଯେତେବେଳେ ଆମେ କଣ୍ଟ୍ରୋଲ ନ କରିପାରିବା ତେବେ ରାସାୟନିକ ଅବସ୍ଥାକୁ ଆମେ ଯିବା। ଆଉ ଗୋଟେ କଥା କହିବି, ଯେ ମିଲି ବଗ୍ ଗୋଟେ ଦହିଆ ପୋକ ଭଳି ଛୋଟ ଛୋଟ ଧଳା ଧଳା ପୋକ ଦେଖାଯାଏ, ଯେଉଁଟାକି ଆପଣଙ୍କର କଟନ ବା ଆପଣ ତୁଳା ଭଳି ଅତି ସଫ୍ଟ ଥାଏ, ତାର ଉପରି ଭାଗ ବହୁତ ସଫ୍ଟ ଥାଏ। ମିଲି ବଗ୍ର ଆକ୍ରମଣ ହେଲେ ବା ଦହିଆ ପୋକ ବା ଆପଣ ଧଳା ଧଳା ପୋକର ଆକ୍ରମଣ ହେଲେ ଗଛ ସମ୍ପୂର୍ଣ୍ଣ ଭାବରେ ମରିଯାଇଥାଏ ଏବଂ ସେ ଗଛରେ କୌଣସି ଫଳ ହୋଇନଥାଏ। ସେ ଛୋଟ ଛୋଟ ପୋକ ଏବଂ ଗୋଟେ

0: ଆମ ଭଳିଆ ଚିକଣ ପଦାର୍ଥ ସେମାନେ ନିର୍ଗତ କରିଥାନ୍ତି, ମିଲିବଗ ରସ ଶୋଷିକି ଖାଇଥାନ୍ତି ଏବଂ ଚିକଣ ପଦାର୍ଥ ମହମ ଭଳି ପଦାର୍ଥ ନିର୍ଗତ କରିଥାନ୍ତି। ୟାକୁ ଆକୃଷ୍ଟ ହୋଇ ଅନ୍ୟ ପୋକମାନେ ଆସିଥାନ୍ତି। ତାର ଆକ୍ରମଣ ପରେ ଗଛଟା କଳା ପଡ଼ିଯାଇଥାଏ ଏବଂ ଧୀରେ ଧୀରେ ଫଳ ଶୂନ୍ୟ ହୋଇଯାଏ, ପତ୍ର ଶୂନ୍ୟ ମଧ୍ୟ ହୋଇଯାଏ।
1: ତ ଏକୁ ଆମେ କେମିତି ପୁଣି ମୁକାବିଲା କରିବା?
0: ମୁଁ ପ୍ରଥମେ କହିବି ବ୍ୟୁପୋଫେଜିନ୍ 25 EC ଅଛି, ତାକୁ ସ୍ପ୍ରେ କରିବା ଦରକାର। ଇଏ ହେଉଛି ଗୋଟିଏ ଗ୍ରୋଥ ରେଗୁଲେଟର, ଇନସେକ୍ଟ ଗ୍ରୋଥକୁ ରେଗୁଲେଟ୍ କରିବା ପାଇଁ ବ୍ୟୁପୋଫେଜିନ୍ ପ୍ରୟୋଗ କରାଯାଇଥାଏ। ପୋକର ଅଭିବୃଦ୍ଧି ଆଉ ଘଟିବ ନାହିଁ,
1: ଯାହା ରହିଯାଇଛି ସେଇ ଅବସ୍ଥାରେ ହିଁ
0: ସେ ରହିବ। ନଚେତ ଲିମ୍ବ ଜାତୀୟ ଔଷଧ, ଏ ସର୍ଫ ଗୁଣ୍ଡ, ଲିମ୍ବ ଜାତୀୟ ତେଲ ହେଉ, ଲିମ୍ବ ଜାତୀୟ ଔଷଧ ହେଉ ବା ଲିମ୍ବ ଜାତୀୟ ତେଲ ବି ହେଉ, ତାକୁ ନେବା 5 ml ଗୋଟେ ଲିଟର ପାଣିରେ, ପ୍ଲସ୍ ସର୍ଫ ଗୁଣ୍ଡ ଯୋଉ 10 ଗ୍ରାମ ଗୋଟେ ପମ୍ପରେ ପଡ଼େ, ତାକୁ ମିଶାଇ ଆପଣ ଯଦି ସ୍ପ୍ରେ କରିବା ତେବେ ସେଥିରେ ମଧ୍ୟ ଦମନ ହୋଇଥାଏ। କିଛି ନହେଲେ ଆଉ ଗୋଟେ କଥା କହିବି, ଯଦି ରାସାୟନିକ ଉପାୟ ଆମେ ଯିବା, ଯଦି ଅତ୍ୟନ୍ତ ଆକ୍ରାନ୍ତ ହୋଇଯାଇଛି ଆମେ କଣ୍ଟ୍ରୋଲ କରିପାରୁନାହାନ୍ତି, ତ ଥାୟୋଡିକାର 75 WP ସେଟା ଗୋଟେ ଏମ୍ଏଲ୍ ଗୋଟେ ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା, ଏବଂ ଏକଦମ 7 ଦିନ ପରେ ପ୍ରୋଫିନିଫସ୍ ସେ ମଧ୍ୟ 2 ml ଗୋଟେ ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା। ସବୁବେଳେ ସ୍ପ୍ରେ କରିବା ଭିତରେ ଆମେ ସବୁବେଳେ ସର୍ଫ ଗୁଣ୍ଡକୁ ପକେଇବା ଦରକାର,
1: କାରଣ
0: ସର୍ଫ ଗୁଣ୍ଡ ନ ପକେଇଲେ କ'ଣ ହେବ, ଯୋଉ ଚିକଣ ଯୋଉ ସ୍କିନ୍ ଅଛି ସେ ଚିକଣ ସ୍କିନ୍ଟା ହିଁ ରପ୍ଚର୍ ହେବ ନାହିଁ, ମାନେ ଫାଟିବ ନାହିଁ। ତେଣୁ ପୋକର ଉପର ଭାଗକୁ ଆପଣ ଫଟେଇବା ପାଇଁ ହେଲେ ଗୋଟେ ଆଲ୍କାଲାଇନ୍ ସଲ୍ୟୁସନ୍ ବା ଆପଣଙ୍କର ସର୍ଫ ଗୁଣ୍ଡ ପକେଇବା ଦରକାର। ସେ ସର୍ଫ ଗୁଣ୍ଡ ହିଁ ସେ ତାର ଉପର ସ୍କିନ୍କୁ ଫଟାଇଥାଏ ବା ଆପଣଙ୍କ ରପ୍ଚର୍ କରିଥାଏ, ଏବଂ ଯୋଉ କହିଲି ଥାଇଡ୍ରିକାର ଏବଂ ପ୍ରୋଫେନ୍ଫସ୍ 7 ଦିନ ଅନ୍ତରରେ ଗୋଟେ ଏମ୍ଏଲ୍ ଗୋଟେ ଲିଟର ପାଣିରେ ମିଶାଇ ଯଦି ସ୍ପ୍ରେ କରିବା ତେବେ ଦମନ ହୋଇପାରିବ।
1: ଏହି ଆଲୋଚନା ପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅଶେଷ ଧନ୍ୟବାଦ, ନମସ୍କାର।
2: ପାଠ ବୁଝିଲୁ ନା ନାହିଁ?
3: ବୁଝିଲି ମାନେ ହେଇ ଟିପା ଖାତା ଲେଖିକି ରଖିଛି, କାମରେ ଲଗେଇବି, ଏତେ କଥା ଅଛି ସେଥିରେ।
2: ପାଠ ନ ଜାଣିକି ଖାଲି ଚାଷ କରି ପକେଇବି, ରୋଜଗାର କରି
3: ନା ନା, ଯୋଉ ଚାଷ କରିଛି ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ କରିଛି ନା।
2: ବାସ ବାସ ବାସ, ଶ୍ରୋତା ବନ୍ଧୁ ଜେମାପା ଯୋଉ କଥାଟି କହିଲେ ଟିକେ ବୁଝିବା ଦରକାର, ଚାଷ କରିବା କିନ୍ତୁ କୃଷି ବିଜ୍ଞାନୀଙ୍କ ପରାମର୍ଶ
3: ଅନୁସାରେ କରିବା।
2: ବାସ ବାସ ବାସ ବାସ, ବଢିଆ ବଢିଆ ବଢିଆ, ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ
3: ଆଉ ଥରେ ଧନ୍ୟବାଦ।
2: ଯେ ମୋର ଗୋଟାଏ କଥା ଥିଲା।
3: କଥା କଣ? ଆକାଶବାଣୀ 90 ବର୍ଷରେ ପାଦ ଥାପିଛି,
2: ମନୋରଞ୍ଜନ ଅଛି, ଶିକ୍ଷା ଅଛି, ସୂଚନା ଅଛି, ସବୁ କିଛି ତ ଅଛି
3: ଭାଇ। ଆମ ଆକାଶବାଣୀର ନିୟମିତ ଶ୍ରୋତା ବିଜୟ ଭାଇ କଣ କହୁଛନ୍ତି, ତାଙ୍କ କଥା ଶୁଣିବା, ତାପରେ କଥା ହବା।
4: ଶ୍ରୀ ବିଜୟ କୁମାର ସ୍ୱାଇଁ, ଗ୍ରାମ ପ୍ରଧାନପଡ଼ା, ପୋଷ୍ଟ ଗୋପୀନାଥପୁର, ଭାୟା ବହୁଗ୍ରାମ, ଜିଲ୍ଲା କଟକ। ମୁଁ ରେଡିଓ ସହିତ ଦୀର୍ଘ 50 ବର୍ଷରୁ ଅଧିକ ଭାବେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଛି। ପିଲାଦିନରୁ ଶିଶୁ ସଂସାର, କିଶୋର ବୟସରେ କିଶୋର ସଂସାର, ପୁଣି ଯୁବାବସ୍ଥାରେ ଯୁବବାଣୀର ଜଣେ ନିୟମିତ ଶ୍ରୋତା ଭାବରେ ଆକାଶବାଣୀ କଟକ ମୋତେ ଦେଖାଇଛି ନୂତନ ଦିଗନ୍ତ। ଆବାଳ ବୃଦ୍ଧ ବନିତାଙ୍କ ପାଇଁ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମମାନ ପ୍ରସାର କରି ଆକାଶବାଣୀ ତାର ମାନ ବଜାୟ ରଖିଛି। ଯେପରି କୋମଳବତୀ ଶିଶୁମାନଙ୍କର ମନୋରଞ୍ଜନ ତଥା ଜ୍ଞାନର ଅଭିବୃଦ୍ଧି ପାଇଁ ଶିଶୁ ସଂସାର ଭଳି କାର୍ଯ୍ୟକ୍ରମ, କୃଷି ଓ କୃଷକର ଉନ୍ନତି ପାଇଁ ବିଭିନ୍ନ କୃଷିଜାତ ପଦାର୍ଥର ଉତ୍ପାଦନ ବୃଦ୍ଧି ପାଇଁ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମମାନ ଭେଟି ଦେଇଛି। ନାରୀ ମହଲ ଭଳି କାର୍ଯ୍ୟକ୍ରମରେ ନାରୀମାନଙ୍କର ସର୍ବବିଧ ଉନ୍ନତି ପାଇଁ ବିଭିନ୍ନ ସଂସ୍କାର ଧର୍ମୀ କାର୍ଯ୍ୟକ୍ରମମାନ ପ୍ରସାର କରି ନାରୀମାନଙ୍କର ପ୍ରଗତିରେ ସହାୟକ ହୋଇଛି। ଶ୍ରୋତାମାନଙ୍କର ମନୋରଞ୍ଜନ ପାଇଁ ନାଟକ, ଗୀତିନାଟ୍ୟ, ଦାସକାଠିଆ, ସଙ୍ଗୀତ ରୂପକ, ଲଘୁ ସଙ୍ଗୀତ ଭଳି ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମମାନ ପ୍ରସାର କରି ସମଗ୍ର ଶ୍ରୋତା ମହଲରେ ଆଦୃତ ହୋଇପାରିଛି। ମୋର ସକାଳ ଆରମ୍ଭ ହୁଏ ରେଡିଓର ବନ୍ଦେ ମାତରମ୍, ବନ୍ଦନା, ଅନୁଚିନ୍ତା ଓ ଭାଗବତରେ। ସକାଳ 7:05 ର ଆଞ୍ଚଳିକ ସମ୍ବାଦ ଶୁଣିଲେ ରାଜ୍ୟସାରାର ସମ୍ବାଦ ଜାଣିବାକୁ ହୁଏ। ସେହିପରି ଦିଲ୍ଲୀରୁ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ସମ୍ବାଦ ଶୁଣି ଦେଶ ବିଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅବଗତ ହୋଇପାରେ। ଦୀର୍ଘ 90 ବର୍ଷରେ ଉପନୀତ ହୋଇ ଆକାଶବାଣୀ ସୃଷ୍ଟି କରିଛି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଆକାଶବାଣୀ ଏମିତି ସୁନ୍ଦର ଓ ଶିକ୍ଷଣୀୟ ଯୁଗୋପଯୋଗୀ କାର୍ଯ୍ୟକ୍ରମ ପ୍ରସାର କରି କାଳବକ୍ଷରେ ଏକ ଅଲିଭାଘାର ଟାଣି ତାର ନାମକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା। ସର୍ବଶେଷରେ ଆକାଶବାଣୀର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ହୃଦୟର ଗଭୀରତମ ପ୍ରଦେଶରୁ ଅଶେଷ କୃତଜ୍ଞତା ଜ୍ଞାପନ କରୁଛି। ଭୂମିରୁ ଗଗନ ମୁଖରିତ ହେଉ, ଆକାଶବାଣୀର ଜୟରେ ଚନ୍ଦନ ସୁବାସ ବିତରଣ କରୁ ପ୍ରତିଶ୍ରୋତା ପ୍ରାଣ ହୃଦୟରେ। ଭାରତ ମାତା କି ଜୟ, ଜୟ ହିନ୍ଦ।
2: 90 ବର୍ଷରେ ପାଦ ରଖିଲାଣି କିଏ?
3: ଆକାଶବାଣୀ
2: ଶ୍ରୋତା ମାନଙ୍କର ସେବାରେ ଅହର୍ନିଶି।

0: ଅର୍ପିତ।
1: ହଁ
0: ଶ୍ରୋତା ବନ୍ଧୁ, ଆପଣ ମାନଙ୍କର ସ୍ନେହ ସଦିଚ୍ଛା ଆଶୀର୍ବାଦ ଏମିତି ଆମ ମାନଙ୍କ ଉପରେ ଥାଉ।
1: ଆମ ଆକାଶବାଣୀ କାର୍ଯ୍ୟକ୍ରମ ଏଇମିତି ଶୁଣୁଥାନ୍ତୁ ଆଉ ଆମ ମାନଙ୍କୁ ସହଯୋଗ କରୁଥାନ୍ତୁ ଏଇମିତି।
0: ବେଳ ଗଡି ଯାଉଛି।
1: ପାଣିପାଗ ଧୁମଧଡ଼କିଆ ଦିନ କେତେବେଳେ କଣ ଆସିକି ବର୍ଷା ଗାଡି ଦେଇଯାଉଛି।
0: ହଁ ପାଣିପାଗ ଶୁଣିବା,
1: ତାପରେ ଉଠିବା।
2: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି, ରାଜ୍ୟର ଅନେକ ସ୍ଥାନରେ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ।

0: ଶୁଣିଲେ କାର୍ଯ୍ୟକ୍ରମ କୃଷି ସଂସାର।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ରାତି 8ର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ଜାତୀୟ ଶିକ୍ଷାନୀତି 2020ରେ ମାତୃଭାଷା, ଭାରତୀୟ ଜ୍ଞାନ ପରମ୍ପରା ଏବଂ ନବସୃଜନକୁ ସରକାର ପ୍ରୋହାହନ ଦେଉଛନ୍ତି, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନିଟ୍ ୟୁଜି ସାନି ପରୀକ୍ଷାର ତାରିଖ ଆଗାମୀ 10 ଦିନ ମଧ୍ୟରେ ଘୋଷଣା କରାଯିବା ନେଇ ଏନ୍ଟିଏ ମହାନିର୍ଦ୍ଦେଶକଙ୍କ ସୂଚନା। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଉତ୍କର୍ଷତା ପାଇଁ ଜାତୀୟ ସ୍ତରରେ ଓଡ଼ିଶା ପୁରସ୍କୃତ। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତିମଣତି ଆଜି ମଧ୍ୟାହ୍ନ ଧୂପ ପରେ ପୁଣି ଥରେ ଆରମ୍ଭ ହୋଇଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଗଣତିମଣତି କାର୍ଯ୍ୟ ଚଳିତ ମାସ 9 ଦିନ ଧରି ଚାଲିବ। ରୋଗୀ ସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ, ସମର୍ପଣ ଭାବକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତୀୟ ନର୍ସ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ସେବିକା ଦିବସର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ନର୍ସଙ୍କୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ଜନସମ୍ପୃକ୍ତି ଅଭିଯାନ। ରାଜ୍ୟର ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଏବଂ ଗୁଣାତ୍ମକ ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆଜି ଭୁବନେଶ୍ୱରଠାରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ। ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସଦୃଶ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ସୋନୁ ନିଗମ ଏବଂ ଅଲକା ୟାଗ୍ନିକ ଚଳଚ୍ଚିତ୍ର ଫିଜା।

0: ନମସ୍କାର, ବୟସର କୃଷ୍ଣଚୂଡ଼ା ତରଫରୁ ପ୍ରୀତିଭରା ଅସରା ଶୁଭକାମନା। ବୟସର କୃଷ୍ଣଚୂଡ଼ାର ରଙ୍ଗରସ ବାସକୁ ଚହଟେଇ ଦେବା ଲାଗି ଆଜି ପ୍ରଥମ ଥର ପାଇଁ ଆମ ଗହଣରେ ପ୍ରତିଭାଧର ଗୀତିକାର ଶ୍ରୀ ଜଗନ୍ନାଥ ପଣ୍ଡା, ତାଙ୍କୁ ଆମେ ସ୍ୱାଗତ କରୁଛୁ। ନମସ୍କାର।
1: ନମସ୍କାର ଆଜ୍ଞା, ଶ୍ରୋତାମାନଙ୍କୁ ମଧ୍ୟ ମୋର ନମସ୍କାର।

0: କେନ୍ଦ୍ରରୁ ସେତେବେଳେ ପ୍ରଚାରିତ ହେଉଥିଲା ବିଦ୍ୟାଳୟ କାର୍ଯ୍ୟକ୍ରମ। ଯେହେତୁ ମୁଁ ଏକ ସ୍କୁଲରେ ଶିକ୍ଷାଦାନ କରୁଛି, ତେଣୁ ମୋତେ ସୁଯୋଗ ମିଳିଥିଲା ଆକାଶବାଣୀରେ ସେହି ବିଦ୍ୟାଳୟ କାର୍ଯ୍ୟକ୍ରମରେ ଶିକ୍ଷାଦାନ କରିବା ପାଇଁ। ଅନେକ ବିଷୟ ତାହାକୁ ରୂପକ ମାଧ୍ୟମରେ ଶିକ୍ଷାଦାନ କରିଥିଲି ଏବଂ ସେହି ବିଭାଗରେ କାର୍ଯ୍ୟରତ ଥିବା ଆପଣଙ୍କର ସମ୍ପ୍ରେଷଣ ନିର୍ବାହୀ ଶ୍ରୀ ଲଳିତ କାନୁନଙ୍କୁ ସେ କ'ଣ ମୋଠାରେ ଲକ୍ଷ୍ୟ କରିଥିଲେ ମୁଁ କହିପାରିବିନି। ମୋତେ ଆକାଶବାଣୀର ବାର୍ଷିକ ପୁରସ୍କାର ପାଇଁ ଏକ ଲେଖା ପ୍ରସ୍ତୁତ କରିବାକୁ କହିଥିଲେ। ପ୍ରଥମ ଥର ପାଇଁ ମୁଁ ସେ ଲେଖା ପ୍ରସ୍ତୁତ କରିଥିଲି ଏବଂ ସେ ପ୍ରଥମ ଥର ହିଁ ମୋତେ ଚମତ୍କୃତ କରିଦେଇଥିଲା, ସର୍ବଭାରତୀୟ ସ୍ତରରେ ପ୍ରଥମ ପୁରସ୍କାର ପାଇ।
1: ତାର ଶୀର୍ଷକ ଥିଲା
0: ଘୁଙ୍ଗୁର
1: ଆଜ୍ଞା, ଜାତୀୟ ସଂହତି ଉପରେ ଆଧାରିତ ରୂପକଟି
0: ଆଜ୍ଞା।

0: ତାପରେ ପରେ ଆପଣ ଆଉ ପଛକୁ ଫେରି ନାହାନ୍ତି,
1: ତାପରେ
0: ବିଜୟ ଯାତ୍ରା ଆରମ୍ଭ ହୋଇଯାଇଛି ଆପଣଙ୍କର, ଅନେକ ମଧ୍ୟ ବାହାରେ ଆପଣ କାମ କରିଛନ୍ତି, କିଛି କ୍ୟାସେଟ୍ସ ଏବଂ ଆମର ସିଡି ଆଲବମ୍ସ ଆପଣଙ୍କର ବାହାରିଛି। ଆମ ପାଖରେ ଭକ୍ତି ସଂଗୀତର ଗୋଟିଏ କ୍ୟାସେଟ୍ ଅଛି ପାଦ ପଦ୍ମ, ସେଥିରେ ଗୋଟିଏ ଗୀତ ଅଛି ଦେଖିନି ରେ କେତେ ଦିନ, ତା ବିଷୟରେ କଣ କହିବେ?
1: ସେଇଟା ହେଉଛି ମୋର ପ୍ରଥମ ଗୀତର କ୍ୟାସେଟ୍, ସେଇଟା ଜଗନ୍ନାଥ ଇଲେକ୍ଟ୍ରୋନିକ୍ସ ଦ୍ୱାରା ମୁକ୍ତି ଲାଭ କରିଥିଲା ଏବଂ ସେଥିରେ ଆମର ପ୍ରସିଦ୍ଧ ସଙ୍ଗୀତ ଗାୟକ ସୁଭାଷ ଦାସ ସେ କଣ୍ଠଦାନ କରିଥିଲେ ଏବଂ ସେଥିରେ ମୋର ଗୋଟେ ଭାବନା ଫୁଟି ଉଠିଥିଲା, ଯେହେତୁ ପ୍ରଥମ ଥର ପାଇଁ ମୁଁ ଗୀତ ଲେଖୁଛି ସେଠି ମୁଁ ଜଗନ୍ନାଥଙ୍କ କଥା ଭାବିଥିଲି ଏବଂ ବହୁତ ଦିନ ହେବ ପୁରୀରେ ମୁଁ ପଢ଼ୁଥିଲେ ମଧ୍ୟ ବହୁତ ଦିନ ହେବ ଠାକୁରଙ୍କ ପାଖକୁ ଯାଇନଥିଲି ପରବର୍ତ୍ତୀ ସମୟରେ, ତେଣୁ ମୁଁ ଭାବିଥିଲି ଯେ ଦେଖିନି ରେ କେତେ ଦିନ ତୋ କଳା ବଦନ, ତୁମର ସେ କଳା ବଦନ ମୁଁ ଦେଖିନି ତେବେ ଆ ଭିତରେ କ'ଣ ସବୁ ପରିବର୍ତ୍ତନ ହୋଇଯାଇଛି, ଏହି ଭାବନାକୁ ନେଇ ସେ ଗୀତଟି ମୁଁ ଲେଖିଥିଲି।

0: ମା ଡାକୁଛି ଆ,
1: ସେ କ୍ୟାସେଟ୍ଟି ମା ତାରିଣୀଙ୍କର ଯୋଉ କାହାଣୀ ରହିଛି ସେ କାହାଣୀ ଧର୍ମୀ ଏକ କ୍ୟାସେଟ୍।
0: ଦୂରଦର୍ଶନ ପାଇଁ ମଧ୍ୟ ଅନେକ ଲେଖା ଲେଖିଛନ୍ତି ନୁହେଁ କି?
1: ଆଜ୍ଞା,
0: ଆପଣଙ୍କର ଆଲେଖ୍ୟକୁ ନେଇ ଅନେକ ସଙ୍ଗୀତର କାର୍ଯ୍ୟକ୍ରମ ତିଆରି ହୋଇଛି।
1: ଆଜ୍ଞା, ତେବେ ମୁଁ ଦୂରଦର୍ଶନର କାର୍ଯ୍ୟକ୍ରମ ଭିତରୁ ଗୋଟେ ଗୀତ ସମ୍ପର୍କରେ ଆପଣଙ୍କୁ କହିବି। ଦୂରଦର୍ଶନର ଶ୍ରୀଯୁକ୍ତ ସୁଶୀଲ କୁମାର ପଟ୍ଟନାୟକ, ଆମର ଉତ୍କଳ ଦିବସ ଅବସରରେ DD6ର ଯେଉଁ ସ୍ୱର୍ଣ୍ଣକ୍ଷେତ୍ର ଦିବସ ପାଳନ କରାଯାଏ, ସେହି ଉଦ୍ଦେଶ୍ୟରେ ସେ ମୋତେ କହିଥିଲେ ଆପଣ ଗୋଟେ ଗୀତ ଲେଖନ୍ତୁ କୋଣାର୍କ ମନ୍ଦିରକୁ ନେଇ। ମୁଁ ତାଙ୍କର ରୁଚି ସମ୍ପର୍କରେ ଅବଗତ ଥିଲି ଯେ ସେ ବହୁତ ରୁଚି ସମ୍ପନ୍ନ, ତେଣୁ ମୋତେ ଗୀତଟି ସେମିତି ଲେଖିବାକୁ ପଡ଼ିବ ବୋଲି ମୁଁ ଭାବିଥିଲି, ଏବଂ ଈଶ୍ୱରଙ୍କର ଆଶୀର୍ବାଦ ସେ ଗୀତଟି ଅତି ଚମତ୍କାର ଭାବ ଓ ଭାଷା ନେଇ ଉତୁରିଗଲା। ଏଇଠି ମୁଁ କହିରଖେ, ଗୀତଟିର ଯେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଯୁବ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି, ତାଙ୍କର ଅକାଳରେ ଦେହାନ୍ତ ହୋଇଛି।

0: ଏଥର କିଛି ସମୟ ପୁଣି ବାହାର କରି ସମ୍ପର୍କର ଡୋରିକୁ ଟିକେ ଭିଡ଼ି ଧରିବା। ଶ୍ରୋତାବନ୍ଧୁମାନେ ବୟସର କୃଷ୍ଣଚୂଡ଼ା ଲାଗି ପଠେଇଥିବା କବିତାର ପଙ୍କ୍ତି ଭିତରୁ କିଛି କିଛି ପରଖି ନେବା। ସାଗରକୁ ଶୀର୍ଷକ କରି ଶ୍ରୋତାବନ୍ଧୁମାନେ ପଠେଇଥିବା ଚିଟାଉ ଭିତରୁ ସାଉଁଟି ବାଛି ବାଛି କିଛି କିଛି ପଙ୍କ୍ତି ଶୁଣେଇବା ଗୀତିକାର ଶ୍ରୀ ଜଗନ୍ନାଥ ପଣ୍ଡା ମହାଶୟଙ୍କୁ ଏବଂ ଶୁଣିବା ଆମେ।
1: ବିଚିତ୍ର ଦାସ, ଖଦାଳ ପୋଖରୀ, ଘଣ୍ଟେଶ୍ୱର, ଭଦ୍ରକ ଜିଲ୍ଲାରୁ। ତୁମେ ମିଶିଗଲେ ସାଗର ଛାତିରେ, ମୁଁ ଗୋ ହେବି ବାଲିଚର, ଜାଣିଛି ମୁଁ ତୁମେ ଛୁଇଁ ଚାଲୁଥିବ ଥରେ ନୁହେଁ ବାର ବାର। ସାଗର ବେଳାରେ ସାଗରିକା ତୁମେ ଅବା ହୃଦୟ ସାଗରେ କଇଁ, ରାତ୍ରିର ସପନେ ଲୋହିତ ଗଗନେ ନୀରବରେ ଯିବ ଛୁଇଁ।
2: ଇହେଲେ ବିଦ୍ୟୁତ ସାଗର ସୋନାଲି, ନିଶ୍ଚିନ୍ତପୁର ସାୟା ତିହିଡ଼ି ଭଦ୍ରକରୁ। ସାଗର ଭିତରେ ଶାମୁକା ଖୋଜୁଛି ପାଏ ନାହିଁ ସତା ନିଜର, ସାଗର ମୋହର ଅତି ଯେ ନିଜର ଅସୀମ ତା ପ୍ରାଚୀର। ସାଥୀ ମେଳେ ଆଜି ଖୋଜୁଥିଲି ତତେ, ସାଜି ନବବଧୁ ତୋର, ତୋବେଳା ଭୂମିକୁ ଫିଙ୍ଗି ଦେଲୁ ମୋତେ, କରିଦେଇ ସାତ ପର। ଦୁଃଖର ସାଗର ମାଡ଼ି ଆସେ ଆଜି ପାଖକୁ ମୋ ବାରମ୍ବାର, ତଥାପି କରୁଛି ମରି ମରି ଆଜି ଅଭିନୟ ବଞ୍ଚିବାର। ସବୁ ସୁଖ ନେଇ ହସୁତା ଖୁସିରେ ଏହି ଅନୁରୋଧ ମୋର।
1: ମକରୁ ନାୟକ ଲେଖିଛନ୍ତି ନଦା ଠାକୁରମୁଣ୍ଡା ମୟୂରଭଞ୍ଜ ଜିଲ୍ଲାରୁ। ସାଗର ବେଳାରେ ଶାମୁକା ଝୁରୁଛି ବିରହ ବେଦନା ନେଇ, କିଏ ବା ବୁଝିବ ମନ କଥା ତାର ଏକାନ୍ତ ନିଜର ହୋଇ। ଭରିଥିଲା ଦିନେ ପୁଲକ ନୟନେ ଆଜି ହୁଏ ଆନମନା, ଜୀବନର ମାନେ କିଛି ନୁହଁ ସାଥୀ କେବଳ ତୁମରି ବିନା। ମିଳନ ଆସିବ ବିଚ୍ଛେଦ ଆସିବ ପାଇଲେ ଏମିତି ଭଲ, ସାଗର ଶାମୁକା ମୋତି ଯେମିତିକା ହେବ ପୁଣି ସମତୁଲ। ତୁମ ସାଥୀ ମୋର ଭେଟ ହେବ ବୋଲି ଚାହିଁ ବସେ ସାରା ରାତି, କେବେ କୋଉଦିନ ଆଗ କୃଷ୍ଣଚୂଡ଼ା ଝରେଇବ ମିଠା ପ୍ରୀତି।
2: ଆପଣ ହେଲେ ଜ୍ୟୋତିର୍ମୟ ମିଶ୍ର, ହରଭଙ୍ଗା ବଲାଙ୍ଗୀରରୁ। ସାଗର କୂଳରେ ବସି ତୁମକୁ ଖୋଜୁଛି ପ୍ରିୟା, ସମୟ ଯାଉଛି ଚାଲି ତୁମେ ଆସୁନାହଁ କିଆଁ। ଏହି ସାଗରର କୂଳେ ନୀତି ସଂଯୋଗଲେ ନଇ, ହେଉଥିଲ ତୁମେ ଦେଖା ଆଜି ତୁମ ଦେଖା ନାହିଁ। ସବୁ ଦିନେ ଥିବ ସାଥେ, ଦେଇଥିଲ ମୋତେ କଥା

0: ସାଗର ତ ଅଛି ସାକ୍ଷୀ ଦେଇଗଲ ମନେ ବ୍ୟଥା।
1: ଜ୍ୟୋତ୍ସ୍ନାରାଣୀ ନାୟକ ଶୁଭଦିଆ ଯଶୀପୁର ଭଦ୍ରକରୁ। ସାଗର ଭୁଲିପାରେ ନୀଳ ଢେଉକୁ, ଶାମୁକା ଭୁଲିପାରେ ମୁକୁତାକୁ, ସୂରଜ ଭୁଲିପାରେ କଇଁକୁ, ନିଦାଗ ଭୁଲିପାରେ ଝାଞ୍ଜି ପବନକୁ, ହେଲେ ମୁଁ ଭୁଲିପାରିବିନି କେବେ ତମକୁ। ମୁଁ ତ କହୁଛି ହେ କୃଷ୍ଣଚୂଡ଼ା, ଯେବେଠୁ ତୁମ ସ୍ୱର ଆଉ ତୁମ ମଧୁର କଥା ଶୁଣିଛି, ଜୀବନର ଯନ୍ତ୍ରଣା ଦୁଃଖ କଷ୍ଟ ଝଡ଼ଝଞ୍ଜା ଭୁଲି ତୁମ ପ୍ରୀତି ଛନ୍ଦରେ ମୁଁ ବାନ୍ଧି ହୋଇଯାଇଛି।
0: ହେଲେ ଗାୟତ୍ରୀ ଦାସ ତୋଟାପଡ଼ା ଘଣ୍ଟେଶ୍ୱର ଭଦ୍ରକରୁ। କାହିଁ କେଉଁ ଅନାଦିକାଳରୁ ଅବାରିତ ବହି ଚାଲିଛି ସାଗର, ତା ପାଖେ ନାହିଁ ଜାତି ଅଜାତି ଭେଦଭାବ ଓ ପର ଅପର, ସମସ୍ତଙ୍କୁ ଦେଇଛି ଯେ ସ୍ନାନ ନିଜ ବିଶାଳ ବୁକୁରେ, ତୋଳିବାକୁ ଏକ ସୁନ୍ଦର ସଂସାର ପ୍ରାଣେ ପ୍ରାଣେ ଶକ୍ତି ସେ ସଞ୍ଚାରେ। ସେମିତିକା ସାଥିଟିଏ ତୁମେ ମୋ ପ୍ରିୟ ବୟସର କୃଷ୍ଣଚୂଡ଼ା, ତୁମ ବିନା କି ବଞ୍ଚି ମୁଁ ପାରିବି, ତୁମେ ମୋ ଜୀବନ ପରା।
2: ନିର୍ଦ୍ଧାରିତ ସମୟ ସରିବା ଆଗରୁ ଆଉ କିଛି ସମୟ ଗୀତିକବି ଶ୍ରୀ ଜଗନ୍ନାଥ ପଣ୍ଡାଙ୍କ ସହିତ ବିତେଇବା। ଠିକ ସେମିତି ଆକାଶବାଣୀ ପାଇଁ ମଧ୍ୟ ଅନେକ କାର୍ଯ୍ୟକ୍ରମ ଆପଣ ନିଜେ ତିଆରି କରିଛନ୍ତି, ଲେଖିଛନ୍ତି, ସେଥିରେ ଆପଣଙ୍କର ଗେହ୍ଲି ଭଳି ଗୋଟିଏ ସଙ୍ଗୀତ ରୂପକ, ଏଇଟି ମଧ୍ୟ ସର୍ବଭାରତୀୟ ସ୍ତରରେ ଗତ ବର୍ଷ ଆମର ଦ୍ୱିତୀୟ ପୁରସ୍କାର ପାଇଥିଲା।
3: ଆଜ୍ଞା, ସେ ଗେହ୍ଲି ଥିଲା ଯୋଉ ନାରୀ ସଶକ୍ତିକରଣ, ତାରି ଉପରେ ଆଧାରିତ ଥିଲା।

0: ଆକାଶବାଣୀର ମଧ୍ୟ ଯେତେବେଳେ ଆମର ହୀରକ ଜୟନ୍ତୀ ପାଳନ ହେଲା ସେତେବେଳେ ଆପଣ ଗୀତଟିଏ ଲେଖିଥିଲେ, ରୂପାର ମୁକୁଟ ପିନ୍ଧାଇଥିଲୁ।
1: ଆଜ୍ଞା, ସେ ବିଷୟରେ କହୁଛି ମୁଁ ଯେ ଆପଣଙ୍କର ମନେଥିବ କି ନାହିଁ, ଏଇଟା ହିଁ ଆପଣଙ୍କର ଏକ ପରିକଳ୍ପନା ଥିଲା। ମତେ ଡାକି କହିଥିଲେ ଯେ ଆମର ଏଇ ହୀରକ ଜୟନ୍ତୀ ଉପଲକ୍ଷେ ଏହିପରି ଗୋଟେ ଗୀତ ଲେଖନ୍ତୁ ଯେଉଁଥିରେ ଆମର ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମର ନାଁ ଗୁଡ଼ିକ ରହିବ। ସେହି ଆଧାରରେ ସେ ଗୀତଟି ଲେଖା ହୋଇଥିଲା।

0: ତା ସହିତ ସଜଫୁଲ ଭଳି ଅନେକ କାର୍ଯ୍ୟକ୍ରମ ମଧ୍ୟ ଆପଣ ତା ପାଇଁ ଲେଖିଛନ୍ତି?
1: ସଜଫୁଲ ପାଇଁ ଲେଖିଛି। ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠଶିଳ୍ପୀ ଥିଲେ ଶ୍ରୀକାନ୍ତ ଦାସ ଓ ପ୍ରୀତିନନ୍ଦ ରାଉତରାୟ।

0: ନାମ ମାଧୁରୀ ଏଇଭଳି ଶୀର୍ଷକ ଗୋଟିଏ ମଧ୍ୟ ଆମ ପାଖରେ ଅଛି ସିଡି ସେଥିରେ ଆପଣ କଣ କଣ ଗୀତ ସବୁ ଲେଖିଛନ୍ତି କୋଉଭଳି ଗୀତ
1: କେନ୍ଦ୍ର ସରକାରଙ୍କର ବିଭିନ୍ନ ସଂସ୍ଥା ଯୋଉ ଓଡ଼ିଶାରେ କାର୍ଯ୍ୟକ୍ରମ ହୁଏ ସେତେବେଳେ ମଧ୍ୟ ସଂସ୍କୃତ ଭାଷାରେ ଗୀତ ଲେଖିବାକୁ ମୋତେ କେତେଜଣ ଅନୁରୋଧ କରିଥାନ୍ତି ମୁଁ ତାହା କରିଛି ଏବଂ ବର୍ତ୍ତମାନ ଏଇ ଯୋଉ ନାମ ମାଧୁରୀ କଥା ଆପଣ କହୁଛନ୍ତି ଇଏ ମଧ୍ୟ ସଂସ୍କୃତ ଭାଷାରେ ଲିଖିତ ଏବଂ ଜଗନ୍ନାଥଙ୍କର ବିଭିନ୍ନ ନାମଗୁଡ଼ିକ ଛନ୍ଦମୟ ଭାବରେ ଏଇଥିରେ ସ୍ଥାନିତ ହୋଇଛି ଏବଂ ଏହାକୁ ଗାଇଛନ୍ତି ଆମର ଓଡ଼ିଶାର ପ୍ରସିଦ୍ଧ ଡକ୍ଟର ସୁଚିତ୍ରା ମହାପାତ୍ର ଡକ୍ଟର ସଙ୍ଗୀତା ଗୋସାଇଁ ଏବଂ ସୁମିତ୍ରା ମହାପାତ୍ର

0: ଏଥର ଆପଣଙ୍କ ପରିବାର ସମ୍ପର୍କରେ ଟିକେ କୁହନ୍ତୁ।
1: ମୋର ପରିବାର କହିଲେ ବର୍ତ୍ତମାନ ଆମେ ସ୍ୱାମୀ ସ୍ତ୍ରୀ, ମୋର ଦୁଇଟି ଝିଅ, ମୋର ଗୋଟେ ପୁଅ, ମୋର ସାନ ଭାଇ, ସାନ ଭାଇର ସ୍ତ୍ରୀ ଏବଂ ତାର ଦୁଇଟି ପିଲା ଏବଂ ମୋର ମା, ଏଇମାନଙ୍କୁ ନେଇ ମୋର ପରିବାର ଆମେ ସମସ୍ତେ ମିଶିକି ଅଛୁ। ଆମେ କିଛି କଟକରେ ରହୁଛୁ ଆଉ କିଛି ଆମର ଗାଁରେ ମଧ୍ୟ ରହୁଛନ୍ତି।
0: ଆଜି ଆପଣ ସୁଯୋଗ ପାଇଛନ୍ତି ଶ୍ରୋତାବନ୍ଧୁମାନଙ୍କୁ କିଛି କହିବା ପାଇଁ।
1: ଶ୍ରୋତା, ଯେ ଭାଗବତର ଗୋଟେ ପଦ ଅଛି, ଶ୍ରୋତା ବକତା ଯେ ପଚାରି ଏ ତିନି ଜଣ ଯାଆନ୍ତି ତରି, ଅର୍ଥାତ୍ ଶ୍ରୋତା ନଥିଲେ ଏ ଶ୍ରାବ୍ୟ ମାଧ୍ୟମ କାହା ପାଇଁ? ଆପଣଙ୍କର ଏ ଶ୍ରାବ୍ୟ ମାଧ୍ୟମ କେବଳ ଶ୍ରୋତାଙ୍କ ପାଇଁ। ତେଣୁ ଶ୍ରୋତାମାନେ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆମର ଏହି କ୍ଷେତ୍ରରେ। ଆମେ ଗୀତ ଲେଖୁ ବା ସାହିତ୍ୟ ରଚନା କରୁ ବା ଯାହା ବି କରୁ, ତାହା ଅନ୍ୟ ପାଖରେ ପହଞ୍ଚାଇବା ପାଇଁ ହିଁ କରିଥାଉ। ତେଣୁ ଶ୍ରୋତାମାନଙ୍କୁ ଏଇ ଦୃଷ୍ଟିରୁ ମୁଁ କହିବି ଯେ ଆପଣମାନେ ଏପରି କଥା ଶୁଣନ୍ତୁ, ଏପରି କଥା ଗ୍ରହଣ କରନ୍ତୁ ଯାହାର ମୂଳ ଭିତ୍ତି ଅଛି, ଯାହା ଭିତରେ ଆମର ସଭ୍ୟତା ରହିଛି, ଆମର ସଂସ୍କୃତି ରହିଛି ଏବଂ ଯାହା ଚିରସ୍ଥାୟୀ ହେବାର ସମ୍ଭାବନା ରଖିଛି। ଅଳିକ ବା ସାମୟିକ ଭାବରେ ଖୁସି ଦେଉଥିବା କିଛି ଜିନିଷ ଶୁଣିବା ମୋଟେ ଆମ ପାଇଁ ଭଲ ହେବ ନାହିଁ।
0: ଏବେ ଆପଣଙ୍କର ବାଲ୍ୟ ବନ୍ଧୁମାନେ ଆପଣଙ୍କର ଦେଖା ହେଲେ ପୁରୁଣା ଦିନର ସ୍ମୃତି ଏବଂ ଏବେକାର କଥାକୁ ନେଇ କ'ଣ ଚିନ୍ତା କରନ୍ତି?
1: ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ଗୋଟେ ପ୍ରବନ୍ଧ ଜନ୍ମଭୂମି, ସେଥିରେ ସେ ଗୋଟେ ଜାଗାରେ ଲେଖିଥିଲେ ଯେ ସେ ତାଙ୍କ ଗାଁକୁ ଯେତେବେଳେ ଯାଉଥିଲେ ଆଗରୁ ପାଠ ପଢ଼ିଲା ବେଳେ, ସେତେବେଳେ ତାଙ୍କ ଗାଁ ମୁଣ୍ଡରେ ସାର ମାଉସୀ ପିଣ୍ଡାରେ ବସିଥିଲା ଏବଂ ପଚାରୁଥିଲା କେବେ ଆସିଲୁ ବାପା। କିନ୍ତୁ ସେ ପୁଣି ଲେଖିଛନ୍ତି ଯେତେବେଳେ ସେ ଚାକିରି ବାକିରି କଲେ ଏବଂ ପ୍ରତିଷ୍ଠା ଲାଭ କଲେ, ତାପରେ ଯେତେବେଳେ ଗାଁକୁ ଗଲେ ସେତେବେଳେ ସାର ମାଉସୀ କହୁଛି କେବେ ଆସିଲ ବାବୁ। ଅବଶ୍ୟ ଏହା ମୋ ଜୀବନରେ ଘଟିନାହିଁ, କାରଣ ମୁଁ ମୋର ଗାଁ ବା ସାଙ୍ଗ ସମସ୍ତଙ୍କ ସହିତ ଯେମିତି ପୂର୍ବରୁ ଥିଲି ଏବେ ବି ସେମିତି ଅଛି। ସେମାନେ ମୋତେ ଯଦି ବଡ଼ ମନେ କରିବେ, ଭିନ୍ନ ମନେ କରିବେ, କରନ୍ତୁ, କିଛି ଅସୁବିଧା ନାହିଁ, କିନ୍ତୁ ମୁଁ ଭିନ୍ନ ନୁହେଁ, ସେମାନଙ୍କ ପାଇଁ ମୁଁ ସେୟା।
0: ଜଗନ୍ନାଥ ବାବୁ ଆଜି ମନ ଖୋଲି ଅନେକ କଥା କହିଲେ, ଅନେକ ସମୟ ଦେଲେ। ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କର ଚଲାପଥ କୁସୁମିତ ହଉ, ଆପଣ ଏହି ମାଟି ପାଇଁ ସୁନାମ ଆଣନ୍ତୁ, ଆମ ପାଇଁ ସୁନାମ ଆଣନ୍ତୁ, ଏହା ଆମେ କାମନା କରୁଛୁ। କାମନା କରୁଛୁ ବୟସର କୃଷ୍ଣଚୂଡ଼ା। ଧନ୍ୟବାଦ, ନମସ୍କାର।
1: ନମସ୍କାର।
0: ବୟସର କୃଷ୍ଣଚୂଡ଼ା ଅପେକ୍ଷା କରିବ ପାଇବା ଲାଗି ତାର ମନଲାଖି ପ୍ରାପ୍ୟ ଶୀଘ୍ର ଶୀଘ୍ର। ବୟସର କୃଷ୍ଣଚୂଡ଼ା ଏବଂ ଆପଣମାନଙ୍କର ମଙ୍ଗଳମନ।

କାର୍ଯ୍ୟକ୍ରମ ବୟସର କୃଷ୍ଣଚୂଡ଼ାରେ ଶୁଣିଲେ ଜଗନ୍ନାଥ ପଣ୍ଡାଙ୍କ ସହିତ ସାକ୍ଷାତକାର ତାଙ୍କୁ ସାକ୍ଷାତ କରିଥିଲେ ପ୍ରସେନଜିତ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଭକ୍ତିଗୀତ। ଗାଇଛନ୍ତି ନମିତା ଅଗ୍ରୱାଲ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ରାତି 10ଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଛି। ଜାତୀୟ ଶିକ୍ଷାନୀତି 2020ରେ ମାତୃଭାଷା, ଭାରତୀୟ ଜ୍ଞାନ ପରମ୍ପରା ଏବଂ ନବସୃଜନକୁ ସରକାର ପ୍ରୋହାହନ ଦେଉଛନ୍ତି, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନିଟ୍ ୟୁଜି ସାନି ପରୀକ୍ଷାର ତାରିଖ ଆଗାମୀ 10 ଦିନ ମଧ୍ୟରେ ଘୋଷଣା କରାଯିବା ନେଇ ଏନ୍ଟିଏ ମହାନିର୍ଦ୍ଦେଶକଙ୍କ ସୂଚନା। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଉତ୍କର୍ଷତା ପାଇଁ ଜାତୀୟ ସ୍ତରରେ ଓଡ଼ିଶା ପୁରସ୍କୃତ। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମିଣତି ଆଜି ମଧ୍ୟାହ୍ନ ଧୂପ ପରେ ପୁଣି ଥରେ ଆରମ୍ଭ ହୋଇଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଗଣତି ମିଣତି କାର୍ଯ୍ୟ ଚଳିତ ମାସରେ 9 ଦିନ ଧରି ଚାଲିବ। ରୋଗୀ ସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ, ସମର୍ପଣ ଭାବକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତୀୟ ନର୍ସ ଦିବସ ପାଳିତ। ଚଳିତବର୍ଷ ସେବିକାମାନଙ୍କର ଏହି ଦିବସର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ନର୍ସକୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ଆଇପିଏଲ୍ କ୍ରିକେଟ୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହରାଇ 168 ରନ୍ ସଂଗ୍ରହ କରିଥିବା ବେଳେ ସନ୍ରାଇଜର୍ସ ହାଇଦ୍ରାବାଦ ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ 4 ଓଭରରେ 3 ୱିକେଟ୍ ହରାଇ କରିଛି 29 ରନ୍। ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ଜନସମ୍ପୃକ୍ତି ଅଭିଯାନ। ରାଜ୍ୟର ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଏବଂ ଗୁଣାତ୍ମକ ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆଜି ଭୁବନେଶ୍ୱରଠାରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱତି ଏସ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଦାସକାଠିଆ ଗୀତ, ପରିବେଷଣ କରୁଛନ୍ତି ସର୍ବେଶ୍ୱର ପ୍ରଧାନ ଏବଂ ସାଥୀମାନେ।

0: ଭାଇ ବୁଝିଗଲୁ ନା?
1: ହଁ ବୁଝିଗଲି।
0: କଣ ବୋଲି ବୁଝିଗଲୁ?
1: ମାଙ୍କର ଜଣାଣ ବୋଲି ବୁଝିଗଲି।
0: ଜଗତ ଜନନୀ ବାଘବାଦିନୀ ବିଣା ପାଣି ମା ସରସ୍ୱତୀଙ୍କ ଜଣାଣ ବୋଲି ବୁଝିଗଲୁ। ମାଙ୍କୁ ପଦେ ଡାକିଲେ ଜଗତର ପିତା ହେଲେ ନାରାୟଣ, ତାଙ୍କେ ଦି ପଦ ଡାକିବା। ଭକ୍ତ କେମିତି ଡାକୁଛି,
1: କେମିତି ଡାକିଲା,
0: କେମିତି ଲେଖୁଛନ୍ତି, ଲକ୍ଷ୍ୟ ଦିଏ।

0: ଭାଇ ଶୁଣ
1: କଣ
0: କଥା ହେଲା
1: କଣ ହଉଛି
0: ଏଇ ଯୋଉ ବୃନ୍ଦାବନ କୁଞ୍ଜ ବିହାରୀ ଚିହ୍ନ ଚିନ୍ତାମଣି ପରମ କାରୁଣ୍ୟ ଭଗବାନ କୃଷ୍ଣ ଆଜି ଆମ ଏ ବିଶ୍ୱର ଓଡିଶାର ଆମ ଆକାଶବାଣୀର ଆମ ଏଇ ଆକାଶବାଣୀ କର୍ମକର୍ତ୍ତା ମାନଙ୍କର ମଙ୍ଗଳ ବିଧାନ କରିବା ସଙ୍ଗେ ସଙ୍ଗେ ତାଙ୍କ ଚଲାପଥରେ କୁସମ ବୃଷ୍ଟି କରନ୍ତୁ ବୋଲ ଆନନ୍ଦ ଏକ ବାର।

0: ଭାଇ ଏଇଠୁ ମୁଁ କାହାଣୀଟିଏ କହିବି।
1: ଆଚ୍ଛା
0: ପୁରାଣ ପୃଷ୍ଠା ଉପରେ ଟିକେ ଯିବା। ପୁରାଣ କହିବା ପୂର୍ବରୁ ଜଣେ କହିବ, ପାଞ୍ଚ ଜଣ ଶୁଣିବେ, ଜଣେ ବକ୍ତା, ପାଞ୍ଚ ଜଣ ହେଲେ
1: ଶ୍ରୋତା।
0: ଏଠି ଦେବଦେବ ଜଗାରୁଢ ପୁରୁଷ ଶିବ କହିବେ, ପାର୍ବତୀ ଶୁଣିବେ, କେମିତି ପୁରାଣ ହଉଛି ଟିକେ ଲକ୍ଷ୍ୟ ଦେ।

0: କଥା ହେଲା କଣ
1: ହଉଛି
0: ଏ ଅଯୋଧ୍ୟା ନଗରରେ ଡିଣ୍ଡିମ ବଜାଇଥିଲେ ରାଜା ଦଶରଥ ରାତି ପାଇଥିଲେ ହେଇଥାନ୍ତେ ରାଜା ମନ୍ଥରା କପଟ କହି ବେନି ବର ମାଗି ରାମଚନ୍ଦ୍ରକୁ ବନବାସକୁ ପଠେଇଦେଲେ ରାମଚନ୍ଦ୍ର ଭାଇ ଭାର୍ଯ୍ୟା ଘେନି ବନବାସକୁ ଚାଲିଗଲେ ଚିତ୍ରକୂଟ ଗିରି ଶିଖରରେ ସୁନ୍ଦର ପୂର୍ଣ୍ଣ କୁଟୀରଟିଏ ରଚି ସେଇଠି

0: ସୁଖରେ ଦିବସ କାଟିଲେ ବା କାଳତ୍ରିପାତ କଲେ ସେ ଚିତ୍ରକୁଟ ପର୍ବତଟା କେମିତି ଲେଖିଲେ ଭଞ୍ଜ ଗୋଟିଏ ପଦପ ମାଳ ଜମକ
1: ଆଚ୍ଛା
0: ଭାନୁ ଭାନୁ ଭାନୁ ପ୍ରଭାତ ଆପନା

0: ଏଇଠି ରାମଚନ୍ଦ୍ରଙ୍କ ପାଖରେ ଦେବର୍ଷି ନାରଦ ଯେତେବେଳେ ପ୍ରବେଶ ହେଇଗଲେ ରାମଚନ୍ଦ୍ର ନମସ୍କାର କରି କହିଲେ, ହେ ନାରଦ ଋଷି, ଏ ସ୍ୱର୍ଗର ସମାଚାର ବା କୁଶଳ ବାର୍ତ୍ତା କଣ? ମୋର ପିତା ଦଶରଥ ଭଲରେ ଅଛନ୍ତି କି ନାହିଁ?
1: ଭଲରେ ଅଛନ୍ତି କହିଦିଅ।
0: ଏ କଥାଟା ଯେତେବେଳେ ପଚାରିଲେ ଏଠି ନାରଦ ମହର୍ଷି କହୁଛନ୍ତି।

0: ଭାଇ ସେ ସମୟକୁ ଆସି ପହଞ୍ଚି ଗଲେ ଦିବାକର ହେଲେ ଯେ କି ସୂର୍ଯ୍ୟ ସୂର୍ଯ୍ୟ ଗୋଟିଏ ପଦ କହିଲେ କଣ କହିଲେ
1: କଣ କହିଲେ
0: ସଗର ସାଗର ଆକୃତି ଗଙ୍ଗାକୃତି ଭଗୀରଥ ହରିଶ୍ଚନ୍ଦ୍ର ସର୍ବଦାନ ସତାଶ୍ୱମେଧ ଦିଲୀପ ପାଖରେ ଅଛନ୍ତି ଧରଣୀ ଏବଂ ସୂର୍ଯ୍ୟ ଦେବ ଏ ଧିକାର ବଚନ ଶୁଣିଲେ ନାରଦ ନାରଦ ଶୁଣିକରି ଏଠି ରାମଚନ୍ଦ୍ରଙ୍କୁ କହୁଛନ୍ତି ପୁତ୍ର

0: ଖାଇ ଏତିକି କହି ନାରଦ ମହର୍ଷି ସ୍ୱର୍ଗପୁରକୁ ଯାତ୍ରା କଲେ। ସନ୍ଧ୍ୟା ସମୟ ଆସି ପହଞ୍ଚି ଯାଇଛି।
1: କେମିତି ପହଞ୍ଚିଲା?

0: ଏ ପରି କଥୋପ କଥନ ହେଇ ଏ ରାମଚନ୍ଦ୍ର ଚିନ୍ତାମଗ୍ନ ହୋଇ ବସିଛନ୍ତି, ମା ଜାନକୀ ବୁଝୋଉଛନ୍ତି, ଲକ୍ଷ୍ମଣର ନେତ୍ରରୁ ଶ୍ରାବଣୀର ଧାରା ବହି ଯାଉଛି, କରିବା କଣ? ଏ କଥାକୁ ବିଚାର କରି ରାମଚନ୍ଦ୍ର କହିଲେ, ଏ ବାବୁ ଲକ୍ଷ୍ମଣ ଟିକେ ମୋ କଥା ଶୁଣୁ
1: ବାପା ଶୁଣୁ।

0: ଭାଇ ଏ ବୁଝିଗଲୁ ନା? ଏ ରାମଚନ୍ଦ୍ରଙ୍କର ଆଜ୍ଞା ମାନି ଲକ୍ଷ୍ମଣ ଯେତେବେଳେ ଗଣ୍ଡାବଧ କରିବା ପାଇଁ
1: ଆଚ୍ଛା
0: ବହୁତ ବଣ ଜଙ୍ଗଲ ବୁଲି ବୁଲି କୋଉଠି ହେଲେ ଗଣ୍ଡା ଯିବ ପାଇଲେନି। କଥା ହେଲା କଣ, ଆଉ ଟିକେ ଦୂର ଦୂର।

0: ଭୃଙ୍ଗି ଏ ଗଣ୍ଡାର ରଡି ଶୁଣି ସେ ତ ଗଣ୍ଡାକୁ ଜଗିଥିଲେ, ସେ ପଳେଇ ଆସି ଲକ୍ଷ୍ମଣଙ୍କ ସହିତ ଯୁଦ୍ଧ କଲେ। ଯୁଦ୍ଧ କରିବା ସମୟରେ ହେଇଛି କଣ? ଆଜ୍ଞା, ଲକ୍ଷ୍ମଣଙ୍କୁ ମାରି ଦେଇଛନ୍ତି, ଗଣ୍ଡିରୁ ମୁଣ୍ଡ ଅଲଗା କରି ଦେଇଛନ୍ତି। ସେ ଲକ୍ଷ୍ମଣ ସେଇଠି ମରିଗଲେ। ଏଠି ସୀତା କରିଛନ୍ତି କଣ?
1: କଲେ
0: ଫୁଲ ତୋଳିବାକୁ ଯାଇଛନ୍ତି।

ଭାଇ ବୁଝିଗଲୁ? ଏଇଠି ସୀତା ଯାଇଛନ୍ତି ପୁଷ୍ପ ଉଦ୍ୟାନକୁ ପୁଷ୍ପ ତୋଳିବା ପାଇଁ। ଯାଉ ଯାଉ ଫୁଲରେ ତାଙ୍କର ବହୁତ ଶ୍ରଦ୍ଧା। କଥା ହେଲା କଣ, କିଛି ଦୂର ଯିବା ପରେ ଫୁଲ ତୋଳି ତୋଳି ଦୁର୍ବାସାଙ୍କର ଉପବନରେ ଯାଇ ପ୍ରବେଶ ହେଇଗଲେ। ଏ ନାକ ବୋଲନ୍ତ କି ସ୍ୱର୍ଗ, ଏ ସ୍ୱର୍ଗର ଅପସରା ମାନେ ରମଣୀ ମାନେ ସେ ଦୁର୍ବାସାଙ୍କର ଉପବନକୁ ଆସି ଫୁଲ ତୋଳି ଏ ଗଛ ପତ୍ର ଗୁଡିକ ଭଙ୍ଗାରୁଜା କରିଦିଅନ୍ତି ବା ଭାଙ୍ଗି ଦିଅନ୍ତି। ସେଇ ସକାଶେ ଦୁର୍ବାସା ମୁନି ଅଭିଶାପ ଦେଲେ, ମୋ ବିନା ଅନୁମତିରେ ଏ ଜଙ୍ଗଲରେ ଯିଏ ପ୍ରବେଶ କରିବ ସିଏ ହରିଣୀ ହେଇଯିବ। ସୀତା ଏଠି ହରିଣୀ ହେଇଗଲେ, ଲକ୍ଷ୍ମଣଙ୍କର ଗଣ୍ଡିମୁଣ୍ଡ ଅଲଗା ହେଇଗଲା। ତାପରେ ହେଲା କଣ,

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ। ମିତାଲି, ଶ୍ରଦ୍ଧା, ବିଦ୍ୟା, ବାବୁ, ପ୍ରତାପ ଓ କବିତା ଲେଖିଛନ୍ତି ଜଗତସିଂହପୁର ଜିଲ୍ଲା ବିରିଡ଼ି ରୋଡ ବତିମେରା ଗ୍ରାମରୁ। ଆପଣଙ୍କର ପ୍ରିୟ କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁର ଗାଇଛନ୍ତି ଗପ ହେଲେ ବି ସତ କଥାଚିତ୍ରରେ।

ପରବର୍ତ୍ତୀ ଗୀତ ଗାଇଛନ୍ତି ପ୍ରଣବ ପଟ୍ଟନାୟକ, କଥାଚିତ୍ର ଚିଲିକାତିରେ। ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି ସୁକଦେବ ରଥ, ଶାନ୍ତିଲତା ରଥ, ସୌମ୍ୟରଞ୍ଜନ ରଥ ଓ ପତିତ ପାବନ, ଶେଖପାଟଣା ବନମାଳିପୁର ଖୋର୍ଦ୍ଧାରୁ।

ଏଥର ଭିତରେ ଯାଇଛନ୍ତି ଅକ୍ଷୟ ମହାନ୍ତି ଏବଂ ଅନୁରାଧା କଥାଚିତ୍ର ସ୍ୱପ୍ନ ସାଗର ଗୀତଟି ଶୁଣିବାକୁ ଚାହିଁଛନ୍ତି ନିଶାକର ଆଣ୍ଡିଆ ତାରଣୀସେନ ଆଣ୍ଡିଆ ଜାନକୀ ଆଣ୍ଡିଆ ଓ ପାର୍ବତୀ ଆଣ୍ଡିଆ କାଠୁଆପାଟଣା ଆଳିପିଙ୍ଗଳ ଜଗତସିଂହପୁରରୁ

ଏଥର ଏଥିରେ ଗାଇଛନ୍ତି ନନ୍ଦିତା ଭଞ୍ଜ ଓ ଶକ୍ତି ମିଶ୍ର, କଥାଚିତ୍ର ବସୁଧା। ଗୀତଟି ଶୁଣିବାକୁ ଇଚ୍ଛା କରିଛନ୍ତି କୁଞ୍ଜକୁଟୀର କନ୍ତଲ ଆଠଗଡ଼ରୁ ମୁନି, ରାନୀ, ସୋନା, ଚନ୍ଦନ, ସନ୍ତୋଷ, ନିର୍ମଳା, ସଞ୍ଜୁ ଓ ଶିବାଶିଷ।

ଶେଷରେ ଗୀତଟି ଗାଇଛନ୍ତି ଚିତ୍ତରଞ୍ଜନ ଜେନା, କଥାଚିତ୍ର ସିନ୍ଦୁର ବିନ୍ଦୁ। ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି ନରେନ୍ଦ୍ର ମହାକୁଡ଼, ବାସୁଦେବପୁର ଭଦ୍ରକରୁ।

ଶୁଣିଲେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀରେ ସମ୍ଭାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂତନ ଉଦ୍ଭାବନ ଏବଂ ସେବା ଯୋଗାଇବାରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା ଏମ୍ସ ପ୍ରମୁଖ ଭୂମିକା ଗ୍ରହଣ କରୁଛି, କହିଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ଜାତୀୟ ଶିକ୍ଷାନୀତି 2020ରେ ମାତୃଭାଷା, ଭାରତୀୟ ଜ୍ଞାନ ପରମ୍ପରା ଏବଂ ନବସୃଜନକୁ ସରକାର ପ୍ରୋହାହନ ଦେଉଛନ୍ତି, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନିଟ୍ ୟୁଜି ସାନି ପରୀକ୍ଷାର ତାରିଖ ଆଗାମୀ 10 ଦିନ ମଧ୍ୟରେ ଘୋଷଣା କରାଯିବା ନେଇ ଏନ୍ଟିଏ ମହାନିର୍ଦ୍ଦେଶକଙ୍କ ସୂଚନା। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଉତ୍କର୍ଷତା ପାଇଁ ଜାତୀୟ ସ୍ତରରେ ଓଡ଼ିଶା ପୁରସ୍କୃତ। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତିମୂଳତି ଆଜି ମଧ୍ୟାହ୍ନ ଧୂପ ପରେ ପୁଣି ଥରେ ଆରମ୍ଭ ହୋଇଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଗଣତିମୂଳତି କାର୍ଯ୍ୟ ଚଳିତ ମାସରେ 9 ଦିନ ଧରି ଚାଲିବ। ରୋଗୀ ସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ, ସମର୍ପଣ ଭାବକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତୀୟ ନର୍ସ ଦିବସ ପାଳିତ। ଚଳିତ ବର୍ଷ ସେବିକା ଦିବସର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ନର୍ସଙ୍କୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ଜନସମ୍ପୃକ୍ତି ଅଭିଯାନ। ରାଜ୍ୟର ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଏବଂ ଗୁଣାତ୍ମକ ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆଜି ଭୁବନେଶ୍ୱରଠାରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱତି ଏସ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ସମ୍ବଲପୁରଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ବଣ୍ଟନ କଲେ ସହାୟତା ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ସକାଳ 6:05 ସକାଳ 6:35 ଅନୁଚିନ୍ତା ଉପସ୍ଥାପନା ତୀର୍ଥାନନ୍ଦ ମିଶ୍ର ଶ୍ରୀମଦ୍ ଭାଗବତର 34ତମ ଭାଗ ସକାଳ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ଆଜିର ବନ୍ଦନା। ପ୍ରଥମେ କଣ୍ଠଦାନ କରିଛନ୍ତି ତୃପ୍ତି ଦାସ, ଶିଳ୍ପୀ ଗାଇଛନ୍ତି ଗୌର ପଟ୍ଟନାୟକଙ୍କ ରଚନା। ତୁମେ ସତ୍ୟ, ତୁମେ ଶିବ, ତୁମେ ହିଁ ସୁନ୍ଦର, ତୁମେ ରୁଦ୍ର, ତୁମେ ବ୍ରହ୍ମ, ପ୍ରଣବ ଓମକାର।

ଆଜିର ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ଅକ୍ଷୟ କୁମାର ମହାନ୍ତି। ଶିଳ୍ପୀ ଗାଇଛନ୍ତି ପୁରାତନ ରଚନା। ଦେଖ ମୁଁ ଯାଉଛି ସରି କ୍ଷୀରୋଦ ସିନ୍ଧୁ ବିହାରୀ, ଏକ ପାଦବିନ୍ଦ ଧ୍ୟାୟୀ ଜୀବନ୍ତୀ ଅଛି ନ ମରି।

ପୁରାତନ ରଚନାରୁ ପରବର୍ତ୍ତୀ କଣ୍ଠଶିଳ୍ପୀ ଆରତୀ ଗୋସ୍ୱାମୀ। କାହାକୁ ମୁଁ କରିବଇଁ ସାକ୍ଷୀ ହେ ଚକା ଆଖି।

ସବୁ ତ ଦେଇଛ, କି ମାଗିବି ପ୍ରଭୁ, କରୁଣା ସାଗର ହରି। ମହେଶ୍ୱର ପଣ୍ଡାଙ୍କ ରଚନା, ଗାଇଛନ୍ତି ବିଶ୍ୱନାଥ ରାଓ।

ରାମ ବୋଲି ଯଦି ପାରୁନି ମୁଁ କହି, ମରା ବି କହିନି ଦିନେ, କାହିଁକି ଆସିଛି ବଡ଼ ଦେଉଳକୁ ସେଇ କଥା ଭାବଇ ମନେ। ଆଜିର ବନ୍ଦନାର ଏ ଶେଷ ଭକ୍ତିଗୀତ ସମବେତ କଣ୍ଠରେ ପରିବେଷଣ କରିଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର ଶିଳ୍ପୀମାନେ। ବିରଞ୍ଜି ନାରାୟଣ ସାହୁଙ୍କ ରଚନା।

ପ୍ରାଚୀନ ଭାରତରେ ଜଣେ ଅତି ପ୍ରତିଭାଶାଳୀ ଓ ବିଦ୍ୱାନ ଋଷି ବାସ କରୁଥିଲେ। ବେଦଶାସ୍ତ୍ର ଓ ବ୍ରହ୍ମବିଦ୍ୟାରେ ସେ ଅସାଧାରଣ ପାଣ୍ଡିତ୍ୟ ଅଧିକାରୀ ହୋଇଥିଲେ। ତାହାଙ୍କର ଏକମାତ୍ର ପୁତ୍ର ଭୃଗୁ ବାଲ୍ୟକାଳରୁ ଅତ୍ୟନ୍ତ ମେଧାବୀ ଓ ବୁଦ୍ଧିମାନ ଥିଲେ। ପୁତ୍ରକୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବା ନିମିତ୍ତ ପିତା ତାଙ୍କୁ ଜଣେ ଜ୍ଞାନୀ ଋଷିଙ୍କ ନିକଟକୁ ପଠାଇଲେ। ଭୃଗୁ ଗୁରୁଗୃହରେ ରହି ବେଦ ଓ ବ୍ରହ୍ମତତ୍ତ୍ୱ ଅଧ୍ୟୟନ କଲେ। ଶିକ୍ଷା ସମାପନ ପରେ ସେ ଗୁରୁଙ୍କୁ ପ୍ରଶ୍ନ କଲେ, ଗୁରୁଦେବ, ଆପଣ ମୋତେ ବେଦ ଓ ବ୍ରହ୍ମତତ୍ତ୍ୱ ଶିକ୍ଷା ଦେଲେ, ମାତ୍ର ବ୍ରହ୍ମଙ୍କ ସ୍ୱରୂପ କିପରି ମନରେ ଚିନ୍ତନ କରାଯାଇପାରିବ ସେହି ବିଷୟ ମୋତେ ଶିଖାଇଲେ ନାହିଁ। ସେତେବେଳେ ଗୁରୁ ତାହାଙ୍କୁ କହିଲେ, ବତ୍ସ, ମୋ ନିକଟରେ ତୁମର ବିଦ୍ୟା ଅଧ୍ୟୟନ ଶେଷ ହୋଇଛି। ତୁମର ପିତା ମହର୍ଷି ବରୁଣ ବ୍ରହ୍ମବିଦ୍ୟାରେ ଅସାଧାରଣ ଜ୍ଞାନର ଅଧିକାରୀ ଅଟନ୍ତି, ସୁତରାଂ ସେ ତୁମକୁ ଏ ଦିଗରେ ଉପଯୁକ୍ତ ମାର୍ଗନିର୍ଦ୍ଦେଶ କରିପାରିବେ। ଏହାପରେ ଭୃଗୁ ଗୁରୁଙ୍କର ଆଶୀର୍ବାଦ ଲାଭ କରି ପିତାଙ୍କ ନିକଟକୁ ଫେରିଆସିଲେ ଏବଂ ପିତାଙ୍କ ଚରଣରେ ପ୍ରଣିପାତ ପୂର୍ବକ ତାହାଙ୍କୁ ପ୍ରଶ୍ନ କଲେ, ପିତୃଦେବ, ମୁଁ ଗୁରୁଙ୍କଠାରୁ ବେଦବିଦ୍ୟା ଓ ବ୍ରହ୍ମତତ୍ତ୍ୱ ବିଷୟକ ଜ୍ଞାନ ଅର୍ଜନ କରିଛି, ମାତ୍ର ବ୍ରହ୍ମଙ୍କୁ କିପରି ଉପଲବ୍ଧି କରାଯାଏ ତାହା ଶିକ୍ଷା ଲାଭ କରିପାରି ନାହିଁ। ଗୁରୁଙ୍କୁ ଏହି ବିଷୟରେ ପ୍ରଶ୍ନ ପଚାରିବାରୁ ଏ ବିଷୟରେ ଆପଣ ହିଁ ମୋତେ ଉପଯୁକ୍ତ ମାର୍ଗନିର୍ଦ୍ଦେଶ କରିପାରିବେ ବୋଲି ସେ କହିଲେ। ସୁତରାଂ ବ୍ରହ୍ମଙ୍କୁ କିପରି ମନ ଓ ହୃଦୟ ଅନୁଭବ କରାଯାଇପାରିବ ସେହି ଉପାୟ ମୋତେ ବତାଇ ଦିଅନ୍ତୁ। ସେତେବେଳେ ପିତା ତାହାଙ୍କୁ କହିଲେ, ପୁତ୍ର, ଯାହାଙ୍କଠାରୁ ସୃଷ୍ଟିର ସମସ୍ତ ଜୀବ ଜନ୍ମଲାଭ କରିଛନ୍ତି, ଯାହାଙ୍କ ଯୋଗୁଁ ସକଳ ଜୀବ ବଞ୍ଚି ରହନ୍ତି, ପୁନର୍ବାର ସକଳ ଜୀବ ଯାହାଙ୍କ ନିକଟକୁ ଫେରିଯାଆନ୍ତି, ସେ ହେଉଛନ୍ତି ବ୍ରହ୍ମ। ତାହାଙ୍କୁ କିପରି ଉପଲବ୍ଧି କରିବ ତାହା ବାକ୍ୟରେ ବୁଝାଇ ହେବ ନାହିଁ, ସେଥିପାଇଁ ତପସ୍ୟା କରିବା ନିତାନ୍ତ ଆବଶ୍ୟକ। ଏହା ଶୁଣି ଭୃଗୁ ପ୍ରଶ୍ନ କଲେ, ପିତୃଦେବ, ତପସ୍ୟା କ'ଣ? ମହର୍ଷି ବରୁଣ କହିଲେ,

0: ଏକାଗ୍ରତା ହିଁ ତପସ୍ୟାର ମୂଳ ଭିତ୍ତି। ଆହାର ଓ ନିଦ୍ରା ପରିହାର ପୂର୍ବକ ଯେକୌଣସି ବିଷୟ ଏକାଗ୍ର ଚିତ୍ତରେ ଅନବରତ ଚିନ୍ତା କରିବା ହିଁ ତପସ୍ୟା। ଗୃହସ୍ଥ, ସନ୍ନ୍ୟାସୀ, ଗୁରୁ, ଛାତ୍ର, ବିଜ୍ଞାନୀ ଓ ସଙ୍ଗୀତଜ୍ଞ ପ୍ରତ୍ୟେକଙ୍କ ଜୀବନରେ ତପସ୍ୟାର ପ୍ରୟୋଜନ ରହିଛି। ସନ୍ନ୍ୟାସୀର ଗଭୀର ଈଶ୍ୱର ଚିନ୍ତା, ଛାତ୍ର ଓ ଶିକ୍ଷକଙ୍କର ଅନବରତ ଶିକ୍ଷା ଅନୁଶୀଳନ, ବିଜ୍ଞାନୀର ଅହୋରାତ୍ର ତତ୍ତ୍ୱ ଅନୁସନ୍ଧାନ ଏବଂ ସଙ୍ଗୀତଜ୍ଞର ସ୍ୱର ଗବେଷଣା ପ୍ରଭୃତି ହେଉଛି ତପସ୍ୟା। ସୁତରାଂ ତୁମେ ବ୍ରହ୍ମଙ୍କ ବିଷୟ ଏକାଗ୍ର ଚିତ୍ତରେ ଚିନ୍ତନ ପୂର୍ବକ ତପସ୍ୟା କର। ଏହାପରେ ଭୃଗୁ ବନକୁ ଯାଇ କଠୋର ତପସ୍ୟାରେ ନିମଜ୍ଜିତ ହେଲେ। କିଛି କାଳ ପରେ ଗୃହକୁ ଫେରି ପିତାଙ୍କୁ କହିଲେ, ପିତୃଦେବ, ତପସ୍ୟାରୁ ମୁଁ ଉପଲବ୍ଧି କଲି ଯେ ଅନ୍ନ ହିଁ ହେଉଛି ବ୍ରହ୍ମ। ଏହା ଶୁଣି ପିତା କହିଲେ, ବତ୍ସ, ଅନ୍ନ ହେଉଛି ଏକ ଖାଦ୍ୟବସ୍ତୁ, ତାହାର ଉତ୍ପତ୍ତି ଓ କ୍ଷୟ ରହିଛି, ମାତ୍ର ବ୍ରହ୍ମ ବିନାଶଶୀଳ ନୁହନ୍ତି, ସେ ଚିରନ୍ତନ। ସୁତରାଂ ଅନ୍ନ କଦାପି ବ୍ରହ୍ମ ନୁହେଁ, ତୁମେ ଆହୁରି ତପସ୍ୟା କର। ଭୃଗୁ ପୁନର୍ବାର କଠୋର ତପସ୍ୟା କଲେ ଏବଂ କିଛି କାଳ ପରେ ଫେରିଆସି କହିଲେ, ପିତୃଦେବ, ମନ ହେଉଛି ବ୍ରହ୍ମ। ଏହା ଶୁଣି ପିତା ବରୁଣ କହିଲେ, ବତ୍ସ, ମନ ହେଉଛି ପରିବର୍ତ୍ତନଶୀଳ, ମାତ୍ର ବ୍ରହ୍ମ ଅପରିବର୍ତ୍ତନୀୟ ଅଟନ୍ତି, ସୁତରାଂ ମନ କଦାପି ବ୍ରହ୍ମ ନୁହେଁ, ତୁମେ ପୁନର୍ବାର ତପସ୍ୟା କର। ଏହିଥର କଠୋର ତପସ୍ୟା କରିବା ପରେ ଭୃଗୁ ପିତାଙ୍କୁ କହିଲେ ଯେ ପ୍ରାଣ ହେଉଛି ବ୍ରହ୍ମ। ପିତା ଏଥିରେ ସମ୍ମତ ନ ହୋଇ ତାଙ୍କୁ ପୁନର୍ବାର ତପସ୍ୟା କରିବାକୁ କହିଲେ। ଏହିଥର ତପସ୍ୟାରୁ ଫେରି ଭୃଗୁ କହିଲେ, ପିତୃଦେବ, ଜ୍ଞାନ ହିଁ ହେଉଛି ବ୍ରହ୍ମ। ଋଷି ବରୁଣ ଜାଣିପାରିଲେ ଯେ ଅଧିକରୁ ଅଧିକ ତପସ୍ୟା ଦ୍ୱାରା ପୁତ୍ର ଚିନ୍ତାଧାରା କ୍ରମଶଃ ସୂକ୍ଷ୍ମରୁ ସୂକ୍ଷ୍ମତର ହେଉଛି। ସୁତରାଂ ସେ ପୁତ୍ରକୁ କହିଲେ, ବତ୍ସ, ତୁମେ ଆହୁରି ତପସ୍ୟା କର। ଏହିଥର ଭୃଗୁ ବନ ମଧ୍ୟରେ ଅଧିକ କଠୋର ତପସ୍ୟାରେ ନିମଜ୍ଜିତ ହେଲେ ଏବଂ କିଛି କାଳ ପରେ ପିତାଙ୍କ ନିକଟକୁ ଫେରିଆସି କହିଲେ, ପିତୃଦେବ, ଆନନ୍ଦ ହିଁ ହେଉଛି ବ୍ରହ୍ମ। ପିତା ପୁତ୍ର ମତକୁ ସମର୍ଥନ କରି କହିଲେ, ବତ୍ସ, ବାସ୍ତବରେ ବ୍ରହ୍ମ ହେଉଛନ୍ତି ଆନନ୍ଦମୟ, ଏହି ଆନନ୍ଦରୁ ଜୀବମାନଙ୍କର ସୃଷ୍ଟି ହୋଇଛି, ଏହି ଆନନ୍ଦରେ ହିଁ ସକଳ ଜୀବଙ୍କର ସ୍ଥିତି ଏବଂ ଆନନ୍ଦରେ ହିଁ ସେମାନଙ୍କର ବିଲୟ ଘଟିଥାଏ। କଠୋର ତପସ୍ୟା ଦ୍ୱାରା ଋଷିପୁତ୍ର ଭୃଗୁ ଯେଉଁ ତତ୍ତ୍ୱ ଉପଲବ୍ଧି କଲେ ତାହା ଯୁଗ ଯୁଗ ଧରି ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି। ଅଧ୍ୟବସାୟ ଓ କଠୋର ସାଧନା ହିଁ ମଣିଷକୁ ବଡ଼ କରିଥାଏ।
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ପ୍ରଫୁଲ୍ଲ କୁମାର ଦାସ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 32ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ରାଜା ପରୀକ୍ଷିତ କଳିକୁ ମାରିବାକୁ ଯିବାରୁ ସେ ରାଜାଙ୍କ ପାଦ ତଳେ ପଡ଼ିଗଲା। ରାଜା କହିଲେ, ତୁ ଯଦି ବଞ୍ଚିବାକୁ ଚାହୁଁ ତେବେ ମୋ ରାଜ୍ୟରେ ପଶିବୁ ନାହିଁ। କଳି ଡରିଯାଇ କହିଲା, ତେବେ ମୋତେ ତମ ରାଜ୍ୟରେ ଗୋଟିଏ ସ୍ଥାନରେ ରହିବାକୁ ଦିଅ। ରାଜା ତାକୁ ମିଥ୍ୟା ଥିବା ସ୍ଥାନ ଜୁଆ ଖେଳ, କାମର ସ୍ଥାନ ସୁରା ଓ ଗଣିକା ଗୃହ, ରଜଗୁଣର ଆସ୍ଥାନ ଜୀବହତ୍ୟା ହେଉଥିବା କଂସେଇଖାନାରେ ରହିବାକୁ ଅନୁମତି ଦେଲେ। କଳି ଆଉ ଗୋଟିଏ ସ୍ଥାନ ମାଗିବାରୁ ତାକୁ ରିପୁମାନଙ୍କ ରହିବା ସ୍ଥଳ ସୁବର୍ଣ୍ଣଠାରେ ରହିବୁ ବୋଲି ଆଜ୍ଞା ଦେଲେ। ଅରଣ୍ୟକୁ ଯିବାବେଳେ ରାଜା ଯୁଧିଷ୍ଠିର ପରୀକ୍ଷିତଙ୍କୁ ଯେପରି ରାଜଧର୍ମ ଶିକ୍ଷା ଦେଇଥିଲେ, ସେ ସେହିପରି ରାଜ୍ୟ ପାଳନ କରୁଥିଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 32ତମ ଭାଗ। କଣ୍ଠଦାନ କରିଥିଲେ କୃଷ୍ଣଚନ୍ଦ୍ର ରାୟ, ତୃପ୍ତି ଦାସ ଏବଂ ଶୈଳଭାମ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଧାନ କିଣ୍ଡାରେ ଶତକଡ଼ା 85 ଭାଗ ଧାନ ପାଚିଗଲା ପରେ ଓ ହଳଦିଆ କିମ୍ବା ସୁନା ରଙ୍ଗର ହୋଇଗଲେ ଅମଳ କରନ୍ତୁ, ନଚେତ ଧାନ ଝଡ଼ିପଡ଼ିବାର ସମ୍ଭାବନା ଥାଏ। ଧାନ ଅମଳ ପରେ ଦିନକୁ 8 ଘଣ୍ଟା 2-3 ଦିନ ସିମେଣ୍ଟ ଚଟାଣ କିମ୍ବା 200 μ କଳା ପଲିଥିନ ଉପରେ 2.5 cm ଉଚ୍ଚରେ ଶୁଖାଇଦେଲେ ଆର୍ଦ୍ରତା ଶତକଡ଼ା 14କୁ ଖସିଆସେ। ବର୍ତ୍ତମାନ ସମୟରେ ମାଟିର ଆର୍ଦ୍ରତାକୁ ବିନିଯୋଗ କରି ଖରାଟିଆ ଚାଷ କରିଦିଅନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ଅସ୍ଥାୟୀ ଛପର ଦ୍ୱାରା ପନିପରିବା ଚାରା ଓ ଫଳ ଗଛକୁ ଉଚ୍ଚ ତାପମାତ୍ରାରୁ ରକ୍ଷା କରନ୍ତୁ। ପବନରୁ ଆମ୍ବକୁ ରକ୍ଷା କରିବା ପାଇଁ ଆମ୍ବ ଗଛରେ ଜାଲ ଲଗାନ୍ତୁ। ଡାଳୁଅ ଧାନ କିଣ୍ଡାରେ ଶତକଡ଼ା 85 ଭାଗ ଧାନ ପାଚିଯାଇଥିଲେ ଶୀଘ୍ର ଅମଳ କରିନିଅନ୍ତୁ। କଟା ହୋଇଥିବା ଧାନକୁ ଖଳା କିମ୍ବା ସୁରକ୍ଷିତ ସ୍ଥାନକୁ ନେଇ ସାଇତି ରଖନ୍ତୁ। ବର୍ତ୍ତମାନ ସମୟରେ ଅଧିକ ତାପମାତ୍ରା ଓ ମଝିରେ ମଝିରେ କାଳବୈଶାଖୀ ବର୍ଷା ଯୋଗୁଁ ଧାନ ଫସଲରେ ମାଟିଆ ଗୁଣ୍ଡି ପୋକ ବା ଚକଡ଼ା ଏବଂ ଧଳାପିଠିଆ ଗଛଡିଆଁ ପୋକ ଲାଗିବାର ସମ୍ଭାବନା ଅଛି। ପ୍ରାଥମିକ ଅବସ୍ଥାରେ ବୁଦା ପ୍ରତି 5-10 ପୋକ ଦେଖାଦେଲେ ଶୁଖିଲା ପାଗ ଦେଖି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 ppm ଆଜା ଡିରେକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 120 ଗ୍ରାମ ପାଇମେଟ୍ରୋଜିନ୍ ନାମକ କୀଟନାଶକ କିମ୍ବା 80 ଗ୍ରାମ ଡାଇନୋଟି ଫ୍ୟୁରାନ୍ ନାମକ କୀଟନାଶକ କିମ୍ବା 60 ଗ୍ରାମ ଫ୍ଲୋନିକାମିଡ୍ ନାମକ କୀଟନାଶକ, 100 ମିଲିଲିଟର ଟ୍ରାଇଫ୍ଲୁମେଜୋ ପାଇରିନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ବୁଦା ମୂଳକୁ ଲକ୍ଷ୍ୟ କରି

ବର୍ଜନ କରନ୍ତୁ। ମାଟିଆ ଗୁଣ୍ଡି ପୋକ ବା ଚକଡ଼ା ପୋକ ପାଇଁ ଅନୁମୋଦିତ ଦୁଇ କୀଟନାଶକ ମଧ୍ୟରୁ ଯେଉଁଠି ବି ଗୋଟିଏକୁ ବାରମ୍ବାର ବ୍ୟବହାର ନ କରି ସଠିକ୍ ମାତ୍ରାରେ ଅଦଳ ବଦଳ କରି ବ୍ୟବହାର କରନ୍ତୁ। ଲଗାତାର ଶୁଖିଲା ପାଗ ପରେ ବର୍ଷା ହେଲେ ମକା ଫସଲରେ ଫଲ୍ ଆର୍ମିୱାର୍ମ ଲାଗିବାର ସମ୍ଭାବନା ଥାଏ। ଏହା ନିରାକରଣ ପାଇଁ ଏକର ପ୍ରତି ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% ଏସ୍ଜି 80 ଗ୍ରାମ କିମ୍ବା କ୍ଲୋରା ଟାନିଲିପ୍ରୋଲ 18.5% ଏସି 80 ମିଲିଲିଟର 200 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ଆଖୁରେ କଳାଛାଟ ରୋଗ ନ ହେବା ପାଇଁ ବିହନ ଲଗାଇବା ସମୟରେ ପୁଆକୁ ଲିଟର ପ୍ରତି 1-1.5 ଗ୍ରାମ କାର୍ବେଣ୍ଡାଜିମ୍ ଦ୍ରବଣରେ 15-20 ମିନିଟ ବୁଡ଼ାଇ ରଖି ଲଗାଇବା ଉଚିତ। ପ୍ରାଥମିକ ଅବସ୍ଥାରେ ଏହି ରୋଗର ନିରାକରଣ ପାଇଁ ରୋଗାକ୍ରାନ୍ତ ଅଂଶକୁ ସଂଗ୍ରହ କରି ଦୂରରେ ଫୋପାଡ଼ି ଦିଅନ୍ତୁ। ରାସାୟନିକ ଉପାୟରେ ଏହାର ନିରାକରଣ ପାଇଁ ଶୁଖିଲା ପାଗ ଦେଖି ଏକର ପ୍ରତି 600 ଗ୍ରାମ କାର୍ବୋସ୍କିନ୍ ଓ ଥିରାମର ମିଳିତ ଫିମ୍ପିନାଶକକୁ ପତ୍ର ସିଞ୍ଚନ କରନ୍ତୁ। ବାଇଗଣ ଓ ବିଲାତି ବାଇଗଣ ଫସଲରେ ଗଣ୍ଠି ଏବଂ ଫଳବିନ୍ଧା ପୋକର ପରିଚାଳନା ପାଇଁ ପ୍ରଥମେ ଜମିରୁ ଆକ୍ରାନ୍ତ ଡାଳ ପତ୍ର ଓ ଫଳଗୁଡ଼ିକୁ ସଂଗ୍ରହ କରି ଦୂରରେ ନଷ୍ଟ କରିଦିଅନ୍ତୁ। ଏକର ପ୍ରତି ଲ୍ୟୁସିନ୍ ଲୋର୍ ଥିବା ସଙ୍ଗ ଆକର୍ଷକ ଯନ୍ତାରୁ 20 ରଖନ୍ତୁ। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 ppm ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ଫସଲରେ ଯଦି ଶତକଡ଼ା 4% ଅଗ ଝାଉଁଳା ବା ଶତକଡ଼ା 14% ପୋକଡ଼ା ଫଳ ଦେଖୁଛନ୍ତି ତେବେ ଏକର ପ୍ରତି 75 ମିଲିଲିଟର ସ୍ପିନୋସାଇଡ୍ କିମ୍ବା 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏହି କୀଟନାଶକ ମଧ୍ୟରୁ ଯେକୌଣସି ଗୋଟିଏକୁ ବାରମ୍ବାର ପ୍ରୟୋଗ ନ କରି ଅଦଳ ବଦଳ କରି 15 ଦିନ ଅନ୍ତରରେ ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣନ୍ତୁ ଖାଦ୍ୟ ହିଁ ଔଷଧ ଆଲୋଚନା କରିଛନ୍ତି ଡାକ୍ତର ରବୀନ୍ଦ୍ରନାଥ ପ୍ରଧାନ।
1: ଖାଦ୍ୟ ଓ ପାନୀୟ ବଞ୍ଚିବା ପାଇଁ ଏକାନ୍ତ ଅପରିହାର୍ଯ୍ୟ। ଖାଦ୍ୟ ଦ୍ୱାରା ଶରୀରର ଧାତୁମାନଙ୍କର ପୋଷଣ, ଶରୀରର ବୃଦ୍ଧି, ବିଭିନ୍ନ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ଯୋଗୁଁ ବିଭିନ୍ନ ପ୍ରକାର ରୋଗରୁ ଶରୀର ରକ୍ଷା ପାଇଥାଏ। ଏହି ଖାଦ୍ୟ ଶରୀର ପକ୍ଷେ ଉପକାରୀ ଓ ଅପକାରୀ ମଧ୍ୟ ହୋଇଥାଏ। ସନ୍ତୁଳିତ ଆହାର ଔଷଧ ତୁଲ୍ୟ କାର୍ଯ୍ୟ କରିଥାଏ। ଆବଶ୍ୟକୀୟ ପରିମାଣରେ ମୁଗ, କୋଳଥ, ହରଡ଼ ଡାଲି, ଶାଗ, ସବୁଜ ପନିପରିବା, କନ୍ଦ, ନାଡ଼ ଓ ଡଙ୍କ, ତଟକା ଫଳ, କମ୍ ଚର୍ବିଯୁକ୍ତ କ୍ଷୀର, ଘୋଳ ଦହି, ଅଣ୍ଡାର ଧଳା ଅଂଶ, ମାଛ, କୁକୁଡ଼ା ମାଂସ, ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ, ନଡ଼ିଆ ତେଲ, ଚିନି ଓ ଗୁଡ଼, ତଟକା ଫଳରସ, ଚା ଆବଶ୍ୟକ ଅନୁଯାୟୀ ଖାଇଲେ ଶରୀର ପୁଷ୍ଟି ହୋଇଥାଏ। ପ୍ରତ୍ୟେକ ବିଭିନ୍ନ ପ୍ରକାର ଶାଗ ଯଥା ବଥୁଆ, ପାଳଙ୍ଗ, କୋଶିଳା, ମେଥି, ଧନିଆ ପତ୍ର, ସୋରିଷ ପତ୍ର, ସଜନା ଶାଗ, ବିଭିନ୍ନ ପ୍ରକାର ଭଜା ଓ ତରକାରୀ କରି ଖାଇବା ଉଚିତ। ପରିବା ଭିତରେ କଲରା, ଜହ୍ନି, ଭେଣ୍ଡି, କଖାରୁ, ଫୁଲ ଓ ବନ୍ଧାକୋବି, ଲାଉ, ଓଉ, ବିନ୍, ଟମାଟୋ, ଗାଜର, ବିଟ୍, ଆଳୁ

0: ପଣସ ମଞ୍ଜି, ଅମୃତଭଣ୍ଡା, ସଜନା ଛୁଇଁ, କଦଳୀ, କଦଳୀ ଭଣ୍ଡା ପ୍ରଭୃତି ତରକାରୀ ରୂପେ ଖାଇବା ଉଚିତ। ବିଭିନ୍ନ ଋତୁ ଅନୁସାରେ ଅଁଳା, ସେଓ, କମଳା, କଦଳୀ, କାଜୁ, ଅଙ୍ଗୁର, ପିଜୁଳି, ପଣସ, ଆମ୍ବ, ଜାମୁ, ଖଜିରିକୋଳି, ଆହାତ, ନେହୁଆ, ଲେମ୍ବୁ, ପାଚିଲା ଅମୃତଭଣ୍ଡା, ସପୁରୀ, ସପେଟା, ଷ୍ଟ୍ରବେରୀ ଓ ଲିଚୁ ପ୍ରଭୃତି ଖାଦ୍ୟ ଶରୀରକୁ ପୁଷ୍ଟି କରିବା ସଙ୍ଗେ ସଙ୍ଗେ ଶରୀର ଆବଶ୍ୟକ କରୁଥିବା ବିଭିନ୍ନ ଶ୍ୱେତସାର, ପୁଷ୍ଟିସାର ଓ ସ୍ନେହସାର ଖାଦ୍ୟ ଯୋଗାଇଥାଏ। ଖାଦ୍ୟର ସାମଞ୍ଜସ୍ୟତା, ସୁଷମତା ଏକାନ୍ତ ଆବଶ୍ୟକ। ଖାଦ୍ୟର ସାତ୍ମତା ଔଷଧ ଭାବେ କାର୍ଯ୍ୟ କରେ, ମାତ୍ର ବିରୁଦ୍ଧ ଭୋଜନ ଶରୀରକୁ ରୋଗଗ୍ରସ୍ତ କରାଏ। ବିଭିନ୍ନ ରୋଗରେ ଖାଦ୍ୟର ନିୟମତା ଉପରେ ଗୁରୁତ୍ୱ ଦେବାକୁ ହୋଇଥାଏ। ଉର୍ଦ୍ଧ୍ୱ ରକ୍ତଚାପ, ବୃକକ୍, ଯକୃତ ଜନିତ ରୋଗରେ ଲୁଣ ବର୍ଜିତ ଖାଦ୍ୟ ଖାଇବା ଆବଶ୍ୟକ। ବେଶୀ ତେଲ, ଘିଅ, ଲୁଣିଆ, ଲବଣଯୁକ୍ତ, ଲହୁଣୀ, ମାଂସ, ମାଛ ଓ ଶୁଖୁଆ, ପାମ୍ପଡ଼, ତୈଳଯୁକ୍ତ ଆଚାର ଖାଇବା ଅନୁଚିତ। ବିଭିନ୍ନ ଅସାତ୍ମ ଖାଦ୍ୟ ଖାଇ ଆମେ କିପରି ରୋଗଗ୍ରସ୍ତ ହେଉ ତାହା ବର୍ତ୍ତମାନର ବିଚାର୍ଯ୍ୟ ବିଷୟ। ନାନ୍, ରୁଟି, କେକ୍, ନୁଡୁଲ୍ସ ଖାଇବା ଦ୍ୱାରା ଅଗ୍ନିମାନ୍ଦ୍ୟ, ଅରୁଚି ପ୍ରଭୃତି ରୋଗ ହୋଇଥାଏ। ଅତ୍ୟଧିକ ତେଲ ଭଜା ପରିବା, କଦଳୀ ଚିପ୍ସ, ଆଗରୁ ସିଝାଯାଇଥିବା ପରିବାକୁ ବେଶୀ ଦିନ ଫ୍ରିଜ୍ରେ ରଖି ଖାଇବା, ଶୁଖିଲା ଫଳ, ସିରାପ ଭାବେ କରାଯାଇଥିବା ଫଳରସ, ଛେନା, ଲହୁଣୀ, ଖୁଆ, ଗୁଣ୍ଡ ଦୁଧ, କ୍ଷୀରସର, ଅଣ୍ଡାର ହଳଦିଆ ଅଂଶ, ଚିଙ୍ଗୁଡ଼ି, ବିଭିନ୍ନ ପ୍ରକାର ମାଂସ, ଅତ୍ୟଧିକ ତେଲ ବନସ୍ପତି ଘିଅ, ଚକୋଲେଟ୍, ଆଇସ୍କ୍ରିମ୍, ମଦ୍ୟ, ତେଲରେ ରଖାଯାଇଥିବା ଆଚାର ଓ ଲୁଣି ବିସ୍କୁଟ ପ୍ରଭୃତି ଖାଇବା ଦ୍ୱାରା ଶରୀରରେ ମେଦ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମେଦଜନିତ ରୋଗ ସୃଷ୍ଟି ହୁଏ। ଏଣୁ ସାତ୍ମ୍ୟ ଆହାର ଶରୀର ପକ୍ଷେ ଉପଯୋଗୀ। ଏହା ଶରୀର, ଇନ୍ଦ୍ରିୟ ଓ ମନକୁ ପ୍ରସନ୍ନ ରଖେ। ଏହା ଶରୀର ପକ୍ଷେ ଔଷଧ ତୁଲ୍ୟ କାର୍ଯ୍ୟ କରେ।
1: ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା କରିଛନ୍ତି ବୈଜୟନ୍ତୀମାଳା ହରିଚନ୍ଦନ।

0: ଗ୍ରୀଷ୍ମ ଦିନ ଇଏ, ଆଉ ଟିକେ ଗଲେ ଧୂ ଧୂ ଖରା ମାଡି ଆସିବ। ତଥାପି ଆମ ଉପକୂଳବର୍ତ୍ତୀ ରାଜ୍ୟ ଓଡ଼ିଶାରେ ସକାଳର ଅନୁଭବ ଶୀତଳ। ସକାଳୁ ସକାଳୁ ଧୀର ଥଣ୍ଡା ପବନରେ ଟିକେ ଆଶ୍ୱସ୍ତି ମିଳେ। ତେବେ ହାତ ଛଡ଼ା କରନ୍ତୁନି ଶ୍ରୋତା ବନ୍ଧୁ, ସାଇତି ରଖନ୍ତୁ ଏଇ ଗ୍ରୀଷ୍ମ ସକାଳର ନିଆରା ଅନୁଭବକୁ ସ୍ମୃତି ପଟରେ। ତେବେ ଯଦି ଟିକେ ଅସୁବିଧା ଲାଗୁଛି, ସମସ୍ୟା ନାହିଁ, ପାଖରେ ଘର ଭିତରେ ତ ପଙ୍ଖା କୁଲର ସବୁ ଥିବ। ଆମେ ତ ଆଉ ପିଛିଲା ସମୟର ଲୋକ ନୁହୁଁ ନା, ଅତ୍ୟାଧୁନିକ ଯୁଗର ଲୋକ। ପ୍ରତି ପଦକ୍ଷେପରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ଚାଲିଲା ବାଲା। ସେସବୁ ଦ୍ୱାରା ଆମେ ଥଣ୍ଡା ଦିନକୁ ଗରମ, ଗରମ ଦିନକୁ ଥଣ୍ଡା କରିଦେଇ ପାରୁଛୁ। ଆକାଶରେ ଉଡୁଛୁ, ପାଣିରେ ବୁଡୁଛୁ, ଗୋଟାଏ ମିନିଟ୍ ଭିତରେ ପୃଥିବୀର ଆମ ବିପରୀତ ଦିଗରେ ଥିବା ବ୍ୟକ୍ତିଙ୍କ ସହିତ କଥା ହେଇପାରୁଛୁ, ପୁଣି ଯେମିତି ସାମ୍ନାରେ ବସି କଥା ହେଲା ଭଳି। ଆମ ଦେଶ ମଧ୍ୟ ଏସବୁ କ୍ଷେତ୍ରରେ ବହୁତ ଆଗରେ। ସେଇଠୁ ଆଉ କିଛି ପାଦ ଆଗକୁ ଯାଇ ଆମ ଦେଶ ପରମାଣୁ ଶକ୍ତି ହାସଲ କରିବାର ଦକ୍ଷତା ଅର୍ଜନ କରିସାରିଛି। ଏହାର ପ୍ରମାଣ ହେଉଛି 1998 ମସିହା ଆଜି ଦିନରେ ରାଜସ୍ଥାନର ପୋଖରାନଠାରେ ସାରା ବିଶ୍ୱକୁ ଚମକାଇ ଦେଇ ଭାରତ କରିଥିଲା ମାଟି ତଳେ ପରମାଣୁ ପରୀକ୍ଷଣ। ତାହା ଥିଲା ଗୋଟିଏ ଉଲ୍ଲେଖନୀୟ ଦିନ ଆମ ପାଇଁ। ସେହି ଦିନର ସ୍ମରଣରେ ଆଜି ଆମ ଦେଶରେ ପାଳନ କରାଯାଉଛି ନ୍ୟାସନାଲ ଟେକ୍ନୋଲୋଜି ଡେ ବା ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ। ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହୁଛନ୍ତି ବରିଷ୍ଠ ବିଜ୍ଞାନ ଶିକ୍ଷକ ସୁବାସ ରାଉତ।
1: ପ୍ରତିବର୍ଷ ମଇ ମାସ 11 ତାରିଖକୁ ନ୍ୟାସନାଲ ଟେକ୍ନୋଲୋଜି ଡେ ଭାବେ ସାରା ଭାରତରେ ପାଳନ କରାଯାଏ। ଏହି ଦିବସ ପାଳନର ଉଦ୍ଦେଶ୍ୟ ହିଁ ହେଉଛି ଏଇଆ ଯେ ବୈଷୟିକ ଜ୍ଞାନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଇଞ୍ଜିନିୟର

0: ଗବେଷକ ବୈଜ୍ଞାନିକମାନଙ୍କର କାର୍ଯ୍ୟକୁଶଳତାକୁ ଜାତୀୟ ସ୍ତରରେ ସମ୍ମାନିତ କରିବା, ସେମାନଙ୍କୁ ପ୍ରୋତ୍ସାହିତ କରିବା ଆଉ ସେମାନଙ୍କ ଦକ୍ଷତାକୁ ସ୍ୱୀକୃତି ଦେବା। ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଯେ 1998 ମସିହାରେ ସଂଗଠିତ ହେଲା ପୋଖରାନ ବିସ୍ଫୋରଣ, ବିଶ୍ୱରେ ପରମାଣୁ ବିଜ୍ଞାନ କ୍ଷେତ୍ରରେ ଭାରତ ଆଉ ଏକ ନୂତନ ଅଧ୍ୟାୟ ଯୋଡ଼ିଲା ସେହିଦିନ। ଆଉ ବାଜପେୟୀ ପ୍ରତିଷ୍ଠା କଲେ ନ୍ୟାସନାଲ ଟେକ୍ନୋଲୋଜି ଡେ May 11, 1999। ସେହିଦିନଠୁ ପ୍ରତିବର୍ଷ ଭାରତରେ ଆମେ ପାଳନ କରି ଆସୁଛେ ନ୍ୟାସନାଲ ଟେକ୍ନୋଲୋଜି ଡେ। ଆମ ଇଞ୍ଜିନିୟର, ଆମ ବୈଜ୍ଞାନିକ ଆଉ ପରମାଣୁ ବିଜ୍ଞାନୀକୁ ସମ୍ବୋଧିତ କରିବାର ଗୋଟିଏ ଅପୂର୍ବ ସୁଯୋଗକୁ ଆମେ ହାତଛଡ଼ା କରିନେ। ନୂତନ ଆବିଷ୍କାର ଉଦ୍ଭାବନକୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ସର୍ବଜନ ବିଦିତ କରାଇବାର ଏହି ନିଆରା ପରମ୍ପରା ସୃଷ୍ଟି ହୋଇଛି ଆମ ଭାରତରେ। ଟେକ୍ନୋଲୋଜି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହାସଲ ଦିଗରେ କାମ କରୁଥିବା, ସଫଳତା ସାଉଁଟୁଥିବା ବୈଜ୍ଞାନିକମାନଙ୍କୁ ସମ୍ମାନିତ କରିବାର ଏହି ଦିନ ଗୋଟିଏ ସ୍ମରଣୀୟ କରିବା ପାଇଁ ଏଇଥିପାଇଁ ସ୍ମରଣୀୟ ଯେ 1998 ମସିହାରେ ଭାରତୀୟ ସେନା ଏକକାଳୀନ 5ଟି ପରମାଣୁ ବୋମା ପରୀକ୍ଷଣ ସଫଳ ହୋଇଥିଲା। ଆଉ ଏହି ଦିନ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉପସ୍ଥିତିରେ ଏହି ଘଟଣା ଘଟିଥିଲା। ଭାରତୀୟ ଟେକ୍ନୋଲୋଜି କାଉନସିଲ୍ ପ୍ରତିବର୍ଷ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ସଫଳତା ହାସଲ କରିଥିବା ଏହି କୃତବିଦ୍ୟ ବିଜ୍ଞାନୀଗଣକୁ ସମ୍ମାନିତ କରିବା ପାଇଁ ଏହି ଦିବସ ପାଳନ ନିମିତ୍ତ କେନ୍ଦ୍ର ସରକାରଙ୍କୁ ସୁପାରିଶ କଲେ। ଆଉ ସେହିଦିନଠୁ ଆମେ ଭାରତୀୟମାନେ ପାଳନ କରୁଛେ ନ୍ୟାସନାଲ ଟେକ୍ନୋଲୋଜି ଡେ। ଆମକୁ ସ୍ମରଣ ରଖିବାକୁ ହେବ ଯେ ପୋଖରାନ ପରୀକ୍ଷଣ ପାଇଁ ଯେଉଁ ବୈଜ୍ଞାନିକ ଗୋଷ୍ଠୀ ନିୟୋଜିତ ଥିଲେ ତାର ପୂର୍ବଭାଗରେ ଥିଲେ ମିଜାଇଲ ମ୍ୟାନ୍ ଡକ୍ଟର APJ ଅବଦୁଲ କାଲାମ। ପୋଖରାନ ପରମାଣୁ ପରୀକ୍ଷଣର ସଫଳତା ସହ ଏହି ଦିବସ ପାଳନ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏହି ଦିବସ ପାଳନ ସହ ସମ୍ପୃକ୍ତ ସଂଗୋଷ୍ଠୀ ଜନସଚେତନତା ଜାଗ୍ରତ କରାନ୍ତି, ବିଜ୍ଞାନୀମାନଙ୍କ ଗବେଷଣାଲବ୍ଧ ଜ୍ଞାନ ସହ
1: ଦୁରୁପଯୋଗ ଯେମିତି ନ ହୁଏ। ଦୁରୁପଯୋଗ ହେଲେ ଗୋଟିଏ ପଟେ ଅଗ୍ରଗତି ଓ ଆଉ ଗୋଟିଏ ପଟେ ଘୋର ଦୁର୍ଗତି ଛଡ଼ା କିଛି ମିଳିବନି ଆଜ୍ଞା। ତେବେ ଆମର ଦାୟିତ୍ୱ କ'ଣ? ନିଶ୍ଚିତ ରୂପେ ଟେକ୍ନୋଲୋଜିର ସଦୁପଯୋଗ କରି ସକାରାତ୍ମକ ପରିବେଶ ସୃଷ୍ଟି କରିବା। ଆଜି ଦିନରେ ଏହା ହିଁ ଶପଥ ହେଉ।

ଶ୍ରୋତାବନ୍ଧୁ, 1895 ମସିହା ଏଇ ମେ 11 ତାରିଖରେ ଆମ ଦେଶରେ ଜନ୍ମ ହୋଇଥିଲେ ଜଣେ ଦାର୍ଶନିକ, ସୁବକ୍ତା ଏବଂ ଲେଖକ, ଆଧ୍ୟାତ୍ମିକବାଦୀ ବ୍ୟକ୍ତିତ୍ୱ ଜିଦ୍ଦୁ କୃଷ୍ଣମୂର୍ତ୍ତି। ବ୍ରିଟିଶ ଇଣ୍ଡିଆର ମାଡ୍ରାସ୍ ପ୍ରେସିଡେନ୍ସିରେ ମଦନପାଲ, ଯାହା ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ରହିଛି, ସେ ସେହିଠାରେ ଜନ୍ମଗ୍ରହଣ କରିଥିଲେ। ଆନି ବେସାନ୍ତ ଓ ଥିଓସୋଫିଷ୍ଟ ଚାର୍ଲସ୍ ୱେଷ୍ଟର୍ ଲିଡ୍ଭିଟର୍ ତାଙ୍କୁ ବିଶ୍ୱଗୁରୁ ହେବା ପାଇଁ ଏକ ଯାନ ବୋଲି ମାନି ନେଇଥିଲେ। ତେବେ ପରବର୍ତ୍ତୀ ସମୟରେ ସେ ସେହି କାର୍ଯ୍ୟରୁ ଓହରି ଆସିଥିଲେ। ସିଏ ତାଙ୍କ ନିଜ ଦର୍ଶନ, ନିଜ ଚିନ୍ତାଧାରାର ପରିପ୍ରକାଶ କରିଥିଲେ। ତାଙ୍କ ଦର୍ଶନରେ କୌଣସି ଜାତୀୟତା ଭାବ, ଜାତି ଧର୍ମ, ପୁରୋହିତ ପ୍ରଥା, ରୀତିନୀତି, ପରମ୍ପରାର ସ୍ଥାନ ନଥିଲା। ସେ କହୁଥିଲେ, ସତ୍ୟ ଏକ ପଥହୀନ ଦେଶ। ମଣିଷର କୌଣସି ଦାର୍ଶନିକ ତତ୍ତ୍ୱ କିମ୍ବା ମାନସିକ କୌଶଳ ଦ୍ୱାରା ସତ୍ୟ ଆସିପାରେ ନା। ତାକୁ ସମ୍ପର୍କରେ ଦର୍ପଣ ମାଧ୍ୟମରେ ନିଜ ମନର ବିଷୟବସ୍ତୁକୁ ବୁଝି, ପର୍ଯ୍ୟବେକ୍ଷଣ ମାଧ୍ୟମରେ, ବୌଦ୍ଧିକ ବିଶ୍ଳେଷଣ ମାଧ୍ୟମରେ ତାକୁ ଖୋଜିବାକୁ ପଡ଼େ। ମଣିଷ ନିଜ ଭିତରେ ଧାର୍ମିକ, ରାଜନୈତିକ, ବ୍ୟକ୍ତିଗତ ପ୍ରତିଛବି ନିଜେ ନିର୍ମାଣ କରିଛି। ଏହିସବୁ ପ୍ରତୀକ ଧାରଣା ବିଶ୍ୱାସ ଭାବରେ ପ୍ରକାଶିତ। ଏହି ଚିତ୍ରଗୁଡ଼ିକର ଭାର ମନୁଷ୍ୟର ଚିନ୍ତାଧାରା, ସମ୍ପର୍କ ଏବଂ ଦୈନନ୍ଦିନ ଜୀବନ ଉପରେ ପ୍ରାଧାନ୍ୟ ଦେଇଥାଏ। ସେ କୁହନ୍ତି, ଜାଣିବା ଅପେକ୍ଷା ଶିଖିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ସେ ଅନେକଗୁଡ଼ିଏ ପୁସ୍ତକ ଲେଖିଥିଲେ, ସେଥିମଧ୍ୟରୁ ଦ ଫାଷ୍ଟ ଆଣ୍ଡ ଲାଷ୍ଟ ଫ୍ରିଡମ୍ 1954, 1956-60 ମଧ୍ୟରେ କମେଣ୍ଟାରିଜ୍ ଅନ୍ ଲିଭିଙ୍ଗ, 1969 ଫ୍ରିଡମ୍ ଫ୍ରମ୍ ଦ ନୋନ୍ ଅନ୍ୟତମ। ସେ ପ୍ରତ୍ୟେକ ମନୁଷ୍ୟର ମାନସିକତାରେ ଏକ ବିପ୍ଳବର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଂଶ ଶତାବ୍ଦୀର ଦାର୍ଶନିକ ଧାରାରେ ସେ ଥିଲେ ସ୍ୱତନ୍ତ୍ର ପ୍ରକାଶ। ସେ କୃଷ୍ଣମୂର୍ତ୍ତି ଫାଉଣ୍ଡେସନ ପ୍ରତିଷ୍ଠା କରିଥିଲେ ଏବଂ ସ୍ୱାଧୀନ ଧର୍ମୀ ଦର୍ଶନ ପ୍ରଚାର ଏହି ଫାଉଣ୍ଡେସନ ମାଧ୍ୟମରେ ସାରା ବିଶ୍ୱରେ କରାଇଥିଲେ।

ଆଜି ପ୍ରସିଦ୍ଧ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଜଣାଶୁଣା ଓକିଲ ଆସଫ ଅଲ୍ଲୀଙ୍କର ଜନ୍ମଦିନ। 1888 ମସିହା ମେ 11 ତାରିଖରେ ବ୍ରିଟିଶ ଇଣ୍ଡିଆର ଉତ୍ତର ପଶ୍ଚିମ ପ୍ରୋଭିନ୍ସର ବିଜ୍ନୋର୍ଠାରେ ସେ

0: ଜନ୍ମଗ୍ରହଣ କରିଥିଲେ। ପ୍ରଥମ କରି ଆମେରିକାରେ 1914 ଓସମାନ ସାମ୍ରାଜ୍ୟ ଉପରେ ବ୍ରିଟିଶ ଆକ୍ରମଣ ସମୟରେ ଆସଫ ଅଲ୍ଲି ଭାରତ ପ୍ରତ୍ୟାବର୍ତ୍ତନ କରି ଜାତୀୟତାବାଦୀ ଆନ୍ଦୋଳନରେ ଯୋଗ ଦେଇଥିଲେ। 1935 ମୁସଲିମ ଜାତୀୟତାବାଦୀ ଦଳର ସଦସ୍ୟ ଭାବରେ କେନ୍ଦ୍ରୀୟ ବିଧାନସଭାକୁ ସେ ନିର୍ବାଚିତ ହୋଇଥିଲେ। 1942 ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇ ଅହମ୍ମଦନଗର ଦୁର୍ଗରେ ସେ ବନ୍ଦୀ ହୋଇଥିଲେ ଜବାହରଲାଲ ନେହେରୁଙ୍କ ସହିତ। ସ୍ୱାଧୀନତା ପରେ ତାଙ୍କୁ ଆମେରିକାର ପ୍ରଥମ ରାଷ୍ଟ୍ରଦୂତ, ଦୁଇଥର ଓଡ଼ିଶାର ରାଜ୍ୟପାଳ ଏବଂ ପରେ ସ୍ୱିଜରଲ୍ୟାଣ୍ଡରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ନିଯୁକ୍ତି କରାଯାଇଥିଲା। 1953 ସ୍ୱିଜରଲ୍ୟାଣ୍ଡର ବର୍ନଠାରେ ସେ କାର୍ଯ୍ୟରତ ଥିଲାବେଳେ ମୃତ୍ୟୁବରଣ କରିଥିଲେ। ଆମ ଦେଶରେ ମେ 11 ତାରିଖରେ ଘଟିଥିବା ଆଉ କେତୋଟି ଗୁରୁତ୍ୱପୂର୍ଣ୍ଣ ଘଟଣା। 1951 ମସିହା ମେ 11 ତାରିଖରେ ଭାରତର ପ୍ରଥମ ରାଷ୍ଟ୍ରପତି ନୂତନ ଭାବରେ ନିର୍ମିତ ସୋମନାଥ ମନ୍ଦିରର ଉଦ୍ଘାଟନ କରିଥିଲେ। 1857 ମେ 11 ତାରିଖରେ ସ୍ୱାଧୀନତାର ପ୍ରଥମ ଲଢ଼େଇ ସିପାହୀ ବିଦ୍ରୋହରେ ଭାରତୀୟ ସୈନିକ ବ୍ରିଟିଶମାନଙ୍କଠାରୁ ଦିଲ୍ଲୀ ଛଡ଼ାଇ ନେଇଥିଲେ। 1987 ଆଜି ତାରିଖରେ ବିଦ୍ରୋହ ଓ ଆଇନ ଶୃଙ୍ଖଳା ଭାଙ୍ଗିବା କାରଣରୁ ପଞ୍ଜାବରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା। ତେବେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମରେ ଆଜି ପାଇଁ ଏତିକି। ପୁଣି ସାକ୍ଷାତ ହେବ ଆସନ୍ତାକାଲି ଠିକ୍ ଏହି ସମୟରେ। ରହୁଛୁ, ନମସ୍କାର।
1: ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବୈଜୟନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ କଥିକାରେ ଶୁଣନ୍ତୁ ଯୁଗ ଯନ୍ତ୍ରଣା ଓ ଅନୁଭୂତି। ଆଲୋଚନା କରିଛନ୍ତି ଅରୁଣ କୁମାର ମହାଲା।
2: ମୋତେ ଲାଗେ ଅପମାନ ସବୁକୁ ସହିନେବାର ବିକଳ୍ପ ନାହିଁ। କାହାକୁ କହିବି, କିଏ ଶୁଣିବ? ଜଣଙ୍କର ମତ ତ ଅନ୍ୟ ଜଣଙ୍କ ମତ ସହ ମିଶୁନି। ମୋର ଠିକ୍ଟା ଅନ୍ୟ ଜଣଙ୍କ ପାଇଁ ଭୁଲ ଏବଂ ଅନ୍ୟ ଜଣଙ୍କର ଠିକ୍ କଥାଟା ମୁଁ କହୁଛି ଭୁଲ। ମୁଁ ଦେଖିବାରେ କେଉଁ ଗୋଟିଏ କଥାରେ ବି ଏଠି ଏକମତ ମିଳୁନାହିଁ। ଯେତେ ଜଘନ୍ୟ କାର୍ଯ୍ୟ ହେଉ କି ଯେତେ ମହତ କାର୍ଯ୍ୟ ହେଉ, ଜଘନ୍ୟ କାର୍ଯ୍ୟ ସବୁକୁ ସମର୍ଥନ କରୁଥିବା ଲୋକଙ୍କ ସଂଖ୍ୟା ବି କିଛି କମ୍ ନୁହେଁ। ତେବେ କଥା ହେଲା ଭଲ କାମ କେଉଁଟା ଆଉ ମାନବତା ବିରୋଧୀ କାର୍ଯ୍ୟ କେଉଁଟା। ଅନ୍ୟକୁ ଆଘାତ କରିବା, ତାର ସମ୍ମାନକୁ ଆଘାତ କରିବା, ତାର ଜୀବନ ନେବା ଅମାନବିକ କାର୍ଯ୍ୟ ନିଶ୍ଚୟ। ସାଧାରଣ ହିତାହିତ ଜ୍ଞାନ ଥିବା ଲୋକ ଏହାକୁ ବୁଝିପାରେ। ଅନ୍ୟପକ୍ଷରେ ଏହିପରି କାର୍ଯ୍ୟରେ ସର୍ବଦା ଲିପ୍ତ ରହିବା ନିଜର କର୍ତ୍ତବ୍ୟ ବୋଲି ମନେ କରୁଥିବା ଲୋକଙ୍କର ଅଭାବ ନାହିଁ। ଅନ୍ୟ ଲୋକମାନେ ତାଙ୍କ ସୁଖ ପାଇଁ ଉଦ୍ଦିଷ୍ଟ ବୋଲି ସେମାନେ ମନେ କରନ୍ତି। ଅନ୍ୟ ଲୋକମାନଙ୍କର ଜୀବନ ଓ ସ୍ୱାଧୀନତା ଅଛି ବୋଲି ସେମାନେ ଗ୍ରହଣ କରନ୍ତି ନାହିଁ। ପୁଣି ଏହିପରି ଲୋକମାନଙ୍କୁ ସମର୍ଥନ କରୁଥିବା, ସହଯୋଗ କରୁଥିବା ଲୋକଙ୍କର ବି ଆଦୌ ଅଭାବ ନାହିଁ। ଅସଂଖ୍ୟ ଆଇନ ଓ ଅନୁଷ୍ଠାନ ହୋଇଛି ଲୋକମାନଙ୍କ ଜୀବନ ଓ ସ୍ୱାଧୀନତା ନାଁରେ, କିନ୍ତୁ ସେସବୁକୁ ମୁଷ୍ଟିମେୟ ଲୋକ ବ୍ୟବହାର କରିଛନ୍ତି ସାଧାରଣ ବା ବହୁ ଲୋକଙ୍କ ବିପକ୍ଷରେ। ଯନ୍ତ୍ରର ବହୁଳ ବ୍ୟବହାର, ଗଣମାଧ୍ୟମର ବହୁଳ ବ୍ୟବହାର ସେହି ମୁଷ୍ଟିମେୟ ଲୋକଙ୍କ ସପକ୍ଷରେ ଯାଇଛି, ସାଧାରଣ ଜନତା ବା ବହୁ ଲୋକଙ୍କ ବିରୁଦ୍ଧରେ ଯାଇଛି। କିଛି ଲୋକ ବହୁ ଲୋକମାନଙ୍କୁ ଆଘାତ କରିବା, ତାଙ୍କ ସମ୍ମାନକୁ ଆଘାତ କରିବା, ଏହି ଜିନିଷଟି ବିରୁଦ୍ଧରେ କିଛି ବି କରାଯାଇପାରୁନାହିଁ। ହଁ, ନିଶ୍ଚୟ କଥାବାର୍ତ୍ତା ହେଉଛି, ଆଲୋଚନା ହେଉଛି, ସାହିତ୍ୟ କଳା ହେଉଛି ଏହା ବିରୁଦ୍ଧରେ, ସବୁ ଲୋକମାନଙ୍କର ସପକ୍ଷରେ, କିନ୍ତୁ ବସ୍ତୁତ ବହୁ ଲୋକମାନଙ୍କର ଭାଗ୍ୟ ହୋଇଛି ଆଘାତ ପାଇବା, ଅପମାନିତ ହେବା ଏବଂ ଜୀବନ ଆହୁତି ଦେବା। ସମାଜରେ ବ୍ୟବହୃତ ଅମାପ ଆଇନ, ଅନୁଷ୍ଠାନ, ସାହିତ୍ୟ, କଳା ଏହି ମହାସତ୍ୟଟିକୁ ଅନେକ ଅସ୍ପଷ୍ଟ କରିଦିଅନ୍ତି ବୋଲି ମନେ ହୁଏ ସିନା ସେମାନେ ସାଧାରଣ ଲୋକଙ୍କ ଭାଗ୍ୟ ଉଦୟରେ କ୍ୱଚିତ୍ କାମରେ ଆସନ୍ତି। କିଛି ଲୋକ ଅନ୍ୟମାନଙ୍କର ଜୀବନ ନେବା, ସେମାନଙ୍କୁ ଆଘାତ କରିବା, ସେମାନଙ୍କୁ ଅପମାନିତ କରିବା ହେଉଛି କାରଣ, ଯେଉଁଥିପାଇଁ ଯେତେ ଜଘନ୍ୟ କାର୍ଯ୍ୟ ହେଲେ ବି ତାକୁ ସମର୍ଥନ କରୁଥିବା, ଉସୁକାଉଥିବା ଲୋକଙ୍କର ଅଭାବ ନାହିଁ। ଏହିପରି ଦୁଃଖଦ, ଯନ୍ତ୍ରଣାଦାୟକ, ପୀଡ଼ାଦାୟକ କାର୍ଯ୍ୟଗୁଡ଼ିକର ଅନ୍ତ ନାହିଁ, ସେମାନଙ୍କର ସମର୍ଥକମାନଙ୍କର ବି ଅନ୍ତ ନାହିଁ। ସେମାନଙ୍କୁ ସମର୍ଥନ କରୁଥିବା ବକ୍ତବ୍ୟ, କଳା, କୌଶଳ, ବୁଦ୍ଧି, ବିଜ୍ଞାନର ଅନ୍ତ ନାହିଁ। ଏହାକୁ ଆମେ ଚିହ୍ନି ରଖିବା ଉଚିତ। ଆମ ପାଇଁ ଅପମାନ ଥୁଆ

ଆହତ ଥୁଆ ମରଣ ଯେ ଥୁଆ ଏହା ଆମେ ଗ୍ରହଣ କରିବା ଉଚିତ। ସଭ୍ୟତା, ସଂସ୍କୃତି, ଆଇନ, ମାନବିକତା ବୋଲି ଯେତେ ଯେତେ କଥା ଆଡମ୍ବର, ତାହା ସବାଶେଷରେ ଅସଫଳ ରହିଛି। ତାହା ନିର୍ଭର ଯୋଗ୍ୟ ହୋଇପାରିନାହିଁ, ଏହା ଆମକୁ ସ୍ୱୀକାର କରିବାକୁ ପଡ଼ିବ। ଆଘାତ, ଅପମାନ ଖାଇବା, ମରଣ ମୁହଁକୁ ଯିବା ମୋର ଭାଗ୍ୟ ବୋଲି ମୋତେ ଗ୍ରହଣ କରିବାକୁ ପଡ଼ିବ। ମୁଁ ଯଦି ତାକୁ ଗ୍ରହଣ କରିନେବି, ମୋ ଦୁଃଖ ଅପମାନ କାହାକୁ କହିବାକୁ ଆଉ ଉତ୍ସୁକ ହେବି ନାହିଁ, କି କାହାରି ସମର୍ଥନକୁ ଅନେଇ ବସିବି ନାହିଁ, କି ଆଇନ, ଅନୁଷ୍ଠାନ, ସାହିତ୍ୟ, କଳାଗୁଡ଼ାକୁ ଜାବୁଡ଼ି ଧରି ବସିବି ନାହିଁ। ଅପମାନ, ଆଘାତ ସବୁକୁ ସହିନେବାର, ମରଣକୁ ଆଲିଙ୍ଗନ କରିବାର ବିକଳ୍ପ ଖୋଜିବି ନାହିଁ। ମୁଁ ଯେଉଁ ପାଠ ସବୁ ପଢ଼ିଥିଲି ଚାଟଶାଳୀରୁ ବିଶ୍ୱବିଦ୍ୟାଳୟ ଯାଏ, ଯେ ସବୁ ମନୁଷ୍ୟ ଏକ, ପ୍ରତ୍ୟେକ ବ୍ୟକ୍ତିର ଆତ୍ମମର୍ଯ୍ୟାଦା ସ୍ୱାଧୀନତା ଅଛି, ସମସ୍ତଙ୍କ ପ୍ରତି ଆଇନ ସମାନ ବ୍ୟବହାର କରେ, ଧନୀ ହେଉ କି ନିର୍ଦ୍ଧନ, ସାଧାରଣ ହେଉ କି ସମ୍ଭ୍ରାନ୍ତ, ପଦଯୁକ୍ତ ହେଉ କି ଅର୍ବାଚୀନ, ଜଗତରେ ଦୟା ଅଛି, ଧର୍ମ ଅଛି, ଏସବୁକୁ

0: ପ୍ରତ୍ୟେକ ବ୍ୟକ୍ତିର ଆତ୍ମମର୍ଯ୍ୟାଦା ସ୍ୱାଧୀନତା ଅଛି। ସମସ୍ତଙ୍କ ପ୍ରତି ଆଇନ ସମାନ ବ୍ୟବହାର କରେ। ଧନୀ ହେଉ କି ନିର୍ଦ୍ଧନ, ସାଧାରଣ ହେଉ କି ସମ୍ଭ୍ରାନ୍ତ, ପଦଯୁକ୍ତ ହେଉ କି ଅର୍ବାଚୀନ, ଜଗତରେ ଦୟା ଅଛି, ଧର୍ମ ଅଛି, ଏସବୁକୁ ନିଶ୍ଚୟ ପାଶୋରି ଦେବି। ସତକୁ ସତ ଅନେକ ଶିକ୍ଷାରୁ ଅନେକ ସ୍ୱପ୍ନରୁ ମୁଁ ନିଜକୁ ମୁକ୍ତ କରିନେବି। ଏହା ମୁଁ ତାତ୍ସଲ୍ୟରେ କହିବା ଉଚିତ ନୁହେଁ, ଏହା ନିରାଟ ବାସ୍ତବତା, ନିପଟ ସତ୍ୟ। ଦୁଃଖ, ଅପମାନ, ଆଘାତ, ମରଣ ମୋର ପରମ ସହଚର, ମୁଁ ସେମାନଙ୍କୁ ସାଥିରେ ନେଇକି ଯିବି, ତାହା ହିଁ ଜୀବନ।
1: କଥିକାରେ ଶୁଣୁଥିଲେ ଯୋଗ ଯନ୍ତ୍ରଣା ଓ ଅନୁଭୂତି, ଆଲୋଚନା କରିଥିଲେ ଅରୁଣ କୁମାର ମହାଲା। ଆକାଶବାଣୀ କଟକ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆରମ୍ଭ କରୁଛୁ ପାରମ୍ପରିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅତସୀ କୁସୁମ। କଣ୍ଠଦାନ କରିଛନ୍ତି ଜ୍ୟୋତ୍ସ୍ନା ଦାସ, ଶିଳ୍ପୀ ପରିବେଷଣ କରିଛନ୍ତି ଓଡ଼ିଶୀ ଗୀତ ବନମାଳୀଙ୍କ ରଚନାରୁ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ଭାନୁମତୀ ସାହୁ। ଶିଳ୍ପୀ ପ୍ରଥମେ ପରିବେଷଣ କରିଛନ୍ତି ଯମୁନା ଯିବା ନୋହିଲା ମିତ, ବାଟି ଜଗିଅଛି ନନ୍ଦସୁତ।

ଶିଳ୍ପୀଙ୍କ କଣ୍ଠରେ ପରବର୍ତ୍ତୀ ଓଡ଼ିଶୀ ବନମାଳୀଙ୍କର ଅନ୍ୟ ଏକ ରଚନା କେଡ଼ି ହଟିଆରେ ସେ ଶ୍ୟାମନଗର ତାରେ ରସିଲେ ପାଇବୁ ତୁ ବଡ଼ ପଟିଆ।

ഞാൻ ശക്തിയാണ് ശക്തിയുണ്ടെന്നുള്ളി. ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ ପ୍ରଚାର କରୁଛୁ ଓଡ଼ିଆ ଆଲବମ୍ ଗୀତ. ପ୍ରଥମ ଗୀତଟି ଗାଇଛନ୍ତି ଶ୍ୱେତଲିନା, ଗୀତ ରଚନା ମନୋଜ ବାଦଲ.

ସମଗ୍ର ଅଷ୍ଟମ ଛାନ୍ଦଟି ସୀତାଙ୍କର ରୂପ ବର୍ଣ୍ଣନାରେ ସମର୍ପିତ। ଘଟଣାକ୍ରମ ଦୃଷ୍ଟିରୁ ମଧ୍ୟ ଏହା ଖୁବ୍ ସଙ୍ଗତ, କାରଣ ବନପଥରେ ବିଶ୍ୱାମିତ୍ରଙ୍କ ସହ ରାମ ଲକ୍ଷ୍ମଣ ଚାଲିଛନ୍ତି। ବିଶ୍ୱାମିତ୍ର ସେମାନଙ୍କୁ ସୀତା ସ୍ୱୟମ୍ବରରେ ଭାଗ ନେବା ପାଇଁ ନେଇଯାଉଛନ୍ତି। ପଥଶ୍ରମ ଲାଘବ ପାଇଁ ସୀତାଙ୍କ ରୂପଗୁଣ ବର୍ଣ୍ଣନା କରୁଛନ୍ତି ରାମଙ୍କ ଆଗରେ, କାରଣ ସୀତାଙ୍କ ସମ୍ପର୍କରେ ଜାଣିବା ପାଇଁ ରାମଙ୍କର ଆଗ୍ରହ ହେବା ଖୁବ୍ ସ୍ୱାଭାବିକ। ସେହି ପ୍ରସଙ୍ଗଟି ଚାଲିଛି ଏହି ଛାନ୍ଦ ଶେଷ ପର୍ଯ୍ୟନ୍ତ। ସୀତାଙ୍କର ଶୋଭା ବର୍ଣ୍ଣନା ବିଶ୍ୱାମିତ୍ରଙ୍କ ମୁହଁରେ ଦେଇ ଭଞ୍ଜ ଅପୂର୍ବ କବିତ୍ୱ ପ୍ରକାଶ କରିଛନ୍ତି। ଶୁଆ ସୀତାଙ୍କର ନାକ ସହ ନିଜର ଥଣ୍ଟକୁ ତୁଳନୀୟ ମନେ କରିବାରୁ ଲୋକେ ତାକୁ ପିଞ୍ଜରାରେ ବନ୍ଦୀ କଲେ, ଗରୁଡ଼ ପ୍ରତିଯୋଗୀ ନ ହୋଇ ପକ୍ଷୀରାଜ ହେଲେ। ତିଳ ଫୁଲ ଏ ନାକ ପାଖରେ ହାରିଲା, ତା ନାମ ତିଳ ବା ଖସା ହୋଇ ସେ ତଳ ପାଇହା ପାଇଲା। ତାଙ୍କ ଅଧରର ଅରୁଣିମାଠାରୁ ରୂପରେ ପରାସ୍ତ ହେଲା ପ୍ରଭାତର ସୂର୍ଯ୍ୟ। ମନ୍ଦାର ଫୁଲ ରକ୍ତିମାରେ ହାରିଲା, ତେଣୁ ତାର ନାମ ଭିତରେ ମନ୍ଦ ଶବ୍ଦ ରହିଲା। ମଥାରେ ବ୍ୟବହୃତ ସିନ୍ଦୁର ସମାନ ହୋଇନପାରି ଫରୁଆରେ ଲୁଚିଲା, ଦାନ୍ତର ଶୋଭା ସହ ହୀରା ଓ ମୁକ୍ତା ସମାନ ହୋଇପାରିଲେ ନାହିଁ। ହୀରା ବଣିଆ ଦ୍ୱାରା ଦଣ୍ଡ ପାଇଲା ଏବଂ ମୁକ୍ତା ଶରଣ ପଶିବାରୁ ଶାମୁକାରୁ ମୁକୁଳିଲା, ତେଣୁ ମୁକ୍ତା ବୋଲାଇଲା। ସରସ୍ୱତୀ ସୀତାଙ୍କ ସହ ପ୍ରତିଯୋଗିତା ନ କରି ମିତ୍ରତା କଲେ, ତେଣୁ ସୀତାଙ୍କର ବଚନ ଓ ସରସ୍ୱତୀଙ୍କ ନାମ ଉଭୟ ବାଣୀ ବୋଲି ପରିଚିତ ହେଲେ। ସେ ସ୍ୱର ପାଖରେ ହାରିଲା କୋଇଲି, ହାର ମାନିଲା ବୀଣା, କେଶ ସହିତ ସମାନ ହେଲା ନାହିଁ ମୟୂରପୁଚ୍ଛ ଏବଂ ଯମୁନା ନଦୀ, ପାର୍ବତୀ ସୌନ୍ଦର୍ଯ୍ୟ ସହିତ ସମାନ ନୁହନ୍ତି। ଆଠ ବର୍ଷର କନ୍ୟାକୁ ଗୌରୀ ବୋଲି କୁହାଯାଏ। ସୀତାଙ୍କ ସେହି ଅବସ୍ଥାର ନାମ ନେଇ ପାର୍ବତୀ ଗୌରୀ ବୋଲାଇଲେ ଓ ତାଙ୍କ ସହିତ ମିତ୍ରତା କଲେ। ବିଶ୍ୱାମିତ୍ର କେବଳ ସୀତାଙ୍କ ମୁଖ ବର୍ଣ୍ଣନା କରି ଦେହର ଅନ୍ୟ ଅଙ୍ଗ କଥା ନ କହିବାରୁ ରାମ ଭାବିଲେ ଏ ଋଷି ବୋଧହୁଏ ଝରକା ବାଟେ କେବଳ ସୀତାଙ୍କର ଏତିକି ମାତ୍ର ଶୋଭାକୁ ଦେଖିଛନ୍ତି। ଭଞ୍ଜ ରାମଙ୍କର ଏହି କଥାରେ ରସିକତା ଫୁଟାଇଛନ୍ତି। ଏଇଠି ଶେଷ ହୋଇଛି କାବ୍ୟର ଅଷ୍ଟମ ଛାନ୍ଦ।

0: ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ସବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀ ସବିଳାସ। ଆଜି ଶୁଣୁଥିଲେ ଏହାର ବିଂଶ ଭାଗ। କଣ୍ଠଦାନ କରିଥିଲେ ମିତାଲି ଚିନ୍ନର, ମହାପାତ୍ର ମିନତୀ ଭଞ୍ଜ, ରାଜେନ୍ଦ୍ର ସ୍ୱାଇଁ, କୃଷ୍ଣଚନ୍ଦ୍ର ରାୟ, ସରୋଜ କୁମାର ପରିଡ଼ା। ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ସଙ୍ଗୀତ ହରମୋହନ ଖୁଣ୍ଟିଆ। ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା।
1: ଜଲ୍ଦି ତ ଚିନ୍ତା କର ରାଜୁ, ମୋବାଇଲ ଛାଡେ।
2: ଆରେ ଦିଦି, ବ୍ୟାଙ୍କ ର ନମ୍ବର ଦରକାର, ରିଫଣ୍ଡ ଆସିନି, ମିଳିଗଲା, ଏବେ କଲ କରୁଛି ଦିଦି।
1: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କ ର ନକଲି ୱେବସାଇଟ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
2: ତ ଠିକ ନମ୍ବର
1: ବ୍ୟାଙ୍କ ର ଅଫିସିଆଲ ୱେବସାଇଟ କିମ୍ବା କାର୍ଡରେ।
2: ତମେ ତ ବଞ୍ଚେଇ ଦେଲ ଦିଦି,
1: କାମରୁ ନୁହେଁ।
3: ଆରବିଆଇ କହେ
4: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ। ହେଇଗଲା ବନ୍ଦୋବସ୍ତ।
1: କାହାର?
4: ଗୁଡ଼ିର ଫିସ୍ର ଦେଖା। 20,000 ଲୋନ୍ ତୁରନ୍ତ ଜଣା ଅଛି କିଏ ଦଉଛି, ସୁଧ କେତେ ଅଛି। ଲୋନ୍ ନିୟନ୍ତ୍ରିତ ସଂସ୍ଥା ଗୁଡ଼ିକରୁ ହିଁ ନେ, ଆଉ ଲୋନ୍ ସେତିକି ଯେତିକି ଦରକାର, ତା ବି ଯାଞ୍ଚ କରିକି। ହେଇଗଲା ବନ୍ଦୋବସ୍ତ। ଦରମା ଆଡଭାନ୍ସରେ ପଠେଇଛି।
3: ଆର୍ବିଆଇ କହେ
4: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
0: ଗୀତ ଗୀତିକାର ସଙ୍ଗୀତମୟ ପରିସରକୁ ଆପଣମାନଙ୍କୁ ସାଦର ସ୍ୱାଗତ। ବନ୍ଧୁ, ସମାଜରେ ଅନେକ ପ୍ରକାରର ଲୋକ ଅଛନ୍ତି, ଆଉ ଭିନ୍ନ ଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ରୁଚି ରହିଛି, ଭିନ୍ନ ଭିନ୍ନ ଅଭ୍ୟାସ ମଧ୍ୟ ରହିଛି। ତେବେ କିଛି ବ୍ୟକ୍ତି ନିଜ ଇଚ୍ଛାରେ ବା କାହାର ପ୍ରରୋଚନାରେ ହେଉ କୁଅଭ୍ୟାସର ଶିକାର ହୋଇଥାନ୍ତି, ଯେମିତିକି ନିଶାଭ୍ୟାସ, ଯାହା ମଣିଷକୁ ଦୂରାବସ୍ଥାକୁ ନେଇଯାଇଥାଏ। ତଥାପି ସବୁ ଜାଣିଶୁଣି ବୁଝି ସୁଝି ନିଶା ବା ମାଦକ ଦ୍ରବ୍ୟ ସେବନ କରନ୍ତି ଅନେକ ଲୋକ। ନିଶା ଏମିତି ଜଡ଼େଇ ଧରେ ଯେ ତାକୁ ନା ବୋଲି କହିବାକୁ ଶକ୍ତି ମିଳେନି କି ସମୟ ବି ନଥାଏ। ତେବେ କୁହନ୍ତୁ, ନିଶା ଗ୍ରହଣ କରିବାଟା କ'ଣ ଠିକ୍ କଥା? କଥା ହେବା ଆଗକୁ ଏ ଗୀତ ପରେ।

ବନ୍ଧୁ, ଯଦି ଆପଣମାନଙ୍କ ମଧ୍ୟରୁ କେହି ନିଶା ସେବନ କରୁଥାନ୍ତି ଆଉ ତାଙ୍କର ନିକଟ ସମ୍ପର୍କୀୟ ଏକଥା ଜାଣି ତାଙ୍କୁ ନିଶା ଗ୍ରହଣ କରିବାରୁ ଦୂରେଇ ରହିବାକୁ ପରାମର୍ଶ ଦିଅନ୍ତି ଆଉ କୁହନ୍ତି ନିଶାକୁ କୁହନ୍ତୁ ନା, ତେବେ ତାଙ୍କ କଥା କ'ଣ ମାନିବେ? ସେ ହୁଏତ ସମ୍ମୁଖରେ ସମ୍ମତି ପ୍ରଦାନ କରିପାରନ୍ତି, କିନ୍ତୁ ପଛରେ ପୁଣି ଥରେ ନିଶା ଗ୍ରହଣ କରିବେ ସିଏ, କାରଣ ମଣିଷ ନିଶା ଗ୍ରହଣ କରି ଯେତିକି ନିଶା ମଣିଷକୁ ଖାଇଯାଇଥାଏ ତାଠାରୁ ଆହୁରି ଅଧିକ ବେଶୀ ନିଶା ଏମିତି ମଣିଷକୁ ଜଡ଼େଇ ଧରେ ରଖେ ଯେ ମଣିଷ ଆଉ ବାହାରି ପାରେନି, ମୁକୁଳିପାରେନି ସେଠୁ।

ନିଶା ସେବନ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ଅପାଠୁଆଙ୍କ କଥା ଛାଡ଼ନ୍ତୁ, ପାଠୁଆ ଶିକ୍ଷିତ ଲୋକ ବି ଏକଥା ବେଶ୍ ଭଲ ଭାବେ ଜାଣନ୍ତି। ତଥାପି ଖୁସିରେ ହେଉ କି ମୁହୂର୍ତ୍ତକର ଉତ୍ତେଜନା ପାଇଁ କ'ଣ ପାଇଁ ନିଶା ଗ୍ରହଣ କରନ୍ତି କେବଳ ସେମାନେ ହିଁ ଜାଣନ୍ତି। ବିଡ଼ି, ସିଗାରେଟ୍, ଗଞ୍ଜେଇ, ଅଫିମ ଏସବୁ ନିଶା ଗ୍ରହଣ କରିବା ଦ୍ୱାରା କେବେ କେବେ ତା'ର କୁପ୍ରଭାବ ଶରୀର ଉପରେ ପଡ଼ିଥାଏ। ବିଡ଼ି, ସିଗାରେଟ୍, ଗଞ୍ଜେଇ, ଚରସ ତା'ର ଧୂଆଁ ହୃଦଯନ୍ତ୍ର କ୍ରିୟାରେ ପ୍ରଭାବ ପକାଇଥାଏ। ଅଧିକ ମାତ୍ରାରେ ସିଗାରେଟ୍ ସେବନ କରି କାଶି କାଶି କ୍ୟାନ୍ସର ହୋଇ ମୃତ୍ୟୁ ମୁଖରେ ପଡ଼ିଛନ୍ତି ଅନେକ ଲୋକ, ତଥାପି ଛାଡ଼ିପାରି ନାହାନ୍ତି ଜୀବନର ଶେଷ ଯାଏଁ ସିଗାରେଟ୍। ସର୍ବସାଧାରଣରେ ସିଗାରେଟ୍ ଟାଣି ଧୂଆଁ ଛାଡ଼ିବା ବାରଣ ଥିବାବେଳେ କେହି କେହି ଲୁଚି ଲୁଚି ଅନେକ ସିଗାରେଟ୍, ଚରସ ଏସବୁ ଗ୍ରହଣ କରିଥାନ୍ତି। ଜାଣନ୍ତି ଏହା କ୍ଷତି କରିପାରେ ତଥାପି ବି ଗ୍ରହଣ କରନ୍ତି ଦ୍ୱିଧା ଆଦୌ ନ କରି।

0: ହୋଲି ପର୍ବ ହେଉ ବା ଅନ୍ୟ କିଛି ବିଶେଷ ଉତ୍ସବ, ଭାଙ୍ଗପଣା ପିଅନ୍ତି ଏହିସବୁ ଉତ୍ସବରେ ଅନେକ ଲୋକ। କୁହାଯାଏ ଭାଙ୍ଗ ପିଇଲେ କୁଆଡ଼େ ଆହୁରି ଅଧିକ ପିଇବାକୁ ଇଚ୍ଛା ହୁଏ। ଯିଏ ଯାହା କରୁଥାଏ ସେମିତି ଅଧିକ ଅଧିକ କାମ କରୁଥାଏ। କେହି କେହି ଖାଉଥାନ୍ତି ତ ଖାଉଥାନ୍ତି, ଖାଇ ଚାଲିଥାନ୍ତି। ଏମିତି ଖାଇ ଖାଇ ଯଥେଷ୍ଟ ବାରେ ଅନେକ ମାତ୍ରାରେ ଗ୍ରହଣ କରି ଖାଦ୍ୟ ମୃତ୍ୟୁ ମୁଖରେ ପଡ଼ିଛନ୍ତି ଅନେକ ଲୋକ। ତେଣୁ ଭାଙ୍ଗକୁ ଆଦୌ ସାଙ୍ଗ କରନ୍ତୁନି, ଦୂରେଇ ରୁହନ୍ତୁ ଭାଙ୍ଗଠାରୁ।
1: ଭାଇ ଝାଙ୍କି ଦେଲା ଭାଇ ଝାଙ୍କି ଦେଲା ଭାଇ ଝାଙ୍କି।

ରାତି ପାହିଲେ ଆମେ ଖବରକାଗଜରେ ପଢ଼ୁ ନାରୀ ନିର୍ଯାତନା କଥା। ଅଧିକାଂଶ କ୍ଷେତ୍ରରେ ଏହା ପଛରେ ମୁଖ୍ୟ କାରଣ ହେଉଛି ଯୌତୁକ ଦାବି କିମ୍ବା ନିଶା ସେବନ। ଅନେକ କ୍ଷେତ୍ରରେ ଅତ୍ୟଧିକ ମଦ୍ୟପାନ କରି ନିଶାର୍ଦ୍ଧରେ ଘରକୁ ଫେରି ପତ୍ନୀକୁ ଦୁର୍ବ୍ୟବହାର ବା ବାଡ଼ିଆ ପିଟା କରିବା ଦୃଷ୍ଟାନ୍ତ ଅନେକ ରହିଛି। ମୁଖ୍ୟ କାରଣ ଅତ୍ୟଧିକ ମଦ୍ୟପାନ ଦ୍ୱାରା ମଣିଷ ନିଜକୁ କାବୁ କରିପାରିନଥାଏ, ଫଳରେ ବ୍ୟବହାରରେ ରୁକ୍ଷତା ପ୍ରକାଶ କରିଥାଏ। ତାହାର ପରିଣତି ହେଉଛି ପାରିବାରିକ କଳହ, ଆଉ ଯାହାର ସିଧାସଳଖ ପ୍ରଭାବ ପଡ଼େ ପିଲାଙ୍କ ଉପରେ। ଅନେକ ପରିବାର ଭାଙ୍ଗିଯାଏ। ଏବେ ଶୁଣିବାକୁ ମିଳୁଛି ମଦ ବିକ୍ରି ହେବ ପାଉଚରେ। ଏବେ ଜ୍ଞାନୀ ଗୁଣୀ ସମାଜର ମଙ୍ଗଳ ଚିନ୍ତା କରୁଥିବା ବ୍ୟକ୍ତି ଉତ୍ତର ଦିଅନ୍ତୁ, ପ୍ରକୃତରେ ଏହା କେତେଦୂର ଠିକ୍?

ଏ ନାଲି ରଙ୍ଗରେ ଏତେ ନାଲି ଥାଏ ଯାହା ନାଲି କରିଦିଏ ଜୀବନକୁ, ସେଥିରୁ ମୁକୁଳିବା କଷ୍ଟ। ଦେହ ରଙ୍ଗେଇଯାଏ ଆଉ ନାଲି ଆଖି ଦିଶେ, ପାଦ ଟଳମଳ ହୁଏ, ବେହୋସ କରି ରାସ୍ତା କଡ଼ରେ ପକାଇଦିଏ ଅନେକ ଲୋକଙ୍କୁ। ଦେଶୀ ବିଦେଶୀ ଭିନ୍ନ ଭିନ୍ନ ଷ୍ଟାଟସ ସମ୍ପନ୍ନ ଭିନ୍ନ ଭିନ୍ନ ମୂଲ୍ୟର ଭିନ୍ନ ଭିନ୍ନ ଅନୁପାତରେ ଗ୍ରହଣ କରନ୍ତି ଏ ନାଲି ରଙ୍ଗ, ଯାହା ଜୀବନରେ ନାଲିଟିଏ ଛକିଟିଏ ନାଲି ଛକିଟିଏ ଆଙ୍କିଦିଏ କ୍ରସ। ସେହି ନାଲି ଛକିକୁ ଏବେ ଦୂରେଇ ଦେବାକୁ ସମୟ ଆସିଛି। ଆପଣ ନିଜ ମନକୁ ଦୃଢ଼ କରନ୍ତୁ, ଦୃଢ଼ ପ୍ରତିଜ୍ଞ ହୁଅନ୍ତୁ, ସେହି ନାଲି ଛକିକୁ ସବୁଜ ସଙ୍କେତରେ ପରିଣତ କରିଦିଅନ୍ତୁ। ନିଶାକୁ କୁହନ୍ତୁ ନା।

ଗଞ୍ଜି ଅଫିମ ଗୁଟ୍କା ଖଇନି ନିଶାବଟିକା ହିରୋଇନ୍ ଚରସ ବ୍ରାଉନ୍ ସୁଗର ଏପରି ସବୁ ମାରାତ୍ମକ ନିଶା ମାର୍କେଟରେ ଚୋରା ଭାବରେ ବିକ୍ରି ହୋଇଥାଏ। ଅନେକ ଚୋରା ବ୍ୟବସାୟୀ ଧରାପଡ଼ନ୍ତି, ଦଣ୍ଡ ବି ଭୋଗନ୍ତି, ତଥାପି ସମାଜରୁ ଏ ଯାଏଁ ଦୂରେଇ ଯାଇନି ଏ ନିଶାର ନିଶା। ବରଂ ଚିୟର୍ସ କରି ସମସ୍ତେ ଏକାଠି ମିଶି ପାର୍ଟିର ଆୟୋଜନ କରନ୍ତି।

0: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
1: ଅଡଣ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: କମ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ।
1: ଅଡଣ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଯୁବଗୋଷ୍ଠୀ ଅଧିକାଂଶ କ୍ଷେତ୍ରରେ ପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ କରି ଡ୍ରଗ୍ସ ଗ୍ରହଣ କରୁଛନ୍ତି ଆଜିକାଲି। କିଛି ନିଶା ନାକ ଦ୍ୱାରା ମଧ୍ୟ ଆଘ୍ରାଣ ମାଧ୍ୟମରେ ଗ୍ରହଣ କରାଯାଏ, ଯାହା ଆହୁରି ମାରାତ୍ମକ। ଷ୍ଟାର ଷ୍ଟାଟସ୍ ହାଇ ଷ୍ଟାଟସ୍ର ସୋସାଇଟିରେ ନିଜର ସ୍ଥିତିକୁ ମଜବୁତ ମନେକରି ଅନେକ ଯୁବକ ଯୁବତୀ ନିଶାସକ୍ତ ଅବସ୍ଥାରେ ଏଠି ସେଠି ପଡ଼ି ରହିଥାନ୍ତି। ରେପ୍ ପାର୍ଟି ଆୟୋଜନ କରିବା ନାଁରେ ନିଶା ଗ୍ରହଣରେ ସାମିଲ ରହିଥାନ୍ତି, ଯାହା ସମାଜର ସବୁ ବର୍ଗର ଲୋକଙ୍କର ଚିନ୍ତା ବଢ଼ାଇଥାଏ।

ଯଦି ସେମିତି କୁଅଭ୍ୟାସ ନିଶାଭ୍ୟାସ ଅଛି ଆପଣଙ୍କର, ଆଉ ତାକୁ ଆପଣ ସହଜ ବୋଲି ମନେ କରୁଛନ୍ତି, ତେବେ ଆଜି ହିଁ ଭାବନ୍ତୁ, ଆଜି ହିଁ ଚିନ୍ତା କରନ୍ତୁ। ମନେ ରଖନ୍ତୁ ଯେ ସେହି ଅଭ୍ୟାସ ଅତି ଖରାପ ଅଭ୍ୟାସ। ଏହି ଖରାପ ଅଭ୍ୟାସରୁ ନିଜକୁ ମୁକୁଳାଇବାକୁ ଯଥେଷ୍ଟ ଭାବରେ ଚେଷ୍ଟା କରନ୍ତୁ, କାରଣ ତାର ପରିଣତି ଅତି ଭୟଙ୍କର। ସେ ବିଷୟରେ ଟିକେ ଚିନ୍ତା କରନ୍ତୁ, ନିଶ୍ଚିତ ଆପଣ ଚେଷ୍ଟା କରିବେ, ଦେଖିବେ ଆପଣ ନିଶାଠାରୁ ଦୂରେଇ ଯିବେ। ଆଉ ଯଦି ଆପଣ ଏହି ନିଶାଭ୍ୟାସ ଜାରି ରଖନ୍ତି, ତେବେ ଆପଣଙ୍କଠୁ ଆପଣଙ୍କ ପିଲାମାନେ ମଧ୍ୟ ଏହି କଥା ଶିଖିବେ, ଯାହାର ପରିଣତି ଆହୁରି ଭୟଙ୍କର। ପରିବାରରେ ବିଶୃଙ୍ଖଳା ହେବା ସହିତ ସମାଜରେ ସଙ୍କଟ ଦେଖାଦେବ। ତେଣୁ ଏହି ସଙ୍କଟରୁ ନିଜେ ଦୂରେଇ ରୁହନ୍ତୁ, ଅନ୍ୟକୁ ମଧ୍ୟ ଦୂରେଇ ରହିବାକୁ ପରାମର୍ଶ ଦିଅନ୍ତୁ।

ଯେପରି ନିଶା ରୂପକ କୁଅଭ୍ୟାସରେ ଆପଣ ପଡ଼ି ନିଶା ଗ୍ରହଣ କରୁଛନ୍ତି, ସେମିତି ନିଶା ମୁକ୍ତି କେନ୍ଦ୍ର ମଧ୍ୟ ରହିଛି। ଲଜ୍ଜା ଅନୁଭବ ଆଦୌ ନ କରି ଏହି ନିଶା କେନ୍ଦ୍ରମାନଙ୍କୁ ଯାଆନ୍ତୁ। ନିଶାଠାରୁ ଦୂରେଇବାରେ ଏଠିକାର କର୍ମଚାରୀମାନେ ଯଥେଷ୍ଟ ସାହାଯ୍ୟ କରନ୍ତି ନିଶାଗ୍ରସ୍ତଙ୍କୁ। ସେଠାରେ ଯାଇ ନିଜର ନିଶା ଗ୍ରହଣରୁ ଦୂରେଇ ରହିବାର ପ୍ରକ୍ରିୟାଗୁଡ଼ିକ ଅବଲମ୍ବନ କରନ୍ତୁ ଏବଂ ନିଶାଠାରୁ ଦୂରେଇ ରୁହନ୍ତୁ। ଆଜି ହିଁ ଶପଥ ନିଅନ୍ତୁ, ନିଶାକୁ କୁହନ୍ତୁ ନା, ନିଶାକୁ କୁହନ୍ତୁ ଆଉ ନୁହେଁ, ନିଶାକୁ କୁହନ୍ତୁ ବହୁତ ହୋଇଗଲା, ଏଥର ଭଲ ମଣିଷ ହେବା। ଭଲ ମଣିଷଟିଏ ହୁଅନ୍ତୁ, ଭଲରେ ରୁହନ୍ତୁ, ସୁଖରେ ରୁହନ୍ତୁ, ସମାଜରେ ଭଲରେ ଭଲରେ ଆଗେଇ ଚାଲୁ ସବୁକିଛି। ଗୀତ ଗୀତିକାରେ ଆଜି ଏତିକି କାମନା।

0: ବାପା ବାପା
1: ଏଇ ହଉଛନ୍ତି ଧନଞ୍ଜୟ ବାବୁ।
2: ଓ ତମେ?
1: ନମସ୍କାର।
2: ଭାରି ଖୁସି ହେଲି ତମକୁ ଦେଖି। ତୁମ କଣ୍ଠ ତ ପ୍ରାୟ ରେଡିଓରେ ଶୁଣେ, ତେବେ ଆଖିରେ ତୁମକୁ ଦେଖିବାର ଇଚ୍ଛାଟା ବହୁତ ଦିନରୁ ଥିଲା। ହ ବସ। ଆରେ ଠିଆ ହେଇଗଲ କାହିଁକି? ବସ। ହଁ ବାବା, ତୁମ ସାଙ୍ଗରେ ଅତି ପରିଚିତ ପରି ବ୍ୟବହାର କରୁଛି, କିଛି ମନେ କରିବ
1: ନା? ନା, ଏଥିରେ ମନେ କରିବାର କଣ ଅଛି? ତେବେ
2: ନାଇଁ, ଏଇ ଆପଣ ନ କହି ତମେ କହୁଛି।
1: ଧନଞ୍ଜୟ ବାବୁ, ଏଥର ତାହେଲେ ଆପଣ ବାପାଙ୍କ ସାଙ୍ଗରେ କଥାବାର୍ତ୍ତା କରନ୍ତୁ। ଆପଣ ମତେ ଯେମିତି ଯାହା କହିଥିଲେ ସେ କଥା ଏବେ ବାପାଙ୍କୁ କହିଦିଅନ୍ତୁ।
2: ତୁ କଣ ଧନଞ୍ଜୟ ବାବୁଙ୍କୁ ସବୁ କଥା କହିନୁ?
1: କହିଛି ଯେ, ତେବେ ଆପଣ ନିଜେ ଥିରେ କଥାବାର୍ତ୍ତା କରି ଦେଖନ୍ତୁ। ମୁଁ ଦେଖି ମାନସୀ କୁଆଡ଼େ ଗଲା। ବାପା, ଆପଣଙ୍କ କଥା ସରିଲେ ମତେ ଡାକିଦେବେ, ମୁଁ ଧନଞ୍ଜୟ ବାବୁ ଛାଡ଼ି ଦେଇ ଆସିବି।
3: ନା ନା, ଆପଣ ମିଛରେ କେହି କଷ୍ଟ କରିବେ?
1: ଆପଣ ତ ପୁଣି ଏତେ କଷ୍ଟ କରି ଆସିଛନ୍ତି।
2: ସତ କହୁଛି ବାପୁ, ତମକୁ ଦେଖି ମତେ କି ଖୁସି ଯେ ଲାଗୁଛି। କେତେ ଦିନ ଧରି ତୁମକୁ ଦେଖିବି ଦେଖିବି ବୋଲି ଶେଷରେ ତୁମକୁ ଦେଖିଲି। ଜାଣ ଧନଞ୍ଜୟ, ତୁମ କଣ୍ଠରୁ ଭଜନ ଆଉ ଜଣାଣ ଶୁଣିଲେ ଆଖିରେ ଆପେ ଆପେ ଲୁହ ଭରିଯାଏ। ଆହ, କି କଣ୍ଠ ସତେ ତୁମେ ପାଇଛ, ଆଉ ହୃଦୟରେ ତମର କି ଭକ୍ତି! ସେଥିପାଇଁ ତ ତମର ସଙ୍ଗୀତ ଶ୍ରୋତା ହୃଦୟକୁ ସ୍ପର୍ଶ କରେ।
1: ଆପଣ ମିଛରେ ମୋତେ ଏତେ ପ୍ରଶଂସା କରୁଛନ୍ତି?
2: ମୁଁ ତୁମର ପ୍ରଶଂସା କରୁନି ଧନଞ୍ଜୟ, ତୁମର ପ୍ରାପ୍ୟ ମୁଁ ତୁମକୁ ଦଉଛି। ଖାଲି ମୁଁ ନୁହେଁ, ମାନସ ବି ତୁମ ଗୀତ ଶୁଣିବାକୁ ପାଗଳ। ତୁମଠୁ ଯେ ତାର ଏଇ ଗୀତ

0: ଗର୍ବ ଆଉ ଅଭିମାନ କରିବାର ଅଧିକାର କ'ଣ ଆପଣଙ୍କର ନାହିଁ?
1: କିନ୍ତୁ ଜୀବନରେ ଆଜି ଆଉ ଗୋଟିଏ ଶିକ୍ଷା ହେଲା, ନିଜର କୃତିତ୍ୱ ପାଇଁ ଗର୍ବ ଓ ଅହଙ୍କାରଠୁ ପୃଥିବୀରେ ଆହୁରି ବଡ଼ ବି ଅଛି, ଯାହା ପାଖରେ ପୃଥିବୀର ସବୁ ଅହଙ୍କାର ଅଭିମାନ ଆପେ ଆପେ ମୁଣ୍ଡ ନୁହେଁଦିଏ। ସେଇଟା ହେଲା ମଣିଷର ଦୁଃଖ ଆଉ ଦୁର୍ଭାଗ୍ୟ।
0: ଧନଞ୍ଜୟ ବାବୁ,
1: ଆଜି ମୁଁ ଏହି ଶିକ୍ଷା ପାଇଲି ମାନସ ଦେବୀ, ଆଉ ଜାଣିଲି କାହା ଦୋଷକୁ ବିଚାର କରିବାର ଅଧିକାର ମଣିଷର ନାହିଁ। ମାନସ ଦେବୀ, ମୁଁ ଆପଣଙ୍କ ପ୍ରତି ଯେଉଁ ଅବିଚାର କରିଛି, ଆପଣ ମୋତେ କ୍ଷମା କରନ୍ତୁ।
0: ଏ କ'ଣ କହୁଛନ୍ତି ଆପଣ? ଆପଣ ନ ଜାଣି ଯାହା କରିଛନ୍ତି ସେ ଆପଣଙ୍କର ଅବିଚାର ନୁହେଁ, ମୋର ଦୁର୍ଭାଗ୍ୟ।
1: ଦୁର୍ଭାଗ୍ୟ କାହାର ସେ କଥା ଥାଉ ମାନସ ଦେବୀ, କୁହନ୍ତୁ। ମୋତେ ଖାଲି ଗୋଟିଏ ଅଧିକାର ଦେଇପାରିବେ?
0: ବେଶ, କୁହନ୍ତୁ।
1: ମୋ ସାଧନର ସାମାନ୍ୟ ସଞ୍ଚୟ ଦେଇ ମୁଁ ଆପଣଙ୍କ ଜୀବନର ଦୁର୍ଭାଗ୍ୟକୁ ଯଦି କୁହନ୍ତୁ, ମୋତେ ସେ ଅଧିକାର ଦେବେନି।
0: ଧନଞ୍ଜୟ ବାବୁ, ମୋ ଉପରେ ଜଣେ ଝିଅର ଖିଆଲ ପାଇଁ ଆପଣ ସତରେ ଆସିବେ? ଆସିବେ ସତରେ ଧନଞ୍ଜୟ ବାବୁ?
1: ଆସିବି ମାନସ ଦେବୀ, ନିଶ୍ଚୟ ଆସିବି। ମୋ ଜୀବନର ଏ ହେବ ଶ୍ରେଷ୍ଠ ସାଧନା।

0: ଚା ଆଣିଛ ମଦନ? ରଖିଦେଇ ଯାଅ, ମୁଁ ତିଆରି କରିନେବି। ଆଉ କଣ କିଛି କହୁଥିଲ ମଦନ?
1: ଗୀତ ଶୁଣୁନାହାନ୍ତି ବଳବୁ?
0: କଣ ହେଲା
1: ଶୁଣୁନାହାନ୍ତି? ସବୁବେଳେ ସେଇ ଗୀତ।
0: ଓ ଦେଇ କଥା କହୁଛ, କଣ ହେଲା ସେଇଠୁ?
1: ରାତି ପାହାନ୍ତରୁ ଉଠି ଗାଉଛନ୍ତି ଯେ ରାତି ଅଧ ଯାଏ, ଖାଇବା ଶୋଇବାର ବି ଠିକ ନାହିଁ, ଏମିତି କଲେ ଦେହ ରହିବ ଠିକ?
0: ତମେ ଦେଇ ପାଇଁ ଦେଖୁଛି ଭାରି ବ୍ୟସ୍ତ ହେଇପଡୁଛ।
1: ଆପଣ ମୋ କଥା ତ ଖାଲି ହସରେ ଉଡେଇ ଦେବେ।
0: ଆରେ ତମ କଥା ହସରେ ଉଡେଇ ଦେବୁନି ମଦନ, ଆଗରେ ତମ ଦେଇ ସବୁବେଳେ କେମିତି ମନ ମାରି ଚୁପଚାପ ହେଇ ବସି ରହୁଥିଲା, ଆଉ ଆଜିକାଲି ଦେଖ ତ କି ଖୁସି, ସବୁବେଳେ ତା ମୁହଁରେ ହସ, ତାର ସବୁ ଦୁଃଖ ସେ ଯେମିତି ଭୁଲି ଯାଇଛି।
1: ଆପଣ ତ ବଡ ମୋ କଥା ଭୁଲ ବୁଝୁଛନ୍ତି।
0: ମୁଁ ଠିକ ବୁଝୁଛି ମଦନ, ହେଲେ ତମର ବ୍ୟସ୍ତ ହେବାର କିଛି ନାହିଁ, ଦେଇ ତମର

0: ଦେଇ ତମର ଭାରି ଭଲରେ ଅଛି। ହଁ ସାନ ବାବୁ କୋଉଠି ଅଛି ଟିକେ ଡାକିଦିଅ ତ।
1: ହଉ ଡାକି ଦଉଛି।
2: ବାପା
0: କଣ ମା?
2: କେତେଟା ବାଜିଲାଣି ବାପା?
0: ପାଞ୍ଚଟା ବାଜିଗଲାଣି।
2: ମାଷ୍ଟର ବାବୁ ଆସିଲେନି ଯେ?
0: ଆସିବେ କି ନ ଆସିବେ ତତେ କିଛି କହିନଥିଲେ?
2: କାଲି ତ ଗଲାବେଳେ କିଛି କହିନାହାନ୍ତି।
0: ତାହେଲେ ବୋଧେ କିଛି ଅସୁବିଧା ହେଇଥିବ?
2: ନା ଦେହ ଖରାପ ହେଲା।
1: କଣ ହେଲା?
0: ଏଇ ଧନଞ୍ଜୟ ଆସିନାହାନ୍ତି ଯେ ମାନସୀ ବ୍ୟସ୍ତ ହଉଥିଲା।
1: ଦିନେ ଅଥରେ ନ ଆସିଲେ
2: କାହିଁକି ନ ଆସିବେ? ନା
1: ଶୁଣୁଛନ୍ତି ବାପା, ଶୁଣୁଛନ୍ତି, ଦୟାକରି ସେ ଆସୁଛନ୍ତି ପୁଣି ସବୁଦିନ, ସେଥିରେ ପୁଣି ଏହାର ତାଙ୍କ ଉପରେ ଏତେ ଜୋର
2: କାହିଁକି ନୁହେଁ ନା?
1: ହଉ ବାବା ହଉ, ମୋ ସାଙ୍ଗରେ କାହିଁ କଜିଆ କରୁଛୁ? ତୋ ମାଷ୍ଟର ବାବୁ ଆସିଲେ ତ କୈଫତ ମାଗିବୁ। ଆଚ୍ଛା ଧନଞ୍ଜୟ ବାବୁ ଯଦି ନ ଆସନ୍ତି ତେବେ ଚାଲୁନୁ କୁଆଡେ ଟିକେ ବୁଲି ଆସିବୁ। ବାପା ଆପଣ ବି ଚାଲନ୍ତୁ ନା, ଆପଣ ତ କେତେ ଦିନ ହେଲା ସଞ୍ଜବେଳେ କୁଆଡେ ଟିକେ ବୁଲି ଯାଉନାହାନ୍ତି।
2: ଆଉ ମାଷ୍ଟର ବାବୁ ଯଦି ଆସନ୍ତି ମୁଁ ଘରେ ନଥିବି, ସେ କଣ ଭାବିବେ? ଆଜି ଥାଉ ଭାଇ, ଆଉ ଦିନେ ପଛେ ଯିବା। ମୁଁ ମାଷ୍ଟର ବାବୁଙ୍କୁ ଆଗରୁ କହିଦେବି, ନହେଲେ ତାଙ୍କୁ ବି ସାଙ୍ଗରେ ନେଇଯିବା। କୋଉଠି ନିରୋଳା ଜାଗାରେ ବସି ତାଙ୍କଠୁ ଗୀତ ଶୁଣିବା, ଭାରି ମଜା ହବ।
1: ହଉ ଜେମାଙ୍କର ଯାହା ହୁକୁମ।
2: ଭାଇ
1: ପୁଣି କଣ କହୁଛୁ?
2: ମାଷ୍ଟର ବାବୁଙ୍କ ମେସ୍କୁ ଯାଇ ଟିକେ ବୁଝନ୍ତାନି।
1: ଆଚ୍ଛା ଆଚ୍ଛା, ଆଉ ଟିକେ ଅପେକ୍ଷା କର, ଯଦି ନ ଆସନ୍ତି ତେବେ ଯାଇ ମୁଁ ବୁଝି ଆସିବି।
2: ହଁ ଭାଇ ଯିବ ଟିକେ। ମାଷ୍ଟର ବାବୁ ଗୋଟାଏ ତାନ ଶିଖଉଥିଲେ ଯେ ହଉନି, ଯାଇ ଆଉ ଥରେ ଚେଷ୍ଟା କରି ଦେଖି।
1: ବାପା ଆପଣ ମତେ ଖୋଜୁଥିଲେ ନା?
0: ହଁ, ଏଇ ଧନଞ୍ଜୟ କଥା ନେଇ ତୋ ସାଙ୍ଗେ ଟିକେ ପରାମର୍ଶ କରିବାର ଥିଲା।
1: କହନ୍ତୁ।
0: ମାନସକୁ ଗୀତ ଶିଖେଇବାର ପାଖାପାଖି 3 ମାସ ହବ, ତାପରେ ସପ୍ତାହରେ 2-3 ଥର ନୁହେଁ ପ୍ରତିଦିନ ସେ ଆସୁଛି। ମାନସୀ ପଛରେ ଏତେ ସମୟ ଦେବା ଯୋଗୁଁ ଟଙ୍କା ପଇସା ଯାହା ଅନ୍ୟ ଆଳୁ ପାଇପାରନ୍ତା ସେତକ ନିଶ୍ଚୟ ହରଉଥିବ।
1: ହଁ ତା ତ ସତ, ମୁଁ ଖବର ନେଇ ବୁଝିଥିଲି ଅବସ୍ଥା ଖୁବ ଭଲ ନୁହେଁ। ଗାଁ ଘରେ ବିଧବା ବୁଢ଼ୀ ମାଟିଏ, ରେଡିଓରେ ଗୀତ ଗାଇ ଆଉ କେତେ ଟ୍ୟୁସନ କରି ମା ପାଖକୁ କିଛି ପଠାଏ, ଆଉ ନିଜେ କୌଣସି ମତେ ଚଳିଯାଏ।
0: ସେଇଥିପାଇଁ ମୁଁ ଭାବୁଛି, ଧର ଆମେ ଯଦି ତାକୁ ବେଶି କିଛି ଦିଅନ୍ତୁ ତାହେଲେ ତାର ଅନେକ ସୁବିଧା ହୁଅନ୍ତା, କିନ୍ତୁ ଏତେ ଦିନ ହେଇଗଲା ଟଙ୍କା ପଇସା କଥା ନେଇ ତା ସାଙ୍ଗରେ ଏ ଯାଏ କିଛି ସ୍ଥିର ହେଇପାରିଲାନି। ସେ ନିଜେ ବି ଯଦି କିଛି କହନ୍ତା।
1: ସେ ନିଜେ କଣ ମୁହଁ ଖୋଲି କିଛି କହିବ? ଜାଣନ୍ତି ତ ଶିଳ୍ପୀର ଅଭିମାନ।
0: ହଁ ଜାଣେ।
1: ମାନସୀ ଯଦି
0: ମାନସୀକୁ କହିଥିଲି, ସେ ସଫା ମନା କରିଦେଲା।
1: ଆଚ୍ଛା ଆମ ପକ୍ଷରୁ କୌଣସି ଉପାୟରେ ଆମେ ସାହାଯ୍ୟ କରିପାରନ୍ତୁନି?
0: ସେ କଥା ବି ମୁଁ ଭାବୁଛି, ମାନସୀକୁ ଗୀତ ଶିଖେଇବାର ପାରିଶ୍ରମିକ କଥା ମୁଁ କହୁନି, ସେ ଆମ ପାଇଁ ଯାହା କରିଛି ମାନେ ମାନସୀକୁ ଯେ କେତେ ଆନନ୍ଦ ଦେଇଛି ତା ପାଇଁ ସେ କଣ ଆମଠୁ କିଛି ଗ୍ରହଣ କରିବନି?
1: କିନ୍ତୁ ଏ ଯୁକ୍ତି କିଏ ତା ଆଗରେ ବାଢ଼ିବ? ଆପଣ ପାରିବେ?
0: ନା ନା ମୁଁ ପାରିବିନି ଦେବ।
1: ଆପଣ ବ୍ୟସ୍ତ ହୁଅନ୍ତୁନି ବାପା, ମୁଁ ଚେଷ୍ଟା କରି ଦେଖେ, ଅନ୍ତତ ସେ ଜାଣିବ ସେ ଆମଠୁ ଦାନ ନଉନି, ଆମେ ନିଜେ ତା ପାଖରେ ଋଣୀ ହିଁ ରହିଛୁ।
0: କିଏ?
1: ରୁହନ୍ତୁ ମୁଁ ଦେଖୁଛି, ଦ୍ୱାର ଖୋଲା ଅଛି, ଭିତରକୁ ଆସନ୍ତୁ। କା ଖୋଜୁଛନ୍ତି?
3: Am I speaking to Mr. Devabrata?
1: Yeah, I am Devabrata.
3: I am an insurance agent. If you could spare me a few minutes.
1: Please come some other time.
3: But surely you can spare me a few minutes.
1: Sorry, not now. What do you mean?
3: କେମି ଦେବ ତତେ ଧପେଇ ଦେଲି ତ।
1: କିଏ ଆପଣ? ଆପଣଙ୍କୁ ତ କେବେ
3: ତେବେ ବି ଚିହ୍ନି ପାରିଲୁନି। ଆରେ ମୁଁ ଶୁଭ।
1: ତୁ ଶୁଭ? ଏଇ କେଇଟା ବର୍ଷ ଭିତରେ ତୁ ଏତେ ବଦଳି ଯାଇଛୁ?
3: ପାଣି ପବନର ଗୁଣ ଭାଇ, ବର୍ଷ କେଇଟା ବିଦେଶରେ କଟେଇ ଫେରିଛି ବୋଲି ତୁ ତ ଚିହ୍ନି ପାରିଲୁନି।
1: ର ବାପାଙ୍କ ସାଙ୍ଗରେ ତ ପରିଚୟ କରାଇଦିଏ। ବାପା ଏ ମୋର ସ୍କୁଲ କଲେଜ ଦିନ ଜଣେ ବନ୍ଧୁ ଶୁଭକାନ୍ତ ଚୌଧୁରୀ, ଆଇଏସ୍ସି ପର୍ଯ୍ୟନ୍ତ ଏକାଠି ପଢ଼ିଲୁ, ତାପରେ ସେ ଗଲା ପାଟନା ମେଡିକାଲ କଲେଜକୁ।
0: ଆରେ ଆରେ ଏସବୁ ପୁଣି କଣ?
3: ବର୍ଷ କେଇଟା ବାହାରେ କଟେଇଲି ବୋଲି କଣ ଦେଶର ଶିଷ୍ଟାଚାର ଭୁଲି ଯାଇଛି? ଦେବର ବାପା ହିସାବରେ ଆପଣଙ୍କର ପାଦ ଧୂଳି ନେବା ମୋର କର୍ତ୍ତବ୍ୟ।
0: ଆଚ୍ଛା ହଉ ହଉ ହଉ, ବସ ବାପ ବସ।
1: ଆଚ୍ଛା ଶୁଭ, ଆମର କେତେ ବର୍ଷ ପରେ ଦେଖା ହେଲା କହ ତ?
3: ପାଟନା ମେଡିକାଲ କଲେଜରେ 5 ବର୍ଷ, ତାପରେ ଲଣ୍ଡନରେ 3 ବର୍ଷ, କାଲିଫର୍ଣ୍ଣିଆରେ 2 ବର୍ଷ, ଏମିତି ହେଲା 10 ବର୍ଷ।
0: ବାହାରେ ବାହାରେ ଏତେ ଦିନ କଟେଇଲ, ହେଲେ ତମର ଓଡ଼ିଆ କହିବାର ତ ଅନେକ। ବାହାରେ 2-4 ବର୍ଷ ରହି ଦେଶକୁ ଫେରିଲେ ସେମାନେ

0: ଲୋକେ ଜୀବନ ଆଉ ମାତୃଭାଷା ଓଲଟେ ନାହିଁ।
1: ଖାଲି ଜାଲିଆତି ଆଜ୍ଞା, ନିଜର ମାତୃଭାଷା ପୁଣି ନିଜ ମୁହଁରେ ବିକୃତ ହେଇଯିବ ବର୍ଷ କେଇଟା ଭିତରେ। ତାପରେ ଇଂଲଣ୍ଡ ଓ ଆମେରିକାରେ ତ ଓଡ଼ିଆ ପିଲା ରହିଛନ୍ତି, ସେମାନଙ୍କ ସାଙ୍ଗେ ପ୍ରାୟ ଦେଖା ହୁଏ, ଆଉ ମୁଁ ଓଡ଼ିଆ ପିଲାଙ୍କ ସାଙ୍ଗରେ ଓଡ଼ିଆ ଛଡ଼ା ଇଂରାଜୀରେ କଥାବାର୍ତ୍ତା କରିନି।
0: ଆଚ୍ଛା ହଉ, ତମେ ଦିଏ ବସି କଥା ହବ, ମୁଁ ଯାଇ ଦେଖେ ମାନସୀ କୁଆଡ଼େ ଗଲା। ଚା ପଠେଇ ଦଉଛି।
2: ହଁ, ତୋର ସବୁ ଖବର କଣ କହ?
1: ରହ ବାବା, ଶୋଷଟା ଆଗେ ମାରିନିଏ। ବୁଜାଇପୁରୀରେ ଅନ୍ୟ ଭାଇମାନେ କିଏ କୋଠି ଚାକିରିରେ, ଗାଁରେ ରହିଛି ଖାଲି ଦଶ ଏଗାର ବର୍ଷର ସାନ ଭାଇଟି, ମୋର ଜଣେ ସମ୍ପର୍କୀୟ ଅଜାଙ୍କ ପାଖରେ, ସେଇଠି ଗାଁ ସ୍କୁଲରେ ପଢେ।
2: ପରିଚିତ ଆଉ କାହା ସାଙ୍ଗେ ଦେଖା ହେଇଛି?
1: ନା। ତାପରେ ତୋ ସାଙ୍ଗେ ଯେ ଦେଖା ହେଲା ସେଇଟା ମୋର ଭାଗ୍ୟ।
2: କେମିତି?
1: ଆରେ କଟକ ସାରା ଘୁରି ଘୁରି କାହାକୁ ନ ପାଇ ଭୁବନେଶ୍ୱର ଫେରିଯିବି ବୋଲି ଟ୍ୟାକ୍ସି ଷ୍ଟାଣ୍ଡକୁ ଯାଉଥିଲି, ହଠାତ୍ ନେମ୍ ପ୍ଲେଟ୍ ଉପରେ ନଜର ପଡ଼ିଗଲା, ଦେବବ୍ରତ ପଟ୍ଟନାୟକ।
2: ତୋ ନେକ୍ସଟ ପ୍ରୋଗ୍ରାମ?
1: ମତେ ଯେମିତି ହେଲେ ସାତଟା ଆଗରୁ ଭୁବନେଶ୍ୱର ପହଞ୍ଚିବାକୁ ହବ, ସାଢେ ପାଞ୍ଚଟା ତ ହେଲା, ଏଥର ଉଠେ।
2: ଆରେ ତୋର ତ ବ୍ୟସ୍ତ ହେବା ଦରକାର ନାହିଁ, ମୁଁ ତତେ କାର୍ରେ ନେଇ ଅଧଘଣ୍ଟା ଭିତରେ ଭୁବନେଶ୍ୱର ପହଞ୍ଚିଦେବି।
3: ମାଷ୍ଟର ବାବୁ, ଆପଣ ଏତେ ଡେରି କରି ଆସିଲେ ଆଉ ଏଇଠି ବସି ଭାଇଙ୍କ ସାଙ୍ଗେ ଗପ କରୁଛନ୍ତି?
2: ଧନଞ୍ଜୟ ବାବୁ ନୁହନ୍ତି ମାନସୀ, ଇଏ ମୋର ଜଣେ ପୁରୁଣା ବନ୍ଧୁ।
3: ମାଷ୍ଟର ବାବୁ ତାହେଲେ ଆସିନାହାନ୍ତି? ଆଜି ତାହେଲେ ଆଉ ଆସିବେନି। ବାପା, ବାପା ତମେ କୋଉଠି?
2: ଶୁଭ, ତୋର ମାନସୀକୁ ମନେ ଅଛି ନା?
1: ହଁ ମନେ ଅଛି, କିନ୍ତୁ
2: ଆଜିକୁ ଚାରି ବର୍ଷ ହେଲା ଏଇ ତାର ଅବସ୍ଥା,
1: ଷ୍ଟୋନ୍ ବ୍ଲାଇଣ୍ଡ।
2: କିନ୍ତୁ ଆଖି ଦେଖିଲେ କିଛି ବୁଝା ପଡ଼େ ନା।
1: କାହାକୁ ଦେଖେଇଥିଲୁ?
2: ହଁ, ଅନେକ ଚେଷ୍ଟା ହେଇଛି, ଅଜସ୍ର ଟଙ୍କା ଖର୍ଚ୍ଚ ବି ହେଇଛି, କିନ୍ତୁ କିଛି ହେଇପାରିଲାନି।
1: ଆଚ୍ଛା ଏଠିକି ଟିକେ ଆଣିପାରିବୁ? ମାନେ ମୋ ସାଙ୍ଗେ ପରିଚୟ କରିଦେବା ବାହାନାରେ ମୁଁ ତାକୁ ଟିକେ ପାଖରେ ଦେଖିବାକୁ ଇଚ୍ଛା କରେ।
2: କିନ୍ତୁ କାହିଁକି ଶୁଣେ?

0: କର୍ଣ୍ଣେଲ ଗ୍ରାଫ୍ଟିଂ କଥା ତ ନିଶ୍ଚୟ ଶୁଣିଥିବୁ।
1: ଶୁଣିଛି।
0: କାଲିଫର୍ଣ୍ଣିଆରେ ଜଣେ ପ୍ରସିଦ୍ଧ ସର୍ଜନଙ୍କଠୁ ଦୁଇ ବର୍ଷ ଧରି ମୁଁ ସେ ବିଦ୍ୟା ସମ୍ପୂର୍ଣ୍ଣ ରୂପେ ଶିଖିଥିଲି।
1: ତୁ ନିଜେ କର୍ଣ୍ଣେଲ ଗ୍ରାଫ୍ଟିଂ କରିଛୁ?
0: କେବଳ ତିନିଟା କେସ୍ କରିଥିଲି, ତା ଛଡ଼ା ବହୁତ କେସ୍ରେ ମୁଁ ଆସିଷ୍ଟାଣ୍ଟ ହିସାବରେ କାମ କରିଛି।
1: ଆଚ୍ଛା, ସବୁ କେସ୍ରେ ସଫଳତା ମିଳେ?
0: ଦେଖ ଦେବ, ଦୁନିଆରେ ଏମିତି କିଏ ଜଣେ ଅଛି ଯାହାକୁ ପ୍ରତ୍ୟେକ କାମରେ ସଫଳତା ମିଳିଛି?
1: ସେ କଥା ଠିକ, ହେଲେ
0: ଯେଉଁମାନେ ଜନ୍ମରୁ ଏ ଦୁନିଆକୁ ଦେଖିନାହାନ୍ତି, କିମ୍ବା ଦୁର୍ଭାଗ୍ୟ ଯେଉଁମାନଙ୍କୁ ଏ ଦୁନିଆ ଦେଖିବାରୁ ବଞ୍ଚିତ କରିଛି, ସେମାନଙ୍କ ଭିତରୁ ସମସ୍ତେ ନ ହେଲେ ବି ଜଣେ ଦୁଇ ଜଣ ଯଦି ସେ ଅନ୍ଧାରରୁ ମୁକ୍ତି ପାଆନ୍ତି, ମଣିଷ ପାଇଁ ସେଇଟା କ'ଣ ଗୋଟାଏ କୃତିତ୍ୱ ନୁହେଁ? ତୋ ମନରେ କିଛିଟା ଆଶଙ୍କା ହେବା ସ୍ୱାଭାବିକ, ତେବେ ତୋ ମନର ସନ୍ଦେହ ଠାରୁ ମୋ ମନରେ ଅଧିକ ଆଶଙ୍କା।
1: ମାନେ?
0: ମୁଁ ନିଜ ବନ୍ଧୁର ଭଉଣୀ ପାଇଁ ଚେଷ୍ଟା କରିବି, ଯଦି ସକ୍ସେସଫୁଲ ନ ହୁଏ।
1: ବୁଝିଛି ତୋ କଥା, କିନ୍ତୁ ସର୍ବନାଶ ଯାହା ହବାର ତା ତ ହେଇଯାଇଛି, ଆଉ ଅଧିକଟା କ'ଣ ହବ?
0: ତା ଅବଶ୍ୟ ସତ,
1: ତୁ ଯଦି ମାନସୀ ଜୀବନରେ ଅସମ୍ଭବକୁ ସମ୍ଭବ କରିପାରିବୁ, ତେବେ ବାପା, ମୁଁ ଆଉ ନିଜ ମାନସୀ ତୋ ପାଖରେ ଚିରଦିନ ପାଇଁ ଋଣୀ ହୋଇ ରହିଯିବୁ। ତେବେ ତା ଆଗରୁ ଆଉ ଗୋଟେ କଥା, ପ୍ରଥମେ ବାପା ଓ ମାନସୀର ଇଚ୍ଛା ଜାଣି ନେବାକୁ ତ ହବ।
0: ଆଉ ଶୁଣ ଦେବ, ମୁଁ ଯଦି ସଫଳ ହୁଏ, ତେବେ ମୋର ସବୁ ସାଧନା ଏଇଠି ସାର୍ଥକ ହେଇଯିବ।

0: କଣ ଭାଇଙ୍କ ପାଖକୁ ଆସିଥିଲେ? ଭାଇ ଘରେ ନାହାନ୍ତି, କିଛି ନ କହି ଖାଲି ହସୁଛନ୍ତି ଯେ। ବାପା ବଗିଚାରେ ଅଛନ୍ତି, ରହ ତ ଡାକି ଦଉଛି। ଆରେ ପୁଣି ହସୁଛନ୍ତି,
1: ମୋତେ ଚିହ୍ନି ପାରିଲେନି ମାନସୀ।
0: ମାଷ୍ଟର ବାବୁ, ମୁଁ ଯେ ଆପଣଙ୍କୁ ଚିହ୍ନି ପାରିବିନି ସେ କଥା କଳ୍ପନା ବି କରିନଥିଲି।
1: କେମିତି ବା ଚିହ୍ନି ପାରିଥାନ୍ତ ମାନସୀ, ଯେଉଁ ପୃଥିବୀରେ ତମ ସାଙ୍ଗରେ ମୋର ପ୍ରଥମ ପରିଚୟ ହେଲା, ସେଇ ଅନ୍ଧକାର ଭିତରେ ତୁମ ସାଙ୍ଗରେ ମୁଁ ପରିଚିତ ଥିଲି କେବଳ ମୋର କଣ୍ଠସ୍ୱରରେ। ଅରୂପକ ରୂପର ବାସ୍ତବତାରେ ତମେ କେମିତି ବା ମୋତେ ଚିହ୍ନି ପାରିଥାନ୍ତ?
0: ମୋର ଏ ଭୁଲ ପାଇଁ ମୋତେ କ୍ଷମା କରିବେ ମାଷ୍ଟର ବାବୁ, ମୋତେ ଏମିତି ଅପ୍ରସ୍ତୁତ କରି ସତରେ ଆପଣ ଭାରି ଅନ୍ୟାୟ କରିଛନ୍ତି। ଆରେ ଆପଣଙ୍କୁ ଏତେବେଳେ ଯାଏ ଠିଆ କରି ରଖିଛି, ବସନ୍ତୁ ନା। ମାଷ୍ଟର ବାବୁ, ଆପଣ ଖବର କଣ କୁହନ୍ତୁ ତ, 3 ମାସ ହେଲା ଆପଣଙ୍କର ଖୋଜ ଖବର ନାହିଁ, ଆମକୁ ସବୁ ଆପଣ ଏମିତି ଭୁଲିଗଲେ?
1: ନା, ଦରକାର ଥିଲା ଗାଁକୁ ଯାଇଥିଲି।
0: ମୋ ଆଖି ଭଲ ହେଇଗଲା ପରେ ଆପଣଙ୍କୁ ଦେଖିବି ବୋଲି ପ୍ରତିଦିନ ଅପେକ୍ଷା କରି ବସିଛି। ଅଥଚ
1: ଆଉ ସତରେ ଯେତେବେଳେ ଆସିଲି ମୋତେ ଚିହ୍ନି ପାରିଲନି। ତେବେ ୟା ପୂର୍ବରୁ ତୁମ ଅଜାଣତରେ ମୁଁ ଆଉ ଥରେ ଆସିଥିଲି।
0: କେବେ କହନ୍ତୁ ତ?
1: ଯୋଉଦିନ ତୁମର ବ୍ୟାଣ୍ଡେଜ୍ ଖୋଲା ହେଲା, ଭିତରକୁ ଆସି ତମକୁ ଦେଖି ଫେରି ଯାଉଥିଲି। ତମେ ତମ ବାପାଙ୍କ କୁଣ୍ଡରେ କାନ୍ଦୁଥିଲ।
0: ଆସିଥିଲି ଆଉ ଚାଲିଗଲେ, କାହାକୁ କିଛି ନ ଜାଣି। ଗାଁକୁ ଯିବା ଆଗରୁ ଥରଟିଏ ବି ଆସିପାରିଲେନି।
1: ଇଚ୍ଛା କରି ମୁଁ ଆସିନି ମାନସୀ, ବର୍ଷ ବର୍ଷର ବନ୍ଧିତ୍ୱ ଭିତରୁ ତୁମେ ବାହାରି ଆସିଲ ଆଲୁଅ ଭିତରକୁ। ଆଖିରେ ଦେଖିଲ ବିରାଟ ପୃଥିବୀ, ଅନନ୍ତ ଆକାଶ, ସନ୍ଧ୍ୟା ଆକାଶରେ ଉଦୟସ୍ତର ବିସ୍ମୟ, ଫୁଲରେ ଖାଲି ଗନ୍ଧ ନାହିଁ, ଅଛି ରୂପ ଆଉ ରଙ୍ଗ।

0: ଜୀବନ କେବଳ ଧ୍ୱନିରେ ସୀମାବଦ୍ଧ ନୁହେଁ ମାନସୀ, ଛନ୍ଦମୟ। ତା ଭିତରେ ମୁଁ କାହିଁକି ଅନ୍ତରା ସୃଷ୍ଟି କରିବି? ସାମାନ୍ୟ ଜଣେ ଗୀତ ମାଷ୍ଟର ବୋଧେ ଟିକେ କବିତ୍ୱ କରି ପକେଇଲି।
1: ଖାଲି ଗୀତ ମାଷ୍ଟର, ତା ଛଡ଼ା ଆପଣ ଆଉ କିଛି ନୁହନ୍ତି?
0: କୁହ, ମୁଁ ଆଉ କଣ ଭାବିପାରେ?
2: ମାନସୀ, ମାନସୀ, କୁଆଡେ ବୁଲୁଛୁ ମା?
1: ବାପା, ମୁଁ ଏଇଠି। ମାଷ୍ଟର ବାବୁ ଆସିଛନ୍ତି।
2: କିଏ? ଧନଞ୍ଜୟ,
0: ନମସ୍କାର।
2: ତମେ ଏତେ ଦିନ ଯାଏ କୁଆଡେ ରହିଲ ଶୁଣେ? ଆଉ ମାନସୀ ଇଆଡ଼େ ମୋ ଜୀବନ ଖାଉଛି, ଅନେକ ଦିନ ଗାଁ ରହିଗଲି ଯେ।
0: ଗାଁରେ ଟିକେ କାମ ଥିଲା, ସେଥିପାଇଁ ଅନେକ ଦିନ ରହିବାକୁ ପଡ଼ିଲା। ଆପଣଙ୍କର ସବୁ କୁଶଳ ତ?
2: ତମେ କଣ ଦେଖି ସବୁ ବୁଝିପାରୁନଥିବ?
1: ବାପା, ଆପଣ ମାଷ୍ଟରଙ୍କ ସାଙ୍ଗେ କଥା ହଉଥାନ୍ତୁ, ମୁଁ ସାଙ୍ଗେ ସାଙ୍ଗେ ଯାଇ ଆସୁଛି। ମୁଁ ନ ଆସିବା ଯାଏ ମୋତେ ଯିବାକୁ ଦେବେନି।
2: ଆଜିକାଲି ମୋର ମାର ମନ କି ଖୁସି, ତା ପାଦ ଯେମିତି ମାଟିରେ ଲାଗୁନି।
0: ଶୁଭ ବାବୁ, ଅସମ୍ଭବ ତ ସମ୍ଭବ କରିପାରିଲେ।
2: ସତ କହିଲେ ଧନଞ୍ଜୟ। ଆଚ୍ଛା, ତାପରେ ତମ ଖବର କଣ କୁହ ତ?
0: ନା, ଏମିତି ଚାଲିଛି। ତାପରେ ମୁଁ ଶୀଘ୍ର ବାହାରକୁ ଚାଲି ଯାଉଛି, ଲକ୍ଷ୍ନୌ ମ୍ୟୁଜିକ କଲେଜରେ ଭର୍ତ୍ତି ହେବି। ଏଠି ତ ଶିଖିବାର କିଛି ସୁବିଧା ନାହିଁ।
2: ଧନଞ୍ଜୟ, ମୋର ବିଶ୍ୱାସ ତମେ ଦିନେ ଖୁବ୍ ଉପରକୁ ଉଠିବ। ତେବେ ମୁଁ କଣ ଭାବୁଥିଲି କି
0: ଆପଣ କଣ କହିବାକୁ ଇଚ୍ଛା କରୁଛନ୍ତି ମୁଁ ବୁଝିପାରୁଛି। ମାନେ ସେଠି ମୋର ଖର୍ଚ୍ଚପତ୍ର କଥା, ଗାଁରେ କିଛି ଜମି ଥିଲା ସେଥିରେ ବିକ୍ରି କରିଦେଲି, ଯାହା ମିଳିଛି ସେଥିରେ ମୋର ଦୁଇ ବର୍ଷ ଚଳିଯିବ।
2: ଧନଞ୍ଜୟ, ମାନସ ପାଇଁ ତୁମେ ଯାହା କରିଛ ସେ ଋଣ କୌଣସି ଦିନ ମୁଁ ଶୁଝିପାରିବିନି। ହଁ, ଆଉ ଗୋଟିଏ କଥା, ମାନସର ବିବାହ ଠିକ ହୋଇଗଲା ଶୁଭକାନ୍ତ ସାଙ୍ଗରେ।
0: ଖୁବ୍ ଭଲ ହେଲା, ପାତ୍ର ହିସାବରେ ତ ଶୁଭ ବାବୁ।
2: ଖାଲି ସେତିକି ନୁହେଁ ଧନଞ୍ଜୟ, ଶୁଭକାନ୍ତ ତା ପାଇଁ ଯାହା କରିଛି,
0: ମାନସୀଙ୍କ ଭାଗ୍ୟ ଭାରି ଭଲ। ଭଗବାନଙ୍କ ପାଖରେ କାମନା କରୁଛି ତାଙ୍କର ଜୀବନ ସୁଖମୟ ହେଉ।
2: ହଁ, ସେଇ କାମନା କର ଧନଞ୍ଜୟ। ମାନସୀ କଣ ଜଳଖିଆ ନେଇ ଆସିଛି? ଦେ, ଆଜି ମନ ପୁରୀ ଖାଇବାକୁ ଦେ। ହଁ ଧନଞ୍ଜୟ,
0: କୁହନ୍ତୁ।
2: ଦେଖ, ମୁଁ ତୁମର ବାପା ସମାନ, ତୁମର ଶୁଭାକାଂକ୍ଷୀ। ମତେ ଯେପରି ତମେ ଭୁଲ ନ ବୁଝ କି ତମ ପାଖରେ ମୁଁ ଯେମିତି ଛୋଟ ନ ହୋଇଯାଏ।
3: ମାନସୀ, ମାଷ୍ଟର ଆଉ ଯିବା ଆଗରୁ ମୋ ପାଖକୁ ଯାଇ ଶୁଣିଲେ
0: କଣ କହିଲେ? କିଛି ତ ବୁଝିପାରିଲିନି।
1: ଆପଣ ଆଗେ ଖାଆନ୍ତୁ ନା, ପରେ ବୁଝିବେନି।
0: ଏଇ ଜଳଖିଆ ତ ଖାଇବି, ତେବେ ମୋର ଦୁର୍ଭାଗ୍ୟ ଯେ ଭୋଜି ଭାତଟା ଆଉ ଖାଇପାରିଲିନି। କଣ କିଛି କହୁନ ଯେ?
1: କଣ କହିବି?
0: ତମେ ନିଶ୍ଚୟ ସୁଖୀ ହଉ ମାନସୀ।
1: ଦେଖନ୍ତୁ ମାଷ୍ଟର ବାବୁ, ଆପଣଙ୍କଠୁ ଅନେକ ପାଇଛି, କିନ୍ତୁ ଆପଣଙ୍କୁ ଦେବାକୁ ଏଇ ପ୍ରଣାମ ଟିକକ ମୋର ସମ୍ବଳ, ଆଉ କଣ ବା ମୁଁ ଦେଇପାରିବି?
0: ତୁମଠୁ ପ୍ରଣାମ ପାଇଲି, ସେତିକି ମୋ ପାଇଁ ଯଥେଷ୍ଟ। ଆଚ୍ଛା, ଏଥର ମୁଠେ
1: ଟିକେ ରହନ୍ତୁ, ବାପା କହିଥିଲେ ଆପଣ ଯିବା ଆଗରୁ ମୁଁ ତାଙ୍କ ପାଖରୁ ଯାଇ ଯେମିତି ଶୁଣି ଆସେ।
0: ଆପଣ କଣ କହିବେ ଜୟରାମ ବାବୁ, ମୁଁ ବୁଝିପାରିଛି, ଆପଣଙ୍କ ଶୁଭେଚ୍ଛା ଗ୍ରହଣ କଲି, କିନ୍ତୁ ଦାନ ଗ୍ରହଣ କରିପାରିଲିନି, ମତେ କ୍ଷମା କରିବି। ମାନସୀ, ତମେ ବି ମତେ କ୍ଷମା କରିବ।
1: ମାଷ୍ଟର ବାବୁ, ମାଷ୍ଟର ବାବୁ, ମାଷ୍ଟର ବାବୁ।

0: ସବୁ ପରା କରିଦେଇଛି। ଜାଣ ନୂଆ ବୋଉ, ଆମ ସ୍କୁଲରେ ଠିକ ଏମିତି ଜଣେ ମାଷ୍ଟର ଅଛନ୍ତି, ପେଟରେ କିଛି ହଜମ ହବନି, ହେଲେ ସବୁବେଳେ ଖାଲି ଖାଇବାକୁ ହାଁ ହାଁ।
1: ହଉ, କଣ ପଢା କରିଛି ଟିକେ ଦେଖେ।
0: ଜାଣ ନୂଆ ବୋଉ, ଇତିହାସରେ ନିହାତି ବାଜେ, କିଏ କେବେ ରାଜା ହେଇଥିଲା ସେଥିରେ ପୁଣି ସାଲ ମାସ ତାରିଖ।
1: ହଉ କହିଲ, ରେଜିଆଙ୍କ ବିଷୟରେ କଣ ଜାଣ?
0: ରେଜିଆ ଏତେ ସହଜ ସହଜ କଣ ପଚାରୁଛ ତୁମେ ନୂଆ ବୋଉ?
1: ହଉ, ସେ ସହଜ ଯାକ କହିସାର।
0: ରେଜିଆ ଜଣେ ବଡ ରାଜା ଥିଲେ, ସେ ଅନେକ ବଡ ବଡ କାମ କରିଥିଲେ, ସେ ତାଙ୍କ ପ୍ରଜାମାନଙ୍କୁ ଭାରି ଭଲ ପାଉଥିଲେ, ଆଉ
1: ତାପରେ
0: ତାଙ୍କ ରାଣୀ ଦିନେ ରାନ୍ଧୁ ରାନ୍ଧୁ ହାତ ପଡି ଦେଇଥିଲେ ଯେ।
1: ହଁ କହିଯା କହିଯା, ଏଇଆ ତମର ପଢା ହଉଛି ନା? ଏଇ ତ ତମ ଭାଇ ଆସିଲେଣି, ଆଜି ତମ ମଜା ବାହାର କରୁଛି ଯେ।
0: ନା ନୂଆ ବୋଉ, ଭାଇଙ୍କୁ କିଛି କହିବନି, ମୁଁ କାଲି ନିଶ୍ଚୟ ସବୁ ପଢା କରିଦେବି।
2: ଭାଇକି କଣ କହିବି ନା ଏଗ୍ରେ ଜ୍ୟୋତି, କଣ ହେଲା କି ମାନସୀ?
1: ନାଇଁ ମ କିଛି ହେଇନି।
2: ବୋଧେ ତମକୁ ଖୁବ ହଇରାଣ କରୁଛି ନାଇଁ?
1: ମତେ ନୁହେଁ ଯେ, ତା ଅଜାଙ୍କୁ। ହାତରେ ତମର ସେଟା କି ପ୍ୟାକେଟ?
2: ଏ ନିଅ ଦେଖ, ତମେ ଯାଇ ଖାଇବାର ବ୍ୟବସ୍ଥା କର ତ, ମୁଁ ପୋଷାକ ପତ୍ର ବଦଳି ଦେଇ ଆସୁଛି ହେଲା।
1: ବାହ ଚମତ୍କାର ରୁଲ, କି ନରମ।
0: ଭାଇ କଣ ଆଣିଛନ୍ତି କି ନୂଆ ବୋଉ?
1: ଦେଖୁନ
0: କଣ ହବ,
1: ଶୀତ ଦିନ ଆସୁଛି, ଭାବୁଛି ଅଜାଙ୍କ ପାଇଁ କିଛି ଗୋଟେ ବୁଣିଦେବି।
0: ମୁଁ ଯାଇ ତାହେଲେ ମନା କରିଦେବି, ମୁଁ ଟିମ୍ରେ ଖେଳିବିନି। ଆହୁରି ପୁଣି ହସ ମାରୁଛି।
1: ଆରେ ବାବା, ନାକ ଆଗରେ ରାଗ
0: ନାଇଁ, ରାଗିବି ନାଇଁ ହସିବି
1: ନାଇଁ। ମ ତମ ପାଇଁ ପୁରା ସ୍ୱେଟର ବୁଣିଦେବି।
0: ଆଉ ମତେ ଏମିତି ଚିଡଉଥିଲ ଯେ,
1: ଟିକେ ମଜା କରୁଥିଲି ନା, ହେଲେ ମତେ ତ ଭଲ ବୁଣି ଆସେ ନା।
0: ହଁ ଖାଲି କହିଦେଲେ ହେଲା।
1: ଆଚ୍ଛା ଯଦି ଯା, ପୂଜାରୀଙ୍କୁ କୁହ ବାଢି ଦେବେ।
0: ଠିକ ଅଛି ଯାଉଛି, ଅଜାଙ୍କୁ ବି ତ ବହୁତ ଭୋକ ଲାଗିବଣି।
3: ଦେଇ, ପୂଜାରୀ ପଚାରୁଛନ୍ତି ଆଜି କଣ ରୋଷେଇ ହବ?
1: ତାଙ୍କୁ କୁହ ସେ ଯାହା ପାରୁଛନ୍ତି କରିନିଅନ୍ତୁ, ମତେ ଆଜି ଆଉ କିଛି ଭଲ ଲାଗୁନି।
3: କହୁଛୁ ଭଲ ଲାଗୁନି, ଆଉ ଏଇ ଆଲୁଟିରେ ବସି ବୁଣାବୁଣି କରୁଛ, ସେଥିରେ ପୁଣି ଆଖିରେ ଚଷମା।
1: ଚଷମା ଦେଖ ମଦନ, ମୁଁ ଆଖିରେ ଚଷମା ଲଗେଇଥିଲି ବୋଲି ଡାକ୍ତରଙ୍କୁ କିଛି କହିବନି।
3: ହଉ ତମେ ଯଦି କହୁଛ,
1: ସେ ଜାଣିଲେ ପୁଣି ମୋ ଉପରେ ବିରକ୍ତ ହେବେ।
3: ହଉ,
1: ଆରେ ହଁ ଭୁଲି ଯାଇଥିଲି, ବାବୁଙ୍କ ପାଇଁ ରୋଷେଇ କରିବନି, ସେ କ୍ଲବରେ ଖାଇକି ଆସିବେ।
3: ହଉ
1: ଶୁଣ, ମୁଁ ଯେ ଚଷମା ପିନ୍ଧିଥିଲି ବାବୁଙ୍କୁ ମୋଟେ କହିବନି।
2: ବାବୁଙ୍କୁ କଣ କହିବନି?
1: କଣ କରିବି, ଏ ଅତାପଣା ସ୍ୱେଟର ତଳେ ରଖିଦିଏ।
2: ସେ ସ୍ୱେଟର ତଳେ କଣ ରଖିଦେଲ ମାନସୀ?
1: ତମର ତ ଖାଲି ସବୁ ଜାଣିବାକୁ ଇଚ୍ଛା। ହଁ ମଦନ, ଯାଅ ତ ପୂଜାରୀକୁ କହିବ ଡାକ୍ତର ବାବୁ ଘରେ ଖାଇବେ।
2: ନା ନା, ମୁଁ ପୁଣି କ୍ଲବକୁ ଯିବି, ପୋଷାକ ବଦଳିବାକୁ ଘରକୁ ଆସିଛି। ଆଉ ଏଦି ହିଁ ଗଲେ କୁଆଡେ?
1: ଯାଇଛନ୍ତି କଣ ଫିଲ୍ମ ଦେଖିବାକୁ।
2: ତମେ ଗଲନି?
1: ନାଇଁ, ମୋ ମୁଣ୍ଡ ଭାରି ବିନ୍ଧୁଛି।
2: ମୁଣ୍ଡ ବିନ୍ଧୁଛି ଆଉ ସ୍ୱେଟର ବୁଣିବାକୁ ବସିଛ? ଦେଖେ ତମ ବୁଣା କେଯାଏ ଗଲ।
1: ନା ନା ନା, ଶେଷ ନ ହବ ଯେ ମୁଁ କାହାକୁ ଦେଖେଇବିନି।
2: ଆରେ ତମର ପୁଣି ହେଲା କଣ?
1: ନାଇଁ ମ କିଛି ନାଇଁ, ଏମିତି ଗୋଟେ ଖିଆଲ।
2: ହଉ ଚାଲ ବାହାର ବଗିଚାରେ ଯାଇ ଟିକେ ବସିବ, ତମ ମୁଣ୍ଡ ଭଲ ଲାଗିବ।
1: ଆଉ ତମେ କ୍ଲବ ଯିବନି?
2: ଟିକେ ଡେରି କରି ଗଲେ ଚଳିବ।
1: ରୁହ, ମୁଁ ଏଇ ଅଧାବଣା ସ୍ୱେଟରଟା ରଖିଦେଇ ଆସେ।
2: ଏ ସ୍ୱେଟର ତରେ କଣ ରଖିଥିଲ? ଚଷମା ରଖିଥିଲ? ଓ ଏକୁ ଚଉଥିଲ ଏ ଚଷମା କା?
1: କ୍ଲାସ ନାଇନରେ ପଢିଲା ବେଳେ ମୋ ଆଖି ଟିକେ ଖରାପ ହେଇଥିଲା ଯେ, ଆଜି ସୁଟକେ ସଜାଡୁ ସଜାଡୁ ଏଇଟା ପାଇଲି, ଭାବିଲି ଆଖିରେ ଦେଇ ଦେଖେ କେମିତି ଦୁଶୁଛି।
2: ଦେଖେ, ବାପା ତମ ପାଇଁ ଚଷମା କରିଦେଇଥିଲେ, ସେଇଥିପାଇଁ ସ୍ୱେଟର ନ ଦେଖିବା ବାହାନାରେ ମୋ ପାଖରୁ ଏ ଚଷମା ଲୁଚିବାକୁ ଚେଷ୍ଟା କରୁଥିଲ ନା। ଆଚ୍ଛା ଏ ମ୍ୟାଗାଜିନ୍ ପଢିଲ?
1: କଣ ଏଇଠି ମୋ ଆଖି ଟେଷ୍ଟ କରିବ?
2: ପଢ କହୁଛି।
1: ନା ପାରିବିନି। କଣ ମୋ ଉପରେ ରାଗିଲ?
2: କେବେଠୁ ତମର ଏମିତି ହେଲା?
1: ତିନି ମାସର ବେଶି ହବ। ପ୍ରଥମେ ପ୍ରଥମେ ଏମିତି କିଛି କଷ୍ଟ ହଉନଥିଲା, କିନ୍ତୁ ଆଜିକାଲି ଭାରି କଷ୍ଟ ହଉଛି।
2: ତଥାପି ମତେ କହିପାରିଲନି?
1: କେମିତି ମୁଁ ତମକୁ ଜଣେଇଥାନ୍ତି ଯେ ତମେ ମୋ ପାଇଁ ଯାହା କଲ ସବୁ ବୃଥା ହେଇଗଲା।
2: କଣ ହେଇଗଲା ମାନସୀ? ମୋର ସାଧନା, ନିଜ ଉପରେ ଏତେ ଆସ୍ଥା, ଶେଷରେ ତମ ଭାଗ୍ୟ ପାଖରେ ଏମିତି ଚୁର୍ମାର ହେଇଗଲା। ଏ ବ୍ୟର୍ଥ।

0: ତମ କେମିତି ଭୁଲିବି ମାନସୀ?
1: ନା ନା, ଏତେ ମୁଁ ସାଧନାର ଦୃଷ୍ଟି ନୁହେଁ, ମୋ ଭାଗ୍ୟର ବିଡମ୍ବନା। ଭଗବାନ ଯେତେବେଳେ ମୋ ଭାଗ୍ୟକୁ ବଦଳେଇ ପାରିଲେନି, ତମେ ଆଉ କଣ କରିପାରିଥାନ୍ତ? ତୁମେ ମତେ ଅନେକ ଦେଇଥିଲ, ମୋ ଅନ୍ଧକାର ପୃଥିବୀକୁ ତମେ ଆଣିଦେଇଥିଲ ଆଲୋକ। ଆଜି ମୁଁ ପୁଣି ଫେରି ଯାଉଛି ଅନ୍ଧକାର ଭିତରକୁ, ଅନ୍ଧାର, ଖାଲି ଅନ୍ଧାର। ଥରକୁ ଥର ଜତିର ଅଳି ଶୁଣେ, ବାବୁ ମୋ ସ୍ୱେଟର କଣ ଶେଷ ହବନି? ଏଇ ଆଖି ନେଇ ସ୍ୱେଟର ବୁଣିବାକୁ ଯାଇ ମୁଁ କେତେ ଯନ୍ତ୍ରଣା ନ ପାଇଛି। ଭଗବାନଙ୍କ ପାଖରେ ଅଳି କରୁଛି, ମତେ ଆଉ କେଇଟି ଦିନ ଦିଅ।

0: ବୋଲେ ଶୋଇନା?
1: ଶୋଇଥିଲି। କାହାର ପାଟି ଶୁଣି ନିଦ ଭାଙ୍ଗଲା। କିଏ ଆସିଥିଲା?
0: କିଏ ଆସିଥିଲା ତମେ ସତରେ ଜାଣ ନା? ଆଉ ଆମ ଭିତରେ କଣ ସବୁ କଥା ହେଲା କଣ କିଛି ଶୁଣିନା?
1: ଜାଣ, ମଣିଷ ଥରେ ଥରେ ଏମିତି ଅବସ୍ଥାରେ ପଡ଼େ, ମିଛ କହିବା ଛଡ଼ା ତାର ଅନ୍ୟ ଉପାୟ ନଥାଏ। କିନ୍ତୁ ସେ ଯେ ସତ କହୁନି ସେ କଥା ସମସ୍ତେ ବୁଝନ୍ତି।
0: ତମେ ଯାହା ଶୋଇବ, ଅନେକ ରାତି ତ ରହିଛି, ମୁଁ ଟିକେ ଏଠି ବସେ।
1: ମୁଁ ବି ତାହେଲେ ତମ ପାଖରେ ବସିବି। କେତେ ଦିନ ହବ ତମ ପାଖରେ ବସି ମନ ଖୋଲି କଥା ହେଇନି।
0: କଣ ଆଉ କହିବ,
1: ତମେ ନିଶ୍ଚୟ ଭାବୁଥିବ ସ୍ତ୍ରୀ ହିସାବରେ ମୁଁ ତମ ପ୍ରତି ଚରମ ଅବହେଳା କରିଛି। କଣ ସତ ନୁହେଁ?
0: ଜାଣିନା ମାନସୀ,
1: ତୁମକୁ ବଞ୍ଚିତ କରି ମୁଁ ନିଜେ ବଞ୍ଚିତ ହେଇଛି। ନାରୀ ଜୀବନର କ୍ଷୁଧା ପିଶାଚ ପରି ମୋ ଛାତି ଭିତରେ ଘୁରି ବୁଲୁଛି, ତାକୁ ଶାନ୍ତ କରିପାରୁନି।
0: ମାନସୀ,
1: ମା ହବାର ତାବିକୁ ଜଳାଞ୍ଜଳି ଦେଇଛି କାହିଁକି ଜାଣ? ନିଃସନ୍ତାନ ହିଁ ରହିବି ପଛେ, କିନ୍ତୁ ଏ ଅନ୍ଧ ଆଖି ନେଇ ମା ହେଇପାରିବିନି। ମୋ ନିଜ ରକ୍ତ ମାଂସର ସନ୍ତାନର ସେବା ମୁଁ କରିପାରିବି ନାହିଁ, ମୁଁ ତାକୁ ଦେଖିପାରିବିନି। ସେଭଳି ମାତୃତ୍ୱ ମୋ ଦରକାର ନାହିଁ। ସେଇଥିପାଇଁ ତମକୁ ନିଜ ପାଖରୁ ଦୂରକୁ ଠେଲି ଦେଇ ତମକୁ ବଞ୍ଚିତ କରିଛି। ମୁଁ ଆଉ କଣ କରିଥାନ୍ତି କୁହ?
0: ମାନସୀ,
1: ଆଉ ଗୋଟିଏ କଥା।
0: କଣ?
1: ଦେଖି ତମ ହାତ
0: କାହିଁକି
1: ଦିଅ ତ। ହଁ ଶୁଣ, ଏଇ ଦୁଇ ବର୍ଷ ଭିତରେ ମୁଁ ତୁମଠୁ ଅନେକ ପାଇଲି, କିନ୍ତୁ ମୁଁ ତମକୁ କିଛି ଦେଇପାରିଲିନି।
0: ସେମିତି କୁହନି ମାନସୀ, ତମଠୁ ବି ମୁଁ ଅନେକ କିଛି ପାଇଛି।
1: ଯଦି ସତରେ କିଛି ପାଇଥାଅ, ଆଜି ପ୍ରତିଦାନରେ ମୋତେ କିଛି ଦେଇପାରିବ?
0: କଣ
1: ନା, ତମେ ଆଗ କୁହ, ମୋ କଥା ରଖିବ।
0: ବେଶ କୁହ, କଣ କହିବ?
1: ତମେ କରବିକୁ ବିବାହ କର।
0: ତମେ ମୋତେ ଏତେ ଅମଣିଷ ବୋଲି ଭାବନା ମାନସୀ।
1: ନା ନା, ତମେ ନାହିଁ କରିପାରିବନି। ମୋ ହାତରେ ହାତ ରଖି ତମେ କଥା ଦେଇଛ, ମୋ କଥା ତମକୁ ରଖିବାକୁ ହିଁ ପଡ଼ିବ।
0: ନା ନା ନା ମାନସୀ, ମୁଁ ପାରିବିନି।
1: ତମେ ମୋ କଥା ରଖିବନି?
0: ମୋତେ କ୍ଷମା କର, ତମ କଥା ନ ରଖିପାରି ମୁଁ ସାରା ଜୀବନ ତମ ପାଖରେ ପଛ ଅପରାଧୀ ରହିବି, କିନ୍ତୁ ନିଜ ବିବେକ ପାଖରେ, ନିଜ ମନୁଷ୍ୟତା ପାଖରେ ମୁଁ ଅପରାଧୀ ହେଇପାରିବିନି।
1: ତାହେଲେ ତମେ ମୋ କଥା ରଖିବନି? ମୁଁ ତମ ପାଦ ପାଖରେ ମୁଣ୍ଡ ପିଟି ମରିବି।
0: ମାନସୀ ଶୁଣ, ମାନସୀ
1: ନା ନା, ମୋତେ ଛାଡ଼ି ଦିଅ।
0: ମାନସୀ ଶୁଣ, ମାନସୀ
1: କିଛି ଶୁଣିବିନି,
0: କଥା ଟିକେ ଶୁଣ।
1: କିଛି ଶୁଣିବିନି, କିଛି ଶୁଣିବିନି।

0: Hoca. Hoca.
1: Fuori con tu.
0: Guardi da oggi, Hoca.
1: Ehi, Giovanco Pacco da oggi, Hoca.
0: Che te vuole fare? Che c'è cosa, Hoca? Mo dekhi paruni beli mote thoki dauchu
1: mote mote maaf karlo tote micho kotha koichi mo gaan ku chali jauchu
0: kebe puni feriwa
1: au feri nai lo kon pai pau feriwi
0: oja
1: boro asani gaan ru ethi pasthili jibon ses eta din ro tike ହସଖୁସି କଟେଇ ଦେବି ବୋଲି ହେଲେ ଭଗବାନ ସେତିକି ମୋତେ କରେଇ ଦେଲେ ନାହିଁ
0: ଯତି ଯାଇ ହଷ୍ଟେଲରେ ତମେ ବି ଚାଲି ଯାଉଛ କଣ ଆଉ ମୋର ରହିଲା
1: ହେଲେ ଏଠି ରହିବି କଣ ଦେଖିବାକୁ ଲୁଚି ଲୁଚି ପଳେଇ ଯାଉଥିଲି କାହିଁକି ଜାଣୁ କଣ ବା କହି ମୁଁ ତୋ ପାଖରୁ ବିଦାୟ ନେଇଥାନ୍ତି
0: ଟିକେ ପାଖକୁ ଆସ ତ ଅଜା ତମକୁ ମୁଣ୍ଡିଆଟି
1: ନା ନା ନା ଏ ପାଦ ପାଖରେ କାହିଁକି ମୁଣ୍ଡିଆ ମାରିବୁ ନା ତୁମେ ବାବୁ ମୁଁ ତୋତେ କଣ ବା ଆଶୀର୍ବାଦ କରିବି
0: ଅଜା

ସମସ୍ତେ ଏମିତି ଗୋଟି ଗୋଟି କରି ଦୂରକୁ ଚାଲିଗଲେ ଶେଷରେ ମୁଁ ଏକା ପଡ଼ି ରହିଲି। ଏତେ ଶୀଘ୍ର ଫେରି ଆସିଲ ଯେ କଣ ମୋ ସାଙ୍ଗେ କଥା କହିବନି ଆମ ଜୀବନ।

0: ମୋର ସବୁ ଲାଭ କ୍ଷତିରେ ଶେଷ ହିସାବ ଏମିତି ଅଭିମାନ ଭିତରେ ତାହେଲେ ଶେଷ ହେଇଗଲା।
1: ମୁଁ ମାନସୀ।
0: ମାଷ୍ଟର ବାବୁ
1: କେମିତି ଅଛ?
0: ଦେଖୁଛନ୍ତି ତ, ମୁଁ ଆଉ କଣ କହିବି। ଲକ୍ଷ୍ନୌରୁ କେବେ ଫେରିଲେ?
1: ତିନି ଦିନ ହେବ।
0: ଆଉ ତିନି ଦିନ ପରେ ଆଜି ଆସୁଛନ୍ତି?
1: ଦେବବାବୁଙ୍କଠୁ ସବୁ ଶୁଣିବା ପରେ ତମ ଆଗରେ ଆସି ଠିଆ ହେବାକୁ ସାହସ ହେଲାନି।
0: ମତେ ଆପଣଙ୍କର ଏତେ ଭୟ?
1: ଭୟ ତୁମକୁ ନୁହେଁ ଯେ, ଭୟ ତୁମ ଦୁର୍ଭାଗ୍ୟକୁ।
0: କିନ୍ତୁ ମୁଁ ଜାଣିଥିଲି ଆପଣ ନିଶ୍ଚୟ ଥରଟିଏ ପାଇଁ ଆସିବେ।
1: ମାନସୀ, ନିଜର ସର୍ବନାଶ କାହିଁକି କଲ? ନିଜର ସବୁଠୁ ବଡ଼ ଅଧିକାରକୁ ତୁମେ ଅନ୍ୟ ହାତକୁ ଏମିତି ଅକୁଣ୍ଠମରେ ଟେକି ଦେଇପାରିଲ?
0: ଆଉ କଣ ବା କରିଥାନ୍ତି,
1: ଜୀବନ ତୁମର ଛରଖାର ହେଇଯାଇଛି। ତଥାପି ଦେଖୁଛି ତୁମ ମନରେ କ୍ଷୋଭ ନାହିଁ। ସର୍ବଶାନ୍ତ ହେବି, ମୋର ତୁମର ହସ ଲିଭି।
0: ଏ ମୋର ଖାଲି ହସ ନୁହେଁ ମାଷ୍ଟର ବାବୁ, ଦୁର୍ଭାଗ୍ୟ ପ୍ରତି ଆମର ଉପହାସ। ଆପଣ କଣ ଚାହାନ୍ତି ଯେ ଭାଗ୍ୟ ପାଖରେ ମୁଁ ହାରିଯାଏ?
1: ନା ନା ମାନସୀ, ସତରେ ତୁମେ ହାରିଯାଇନ।
0: ଆପଣ ସତରେ ମୋ ପାଇଁ ଭାରି ଦୁଃଖ ପାଇଲେ,
1: କିନ୍ତୁ ଦୁଃଖରୁ ଭାଗ ନେଇ ପାରିଲିନି। ହଁ, କୋଉଠି ରହିବ ବୋଲି ଭାବିଛ?
0: ଏତେ ବଡ଼ ପୃଥିବୀରେ କୋଉଠି ନିଶ୍ଚିନ୍ତ ରହିବାକୁ ମୋତେ ଟିକେ ସ୍ଥାନ ମିଳିଯିବ।
1: ଆମର କଣ ଆଉ ଦେଖା ହବନି?
0: ନା, ଦୂରରେ ଥାଇ ମୁଁ କେବଳ ଈଶ୍ୱରଙ୍କ ପାଖରେ କାମନା କରିବି ଆପଣଙ୍କ ସାଧନା ଯେପରି ସଫଳ ହୁଏ। ଆଜି ଭାବିଲେ ସତରେ ବଡ଼ ବିଚିତ୍ର ଲାଗୁଛି।
1: କଣ?
0: ଆପଣଙ୍କ ସାଙ୍ଗେ ପ୍ରଥମ ପରିଚୟ ହେଲା ଅନ୍ଧକାର ଭିତରେ, ଆଉ ଆଜି ଏ ବିଦାୟ ଦିନରେ ସେ ଅନ୍ଧକାର ଭିତରେ ଆପଣ ମୋଠୁ ଚିର ବିଦାୟ ନେଇ ଯାଉଛନ୍ତି।
1: ତେବେ ଯିବା ଆଗରୁ ତମକୁ କିଛି ଦେଇଯାଉଛି ମାନସୀ।
0: କଣ ମାଷ୍ଟର ବାବୁ?
1: ତୁମର ଅପରାଜିତ ଆତ୍ମାକୁ ଯାହା ଦେଇଯାଉଛି, ଖାଲି ମୁଁ ଆଉ ତାର ସାକ୍ଷୀ ରହିଲେ ଭଗବାନ।
2: ଖାଲି ଭଗବାନ ନୁହନ୍ତି, ମୁଁ ବି ତାର ସାକ୍ଷୀ ରହିଲି।
1: କିନ୍ତୁ ମୁଁ ତ
2: ଧରା ପଡ଼ିଗଲି ନୁହେଁ। ଟିକେ ଅପେକ୍ଷା କରନ୍ତୁ ଧନଞ୍ଜୟ ବାବୁ। ହଁ ଶୁଣ ମାନସୀ, ମୁଁ ମୋର ଶେଷ ନିଷ୍ପତ୍ତି କରିଦେଇ ଆସିଲି, ମୁଁ ତମକୁ ଏ ଘରୁ ଯିବାକୁ ଦେବି ନାହିଁ।
0: କଣ ମୋ ଉପରେ ଜବରଦସ୍ତି କରିବ?
2: ହଁ, ମୁଁ ଜବରଦସ୍ତି କରିବି, ମୋର ସେ ଅଧିକାର ରହିଛି। ମୁଁ ତମ ସ୍ୱାମୀ, ତମେ ଭାବୁଛ ମତେ ପରାଜିତ କରି ତମେ ହେବ ବିଜୟିନୀ ଆଉ ମୁଁ ହେଇଯିବି?
0: ସତରେ ମନେ ମନେ ମୁଁ ସେଇ ଗର୍ବ କରୁଥିଲି, ତ୍ୟାଗର ଗର୍ବ। ତମେ ମୋର ସେଇ ଗର୍ବ ଭାଙ୍ଗିଦେଲ।
2: କାନ୍ଦନି ମାନସୀ,
0: ମୋ ପାଖକୁ ଟିକେ ଆସ ତ, ଦେଖାଅ ତ ତମର ହାତ। ଶୁଣ, ଯେତେ ଯାହା ହେଲେ ବି କୌଣସି ସ୍ତ୍ରୀ ନିଜ ସ୍ୱାମୀକୁ ଅନ୍ୟ ହାତରେ ତୋଳିଦେବାକୁ ଇଚ୍ଛା କରିବନି। ମୋର ସେଇ ଗର୍ବ ତୁମେ ଭାଙ୍ଗିଦେଲ, କିନ୍ତୁ ମୋର ଏ ନିଷ୍ଫଳ ଜୀବନ।
2: ତୁମ ଜୀବନ ନିଷ୍ଫଳ ହବା କାହିଁକି? ତମେ ଯଦି ସନ୍ତାନର ଜନନୀ ହୁଅ ଆଉ ତାର ସେବା ଯତ୍ନ କରି ନପାର, ତମେ ତ ତାକୁ ସ୍ନେହ କରିପାରିବ, ଆଦର କରିପାରିବ, ତାର ମଙ୍ଗଳ କାମନା କରିପାରିବ।
0: ହେଲେ ସମସ୍ତେ ଯେ ଚାଲିଗଲେ, ଅଜା ଯତି
2: ସମସ୍ତେ ପୁଣି ଫେରିଆସିବେ ମାନସୀ।
0: ଆଉ ମାଷ୍ଟର ବାବୁ
2: ବାହାରେ ଅପେକ୍ଷା କରୁଛନ୍ତି, ରହ ମୁଁ ଡାକି ଆଣେ। ମାଷ୍ଟର ବାବୁ, ମାଷ୍ଟର ବାବୁ ନା ମାନସୀ, ସେ ଚାଲିଯାଇଛନ୍ତି।
0: ସତରେ ସେ ଚାଲିଗଲେ?
2: କିନ୍ତୁ ଶେଷରେ ଯାହା ତମକୁ ଦେଇଗଲେ ତାର ତୁଳନା ହୁଏ ନା ମାନସୀ।
0: କୁହ ନା, କୁହ।
2: ସେ ଦାନ ଏତେ ମହତ ଯେ ତାକୁ କଥାରେ ପ୍ରକାଶ କରି ତାର ଯଥାର୍ଥ ମୂଲ୍ୟ ଦେଇ ହୁଏ ନା?
0: ନା ନା, ତମେ କୁହ।
2: ତମର ଅପରାଜିତ ଆତ୍ମାକୁ ସେ ଜଣେଇ ଦେଇଗଲେ ତାଙ୍କର ଶେଷ ପ୍ରଣାମ।

ଜ୍ୟୋତି ପୁଷ୍ପିତା ମନ୍ତ୍ରୀ ମାନସୀ ମାଳବିକା ରାୟ ରଚନା ସାମୁଏଲ ନାୟକ ପ୍ରଯୋଜନା ନରସିଂହ ମହାପାତ୍ର ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ସୁଗମ ସଙ୍ଗୀତ ପ୍ରଥମେ କଣ୍ଠଦାନ କରିଛନ୍ତି ଝୁମ୍କି ରଥ ଗୀତ ରଚନା ହଳଧର ସୁତାର

ପ୍ରଚାର କଲୁ ନାଟକ ଅପରାଜିତା। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଅଜା ବିମଳ ଚନ୍ଦ୍ର ଘୋଷ, ଜୟରାମ ରାଜକିଶୋର ରାୟ, ଧନଞ୍ଜୟ ରମାପଦ ନନ୍ଦ, ଶୁଭକାନ୍ତ ହରିହର ମିଶ୍ର, ଦେବବ୍ରତ ରବୀନ୍ଦ୍ର କୁମାର ଦାସ, ମଦନ ଶରତ ଚନ୍ଦ୍ର ଶତପଥୀ।

ଶୁଣୁଥିଲେ ସୁଗମ ସଙ୍ଗୀତ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 MHz ତଥା 972 KHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି।

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି କୁମାର ପାପି ଏବଂ ତପୁ ମିଶ୍ର ଚଳଚ୍ଚିତ୍ର ତୋ ପାଇଁ।